ଆକାଶବାଣୀ ଜୟପୁର ଆଜି ଶନିବାର 1948 ଶତାବ୍ଦ ଆଷାଢ଼ 29 ଦିନ 2026 ମସିହା ଜୁଲାଇ ମାସର 11 ତାରିଖ ଆପଣଙ୍କୁ ଶୁଭେଚ୍ଛା ଶୁଭକାମନା ତଥା ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନିୟୋଜନ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ।

0: ଜୀବନରେ କାହାକୁ ଦୋଷ ଦିଅନ୍ତୁନି। ଭଲ ଲୋକ ଆପଣଙ୍କୁ ଖୁସି ଦିଅନ୍ତି, ଖରାପ ଲୋକ ଅନୁଭବ ଦିଅନ୍ତି। ଅତି ଖରାପ ଲୋକ ଶିକ୍ଷା ଦେଇଯାଆନ୍ତି, ଆଉ ସବୁଠୁ ଭଲ ଲୋକ ସ୍ମୃତି ଦେଇଯାଆନ୍ତି। ଆକାଶବାଣୀ ଜୟପୁର, ସମୟ ସକାଳ 6:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं फरहत नाज। प्रधानमंत्री नरेंद्र

0: ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 74ତମ ଭାଗ।
1: 74 7 4

ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 74ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ଆମେ ସମସ୍ତେ ଏକଥା ବୁଝୁ ଯେ ସୁଖ ବାଣ୍ଟିଲେ ବଢ଼େ ଏବଂ ଦୁଃଖ ବାଣ୍ଟିଲେ କମେ। ଦୁଃଖକୁ ବୋଝ ବୋଲି ବି କୁହାଯାଉଥାଏ। ଏଣୁ ବୋଝକୁ ଏକୁଟିଆ ବୋହିବା ତୁଳନାରେ ବନ୍ଧୁଙ୍କ ସହ ଭାଗ କରିଦେଇପାରିଲେ ସେ ଭାର ଲାଘବ ହୁଏ। ଏହି ମର୍ମରେ ସମଗ୍ର ବିଶ୍ୱ ଯଦି ଗୋଟିଏ କଷ୍ଟ

ଭାଗ କରି ପକାଏ ତେବେ କଷ୍ଟ ଆଉ କଷ୍ଟ ହୋଇ ରହିବ ନାହିଁ। ଗୋଟିଏ ସୁଖକୁ ସମଗ୍ର ବିଶ୍ୱ ଯଦି ଭୋଗ କରେ ତେବେ ସେ ସୁଖ ଅନ୍ତହୀନ ହୋଇପାରିବ। ଗୋଟିଏ ସଙ୍କୁଚିତ ଭାବ ନେଇ ଆମେ ନିଜ ଭିତରେ ନିଜେ ଦୁଃଖକୁ ନେଇ ଆଉଟି ହେବା ଅପେକ୍ଷା ତାକୁ ଜଣେ ସହୃଦୟ ବନ୍ଧୁ ନିକଟରେ ଖୋଲି କହିଦେବା ଅର୍ଥ ନିଜକୁ ହାଲୁକା ମନେ କରିବା। ମଣିଷ ମଣିଷ ଭିତରେ ଭାବର ବିନିମୟ ବାସ୍ତବରେ ଏଭଳି ଦୁଃଖ କଷ୍ଟକୁ ଲାଘବ କରିବା ପାଇଁ ହିଁ ଉଦ୍ଦିଷ୍ଟ। ତେବେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ବିଚାର କରି ଆମ ନିଜକୁ ଆମେ ଗୋଟିଏ ଗୋଷ୍ଠୀଠାରୁ ଭିନ୍ନ କରିଦେବା ଆମକୁ ହିଁ ନିଃସଙ୍ଗ ଜୀବନ ଆଡ଼କୁ ଟାଣି ନେଉଥାଏ। ଏହା ମୋର ତାହା ତାର ଏଭଳି ଭେଦଭାବ ଆମକୁ ସ୍ୱାର୍ଥପରତ କରିଦିଏ, ପ୍ରକାରାନ୍ତରେ ଆମକୁ ଏକୁଟିଆ ବି କରିଦିଏ। ଆମେ ଯେତେ ସମ୍ପତ୍ତି ସଂଗ୍ରହ କଲେ ବି ତାହା ଅର୍ଥହୀନ ହୋଇପଡ଼େ ଯେତେବେଳେ ଆମେ ନିଃସଙ୍ଗ ହୋଇଯାଉ। ତେବେ ସମାଜରେ ଅନ୍ୟ ସଭିଙ୍କୁ ନିଜର ବୋଲି ବିଚାର କରିବା ପାଇଁ ଆମକୁ ଯଥେଷ୍ଟ ଉଦାର ହେବାକୁ ହୁଏ। ବିଭିନ୍ନ କଥାକୁ ମୋର ମୋର କହି ଆମେ ଯେଉଁ ସ୍ୱାର୍ଥପରତା କରୁ ତାହା ଆମକୁ ଆମ ନିଜ ସ୍ୱଭାବଠାରୁ ଦୂର କରିବା ଆରମ୍ଭ କରେ। ଆମେ ସମଗ୍ର ବିଶ୍ୱକୁ ନିଜର କରିବାର ପ୍ରବୃତ୍ତିରୁ ଦୂରେଇ ଯାଇ ନିଜ ପାଇଁ ଏକ ସଂକୀର୍ଣ୍ଣ ପୃଥିବୀ ଗଢ଼ୁ ଏବଂ ଶେଷରେ ଏମିତି ହୁଏ ସମୟ ଆସେ ଯେତେବେଳେ ଆମ ପୃଥିବୀରେ ଆମେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଉ। ମଣିଷ ଯେଉଁ ଉପାଦାନରେ ଗଢ଼ା ସେ କଦାପି ଏକୁଟିଆ ରହିବା ସହଜ ନୁହେଁ। ପରିବାର, ସମାଜ, ଜଗତ ଏମିତି ତାର ବିସ୍ତୃତି ହିଁ ତାର ପ୍ରକୃତିଦତ୍ତ ଲକ୍ଷଣ। ତେବେ କେଉଁ ଏକ ସଂକୀର୍ଣ୍ଣ ସ୍ୱାର୍ଥ ତାକୁ ବାରମ୍ବାର ସଙ୍କୁଚିତ କରିଦେଉଥାଏ। ବିଶ୍ୱକୁ ଭଗବାନଙ୍କ ଅବଦାନ ଏବଂ ସେହି ବିଶ୍ୱରେ ସେ କେବଳ ଏକ ନଗଣ୍ୟ ଅସ୍ତିତ୍ୱ ବୋଲି ବିଚାର କଲେ ହିଁ କ୍ରମଶଃ ସେ ଏକ ଉଦାରତା ଅନୁଭବ କରିବାରେ ସମର୍ଥ ହୁଏ। ବ୍ୟଷ୍ଟିରେ ନୁହେଁ, ବରଂ ସମଷ୍ଟିରେ ହିଁ ତାର ଜୀବନ ପୁଷ୍ଟ ହୋଇପାରେ ବୋଲି ଏକ ବିଚାର ତାକୁ ସାମାଜିକତା ଶିଖାଇପାରେ। ଆମ ଶାସ୍ତ୍ର କହେ, ଅୟମ୍ ନିଜ ପରୋବେତି ଗଣନା ଲଘୁଚେତ ସାମ୍ ଉଦାର ଚରିତା ନାମ ତୁ ବସୁଧୈବ କୁଟୁମ୍ବକମ୍। କାହାକୁ ମୋର ନିଜର ଏବଂ ଅନ୍ୟ କାହାକୁ ମୋର ପର ବୋଲି ଏକ ସଂକୀର୍ଣ୍ଣତାକୁ ପରିତ୍ୟାଗ କରି ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ବିଚାର କରିପାରିଲେ ଜୀବନ ଯେଉଁ ଆତ୍ମୀୟତାରେ ଭରିଯାଏ ସେହି ଆତ୍ମୀୟ ଭାବ ଆମ ଜୀବନକୁ ବାସ୍ତବରେ ସାର୍ଥକ କରିବାର କ୍ଷମତା ବହନ କରେ। ମୁଁ ଯେବେ ମୁଁ ନିଜ ପାଇଁ ନୁହେଁ, ମୁଁ କିଏ? ମୁଁ ଯେବେ କେବଳ ମୋ ପାଇଁ, ତ ମୁଁ କ'ଣ? ଏଇ ମୁହୂର୍ତ୍ତରେ ଯେବେ ମୁଁ ମୋ ଅନ୍ତରର ଡାକ ନ ଶୁଣେ, ତ କେବେ ଶୁଣିବି? ମୁଁ ନିଜ ପାଇଁ, ଏଣୁ ମୋତେ ହିଁ କିଛି କରିବାକୁ ହୁଏ। କିନ୍ତୁ ମୁଁ ନିଜଠାରେ ସୀମିତ ହୋଇଗଲେ ମୋ ଜୀବନ ପଶୁତୁଲ୍ୟ ଜୀବନ ପାଲଟିଯାଏ। ମୋତେ ଅନ୍ୟ ଅନେକଙ୍କ ପାଇଁ ବି କିଛି କରିବାକୁ ହେବ, ଏବଂ ଯାହା କିଛି ବି କରିବାକୁ ହେବ ତାକୁ ଏଇ ମୁହୂର୍ତ୍ତରେ କରିବାକୁ ହେବ। ବେଳ କାଳକୁ ଅପେକ୍ଷା କରି ମୋ ଅନ୍ତରର ଆବେଦନକୁ ଏଡ଼ାଇ ଯିବା ବାସ୍ତବରେ ଏକ ପ୍ରବଞ୍ଚନା ହିଁ ହେବ। ଆମ ଅନ୍ତରର ସ୍ୱାଭାବିକ ଆବେଦନ ଅଚିରେ କ୍ରିୟମାଣ ହେଉ, ଆମ ଦେଇ ଭଗବତୀ ଇଚ୍ଛା ଫଳବତୀ ହେଉ, ମଣିଷ ଜନ୍ମ ସାର୍ଥକ ହେଉ।

0: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ଗୋଲମରିଚ ଚାଷ ସମ୍ପର୍କରେ। ଗୋଲମରିଚକୁ ମସଲାର ରାଜା ବୋଲି କୁହାଯାଏ। ଓଡ଼ିଶାର ଜଳବାୟୁ ଏବଂ ମାଟି କେତେକ ଅଞ୍ଚଳରେ ଗୋଲମରିଚ ଚାଷ ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହା ଏକ ଲାଭଦାୟକ ଅର୍ଥକାରୀ ଫସଲ ଯାହାକୁ ଅନ୍ୟ ବଡ଼ ଗଛର ସାହାଯ୍ୟ ନେଇ ସହଜରେ ଚାଷ କରାଯାଇପାରିବ। ଗୋଲମରିଚ ଚାଷ ପାଇଁ ଗରମ ଓ ଆର୍ଦ୍ର ଜଳବାୟୁ ଆବଶ୍ୟକ ପଡ଼ିଥାଏ। ବାର୍ଷିକ ଉତ୍ତମ ବୃଷ୍ଟିପାତ ଏବଂ ଉଷ୍ମତା ଏହାର ବୃଦ୍ଧିରେ ସାହାଯ୍ୟ କରିଥାଏ। ଜୈବିକ ଅଂଶଭରା ନିଗିଡ଼ା ଦୋରସା ବା ନାଲି ମାଟି ଏହି ଚାଷ ପାଇଁ ସବୁଠାରୁ ଭଲ ହୋଇଥାଏ। ମାଟିରେ ଯେପରି ପାଣି ଜମି ନ ରହେ ସେଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଗୋଲମରିଚ ଏକ ଲତାଜାତୀୟ ଫସଲ ହୋଇଥିବାରୁ ଏହାକୁ ମାଡ଼ିବା ପାଇଁ ଆଶ୍ରୟ ଆବଶ୍ୟକ ହୁଏ। ଏହାକୁ ନଡ଼ିଆ ଗୁଆ କାଜୁ ଇତ୍ୟାଦି ଗଛ ପାଖରେ ଲଗାଯାଇପାରିବ। ଏହା ବ୍ୟତୀତ କାଞ୍ଚନ ଚାକୁଣ୍ଡା ଭଳି ଶୀଘ୍ର ବଢ଼ୁଥିବା ଗଛ ଲଗାଇ ମଧ୍ୟ ସେଥିରେ ଗୋଲମରିଚ ଲତା ମାରିବା

0: ଦିଆଯାଇପାରିବ। ଗୋଲମରିଚର କିଛି ଉନ୍ନତ କିସମ ଦେଖିବାକୁ ମିଳେ, ସେଥିମଧ୍ୟ ରହିଛି ପନିୟୁର ଏକ, ପନିୟୁର ଦୁଇ, ପନିୟୁର ତିନି, ପନିୟୁର ପାଞ୍ଚ, ଶ୍ରୀକରା, ଶୁଭକରା ଏବଂ କରିମୁଣ୍ଡା। ସାଧାରଣତଃ ମୌସୁମୀ ଆରମ୍ଭରୁ ଜୁନ୍ ଜୁଲାଇ ମାସରେ ଗୋଲମରିଚ ପୋତିବା ପାଇଁ ସବୁଠାରୁ ଉତ୍ତମ ସମୟ ହୋଇଥାଏ। ଆଶ୍ରୟ ଗଛଠାରୁ ପ୍ରାୟ 30 ସେଣ୍ଟିମିଟର ଦୂରରେ ଗାତ ଖୋଳି ଗାତକୁ ସଢ଼ା ଗୋବର ଖତ, କିଛି ମାଟି ଏବଂ ଟ୍ରାଇକୋଡର୍ମା ମିଶାଇ ଭର୍ତ୍ତି କରିଦିଆଯାଏ। ପଲିଥିନ୍ ବ୍ୟାଗ୍ରେ ପ୍ରସ୍ତୁତ ଥିବା ସୁସ୍ଥ ଗୋଲମରିଚ ପୋଡ଼ାକୁ ଗାତରେ ଲଗାଇ ଚାରିପାଖ ମାଟିକୁ ଭଲ ଭାବରେ ଚାପି ଦିଅନ୍ତୁ ଏବଂ ଲତାକୁ ଆଶ୍ରୟ ଗଛ ସହ ହାଲୁକା ଭାବେ ବାନ୍ଧି ଦିଅନ୍ତୁ। ପ୍ରତିବର୍ଷ ମେ ଜୁନ୍ ମାସରେ ଗଛ ପ୍ରତି 10-15 କିଲୋଗ୍ରାମ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ଖତ ପ୍ରଦାନ କରନ୍ତୁ। ଗଛର ବୟସ ଅନୁସାରେ ନାଇଟ୍ରୋଜେନ୍, ଫସ୍ଫରସ୍ ଏବଂ ପଟାସ୍ ସାର 2ଟି କିସ୍ତିରେ ମେ ଜୁନ୍ ଏବଂ ସେପ୍ଟେମ୍ବର ଅକ୍ଟୋବର ମାସରେ ପ୍ରୟୋଗ କରନ୍ତୁ। ଶୀତ ଓ ଖରାଦିନେ ମାଟିର ଆର୍ଦ୍ରତା ଦେଖି 10-15 ଦିନ ବ୍ୟବଧାନରେ ପାଣି ମଡ଼ାନ୍ତୁ। ଗୋଲମରିଚ ଚାଷରେ ଆଶାଜନକ ଅମଳ ପାଇଁ ରୋଗ ଏବଂ ପୋକର ସଠିକ୍ ସମୟରେ ନିୟନ୍ତ୍ରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଗୋଲମରିଚ ଚାଷରେ ଦେଖାଯାଉଥିବା ରୋଗ ପୋକଗୁଡ଼ିକ ମଧ୍ୟରେ ରହିଛି ପତ୍ରଦାଗ ରୋଗ। ଏହି ରୋଗ ହେଲେ ପତ୍ର ଏବଂ କେନ୍ଦା ଉପରେ ବାଦାମୀ ବା କଳା ରଙ୍ଗର ଦାଗ ଦେଖାଯାଏ, ଯାହାଫଳରେ ପତ୍ର ଝଡ଼ିଯାଏ। ଏହାର ପ୍ରତିକାର ସ୍ୱରୂପ ଗଛରେ କପର ଅକ୍ସି କ୍ଲୋରାଇଡ୍ କିମ୍ବା କାର୍ବାଣ୍ଡାଜିମ୍ ମିଶାଇ ସ୍ପ୍ରେ କରନ୍ତୁ। ଗୋଲମରିଚ ଚାଷରେ ପୋଲା ପୋକ ଦେଖିବାକୁ ମିଳନ୍ତି, ଏହା ଗୋଲମରିଚର ଏକ ମୁଖ୍ୟ ଶତ୍ରୁ ହୋଇଥାଏ। ଏହି ପୋକର ଶୁଖ ଗୋଲମରିଚ ଦାନା ଭିତର ଅଂଶକୁ ଖାଇ ପୋଲା କରିଦିଅନ୍ତି, ଦାନାଗୁଡ଼ିକ କଳାପଡ଼ି ଶୁଖିଯାଏ। ଏହାର ପ୍ରତିକାର ପାଇଁ ଜୁଲାଇ ଏବଂ ଅକ୍ଟୋବର ମାସରେ କ୍ଲୋରୋପାଇରିଫସ୍ କିମ୍ବା ଡିମେଥୁଏଟ୍ ସ୍ପ୍ରେକୁ ଗଛରେ ପକାନ୍ତୁ। ଜୈବିକ ଉପାୟରେ ନିମ୍ବ ଆଧାରିତ କୀଟନାଶକ ବା ନିମ୍ବ ତେଲକୁ ମଧ୍ୟ ଆପଣ ସ୍ପ୍ରେ କରିପାରିବେ। ସାଧାରଣତଃ ଗୋଲମରିଚ ଗଛ ଲଗାଇବାର 3-4 ବର୍ଷ ପରେ ଫଳ ଦେବା ଆରମ୍ଭ କରେ। ଯେତେବେଳେ କେନ୍ଦାରେ ଗୋଟିଏ କିମ୍ବା 2ଟି ମରିଚ ନାଲି ରଙ୍ଗ ହୋଇଯାଏ, ସେତେବେଳେ ସମ୍ପୂର୍ଣ୍ଣ କେନ୍ଦାକୁ ତୋଳି ନିଆଯାଏ। ତୋଳିବା ପରେ ମରିଚଗୁଡ଼ିକୁ କେନ୍ଦାରୁ ଅଲଗା କରି 3-4 ଦିନ ଖରାରେ ଭଲ ଭାବରେ ଶୁଖାଯାଏ, ଯାହାଦ୍ୱାରା ଏହାର ରଙ୍ଗ କଳା ପଡ଼ିଯାଏ। ଏହିଭଳି ଭାବରେ ଗୋଲମରିଚ ଚାଷ କରି ଆମର ଚାଷୀ ଭାଇମାନେ ଅଧିକରୁ ଅଧିକ ଲାଭ ମଧ୍ୟ ଉପାର୍ଜନ କରିପାରିବେ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଗଦବା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ବଡ଼ବିର୍ଷ ସିସା ଏବଂ ସାଥୀ।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଦବା ସମ୍ପ୍ରଦାୟର ଗୀତ। ପ୍ରଥମେ ଗଦବା ଭାଇ ଭଉଣୀମାନଙ୍କର ଧାନ ବିଲରୁ ଘାସ ବାଛିବା ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲମ୍ତାପୁଟ ବ୍ଲକର କାଙ୍ଗରାପଡ଼ା ଗ୍ରାମର ବଡ଼ବିର୍ଷା ସେସା ଏବଂ ସାଥେ।
3: ଉଜିନେ ରେ ବାଇ ଲିଓଂ ତିକ୍ତି ଲିଏନା ଦେଲଗୁନେ ରେ ଦନି
4: ବେଲା ବେଲି ପାଇପି ସାରା ନାର ଡେଲଂ ବେଲା ବେଲି ଖବର ସାରା ନାର ଡେଲଂ
3: ଡେଙ୍ଗୁ ବେ ଇଡା ମା ଦିଏ ନା ଡେଙ୍ଗୁ ବେ ଲାଇ ମା ଦିଏ ନା
4: ଏବେ ରିନୁ କୁରୁଲା ସିରା ମାଳି ଗାରାସୁ ଡେମ ନାଇବେ ଆଲେ ରେ ବନିନେ ଚାରା ମାଳି ଗାରାସୁ ଡେମ ନାଇବେ
3: ଉଡନେନ ବେ ଉଡନେନ ବେ ସାମେ ଲିଗା ଉଡନେନ ବେ ଉଡନେନ ବେ ବନସ ମା
4: ସିଙ୍ଗା ମାଳି ଗାରାସୁ ସମସୁ ଇଆ ନାଇବେ ସାରା ମାଳି ଗାରାସୁ ସମସୁ ଉଡନେନ ବେ
3: ଉଜି ନେଇନି ଉଜି ନେଇନି ସାବୁ ମାରଲା ରଡ଼ୁ ବାଟୁ ଡେଲଗୁ ନେଇନି ସିପାହୀ ମାରଲା।

ଗୀତ ଶୁଣିବେ। ପୂର୍ବାହ୍ନ 10:05, ଦିନ 12 ଏବଂ ଦିନ 2:15। ଦିନ 11 ପ୍ରଚାର କରିବୁ ଲୋକନାଟ କର୍ଣ୍ଣବୀର୍ଯ୍ୟବଧ, ମୂଳ ରଚନା ରାମଚନ୍ଦ୍ର ଦେବ, ରେଡିଓ ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। କନ୍ଧବାସର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ପ୍ରଚାର କରିବୁ ଦିନ 12:30। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ଶିଳ୍ପୀ ନବକିଶୋର ମିଶ୍ର, ସଙ୍ଗୀତା ଗୋସାଇଁ, ବନବିହାରୀ ଜେନା ଏବଂ ବନ୍ଦିତା ରୟ ଗୀତିଭାରତୀ କ୍ରମରେ ଶୁଣିବେ କିଛି ଲୋକଗୀତ। ଦିନ 1:05, ଦିନ 1:20 ପ୍ରଚାର କରିବ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ରହିଛି ଆଲୋଚନା, ଜନସଂଖ୍ୟା ବୃଦ୍ଧି ଦେଶ ପାଇଁ ବିପଦି। ଆଲୋଚନା କରିଛନ୍ତି ଅବସରପ୍ରାପ୍ତ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:00। ଏଥିରେ ସାକ୍ଷାତକାରରେ ଶୁଣିବେ ଜନସଂଖ୍ୟା ବୃଦ୍ଧି ଚ୍ୟାଲେଞ୍ଜ ନା ସମ୍ଭାବନା। ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ଜନସଂଖ୍ୟା ନିୟନ୍ତ୍ରଣ, ଭେଟଘାଟରେ ରହିଛି ଲୋକସଂଖ୍ୟା ଅଧିକ ହେଲେ କାଇ ଅସୁବିଧା ଏବଂ ପରେ ସାକ୍ଷାତକାରରେ ଶୁଣିବେ ରକତ କେନ୍ତା ରହେସି। ସନ୍ଧ୍ୟା 6:10 ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ପ୍ରଚାର କରିବୁ ହିନ୍ଦୀ ଭଜନ, ଶିଳ୍ପୀରେ ଲତା ମଙ୍ଗେସ୍କର ଏବଂ ଜଗଜିତ ସିଂ। ରାତି 7 ଏବଂ ରାତି 8 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟ ରଞ୍ଜନ ମହାପାତ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ

0: ନିୟନ୍ତ୍ରଣ ପାଇଁ ଇଭାକ୍ୟୁଏସନ୍ କରିଡର ଲାଗି ନିଷ୍ପତ୍ତି ହୋଇଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା 15 ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କର ଚକା ବିଜେନୀତି ଅନୁଷ୍ଠିତ ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦଙ୍କୁ ହସ୍ତାନ୍ତର କରାଯାଇଛି। ଏକାଦଶୀ ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ପାଇଁ 8,50,00,000 ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ଓସିଏସ୍ 2025 ପ୍ରିଲିମିନାରୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ 5,690 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କୃତି ପରୀକ୍ଷାର୍ଥୀମାନେ ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ମୁଖ୍ୟ ଲିଖିତ ପରୀକ୍ଷା ଦେବେ। ପରୀକ୍ଷାର ସବିଶେଷ ସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି। ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରବେଶ ପରୀକ୍ଷା ଲାଗି ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଆବେଦନ କରାଯାଇଛି। 2026-27 ଶିକ୍ଷାବର୍ଷରେ ସରକାରୀ ଅନୁମୋଦନପ୍ରାପ୍ତ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀମାନେ 2027 ବର୍ଷ ପାଇଁ ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶ ପରୀକ୍ଷା ଚୟନରେ ଅଂଶଗ୍ରହଣ କରିବା ନିମନ୍ତେ ଆବେଦନ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜ୍ୟମାର୍ଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ମାଲକାନଗିରି ଜିଲ୍ଲା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ମହମ୍ମଦ ଅହମ୍ମଦ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଶ୍ରୀ ଅହମ୍ମଦ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ତଥା ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପର ଅଗ୍ରଗତି, ଥଇଥାନ ଓ ପୁନର୍ବାସ, ଜୀବିକା ନିର୍ବାହ ପନ୍ଥା ସୃଷ୍ଟି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଛେଳିଗଡ଼ ପ୍ରକଳ୍ପ କାର୍ଯ୍ୟକୁ 2027 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ସହରରେ ଦିନ ସମୟରେ ଭାରିଯାନ ଚଳାଚଳ ଉପରେ ସାମୟିକ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ବାର୍ଷିକ ବିବରଣୀ ସମେତ ବିଭିନ୍ନ ଆର୍ଥିକ ବର୍ଷର ବ୍ୟୟ ଅଟକଳ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବାର୍ଷିକ କ୍ରୀଡ଼ା ପଞ୍ଜିକା ମଧ୍ୟ ଉପସ୍ଥାପିତ ହୋଇଥିଲା। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ଉପରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ମସିହାରୁ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା ଆଜି ଏବଂ ଭବିଷ୍ୟତ ପାଇଁ। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ର ଗୁରୁଣ୍ଡିଆଠାରେ ସର୍ବାଧିକ 71 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 612.52 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 8 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 48,951 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 1,49,256 ଘନଫୁଟ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ହୀରାକୁଦରୁ ନିଷ୍କାସିତ ହୋଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଗତ ରାତିରେ କଟକ ମୁଣ୍ଡଳୀରେ ପହଞ୍ଚିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଜନସଂଖ୍ୟା ଦିବସ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ରବିନାରାୟଣ ରଥ।
2: আজি জুলাই 11 তারিখ সমগ্র বিশ্বরে আজির দিনকু জনসংখ্যা দিবস ভাবে পালন করা যায়। পৃথিবীর জনসংখ্যা 1810 মসিহারে থিলা 100 কোটি। ধরাপৃষ্ঠরে মানব আবির্ভূত

0: ହେବା ପରଠାରୁ ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଏହି ଜନସଂଖ୍ୟା ହୋଇଥିଲା। ମାତ୍ର ତାପରେ 120 ବର୍ଷ ମଧ୍ୟରେ ଅର୍ଥାତ 1930 ମସିହା ବେଳକୁ ଏହା ଦୁଇଗୁଣ ଅର୍ଥାତ 200 କୋଟିରେ ପହଞ୍ଚିଲା। 1975 ମସିହା ବେଳକୁ ମାତ୍ର 45 ବର୍ଷ ପରେ ଏହା ପୁଣି ଥରେ ଦୁଇଗୁଣରୁ ଅଧିକ ବୃଦ୍ଧି ହୋଇ 460 କୋଟି ହେଲା। 2008 ମସିହାରେ ପୃଥିବୀର ଜନସଂଖ୍ୟା 668 କୋଟି ହେଲା। ଜନସଂଖ୍ୟା ଏହି ହାରରେ ବୃଦ୍ଧି ପାଇଲେ ଏହା 800 କୋଟିରେ ପହଞ୍ଚିବ। ଆମ ଦେଶ ଭାରତବର୍ଷ ଯେତେବେଳେ ସ୍ୱାଧୀନ ହେଲା 1947 ମସିହାରେ ଏହାର ଜନସଂଖ୍ୟା ଥିଲା ମାତ୍ର 35 କୋଟି। ତେବେ ମାତ୍ର 53 ବର୍ଷର ବ୍ୟବଧାନରେ 2000 ମସିହା ମେ ମାସରେ ଆମ ଦେଶର ଜନସଂଖ୍ୟା 100 କୋଟି ଛୁଇଁଲା। ଆମ ଦେଶରେ ଏଭଳି ବେଗରେ ଜନସଂଖ୍ୟା ବୃଦ୍ଧି ହେଉଥିବାରୁ ତାହା ସମସ୍ତଙ୍କ ମୁଣ୍ଡବଥାର କାରଣ ହୋଇଛି। ଦୁଃଖର କଥା, ସାମାଜିକ ବିକାଶ ମାପକ ବା ସୋସିଆଲ ଡେଭଲପମେଣ୍ଟ ଇଣ୍ଡେକ୍ସ ଅନୁସାରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଆମେ ବହୁ ପଛରେ ପଡ଼ିଛୁ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅବସ୍ଥାକୁ ନେଇ ସାମାଜିକ ବିକାଶ ମାପକ କରାଯାଇଥାଏ। ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଭାରତର ଏହି ଦୟନୀୟ ଅବସ୍ଥା କ'ଣ ପାଇଁ ହୋଇଛି? ଏହାର ସରଳ ଉତ୍ତର ହେଉଛି ଜନସଂଖ୍ୟାର ବିସ୍ଫୋରଣ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପରିବେଶ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟଧିକ ଜନସଂଖ୍ୟାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରତିକୂଳ ପ୍ରଭାବ ପଡ଼ିଥାଏ, ଫଳରେ ସରକାରଙ୍କ ଯୋଜନା, ସମସ୍ତ ଯୋଜନା ପଣ୍ଡ ହୋଇଯାଏ। ଗୋଟିଏ ସାଧାରଣ ଉଦାହରଣରୁ ଏ ବିଷୟରେ ଆପଣଙ୍କର ଧାରଣା ସ୍ପଷ୍ଟ ହୋଇଯିବ। ଯେଉଁଠାରେ ମେଳା ମହୋତ୍ସବ ହେଲେ ସେଠାରେ ଅନେକ ଲୋକ ଜମା ହୁଅନ୍ତି। ସୀମିତ ସ୍ଥାନରେ ଅଧିକ ଲୋକ ଏକାଠି ହେଲାବେଳେ କେଉଁଠି ଦୁର୍ଘଟଣା ଘଟେ ତ କେଉଁଠି ଖାଦ୍ୟାଭାବ ହୁଏ, କେଉଁଠି ଦର ବୃଦ୍ଧି ହୁଏ। ଅନେକ ଲୋକ ମେଳାରୁ ଫେରିଯିବା ପରେ ରୋଗାକ୍ରାନ୍ତ ହୁଅନ୍ତି। ତାଛଡ଼ା ମେଳା ସରିବା ପରେ ସେ ସ୍ଥାନକୁ ଯଦି ଆପଣ ଦେଖନ୍ତି ତେବେ ବୁଝିପାରିବେ ସେଠାରେ କିପରି ଅସ୍ୱାସ୍ଥ୍ୟକର ଏବଂ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଛି। ଜନବହୁଳତା ଯୋଗୁଁ ଏବେ ଆମ ଦେଶରେ ସେହିଭଳି ପରିବେଶ ସୃଷ୍ଟି ହେଲାଣି। ବିଜ୍ଞାନର ଅଗ୍ରଗତି ଏବଂ ସରକାରୀ ଏବଂ ବେସରକାରୀ ପ୍ରଚେଷ୍ଟା ଫଳରେ ଦେଶରେ ମୃତ୍ୟୁହାର ତ କମିଛି, ତା ସହିତ ପ୍ରଜନନ ହାର କମିଲେ ବି ତାହା ଏଯାବତ ଆଶାନୁରୂପ ସ୍ତରକୁ ଆସିପାରିନାହିଁ। ଏବେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ବାଣିଜ୍ୟ, ଜୀବନଶୈଳୀ ଆଦି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବ ଅପେକ୍ଷା ଉନ୍ନତି ହୋଇଥିଲେ ହେଁ ଜନସଂଖ୍ୟା ଉପରେ ତା'ର ପ୍ରତ୍ୟେକ ପ୍ରଭାବ ଯେତିକି ପଡ଼ିଛି ତାହା ଯଥେଷ୍ଟ ନୁହେଁ ବୋଲି ମନେ ହେଉଛି। ବୁଦ୍ଧିଜୀବୀମାନେ ମତ ଦିଅନ୍ତି ଯେ ଅତ୍ୟଧିକ ଜନସଂଖ୍ୟା ଯୋଗୁଁ ଦାରିଦ୍ର୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଅଭାବ, ଖାଦ୍ୟାଭାବ, ଜଙ୍ଗଲ ସମ୍ପଦର କ୍ଷୟ, ପ୍ରାକୃତିକ ସାଧନର ଅଭାବ, ବିଦ୍ୟୁତ୍ ଶକ୍ତି ଓ ଇନ୍ଧନର ଅଭାବ, ଜଳ, ବାୟୁ ଏବଂ ଭୂମିର ପ୍ରଦୂଷଣ, ଜୈବିକ ଅସନ୍ତୁଳନ ଆଦି ଅନେକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। ପରିବେଶର ଅବକ୍ଷୟ ଏତେ ତୀବ୍ର ହେଲାଣି ଯେ ଏହାଫଳରେ ଭବିଷ୍ୟତରେ ମଣିଷ ଜୀବନ ପାଇଁ ବିପଦ ସୃଷ୍ଟି ହେବ ଏବଂ ସୃଷ୍ଟିନାଶ ହେବା କିଛି ବିଚିତ୍ର ବି ନୁହେଁ। ପୃଥିବୀ ପୃଷ୍ଠରେ ଏଭଳି ବିପଦଜନକ ପରିସ୍ଥିତି କେବଳ ଜନବିସ୍ଫୋରଣ ଯୋଗୁଁ ହେଉଛି ଏକଥା ନିଃସନ୍ଦେହରେ କୁହାଯାଇପାରେ। ତେଣୁ ପ୍ରତ୍ୟେକ ଦାୟିତ୍ୱବାନ ନାଗରିକ ଜନସଂଖ୍ୟାର ବିସ୍ଫୋରଣ ରୋକିବା ପାଇଁ ସାଧ୍ୟମତେ ଚେଷ୍ଟା କରିବା ଆବଶ୍ୟକ ହେଉଛି। ଅଧିକାଂଶ ବିକଶିତ ଦେଶମାନଙ୍କରେ ସଫଳତାର ସହିତ ଜନସଂଖ୍ୟାକୁ ନିୟନ୍ତ୍ରିତ କରାଯାଇପାରିଛି। ମହିଳାମାନଙ୍କ ସର୍ବାଙ୍ଗୀନ ବିକାଶ ଦ୍ୱାରା ହିଁ ଏହା ସମ୍ଭବ ହୋଇଛି। ଆମ ଦେଶରେ ମହିଳାମାନଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଆଗଲେ ସ୍ୱାଭାବିକ ଭାବେ ବିବାହ ବୟସରେ ବିଳମ୍ବ ହେବ। ସେମାନେ ଅଧିକରୁ ଅଧିକ କର୍ମ ଅଭିମୁଖୀ ହେବେ ଏବଂ ଆତ୍ମନିର୍ଭରଶୀଳ ହେବେ। ଲିଙ୍ଗ ବୈଷମ୍ୟ ରହିବ ନାହିଁ, କନ୍ୟା ସନ୍ତାନ ପ୍ରତି ଅହେତୁକ ବିମୁଖତା ରହିବ ନାହିଁ, ଲୈଙ୍ଗିକ ଅନୁପାତରେ ବା ସେକ୍ସ ରେସିଓର ସନ୍ତୁଳନ ରହିବ। ନାରୀ ଶିକ୍ଷିତ ଏବଂ ବିକଶିତ ହେଲେ ପରିବାର ଗଠନରେ ତା'ର ସକ୍ରିୟ ତଥା ଗଠନମୂଳକ ଭୂମିକା ରହିବ, ଫଳରେ ଆପେ ଆପେ ଜନସଂଖ୍ୟାରେ ସ୍ଥିରତା ଆସିଯିବ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି। 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲଜିୟମକୁ 2-1 ଗୋଲ୍

ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ସ୍ପେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଅକ୍ଲାଣ୍ଡରେ ଆଜି ଦ୍ୱିପକ୍ଷୀୟ ଆଲୋଚନା କରୁଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଗତ ଦୁଇବର୍ଷରେ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରୁଥିବା ଜଣାପଡ଼ିଛି। ବିଶେଷକରି ବ୍ୟବସାୟ ଓ ବାଣିଜ୍ୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ କରିଥିବା ଅଗ୍ରଗତି ଆଲୋଚନାର ପ୍ରମୁଖ ପ୍ରସଙ୍ଗ ରହିଛି। ଶ୍ରୀ ମୋଦି ଆଜି ସେଠାରେ ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା କ୍ଷେତ୍ରର ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିବେ। ସେଠାରେ ଭାରତୀୟ ସମ୍ପ୍ରଦାୟକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଗସ୍ତ କରିବା ପରେ ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଅକ୍ଲାଣ୍ଡରେ ପହଞ୍ଚିଥିଲେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିବାବେଳେ ପ୍ରବାସୀ ଭାରତୀୟମାନେ ବହୁସଂଖ୍ୟାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରକୁ ତ୍ରିରଙ୍ଗା ଆଲୋକରେ ସଜ୍ଜିତ କରାଯାଇଥିଲା। ଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମରେ ଆଲୋକିତ ସ୍କାଏ ଟାୱାରର ଦୃଶ୍ୟ ସେୟାର କରି କହିଛନ୍ତି, ଏହା ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ଏବଂ ବୃଦ୍ଧି ପାଉଥିବା ଭାଗିଦାରିତାକୁ ପ୍ରଦର୍ଶନ କରୁଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ। ଗତକାଲି ବନ୍ଦର ସୁରକ୍ଷା ବ୍ୟୁରୋ ସ୍ଥାପନାର ବିକାଶ କାର୍ଯ୍ୟ ସମୀକ୍ଷା କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ବନ୍ଦର ସୁରକ୍ଷା କ୍ଷେତ୍ରରେ କେବଳ ଲାଇସେନ୍ସ ପ୍ରାପ୍ତ ଘରୋଇ ସୁରକ୍ଷା ସଂସ୍ଥାଗୁଡ଼ିକୁ ଦାୟିତ୍ୱ ଦିଆଯିବା ଉଚିତ। ଏ କ୍ଷେତ୍ରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳକୁ ମୁତୟନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ବ୍ୟବହାର କରି ବନ୍ଦର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ କରିବା ଲାଗି ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବନ୍ଦର ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ ମୁତୟନ ହେଉଥିବା ସୁରକ୍ଷା ଅଧିକାରୀମାନଙ୍କ ଏକ ଡାଟା ବେସ୍ ପ୍ରସ୍ତୁତ କରିବା ଲାଗି ମନ୍ତ୍ରୀ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଦେଶର ପ୍ରମୁଖ ବନ୍ଦର ସମେତ ବିଶାଖାପଟ୍ଟନମ୍ ବନ୍ଦର, ଜବାହରଲାଲ ନେହେରୁ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦରରେ ପରୀକ୍ଷାମୂଳକ ଭାବେ କଣ୍ଟେନର ସ୍କାନିଂ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଗୃହ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ପକ୍ଷରୁ ବିହାର ବାଙ୍କିପୁରା ବିଧାନସଭା ଉପନିର୍ବାଚନ ନିମନ୍ତେ ନିରଜ କୁମାର ସିହ୍ନାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଚଳିତ ମାସ 30 ତାରିଖରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜଲପୁର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନୌସେନା ସ୍ୱଦେଶୀ ନିର୍ମିତ ଷ୍ଟିଲ୍ଥ ଫ୍ରିଗେଟ୍ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ଆଜି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ରେ ପୂର୍ବ ନୌସୈନିକ ପୋତ ସମୂହରେ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସମାରୋହରେ ଅଧ୍ୟକ୍ଷତା କରିବେ। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ବିବେଚନା କରାଯାଉଛି। ସମାରୋହ ପୂର୍ବରୁ ବିଶାଖାପଟ୍ଟନମ୍ରେ ଗତ ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ନୌସୈନିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତର ସ୍ୱଦେଶୀ ପ୍ରତିରକ୍ଷା ନିର୍ମାଣ କ୍ଷମତାର ପ୍ରତୀକ। 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇ ଏହି ଆଧୁନିକ ଯୁଦ୍ଧପୋତ ନିର୍ମାଣ କରାଯାଇଛି। ଏହା ସାମୁଦ୍ରିକ ଅଭିଯାନ କ୍ଷେତ୍ରରେ ସଫଳତାପୂର୍ବକ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦେଶର ସୁରକ୍ଷା ଏବଂ ସୁରକ୍ଷିତ ସାମୁଦ୍ରିକ ପରିବେଶ ସୃଷ୍ଟି ଲାଗି ନୌସୈନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଭାରତର 90%ରୁ ଅଧିକ ବ୍ୟବସାୟିକ କାର୍ଯ୍ୟ ସମୁଦ୍ର ମାର୍ଗରେ ହୋଇଥାଏ। ବିଶ୍ୱରେ ସାମୁଦ୍ରିକ କ୍ଷେତ୍ରକୁ ନେଇ ପ୍ରତିଯୋଗିତା ବୃଦ୍ଧି ପାଇଥିବା ବେଳେ ଦେଶର ସାମୁଦ୍ରିକ କ୍ଷେତ୍ରକୁ ଅଧିକ ସୁରକ୍ଷିତ କରିବା ଲାଗି ଶ୍ରୀ ସିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ, ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ଫ୍ଲାଗ୍ ଅଫିସର ଭାଇସ୍ ଆଡମିରାଲ ସଞ୍ଜୟ ଭଲ୍ଲା ଏବଂ ନୌସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କୋଇଲା ମନ୍ତ୍ରଣାଳୟ ବାଣିଜ୍ୟିକ କୋଇଲା ବ୍ଲକ୍ ନିଲାମର 5ଦଶ ପର୍ଯ୍ୟାୟ ପାଇଁ ବିଡ୍ ଆରମ୍ଭ କରିଛି। 3ଦଶ ଏବଂ 4ଦଶ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ସ୍ୱରୂପ ଏହି ବିଡ୍ କରାଯାଇଛି।

0: ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ପ୍ରଦାନ କରାଯାଇଥିବା 23ଟି କୋଇଲା ବ୍ଲକ ମଧ୍ୟରୁ 8ଟି ପାଇଁ 21ଟି ବିଡ୍ ଗ୍ରହଣ କରାଯାଇଛି। ନିଲାମ ପ୍ରକ୍ରିୟାରେ 16ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ କହିଛନ୍ତି ବିଜ୍ଞାନ ଓ ସମାଜ ଏକତ୍ର ବିକଶିତ ହେବା ସହ ପ୍ରଯୁକ୍ତିବିଦ୍ୟା ମାନବ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ନୂଆଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମେଘୱାଲ କହିଛନ୍ତି ଆଜିର ସମୟର ଆହ୍ୱାନ ହେଉଛି କୃତ୍ରିମ ବୁଦ୍ଧିମତାକୁ ସୁଯୋଗରେ ପରିଣତ କରିବା ଏବଂ ଦେଶର ସଭ୍ୟତା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଦିଗରେ ଏହାର ଯଥୋଚିତ ବ୍ୟବହାର କରିବା। ସେ କହିଛନ୍ତି ଏଆଇକୁ ଅନ୍ତର୍ଭୁକ୍ତିକରଣ ଓ ସ୍ଥାୟୀ ବିକାଶ ପାଇଁ ବ୍ୟବହାର କରିବା ଲାଗି ଧ୍ୟାନ ଦିଆଯିବା ଉଚିତ। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି ମହିଳାମାନେ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କ୍ଷେତ୍ରରେ ସୀମିତ ନ ରହି ନିଜସ୍ୱ ବିକାଶ ଲାଗି ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଉଚିତ। ସେ କହିଛନ୍ତି ସରକାର ଇଣ୍ଡିଆ ଏଆଇ ମିଶନ ଅଧୀନରେ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧିତ ଭିଭିଭୂମିକୁ ସୁଦୃଢ଼ କରିବା ସହ ଦେଶରେ ଏଆଇ ଇକୋସିଷ୍ଟମର ବିକାଶ କରୁଛନ୍ତି। ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବିତ୍ ଆଶିଷ ଅଗ୍ରୱାଲଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ଅଗ୍ରୱାଲ ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇବାକୁ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଦେଶର 10ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ରାଜ୍ୟଗୁଡ଼ିକ ହେଉଛି ବିହାର, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ସିକ୍କିମ୍। ଆସନ୍ତା 3ରୁ 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହି ସମୟ ମଧ୍ୟରେ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ରାଜ୍ୟଗୁଡ଼ିକର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଦିନିକିଆ ବିହାର ଗସ୍ତରେ ଯିବେ। ଗସ୍ତକାଳରେ ଉପରାଷ୍ଟ୍ରପତି ଗୟାଠାରେ ବିହାର ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁରୁଗାନ ଗତକାଲି ସଂସଦ ଭବନ ପରିସରରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଫିଫା ବିଶ୍ୱକପ୍ରେ ଗତକାଲି ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ 2-1 ଗୋଲ୍ରେ ବେଲ୍ଜିୟମ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ପୂର୍ବରୁ ଫ୍ରାନ୍ସ ପ୍ରଥମ କ୍ୱାର୍ଟର ଫାଇନାଲରେ 2-0 ଗୋଲ୍ରେ ମରକୋକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିସାରିଛି। ଆଜି ଭାରତୀୟ ସମୟ ରାତି 2:30ରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ ଖେଳାଯିବ। ଲଣ୍ଡନର ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଜାରି ରଖିବ। ଭାରତୀୟ ସମୟ ଅପରାହ୍ନ 3:30ରେ ଖେଳ ଆରମ୍ଭ ହେବ। ୱିମ୍ବିଲଡନ୍ ଟେନିସ୍ର ମହିଳା ଏକକ ଫାଇନାଲରେ ଚେକ୍ ଗଣରାଜ୍ୟର କାରୋଲିନା ମୁକୋବା ଏବଂ ଲିଣ୍ଡା ନୋସ୍କୋବାଙ୍କ ମଧ୍ୟରେ ଆଜି ଲଣ୍ଡନରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ପୁରୁଷ ସିଙ୍ଗଲ୍ସ ଫାଇନାଲ ଆସନ୍ତାକାଲି ଖେଳାଯିବ। ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର୍ ଲକ୍ସନ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି। 10ଟି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍କୁ 2-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ସ୍ପେନ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ସମ୍ଭାବନା। ଆଜି ଏଥିରେ ବିଷୟ ରହିଛି ନଈର ପାଣି ନଈରେ।

0: ବେଳେବେଳେ ବର୍ଷାର ଛୁଆରେ ସବୁ ଅଭୁଲା ସ୍ମୃତି ସତେଜ ହୋଇଯାଏ। ହୁଏତ ତାର ଆଭାସ ହୃଦୟରେ ଅସରନ୍ତି ସ୍ପନ୍ଦନ ସୃଷ୍ଟି କରିଥାଏ।
1: ଶୀତଳ ପବନ ସାଙ୍ଗକୁ ମାଟିର ମହମହ ବାସ୍ନା ପରିବେଶ ଓ ମନକୁ ଆନନ୍ଦ ଏବଂ ଆଶାରେ ଭରିଦିଏ। ଏହା ଯେ କେବଳ ଋତୁ ପରିବର୍ତ୍ତନର ସଙ୍କେତ ନୁହେଁ, ଏହା ନୂଆ ଜୀବନ, ନୂଆ ଆଶା ଆଉ ପ୍ରକୃତିର ପୁନର୍ଜନ୍ମର ବାର୍ତ୍ତା ମଧ୍ୟ ଦିଏ।
0: ଶନିବାରର ଏହି ସୁନ୍ଦର ସକାଳରେ ସମ୍ଭାବନା ସହିତ ଆମେ ଦୁହେଁ
1: ମୁଁ ରଞ୍ଜନ,
0: ମୁଁ ସୁରଭି।

0: ଆଜିକାଲିକା ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କିଛି କାମ ନ କରି ଅଧିକ ପ୍ରଶଂସା ପାଇବାର ଆଶା ରଖିଥାନ୍ତି। ତ୍ୟାଗ ବା ଅବଦାନ ସେହି କାମ ପ୍ରତି ସେମାନଙ୍କର ନଥାଏ, କିନ୍ତୁ ଅଧିକ କହନ୍ତି ଆଉ ପ୍ରଶଂସା ପାଇବା ପାଇଁ ଆଶା ରଖିଥାନ୍ତି। ନା କଣ କହୁଛନ୍ତି?
1: ନିଜର କର୍ତ୍ତବ୍ୟକୁ ସମସ୍ତଙ୍କ ଆଗରେ କହି ନିଜର ଉଚ୍ଚ ପ୍ରଶଂସା କରିଥାନ୍ତି। ଗୋଟିଏ ଛୋଟିଆ ଉଦାହରଣ, ରାସ୍ତାରେ ଯିବା ସମୟରେ ଆମେ ଦେଖିଲେ ଯେ କାହାର ମନି ପର୍ସ ପଡ଼ିଯାଇଛି, ତାହେଲେ ଆମର ପ୍ରଥମ କର୍ତ୍ତବ୍ୟ କ'ଣ ହେବା ଉଚିତ କହିଲ?
0: ଆମେ ପାଖ ପୋଲିସ ଷ୍ଟେସନରେ ଜଣେଇବା, ନହେଲେ ଯଦି ସେଥିରେ ଫୋନ ନମ୍ବର ବା ଆଡ୍ରେସ୍ ରହିଛି ତାହେଲେ ଆମେ ତାଙ୍କୁ କଲ୍ କରିକି ଜଣେଇଦେବା ଉଚିତ।
1: ଠିକ କହିଲ, ଗୋଟିଏ ସୁନାଗରିକ ଭାବେ ଏଇଟା ଆମ କର୍ତ୍ତବ୍ୟ। ଏହି କାମଟି କରିସାରିବା ପରେ ତାଙ୍କଠାରୁ କିଛି ପଇସା ମାଗିବା ବା ଅନ୍ୟମାନଙ୍କ ଆଗରେ ନିଜର ଗୁଣଗାନ କରିବା କ'ଣ ଠିକ? ଜମା ନୁହଁ।
0: ପ୍ରକୃତିର ବି ଏଇଆ ହିଁ ନିୟମ ଯେ ଯେଉଁ ଜିନିଷ ଯୋଉଠୁ ଆସିଛି ସେଇ ଜିନିଷ ପୁଣି ଥରେ ତା ପାଖକୁ ଫେରିକି ଯିବା ଉଚିତ। ଏହି ନିୟମକୁ ଆମେ ବଦଳେଇ ପାରିବା ନାହିଁ। କୁହାଯାଏ ଯେ ମଣିଷର ଜୀବନ ପଞ୍ଚଭୂତକୁ ନେଇ ସୃଷ୍ଟି ହୋଇଛି, ମାଟି, ଆକାଶ, ଜଳ, ବାୟୁ ଆଉ ଅଗ୍ନି। ଆମ ଶରୀର ନଷ୍ଟ ହୋଇଯିବା ପରେ ଏଇଠି ବା ଏହି ପଞ୍ଚଭୂତରେ ବିଲୀନ ହୋଇଯାଏ, ଏହା ହେଉଛି ଚିରନ୍ତନ ସତ୍ୟ।
1: ଏ ଯେମିତି ଗଣେଶ ପୂଜା, ଦଶହରା ପୂଜା ଆଉ ଗଜଲକ୍ଷ୍ମୀ ପୂଜା, ଆମର ପରମ୍ପରା ଅନୁଯାୟୀ ଆମେ ଏସବୁ ଖୁବ୍ ଜାକଜମକରେ ପାଳନ କରୁ। ମାଟିରେ ଗଢ଼ା ମୂର୍ତ୍ତି ଆଣି ସ୍ଥାପନ କରି 11 ଦିନ 21 ଦିନ ଧରି ମଣ୍ଡପରେ ରଖି ସେଠି ଧୂପ ଦୀପ ଗନ୍ଧ କର୍ପୂର ଭୋଗ ଦେଇ ପୂଜା ଅର୍ଚ୍ଚନା କରୁ। ଶେଷରେ ସମୟ ଆସିଲେ ତାଙ୍କୁ ବା ସେହି ମୂର୍ତ୍ତି ସବୁକୁ ବିସର୍ଜନ ବି କରୁ। ଯେଉଁ ଜିନିଷ ଯେଉଁଠୁ ଆସିଛି ସେହି ଜିନିଷ ପୁନର୍ବାର ସେଠିକୁ ଫେରିକି ଯାଏ, ଏହା ତ ପ୍ରକୃତିର ନିୟମ। କିଛି ସମୟ ପାଇଁ ଆଣି ଆମେ ତାକୁ ହାତରେ ଧରି ରଖୁ, ପୁଣି ସେଇଠି ତାକୁ ଛାଡ଼ିଦେଉ।
0: ମଣିଷ ଯେଉଁଠୁ କିଛି ପାଉଛି ସେଇଠି କୃତଜ୍ଞତା ଜଣାଇବା ଦରକାର। ବାପା ମା ବୃଦ୍ଧାବସ୍ଥାରେ ନିଜ ପିଲାମାନଙ୍କ ପାଖରେ ରହିବାକୁ ଚାହାନ୍ତି, ଭଲ ପିଲାମାନେ ମଧ୍ୟ ବାପା ମାଙ୍କର କଥା ବୁଝିଥାନ୍ତି, ସେମାନଙ୍କୁ ପାଖରେ ଆଣି ରଖନ୍ତି, ତାଙ୍କ ବିଷୟ ବୁଝନ୍ତି। ହେଲେ ଏଥିରେ ଖାସ କଥା କ'ଣ କହିଲେ, ଦିନେ ସେମାନେ ବି ତ ଛୋଟ ଥିଲେ, ବାପା ମା ସେମାନଙ୍କର କଥା ବୁଝୁଥିଲେ, ପାଠ ପଢ଼ାଇ ଆଜି ସମାଜରେ ମଣିଷ ଟେକରେ ଠିଆ କଲେ। ଏଇଠି ଋଣ ପରିଶୋଧ କରିବାର ସମୟ, ତେଣୁ ଏଇଟା ପିଲାମାନଙ୍କର କର୍ତ୍ତବ୍ୟ ଯେ ସେମାନଙ୍କ ବୃଦ୍ଧାବସ୍ଥାରେ ଆମେ ତାଙ୍କର ବିଷୟ ବୁଝିବା, ତାଙ୍କର ରକ୍ଷଣାବେକ୍ଷଣ କରିବା। ଆମେ ଯାହାଠୁ ଯାହା ପାଇଛେ, ସେ ଶ୍ରଦ୍ଧା ହେଉ, ସମ୍ମାନ ହେଉ ଅଥବା ସାହାଯ୍ୟ ହେଉ, ଏସବୁକୁ ସମୟ ଆସିଲେ ନିଶ୍ଚୟ ଫେରେ।

0: ଦେବା ଉଚିତ। ସେଇଥିପାଇଁ ପରା ଗୁରୁଜନମାନେ କୁହନ୍ତି, ଫଳ ଖାଇ ଯଦି ଆମେ ତାର ମଞ୍ଜି ପୋତିବା ତାହେଲେ ପରିବେଶର ଆଉ ଆଗାମୀ ପିଢ଼ିର ଅନେକ ଉପକାର ହୋଇପାରିବ, ପୁଣି ଏଥିରେ କାହାର କ୍ଷତି ବି ହେବନି। ତେବେ ଆଜି ଏହିଭଳି କିଛି କଥାକୁ ନେଇ ଆମ ସମ୍ଭାବନାରେ ବିଷୟ ରହିଛି, ନଈ ପାଣି ନଈକୁ ଗଲା। ଆସନ୍ତୁ ଏ ସମ୍ପର୍କରେ ଶ୍ରୋତାମାନଙ୍କର ମତାମତ ଶୁଣିବା।
1: ମୁଁ ବସନ୍ତ କମଳ ମହାପାତ୍ର। ଏ ଗୋଟେ ଓଡିଆ ରୂଢ଼ି, ଏହାକୁ ଆମେ ପିଲାଦିନୁ ପଢି ଆସୁଛୁ ଏବଂ ଏହାର ତିନୋଟି କାରଣ ମ୍ୟାଡାମ ଅଛି। ମୁଁ ଯେମିତି କହିବି, ପ୍ରଥମ ବୈଜ୍ଞାନିକ କାରଣ ଯଦି ଦେଖିବା, ଆମେ ପିଲାଦିନେ ଆମେ ପାଠ ପଢୁଥିଲେ ଦ୍ୱିତୀୟ ତୃତୀୟ ଶ୍ରେଣୀରେ, ସେତେବେଳେ ଆମେ କଣ କରୁ, ଆମ ସ୍କୁଲ ପାଖରେ ଗୋଟେ ଥର ନାଳଟେ, ଏବେ ସେଟା ବିଭିନ୍ନ ପ୍ରକାର ସବୁ କଲମ କାଗଜ ସବୁ ବାହାରିଗଲେ, ସେଥିରେ ସିଲଟ ଖଡ଼ିଥିଲା, ଆମେ ଖଡ଼ିକି ଲିଭେଇ ପାରୁନଥିଲୁ। ଆମେ କହୁ ପାଣିରେ ତାକୁ ମାରିଦେଉ, ପାଣି ମାରିକି ଆମେ ସିଲଟଟାକୁ ଝୁଲେଇକିରି ନଈ ପାଣି ନଈକି ଯା, ମୋ ସିଲଟ ଶୁଖିଯା, ଏଇ ସବୁବେଳେ କହନ୍ତି। ଦିନେ କଣ କଲା, ସାର୍ ଆମକୁ ପଚାରିଲେ, ଆଚ୍ଛା ପିଲା ତୋର ନାଳରୁ ପାଣି ଆଇଲା ନଈ ପାଣିଙ୍କ ନଈଟା କାହିଁ କହିଲ? ଆମେ ବୁଝିଲୁ, ସାର୍ ସେଠୁ ବୁଝେଇଲେ, ତୋର ନାଳ ପାଣି କୋଉଠୁ ଆସୁଛି? ନଈରୁ। ନଈ କୋଉଠୁ ଆସୁଛି? ନା ବର୍ଷାରୁ। ବର୍ଷା କୋଉଠି ଅଛି? ନା ଏଭାପୋରେସନରୁ। ତେଣୁ ଏହାର ପ୍ରଥମ ବୈଜ୍ଞାନିକ କାରଣ ଏହା କହିବି ଯେ ଜଳ ଚକ୍ର ଯୋଗୁଁ ଜଳକୁ ଏକ ବା ବାୟୁକୁ ଏକ ପ୍ରକାର ପ୍ରାକୃତିକ ଅସରନ୍ତି ସମ୍ପଦ କୁହାଯାଏ। ଯିଏ ଯୋଉଠୁ ଆସିଛି ସେ ଜାଗାକୁ ପଳେଇବ, ନିଶ୍ଚୟ ତା ସ୍ଥାନ ସେଇଛି। ପାଣି ଏଇଟା ଆସୁଛି ତଳକୁ, ପୁଣି ବାସ୍ତବିକ ଉପରକୁ ଯାଉଛି, ପୁଣି ଘନୀମୂଳ ହେଇକି ଆସୁଛି। ବାତ୍ୟଭବନ ଘରୀଭବନ ଦ୍ୱାରା ଜଳଚକ୍ର ସମ୍ଭବ, ଯାହା ଆମକୁ ଅସରନ୍ତି ଶକ୍ତି ଉତ୍ସ ଦେଇଛି। ଏଇଟା ବୈଜ୍ଞାନିକ କାରଣ। ଏହାର ଗୋଟେ ଆଧ୍ୟାତ୍ମିକ କାରଣ ଅଛି ଯେ ଆମର ଧରାଯାଉ ଆତ୍ମା, ଆମର ଯୋଉ ବିଭିନ୍ନ ଜୀବଙ୍କର ଯୋଉ ଆତ୍ମାଟା, ଆମେ ଜାଣିଛୁ ପୁରାଣ ଶାସ୍ତ୍ର ଆମ କହୁଛନ୍ତି ଯେ ପରମାତ୍ମା ଠାରୁ ଏକ ଅଂଶ ହଉଛି ଆମର ଆତ୍ମା। ତେଣୁ ସେ ଆତ୍ମାଟା ଯେତେବେଳେ ଜୀବର ମୃତ୍ୟୁ ହେଇଯାଏ, ସେ ଆତ୍ମାଟା ଯେ ପରମାତ୍ମା ଥାଏ ଲୀନ ହେଇଯାଏ, ସେ ଯିଏ ଯୋଉଟା ସେଇଠି ରହିବ। ଶେଷରେ ମୁଁ କହିବି ସାମାଜିକ କାରଣ, ଯୋଉଟା ଯୋଉ ଜାଗାରେ ରହିବା କଥା ସେଇଠିକି ନିଶ୍ଚୟ ରହିବ। ତାକୁ ଏକ ପ୍ରକାର କହିଲେ ଯେ ଆମର ଯାହା ପାଇବା କଥା ଆମେ ନିଶ୍ଚୟ ପାଇବା, ଆମକୁ ଜଣେ ଠକିଦେଲା ଆମେ ବ୍ୟସ୍ତ ହେବା ଦରକାର ନାହିଁ, ଆମକୁ ଭଗବାନ କୁଆଡେ ଦେବେ। ତେଣୁ ଯୋଉଟା ଯାହା ଯୋଉ ଜାଗାରେ ଯୋଉ ଜିନିଷଟା ରହିବା କଥା ସେଇଟା ସେଇ ଜାଗାକୁ ନିଶ୍ଚୟ ଫେରିବ, ସେ ଜାଗାରେ ନଈ ପାଣି ନଈକି ଯା, ନଈ ପାଣିଟା ନଈକି ଯିବ। ଏଇଟା ଏଇ ତିନୋଟି କାରଣ। ଯେମିତିକି ଆପଣଙ୍କ ଗୋଟେ ହଉଛି କୋଇଲା, କୋଇଲାଟା ଆପଣଙ୍କ କେତେକ ସମ୍ପଦ ଅଛି ଯୋଉଟାକ ପରିବର୍ତ୍ତନ ହେଲା ପରେ ତାର ରୂପ ପରିବର୍ତ୍ତନ ହେଇଯାଏ, କୋଇଲାଟା ଅଙ୍ଗାର ହେଇଯାଉଛି। ପେଟ୍ରୋଲିୟମ ଟା ଏଲ୍ପିଜି ମିଥେନ ବିଭିନ୍ନ ପ୍ରକାର ବ୍ୟବହାର କରୁଛେ, ତେଣୁ କାର୍ବନ ଡାଇଅକ୍ସାଇଡ୍ କାର୍ବନ ମନୋକ୍ସାଇଡ୍ ସବୁ ସୃଷ୍ଟି ହେଉଛି। ତେଣୁ ଏହିପରି ଭାବରେ ବୈଜ୍ଞାନିକ ଆଧ୍ୟାତ୍ମିକ ସାମାଜିକ କାରଣ ଦୃଷ୍ଟି ଥାଏ ବୋଲେ ନଈ ପାଣି ନଈ ଯା, ଅର୍ଥାତ୍ ଯିଏ ଯୋଉଠି କାଚି ସେଇଠି ନିଶ୍ଚୟ ଯିବ। ଏଇଟା ହଉଛି ପ୍ରକୃତିର ନିୟମ ବା ଈଶ୍ୱରଙ୍କର ନିୟମ ଯେ ଆମେ ବିଭିନ୍ନ ଜିନିଷ ଆମର ଯେତେବେଳେ କିଛି ଆମେ ନଷ୍ଟ ହେଇଯାଉଛି ବା କିଛି ହଜିଯାଉଛି ଆମେ ସେତେବେଳେ ବ୍ୟସ୍ତ ହେଇପଡ଼ୁଛୁ, କିନ୍ତୁ ନା ଆମର ଯୋଉଟା ପାଇବା କଥା ସେଟା ନିଶ୍ଚୟ ପାଇବା। ଆମର ଜଣେ ଲୋକଟେ ପରିଶ୍ରମ କରିଛି, ଜଣେ ଲୋକ ଦୋକାନ କରିଛି, ଗୋଟେ ଜିନିଷ ବିକୁଛି, ସିଏ ତାକୁ ଜଣେ ଲୋକ ଠକିକି ନେଇଗଲା, କିନ୍ତୁ ଯଦି ସେ ପ୍ରକୃତ ସେ ମେହନତ କରିକି ପରିଶ୍ରମ କରି ଜିନିଷ ତିଆରି କରି ତାକୁ ଦେଇଥିବ, ତା ପାଖକୁ ନିଶ୍ଚିତ ପଇସା ଡିଜାଇନ ଆସିବ। ଏଇରେ ମଧ୍ୟ ଏଇ କଥା ଆପଣ କହିଲା ପରେ ଦୋକାନ ବସି ଆଲୋଚନା କରୁଥିଲି, ସେ ଦୋକାନୀ କାଲେ ଗୋଟେ ଲୋକ ମୋଠୁ ନେଇଗଲା, ଚାରି ପାଞ୍ଚ ବର୍ଷ ପରେ ତାର ମନ ନଥିଲା, ସେ ଆସି କାକୁତିକୁ ନେଇ ରିକ୍ୱେଷ୍ଟ କରି କହିଲା ଯେ ଏମିତି ପାଞ୍ଚ ବର୍ଷ ତେଣୁ ମୁଁ ସୁନାନ ଚିଲ ନେଇଥିଲି, ଆପଣ 4000 ଟଙ୍କା ନିଅନ୍ତୁ, 4000 ନା 5000 କଣ ଦେଲା। ତେଣୁ ଯୋଉଟା ଆମର ପାଇବାର ଅଛି ନିଶ୍ଚୟ ପାଇବା, ଏବଂ ଯୋଉ ଜିନିଷ ଯୋଉଠି ଯିବା କଥା ସେ ସେଇଟା ନିଶ୍ଚୟ ପହଞ୍ଚିବ ଶେଷରେ। ଏଇଟା ହଉଛି ପ୍ରକୃତିର ନିୟମ, ଆମ ସମାଜରେ ଆମର ଜୀବନରେ ଏଇଟା ସବୁବେଳେ ହଉଛି। ଆମେ ଯାହା ପାଇବା କଥା ପାଇବା, ଯାହା ଆମ ଭାଗ୍ୟରେ ନାହିଁ ତାହା ପାଇବାନି।

ମାଧୁରୀ ଅଧିକାରୀ ବରହମପୁର ଗାଡ଼ି ରହୁଛି। ଏଇ ପ୍ରବାଦଟି ହେଲା, ନଈର ପାଣି ନଈକୁ ଗଲା ପିତୃଲୋକ ସନ୍ତୋଷ ହେଲେ। ଏଇଟା ହଉଛି ଗୋଟିଏ ରୂପକାତ୍ମକ ପ୍ରବାଦ, ହିନ୍ଦୁ ପିତୃପୁରୁଷ ମାନଙ୍କ ପାଇଁ ଯୋଉ ତର୍ପଣ କରାଯାଏ ଯିବା ପରମ୍ପରା ରହିଛି। ଏଥିରେ କଣ ହୁଏ ନା, ଆମେ ତର୍ପଣ କରିବା ପାଇଁ ସାଧାରଣତଃ ବର୍ତ୍ତମାନ ଯୁଗ ତ ବଦଳି ଯାଇଛି, କିନ୍ତୁ ପୂର୍ବେ କଣ ହଉଥିଲା, ପୋଖରୀ ନଦୀ କୂଳରେ ବିଶେଷ କରି ନଦୀ କୂଳରେ ତର୍ପଣ କରାଯାଉଥିଲା। ତାହେଲେ କଣ ହଉଥିଲା ନା, ତର୍ପଣ ବେଳେ କଣ ହୁଏ ନା,

ଯୋଉ ପୁରୁଷ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯୋଉ ତର୍ପଣ କରାଯାଏ ସେଥିରେ କୁଶ ଆଉ କଳା ରାଶି ଆଉ ଜଳକୁ ତର୍ପଣ କରାଯାଏ। ସେଥିରେ କଣ ନା ନଦୀ ଜଳକୁ ଅଣାଯାଇ ତର୍ପଣ କରାଯାଏ, ଯୋଉ ନଦୀରେ ପୁଣି ସେଇ ତର୍ପଣ ଜଳକୁ ପ୍ରଦାନ କରାଯାଏ। ସେଥିରେ କଣ ହୁଏ ନଦୀର ପାଣିଟା ନଦୀରେ ହିଁ ଯାଏ, କିନ୍ତୁ ପିତୃଲୋକ ସନ୍ତୁଷ୍ଟ ହୁଅନ୍ତି କାରଣ ତାଙ୍କ ପାଇଁ ଆମେ ତର୍ପଣ କଲେ ବୋଲି। ଶ୍ରାଦ୍ଧ ଦିବସଟାକୁ ତାଙ୍କର ପୁତ୍ର ପୌତ୍ର ମନେ ପକେଇକିରି ତାଙ୍କୁ ଯେମିତି ସମ୍ମାନ ଦଉଛନ୍ତି, ତାଙ୍କର ସ୍ୱର୍ଗବାସ ପରେ ମଧ୍ୟ ତାଙ୍କୁ ଯେମିତି ସମ୍ମାନ ଦିଆହଉଛି ସେଥିପାଇଁ ସେମାନେ ସନ୍ତୁଷ୍ଟ ହଉଛନ୍ତି। ଏଇଟାର କଣ ପ୍ରକୃତର ଅର୍ଥ ହେଲା, ଯୋଉ କାମରେ ପ୍ରକୃତରେ କୌଣସି ନୂଆ ଉପକାର ତ୍ୟାଗ ଏସବୁ କିଛି ନାହିଁ, ଏଇଟା କେବଳ କଣ ଔପଚାରିକ ପାଇଁ ହଉଛି। ଆଉ ଏଥିରେ ଆମେ କଣ କରୁଛୁ ନା କେବଳ ଆମେ ନିଜର ସେଥିରେ କିଛି କଷ୍ଟ କିମ୍ବା ପଇସା କିଛି ଏମିତି କିଛି ଲଗଉ, ଯୋଉ ଜିନିଷ ତାକୁ ହିଁ ଆମେ ଫେରେଇ ଦେବା ପାଇଁ ଏଇ ପ୍ରବାଦଟା ହେଇଛି। ବିଶେଷ କରି ଦେବତା ମାନଙ୍କ ଯୁଗରେ ସେମାନେ କଣ କରିଥିଲେ, ସମୁଦ୍ର ମନ୍ଥନ କରିଥିଲେ, ସେଥିରେ ବହୁତ ଧନରତ୍ନ ମିଳିଥିଲା ସେମାନଙ୍କୁ। ଆମେ କଣ କରୁଛୁ ସେଇ ଧନରତ୍ନକୁ ଦେଇକିରି ଭଗବାନଙ୍କୁ ପୂଜା କରୁଛୁ, ମାନେ ତାଙ୍କର ପ୍ରାପ୍ୟଟା ତାଙ୍କ ଜିନିଷଟା ହିଁ ଆମେ ତାଙ୍କୁ ଅର୍ପଣ କରୁଛୁ। ସେମିତି ଆମେ ଦେଖିବା ଆମର ଭୋଳାନାଥ ଶ୍ରୀ କହୁଛନ୍ତି ଜଳରେ ସନ୍ତୁଷ୍ଟ, ନଦୀ ଜଳ ଆମେ ତାଙ୍କୁ ଅର୍ପଣ କରୁଛୁ, ସେଇ ଆମର ହିମାଳୟରୁ ବୋହିକି ଆସୁଛି ଆଉ ସେଇ ତାଙ୍କର ଜଳ ହିଁ ତାଙ୍କୁ ଆମେ ଅର୍ପଣ କରିକି ତାଙ୍କୁ ସନ୍ତୁଷ୍ଟ କରୁଛୁ। ଦୁଇ ପ୍ରକାର ସୂର୍ଯ୍ୟ ଦେବଙ୍କର କଥା ଅଛି, ଗୋଟେ ହେଲା ଆମେ କଣ କରୁଛୁ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦଉଛୁ, ସୂର୍ଯ୍ୟଙ୍କ ପାଖରୁ ହିଁ ଆମେ ଜଳ ପାଉଛୁ, ସୂର୍ଯ୍ୟ କିରଣ ହିଁ ଆମର ଜଳକୁ ଶୋଷିକିରି ନେଇକି ପୁଣି ପାଣି କରିକିରି ବର୍ଷା କରିବାରୁ ଆମେ ସେ ପାଣିଟା ତାଙ୍କୁ ଅର୍ଘ୍ୟ ରୂପେ ଦଉଛୁ, ତାଙ୍କୁ ସେଥିରେ ସନ୍ତୁଷ୍ଟ କରୁଛୁ। ଦ୍ୱିତୀୟ କଥା କଣ, ସୂର୍ଯ୍ୟ ସ୍ଥଳଭାଗର ପାଣିଟାକୁ ବାଷ୍ପ କରି ନେଇକିରି ମେଘ ସୃଷ୍ଟି କରି ତାକୁ ବର୍ଷା କରିକିରି ଆମକୁ ସନ୍ତୁଷ୍ଟ କରୁଛନ୍ତି, ସେଥିରେ ତାଙ୍କର କଷ୍ଟ ନାହିଁ। କିମ୍ବା ଆମେ କଣ କରୁଛୁ ନା ପୃଥିବୀରୁ ଅନ୍ନ ଜଳ ଖାଦ୍ୟ ଶସ୍ୟ ସବୁ ପାଉଛୁ, ଆମେ ସେଇଟାକୁ ପୁଣି ପୂଜା କରିକିରି ପୃଥିବୀ ମାତାକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛୁ। ସେମିତି ଆମର ସରକାର କଥା ଦେଖିବା, ସରକାର କଣ କରୁଛନ୍ତି ଆମକୁ ବିଭିନ୍ନ ଉପାୟରେ ଆମ ପାଖରୁ ଟ୍ୟାକ୍ସ ନଉଛନ୍ତି। ପ୍ରକୃତରେ ବାପା ମାଙ୍କୁ ଯୋଉ ବୃଦ୍ଧାବସ୍ଥାରେ ପୁଅ ଝିଅ ରଖୁଛନ୍ତି ତାଙ୍କ ପାଇଁ ପୁଅ ଝିଅ କିଛି ଅଧିକା କିଛି କରୁନାହାନ୍ତି। ବାପା ମା କଣ ପିଲାମାନଙ୍କୁ ଅତି ଯତ୍ନରେ ପାଳିଥିଲେ, ଅତି ସ୍ନେହରେ ବଡ଼ କରିଥିଲେ, ଖାଇବା ପିଇବା ପାଇଁ ଭଲ ଭଲ ଜିନିଷ ଦେଇଥିଲେ, କିନ୍ତୁ ଯେତେବେଳେ ସେମାନେ ବୃଦ୍ଧ ହେଇଯାଉଛନ୍ତି ସେମାନଙ୍କର ଶାରୀରିକ ଦୃଷ୍ଟିରୁ ସେମାନେ ଅସହାୟ ହେଇ ପଡୁଛନ୍ତି, ସେତେବେଳେ ପିଲାମାନେ ଭାବୁଛନ୍ତି ଯେ ଆମେ ବାପା ମାଙ୍କର ସେବା କରୁ, ସେମାନେ ଭୁଲି ଯାଉଛନ୍ତି ତାଙ୍କର ପିଲାବେଳେ ବାପା ମା କେତେ କଷ୍ଟରେ ତାଙ୍କୁ ବଡ଼ କରିଥିଲେ। ସେଇ ସେଇ ପ୍ରତିଦାନଟା ସେମାନେ କରିପାରୁନାହାନ୍ତି, କିନ୍ତୁ କରିଛନ୍ତି ବୋଲି ଛଳନା କରିକିରି ମଧ୍ୟ ସେଥିରେ ସେମାନେ କ୍ରେଡିଟ୍ ନେଉଛନ୍ତି।

ପ୍ରକୃତରେ ନେବା ଆମେ ଯାହା ପାଉଛେ ତାକୁ ଫେରିବାକୁ ପଡିବ, ପ୍ରତିଦାନ କରିବାକୁ ପଡିବ। ତାର ପୃଥିବୀ ମାତା ଠାରୁ ପାଇଥାଏ କିମ୍ବା ଜନ୍ମ କରିବା ପାଇଁ ତା ମାତା ଠାରୁ ପାଇଥାଏ କିମ୍ବା ସରକାରଙ୍କ ଠାରୁ ପାଇଥାଏ। ସେଇଟା ସେଇ ଜିନିଷଟା ହଉଛି ଜୀବନ ଚକ୍ରର ଗୋଟେ ନିୟମ। ତାହେଲେ ଆମେ ମଧ୍ୟ ଆମର ଭବିଷ୍ୟତ ଜୀବନରେ ଆମେ କିଛି କାହାଠାରୁ ବି ସାହାଯ୍ୟ ପାଇକିରି ଉପକୃତ ହବା। ଯୋଉମାନଙ୍କ ଠାରୁ ଆମେ ସେ କିଛି ପାଉଛେ ଆମେ ତାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିବା ଦରକାର। ଆମର ସମାଜ, ସରକାର, ପରିବାର ଏ ଉଡା ଉପରେ ଏଇ ପ୍ରବାଦର କଣ ହଉଛି ଆମକୁ ସୂଚାଇ ଦେଉଛି ଯେ ଆମେ ଯାହା ପାଇଛୁ ତାହା କୌଣସି ଉପାୟରେ ଫେରେଇ ଦେବା ଆମର ଦରକାର। ସେ ସମ୍ମାନ ହଉ, ଆଶୀର୍ବାଦ ହଉ, କିମ୍ବା ଜିନିଷ ହଉ, ସୁସ୍ଥ ସମାଜକୁ ଗଠନ କରିବା ପାଇଁ ଆମର ଏଇ ଚକ୍ରଟାକୁ ଆମେ ଅନୁସରଣ କରିବା ଦରକାର। ଏଇଟା ହଉଛି ଏଇଟା କଣ ହେଲା, ପାରିବାରିକ ଜୀବନ ସୁସ୍ଥ ରହିବ, ସାମାଜିକ ଅବସ୍ଥା ଭଲ ରହିବ, ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ଆମେ ଉନ୍ନତି କରିପାରିବା। ଯେଉଁ ଜିନିଷ ଯାହାର ଯଦି ତାକୁ ଆମେ ଫେରେଇ ଦେବା ତାହେଲେ ଆମେ କଣ ହେବା, ଫେରେଇ ଦେବା।

କଣ ସାଙ୍ଗେ ସାଙ୍ଗେ ସେ ଜିନିଷ ନାହିଁ, କୌଣସି ବାପା ମା ଆମ ପାଇଁ କରିଛନ୍ତି କହିଲେ ଆମେ ତାଙ୍କର ବାର୍ଦ୍ଧକ୍ୟ ଅବସ୍ଥାରେ ତାଙ୍କୁ ସେବା ଶୁଶ୍ରୂଷା କରିବା, ସେଇଟା ଫେରିବ। ଆମେ ତାକୁ ବିଭିନ୍ନ ଔପଚାରିକ ଦୃଷ୍ଟିରୁ ତାକୁ ପୂରଣ କରିବାକୁ ପଡିବ। ପିତୃପୁରୁଷ ମାନଙ୍କ ପ୍ରସଙ୍ଗରେ ଏଇଟା ହଉଛି ଯେ ପିଲାମାନେ ଯୋଉ ଶ୍ରାଦ୍ଧ କରୁଛନ୍ତି ତା ଦ୍ଵାରା ସେ ପିତୃପୁରୁଷ ମାନେ ସେମାନଙ୍କୁ ଆଶୀର୍ବାଦ କରୁଛନ୍ତି, ସେମାନଙ୍କର ଯେମିତି ଧନ ଧାନ୍ୟ ଉନ୍ନତି ହେବ, ଚାକିରି କ୍ଷେତ୍ରରେ ଉନ୍ନତି ହେବ, ସେମାନେ ସୁସ୍ଥ ସବଳ ରହିବେ। ସେମିତି ଆମର ଏଇଟା ହଉଛି ଏଇଟା ହଉଛି ଗୋଟେ କର୍ମଚକ୍ର ଋଣ ପରି ତାକୁ ପରିଶୋଧ କରିବାର ଏଇଟା ହଉଛି ଏଇ ଯୋଉ ପରିବର୍ତ୍ତନଶୀଳ ପୃଥିବୀରେ ଏଇଟା ହଉଛି ପ୍ରକୃତିର ନିୟମ। ଏଇଟା ହଉଛି କୃତଜ୍ଞତା, ଏଇଟା ହଉଛି ପରିବାରର ଗୋଟିଏ ଧାରା, ଦାନର ପ୍ରତୀକ। ଆମେ ସେଥିପାଇଁ ଦେଖିବା ଏଥିରେ ଆମେ କିଛି ଅନ୍ୟ ରୂପରେ କିଛି କାହାକୁ ସାହାଯ୍ୟ କରୁ, ଆମେ ତାଙ୍କୁ ତାଙ୍କ ଜିନିଷଟାକୁ ଫେରେଇକିରି ସନ୍ତୁଷ୍ଟ କରୁ।

ସଂଘମିତ୍ରା ପରିଡ଼ା କାହାଳିଆ ନୀଳଗିରି ବାଲେଶ୍ୱରରୁ କହୁଛି। ଆଜିର ପ୍ରସଙ୍ଗ ନଈ ପାଣି ନଈରେ ଗଲା। ଏହାର ଅର୍ଥରେ ଗଭୀର ଶିକ୍ଷା ଲୁଚି ରହିଛି। ଏହା ଆମକୁ କାହାର କ୍ଷତି ନକରି ସମସ୍ୟାର ସମାଧାନ କରିବାକୁ ଶିକ୍ଷା ଦେଇଥାଏ। ହିଂସା କେବଳ ସମସ୍ୟା ବଢ଼ାଏ ସିନା, କିନ୍ତୁ ସମାଧାନ କରିପାରେନି। ଶାନ୍ତିପୂର୍ଣ୍ଣ ସମାଧାନ ବିଶ୍ୱାସ ଓ ବନ୍ଧୁତ୍ୱକୁ ବଢ଼ାଏ। କହନ୍ତି, ଆଜି ଜୀବନ କାଲି ନଥିବରେ କ'ଣ ମିଳିବ ବାଦରୁ। ବୁଝାମଣା ସମସ୍ତଙ୍କ ପ୍ରତି ଭଲ ରଖିଲେ ବୁଦ୍ଧି ଧୈର୍ଯ୍ୟ ମଣିଷକୁ ସଫଳ କରେ। ନମ୍ର କଥାବାର୍ତ୍ତା ଦ୍ୱାରା ଅନେକ ସମସ୍ୟା ସମାଧାନ ହୁଏ। ଦେଖନ୍ତୁ, ବିବାଦ ମନ ଭିତରେ ରଖିଲେ ଆଗକୁ ବଢ଼ି ହେବନି। ଆଜି ଗାଁ ଗାଁ ଭିତରେ ବିବାଦ, ଦେଶ ଦେଶ ମଧ୍ୟରେ ବିବାଦ, କିନ୍ତୁ ଆମେ ଥରେ ଆତ୍ମିକ ଭାବେ ଚିନ୍ତା କରି ଦେଖିବା, ଏ ଗାଁର ପବନରେ ବାଦ ଥିଲେ ନା ସେ ଆର ଗାଁକୁ ବହିଯାଆନ୍ତାନି। ଏ ଦେଶର ଆକାଶରେ ମେଘର ବାଦ ଥିଲେ ନା ସେ ଆର ଦେଶରେ ମେଘ ହୁଅନ୍ତାନି। ପାଣି ପବନ ଏମାନେ କଥା କହନ୍ତିନି, ହେଲେ ସେମାନେ ଆଉ ଆମେ? ସେଇଥିପାଇଁ ଯେଉଁ ଅଗ୍ରଜ ମହାମଣିଷମାନେ ଏମିତି କଥା ସବୁ ଲେଖିଛନ୍ତି, ଆଜି କ'ଣ? ଯେପର୍ଯ୍ୟନ୍ତ ସମାଜ ଥିବ, ସଭ୍ୟତା ଥିବ, ସେ ପର୍ଯ୍ୟନ୍ତ ଏ କଥାର ଗୁରୁତ୍ୱ କେବେ ବି କମିବନି। ଯେମିତି ଶିକ୍ଷକ ଶବ୍ଦକୁ ଯେତେ ବ୍ୟାଖ୍ୟା କଲେ ବି ଶବ୍ଦ ଅକୁଳାଣ ହେବ, ସେମିତି ଏ ରୂଢ଼ିର ଅର୍ଥ ଯେତେ ବର୍ଣ୍ଣନା କରିବା ସେତେ କମ୍ ହେବ। ଦୁଇପଟ ସମସ୍ୟାକୁ ବୁଦ୍ଧି ବିବେକର ସହ ଆଲୋଚନା ପର୍ଯ୍ୟାଲୋଚନା କରି ଦୁଇପଟର ମଙ୍ଗଳ ହେବା ଭଳି ସମାଧାନ କରିବା ହେଉଛି ନଈ ପାଣି ନଈରେ ଗଲା, ପିତୃଲୋକ ସନ୍ତୋଷ ହେଲା।

ଆମେ ଏମିତି କାମ କରିବା ଦରକାର ଯାହାଦ୍ୱାରା ପରିବେଶର, ସମାଜର ଆଉ ଆମ ପରିବାରର ଲାଭ ହେବ। ମହାନ ବ୍ୟକ୍ତିମାନେ ସବୁବେଳେ ନିରବରେ ସମାଜର ସେବା କରନ୍ତି। ସେମାନେ କେବେ ମଧ୍ୟ

0: ନିଜ କାର୍ଯ୍ୟକୁ ନେଇ ଗର୍ବ ଅନୁଭବ କରନ୍ତିନି।
1: ଠିକ କଥା, ଭଲ କାମର ପ୍ରକୃତ ମୂଲ୍ୟ ତାର ପ୍ରଚାରରେ ନୁହେଁ ବରଂ ନିଷ୍କାମ ଭାବନାରେ ରହିଥାଏ।
2: ସାନଜୀ ପାଣିଗ୍ରାହୀ ଜଣେ ସମାଜସେବୀ ଜୟପୁରରେ ରୁହେ। ଏହାର ତ ଗୁଢ ଅର୍ଥ ରହିଛି ନଈର ପାଣି ନଈକି ଯିବା, ମାନେ ଯେଉଁଠ ପାଣିଟା ସେଠାକୁ ଯାଇଥାଏ କିନ୍ତୁ ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି। ଠିକ ସେହିପରି ଆମେ ବହୁତ ଗୁଡ଼ିଏ କଥା ଆମ ସମାଜରେ ଚାଲୁଛି ନିୟମିତ ଭାବରେ, ତାକୁ କିପରି ଭାବରେ ଆମେ ସମାଧାନ କରିବା ତାହା ହଉଛି ପ୍ରକୃତ କଥା। ଯେମିତି ବର୍ତ୍ତମାନ ପିଲାମାନେ ପଢାପଢି କରୁଛନ୍ତି, ପିଲାମାନଙ୍କର ସର୍ଭିସ କ୍ଷେତ୍ରରେ କୁହନ୍ତୁ କିମ୍ବା ଘରେ ପରିବାର କ୍ଷେତ୍ରରେ କୁହନ୍ତୁ, ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହେଇଥାଏ, ମନମାଳିନ ହୋଇଥାଏ ସାଙ୍ଗ ସାଙ୍ଗ ଭିତରେ କିମ୍ବା ଆପଣଙ୍କ ପରିବାର ଭିତରେ, ସେସବୁ କିପରି ଭାବରେ ସମାଧାନ କରିବା। ଦେଖନ୍ତୁ ନିଶ୍ଚିତ ଭାବରେ ଭାଇ ଭଉଣୀର ସମ୍ପର୍କ ସମସ୍ତଙ୍କ ଠାରୁ ଅଧିକା ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ୱପୂର୍ଣ୍ଣ। ଆଜିକାଲି ସମାଜରେ ଦେଖିବା ବିଭିନ୍ନ ଜାଗା ବଳି ଧରି ଧନ ସମ୍ପତ୍ତି ପାଇଁ ସବୁବେଳେ ଗଣ୍ଡଗୋଳ ଲାଗି ରହୁଛି, କିନ୍ତୁ ଦେଖନ୍ତୁ ସେ ବାପାଙ୍କର ପିତୃଅର୍ଜିତ ସମ୍ପତ୍ତି, ତାକୁ ଆମେ ସମସ୍ତେ ଚିନ୍ତା କରିବା ଆଉ ତାକୁ କିପରି ସମାଧାନ ହବ। ଭାଇ ଭଉଣୀର ସ୍ନେହ ମମତା ଯେମିତି ଅତୁଟ ରହିବ ତାକୁ ଆମେ ଧ୍ୟାନ ଦେଇକି ଯଦି ଆମେ କିଛି କରିବା, ବାପାର ସମ୍ପତ୍ତି କିଛି ମିଳିଲା ତ ଠିକ ଅଛି ଖୁସିରେ, ଯଦି ଖୁସିରେ ନ ମିଳୁଛି ସେଥିପାଇଁ ଜିଦ କରି ଯୁକ୍ତି ତର୍କ କରିବା ଠିକ ନୁହଁ। ସେହି ସମ୍ପତ୍ତି ଛାଡିକିରି ଆମେ ସମସ୍ତେ ଯିବାକୁ ପଡିବ। ବାପା ଯାଇଛନ୍ତି, ଜେଜେବାପା ଯାଇଛନ୍ତି, ଫେରେ ଆମେ ବି ଯିବାକୁ ପଡିବ। ଆମେ ଯଦି ଯିବାକୁ ପଡିବ, ଭାଇ ବି ଚିନ୍ତା କରିବାକୁ ପଡିବ ଯେ ଭଉଣୀକି ଯଦି ଖୁସି କରିବା ପାଇଁ ମୁଁ କିଛି ଦେଇଦିଏ ବାପାର ସମ୍ପତ୍ତି, ସେଇ ସମ୍ପତ୍ତି ସେଠାରେ ଥିବ କିନ୍ତୁ ତା ମନ ଖୁସି ହେବ, ତାହେଲେ ସେ ହଉଛି ନଈର ପାଣି ନଈରେ ଗଲା ପିତୃଲୋକ ସନ୍ତୋଷ ହେଲେ, ସେଇ ସମ୍ପତ୍ତି ଥିବ। କିନ୍ତୁ ଆମର ସମ୍ପର୍କ ଯେମିତି ଭଲ ଭାବରେ ରହିବ ତାକୁ ଆମେ ଚିନ୍ତା କରିବା ଉଚିତ, ଯାହାଦ୍ୱାରା କି ସମାଧାନ ହେଇପାରିବ। ସେଇ ଜିନିଷ ପଡିଗଲା କିମ୍ବା କୌଣସି ଜିନିଷ ଭାଙ୍ଗିଗଲା ତାହେଲେ ବି ତାଙ୍କ ଭିତରେ ଗଣ୍ଡଗୋଳ ହେଇଥାଏ ବା ମନମାଳିନ ହେଇଥାଏ, କିମ୍ବା କୌଣସି ଜିନିଷ ପାଇଁ ଯେମିତିକି ଘରେ ସୁନାକୁ ନେଇକିରି କିମ୍ବା ଟଙ୍କାକୁ ନେଇକିରି, କିନ୍ତୁ ଆମେ ଯଦି ସେହି ପଇସାକୁ ଠିକ ଭାବରେ ଆମେ ଯଦି ବୋଉକୁ ବି ଦବା କିମ୍ବା ବୋଉ ଶାଶୁ ପ୍ରତି ଯଦି ସମ୍ମାନ ଦେଇକି ତାକୁ ଯଦି ଦେଇଦିଏ, ସେହି ପଇସା ସେହି ଜିନିଷ ସେହି ଘରେ ରହିବ, ସେହି ବ୍ୟାଙ୍କରେ ରହିବ କିମ୍ବା ସେହି ଆଲମିରା ଭିତରେ ରହିବ, କିନ୍ତୁ ଶାଶୁ ବୋଉ ଭିତରେ ସମ୍ପର୍କଟା ଠିକ ଭାବରେ ରହିବ। ସେଇ ସମ୍ପତ୍ତି ଆମ ଘରେ ଥିଲା କିଛି କଥା ନାହିଁ, ମୁଁ ରଖିଛି ମୋ ବୋଉକୁ ଦେଲି କିମ୍ବା ମୋ ବୋଉ ରଖିଛି ଶାଶୁକୁ ଦେଲା, ତାହେଲେ ଶାଶୁ ମନ ଖୁସି ବୋଉର ବି ମନ ଖୁସି ହେଇଯାଇଥାଏ। ତେଣୁ ସମ୍ପର୍କଟା ରହିଥାଏ ଆଉ ସେହି ଜିନିଷ ସେହି ପାଖରେ ହିଁ ରହିଥାଏ, ଘର ଭିତରେ ଜିନିଷ ଘର ଭିତରେ ରହିଥାଏ। ପାଠ ପଢା ପିଲାମାନେ ଆଗେଇ ଯାଉଛନ୍ତି କିନ୍ତୁ ଏବେ ଦେଖନ୍ତୁ ପାଠ ପଢିଲେ ସର୍ଭିସ ପାଇ ନାହାନ୍ତି। ବାପା କହିବ ଯେ ମୁଁ ଏତେ ପଇସା ଖର୍ଚ୍ଚ କରି କଲି ଆଉ ତୁ ତୋର ଦେଖି ତୋ ଗୋଡରେ ତୁ ଠିଆ ହେଇ ଯାହା କରୁଛୁ ତୁ କରେ, ମୁଁ କିଛି ସହଯୋଗ କରିବିନି। କିନ୍ତୁ ଯାହା ବାପା ସମ୍ପତ୍ତି ଅର୍ଜନ କରିଛନ୍ତି ବା କିଛି ରଖିଛନ୍ତି ସେ ପୁଅ ପାଇଁ ଆଉ କାହା ପାଇଁ ନୁହଁ, ତାହେଲେ ସେହି ପୁଅକୁ ଯଦି ଆମେ ଧୀରସ୍ଥିର ଭାବରେ ବୁଝେଇବା ଆଉ ହେ ବାପା ତୋର ଏତିକି ଅଛି ତୁ ଆକୁ ନେଇକି କଣ କରିବୁ ଦେଖେ, ଭଲ ଭାବରେ ଚିନ୍ତା କରି ଯଦି ସେ କଲା ତାହେଲେ ସେ ବି ଖୁସ, ସେଇ ସମ୍ପତ୍ତି ସେ ଆଜି ନହେଲେ କାଲିକି ସେ ପାଇଥାନ୍ତା ଆଉ ଆଜି ସେ ତା ନିଜ ଗୋଡରେ ଠିଆ ହେଇପାରିବ, କିଛି ବିଜନେସ୍ କରିପାରିବ, ଅଲଗା କିଛି କାମ କରିପାରିବ, ତାପରେ ବାପା ବି ଖୁସି ଆଉ ପୁଅ।

ଜଗତସିଂହପୁର ରୁ ମମିନା କହୁଥିଲି। ନଈର ପାଣି ନଈରେ ଗଲା, ପିତୃଲୋକ ସନ୍ତୁଷ୍ଟ ହେଲା। ଅର୍ଥାତ୍ ମାନେ ଯାହାର ସେ ଧନଟା ଥିବ କି ଜିନିଷଟା ଥିବ, ତାଙ୍କରି ପାଇଁ ସେଟା ବ୍ୟବହାର କରାଗଲେ ସାଧାରଣତଃ ବୟସ୍କ ଲୋକମାନେ ଥାନ୍ତି ଏକଥା କହନ୍ତି। ଯେମିତିକି ଗାଁରେ ମନ୍ଦିର, ମନେକର ଗୋଟେ ଗାଁ ମନ୍ଦିରରେ, ଗାଁ ମନ୍ଦିର ପଇସାରେ ମନ୍ଦିରର କିଛି ଉନ୍ନତିମୂଳକ କାର୍ଯ୍ୟ କରାଗଲା, ସେଠି ଯୋଉ ବୃଦ୍ଧ ବୃଦ୍ଧା ମାନେ ଗାଁରେ ଥାନ୍ତି ବୟସ୍କ ଲୋକ, ସେମାନେ କହନ୍ତି ନଈ ପାଣି ନଈରେ ଗଲା, ପିତୃଲୋକ ସନ୍ତୁଷ୍ଟ ହେଲା। ସେଠୁ ଆଉ ଗୋଟେ ହେଉଛି କେତେ ଅଛି, ମନେକର ପୁଅ କଣ କରିବ, ବାପା ପଇସାରେ ବାପାକୁ କିଛି ଜିନିଷ କିଣି ଉପହାର ଦବ, ସେଠି ବି ଲୋକ କହନ୍ତି ଯେ ନଈ ପାଣି ନଈରେ ଗଲା, ପିତୃଲୋକ ସନ୍ତୁଷ୍ଟ ହେଲା। କୌଣସି ଜାଗାରେ ଗୋଟେ ଗଣ୍ଡଗୋଳ ହେଲା, ଦୁଇ ପକ୍ଷରେ ଗଣ୍ଡଗୋଳ ହେଲା, ଜମି ଜମା କେସ୍ ହଉ, ଭାଇ ଭାଇ ଭିତରେ କି କଣ, ଯୋଉ ମୁରବୀ ଲୋକ ଥାନ୍ତି ସେମାନେ ସବୁ ବସିକିରି ସେଟାକୁ ସମାଧାନ କରନ୍ତି। ଦି ଜଣଙ୍କର କିଛି ମାନେ ଆପୋଷ ସମାଧାନ ହେଇଯିବ, କିଛି କାହାରି କିଛି କ୍ଷତି ହବନି। ମନେକର ଦି ଜଣ ମିଶି ଗୋଟେ ବ୍ୟବସାୟ କରୁଛନ୍ତି, ସେମାନେ ଏମିତି ଭାବରେ ଚୁକ୍ତି କରିଥିବେ ଯେମିତିକି କାହାରି କ୍ଷତି ହବନି, ଉଭୟଙ୍କର ଲାଭ ହଉଥିବ। ଯାହା ଜିନିଷର ତାରି ପାଇଁ ଖର୍ଚ୍ଚ ହେବା ଅର୍ଥରେ କୁହାଯାଏ ଯେ ନଈ ପାଣି ନଈକି ଗଲା, ପିତୃଲୋକ ସନ୍ତୁଷ୍ଟ ହେଲା। ସବୁବେଳେ ଏମିତି କାମ କରିବା ଦରକାର ଯାହାଦ୍ୱାରା ଉଭୟ ପକ୍ଷ ଲାଭବାନ ହଉଥିବେ, କାହାରି କିଛି କ୍ଷତି ହଉନଥିବ। ଯେମିତି ମୁଁ କହିଲି, ମନେକର ଗୋଟେ ଜମି ଜମା ଗଣ୍ଡଗୋଳ ଲାଗିଛି ଦୁଇ ପକ୍ଷଙ୍କର, ସେଠି କିଛି ଗାଁର ମୁରବୀ ବସିକିରି ସେଟାକୁ ସମାଧାନ କଲେ, ଉଭୟଙ୍କୁ ବୁଝେଇକିରି ସମାଧାନ କରିଦେବେ, ଯେମିତିକି କାହାରି କ୍ଷତି ହଉନଥିବ।

0: ତେବେ ଏ ଥିଲା ସମ୍ଭାବନାର ବିଷୟ। ନଈ ପାଣି ନଈକୁ ଗଲା।
1: ଯେଉଁ ଜିନିଷ ଯେଉଁଠୁ ଆସିଛି ତାର ବାସ୍ତବ ଜାଗାକୁ ସେ ଫେରିଯାଏ। ବହିଯାଉଥିବା ଜଳଧାରାରୁ ପାଣି ଆଞ୍ଜୁଳାଇବା ନେଇ ଆମେ ପିତୃପୁରୁଷକୁ ଅର୍ପଣ କରୁ। ପୁଣି ଥରେ ସେହି ଜଳ ନଦୀ ଦେଇ ଆଗକୁ ବଢ଼ିଯାଏ ଅନ୍ୟର କାମରେ ଆସିବା ପାଇଁ। ଏହାଦ୍ୱାରା କାହାର ବି କ୍ଷତି ହୁଏନି, ପୁଣି ପିତୃଲୋକ ମଧ୍ୟ ସନ୍ତୁଷ୍ଟ ହୁଅନ୍ତି। ଆଜି ଏହିଭଳି ଦିନରେ ମୋ ବଂଶଜ ମୋତେ ମନେ ପକାଇଲେ କହି ସେମାନେ ଖୁବ୍ ଖୁସି ମଧ୍ୟ ହୁଅନ୍ତି। ଭଲ କାମ କରିବା ମଣିଷର କର୍ତ୍ତବ୍ୟ, ସେ ପୁଣି ନିଷ୍କାମ ଭାବନାରେ।
0: ଯେଉଁ ଶ୍ରୋତାମାନେ ଆଜି ଆମର ଏହି କାର୍ଯ୍ୟକ୍ରମରେ ନିଜ ନିଜର ମତାମତ ଦେଲେ, ସେମାନଙ୍କୁ ଆଉ ସବୁ ଶ୍ରୋତାଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁ।

0: ତେବେ ସୁରଭି, ଯିବା ପୂର୍ବରୁ ଆସନ୍ତା ସମ୍ଭାବନା ସମ୍ପର୍କରେ ଆମ ଶ୍ରୋତାଙ୍କୁ କହିଦେବା।
1: ହଁ ନିଶ୍ଚୟ, ଆସନ୍ତା ଶନିବାର ଅର୍ଥାତ୍ ଜୁଲାଇ ମାସର 18 ତାରିଖ ଶନିବାର ସମ୍ଭାବନାରେ ଆମର ବିଷୟ ରହିଛି ରଙ୍କ ସଞ୍ଚେ ବୀର ଖାଏ।
0: ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ଜୁଲାଇ ମାସର 17 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ଫୋନ୍ ନମ୍ବର ହେଲା 9438268568। ବିଷୟଟି ପୁଣି ଥରେ କହି ରଖୁଛୁ, ରଙ୍କ ସଞ୍ଚେ ବୀର।

ଶୁଣିଲେ ବର୍ଣ୍ଣାଳୀ କ୍ରମରେ ସମ୍ଭାବନା। ଆଜି ଏଥିରେ ବିଷୟ ଥିଲା ନଈର ପାଣି ନଈରେ ଗଲା। ଉପସ୍ଥାପନା କଲେ ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଲେ।

ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଲି କାଇଟା। ଏ ସମ୍ପର୍କରେ ଆପଣ ଜୁଲାଇ ମାସର 12 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସେବକ ମାନଙ୍କର ଭୂମିକା ଆଲୋଚକ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛକାର ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଶ୍ରୀଜଗନ୍ନାଥଙ୍କ ଯାତ୍ରାମାନଙ୍କ ମଧ୍ୟରେ ରଥଯାତ୍ରା ସର୍ବତନ୍ତ୍ର ସ୍ୱତନ୍ତ୍ର ଯାତ୍ରା ଭାବରେ ବିଶ୍ୱବିଖ୍ୟାତ। କାରଣ ଯେଉଁସବୁ ଗଣପର୍ବ ସମଗ୍ର ଭକ୍ତ ସମାଜର ହୃଦୟରେ ନିର୍ମଳ ଆନନ୍ଦ, ସାମ୍ୟ, ଐକ୍ୟ ତଥା ସଂହତିର ଭାବ ସଞ୍ଚାର କରିଥାଏ, ତନ୍ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା ହେଉଛି ସର୍ବୋତ୍ତମ। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ରଥଯାତ୍ରା ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ ଉତ୍ସବ। ସ୍ୱୟଂ ପ୍ରଭୁ ଜଗନ୍ନାଥ ଏହି ଘୋଷଯାତ୍ରା କାଳରେ ମନ୍ଦିରରୁ ବାହାରି ଆସି ଜନତାର ମହାସମୁଦ୍ର ମଧ୍ୟରେ ନିଜକୁ ଏକୀଭୂତ କରନ୍ତି। ଜଗତର କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ଯୁଗେ ଯୁଗେ ଭକ୍ତର ମନରେ ଆନନ୍ଦ ସଞ୍ଚାର କରିଆସିଛି।

0: ଏହି ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀଜୀଉମାନଙ୍କର ନୀତି ଓ ରୀତି ପାଳନ ଅବସରରେ ମନ୍ଦିରର ବିଭିନ୍ନ ନିଯୋଗର ସେବକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସେବକମାନଙ୍କ ମଧ୍ୟରୁ ପାଳିଆ ପଢିଆରୀ, ଗରାବଡ଼ୁ ସେବକ, ପତ୍ରବଡ଼ୁ, ସୁଆରବଡ଼ୁ, ମୁଦୁଲି, ପୂଜାପଣ୍ଡା, ପତିମହାପାତ୍ର, ଦୈତାପତି, ମେକାପ, ବିମାନବଡ଼ୁ, ପାଳିଆ ଖୁଣ୍ଟିଆ, କାହାଳିଆ, ବଣିଆ, ଲେଙ୍କା, ପାଇକ, କୋଠସୁହାସିଆ, ରାଜଗୁରୁ, ଚିତ୍ରକାର, ତଳିଛ ମହାପାତ୍ର, ପୁଷ୍ପାଳକ, ରଥମହାରଣା, ଡାହୁକ, ରଥ ଭୋଇ, ପ୍ରଧାନୀ, ମହାସୁଆର, ଦର୍ପଣୀ ଆଦି 38 ପ୍ରକାରର ସେବକ ଏହି ଯାତ୍ରାରେ ସେବା ଯୋଗାଇଥାନ୍ତି। ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ସମ୍ପର୍କରେ ଆଲୋଚନା ଆଜିର ମୁଖ୍ୟ ପ୍ରସଙ୍ଗ ଆଲୋଚନା କରୁଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଛିକାର।
1: ଆମେ ସାଧାରଣତଃ ରଥଯାତ୍ରାକୁ ଆମେ ତିନି ଭାଗରେ ବିଭକ୍ତ କରିପାରିବା। ଶ୍ରୀଗୁଣ୍ଡିଚା ଦିନ ସକାଳେ ମଙ୍ଗଳ ଆଳତୀଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ଏହି ନୀତି ଆରମ୍ଭ ହୁଏ ଏବଂ ସେ ମହାପ୍ରଭୁମାନେ ରଥାରୂଢ଼ ହୋଇସାରିଲା ପରେ ରଥ ଟଣା ପର୍ଯ୍ୟନ୍ତ ଏଠାରେ ବିଭିନ୍ନ ପ୍ରକାର ନୀତି ପାଳନ ହୁଏ ଏବଂ ରଥ ଟଣା ସରିଗଲା ପରେ ରାତ୍ର ପହୁଡ଼ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ରଥ ଉପରେ ନୀତି ହୁଏ। ମଙ୍ଗଳ ଆଳତୀଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଏହା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୁଏ। ମଙ୍ଗଳ ଆଳତୀ ହୁଏ, ତାପରେ ଅବକାଶ ହୁଏ, ଅବକାଶ ପରେ ବେଶ ହୁଏ, ତାପରେ ଖେଚଡ଼ି ଭୋଗ ଆଦି ସକାଳ ଧୂପ ହୁଏ, ମଇଲମ ହୋଇସାରିଲା ପରେ ପହଣ୍ଡି ବିଜେ ଠାକୁରଙ୍କ ଆରମ୍ଭ ହୁଏ। ଏଗୁଡ଼ିକ ମନ୍ଦିର ଭିତରେ ହୁଏ। ମନ୍ଦିର ପରେ ପରେ ଠାକୁରମାନେ ରଥାରୂଢ଼ ହୋଇସାରିଲା ପରେ ସେଠାରେ ଚକା ଅପସର ହୁଏ ଏବଂ ଚିତା ଲାଗି, ମାଳଚୂଡ଼ ଲାଗି, ଛେରା ପହଁରା ଏବଂ ଚାରପିଟା ଓ ଘୋଡ଼ା ଲାଗିସାରିଲା ପରେ ରଥ ଟଣା ଆରମ୍ଭ ହୁଏ। ରଥ ଟଣା ସରିଲା ପରେ ପରେ ସେଠାରେ ମହାସ୍ନାନ ହୁଏ, ମଧ୍ୟାହ୍ନ ଧୂପ ହୁଏ, ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଆଳତୀ ପରେ ସନ୍ଧ୍ୟା ଧୂପ ଏବଂ ବଡ଼ ସିଙ୍ଗାର ବେଶ ହୁଏ।

0: ଶ୍ରୀଗୁଣ୍ଡିଚା ଦିନ ମଙ୍ଗଳାର୍ପଣ ହେଉଛି ଗୋଟିଏ ବିଶେଷ ସେବା। ଏହି ସେବାଟି ସକାଳ ଧୂପ ଅର୍ଥାତ୍ ଖେଚେଡ଼ି ଭୋଗ ସରିଗଲା ପରେ ହୋଇଥାଏ। ମଙ୍ଗଳାର୍ପଣ ନୀତିରେ ମୁଦୁଲି, ଶୁଦ୍ଧ ସୁଆର, ପୂଜା ପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ଥ ଆଦି ସେବକମାନେ ସମ୍ପୃକ୍ତ ହୋଇଥାନ୍ତି। ମୁଦୁଲିଠାରୁ ପ୍ରାୟ 17 ପ୍ରକାରର ପାତ୍ର ସଜ ନେଇ ସାରିଲା ପରେ ଶୁଦ୍ଧ ସୁହାର ମଙ୍ଗଳାର୍ପଣର ଆବଶ୍ୟକ ପୂଜା ସାମଗ୍ରୀ ସଜାଡ଼ି ତିନି ବାଡ଼ରେ ପୂଜା ପଣ୍ଡା, ପତି ମହାପାତ୍ର, ମୁଦିରସ୍ତଙ୍କୁ ପ୍ରଦାନ କରିଥାନ୍ତି। ଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା, ସୁଭଦ୍ରାଙ୍କ ବାଡ଼ରେ ମୁଦିରସ୍ତ ଆଉ ବଳଭଦ୍ରଙ୍କ ବାଡ଼ରେ ପତି ମହାପାତ୍ର ମଙ୍ଗଳାର୍ପଣ କରନ୍ତି। ମଙ୍ଗଳାର୍ପଣ ସରିଲା ପରେ ବିଜେ କାହାଳି ବାଜେ, ତାପରେ ସୁଦର୍ଶନଙ୍କର ରୁନ୍ଧା ପିଟା ହୋଇ ପହଣ୍ଡି ବିଜେ ଆରମ୍ଭ ହୋଇଯାଏ।
1: ରଥ ଉପରେ ଶ୍ରୀଜୀଉମାନଙ୍କର ରଥାରୂଢ଼ ହୋଇସାରିଲା ପରେ ଏଠାରେ ଆରମ୍ଭ ହୁଏ ସ୍ୱତନ୍ତ୍ର ନୀତି। ସେ ସ୍ୱତନ୍ତ୍ର ନୀତିଗୁଡ଼ିକ ହେଉଛି ଚିତାଲାଗି। ଏ ଚିତାଲାଗି ଯେତେବେଳେ ମହାପ୍ରଭୁ ମନ୍ଦିର ଭିତରେ ବାହାରି ଆସନ୍ତି, ବର୍ଷ ସାରା ମହାପ୍ରଭୁଙ୍କର ଗୋଟେ ହୀରାର ଚିତା ପ୍ରଭୁଙ୍କ ଦ୍ୱାରା ଲାଗିଥାଏ, କିନ୍ତୁ ରଥ ଉପରେ ଆସିଲା ପରେ ସେ ଚିତା କଢ଼ାଯାଇ ସୋଲରେ ଚିତା ଲଗାଯାଏ। ଏହି ଚିତା ଲଗାଇବା ପାଇଁ ଲେଙ୍କା, ପାଇକ, ଘଣ୍ଟା, ଛତର, କାହାଳିଆ ବଣିଆଙ୍କ ପାଖକୁ ଯାଇ ସେ ଚିତା ଆଣନ୍ତି। ଚିତା ଆଣି ତାକୁ ଦୈତାପତି ସେବକମାନେ ସେ ଚିତା ଲାଗି କରନ୍ତି ମହାପ୍ରଭୁଙ୍କ ଦେହରେ। ଏହାପରେ ପରେ ଆରମ୍ଭ ହୁଏ ଆଉ ଗୋଟିଏ ସ୍ୱତନ୍ତ୍ର ସେବା, ସେ ହେଉଛି ମାଳଚଳ ସେବା। ଏକ ଦୟାଣମାଳି ସେବକ ଦୈତାପତିକୁ ଆଣି ଦେଇଥାନ୍ତି ଏବଂ ମାଳଚଳ ଲାଗି ହୁଏ।

ମାଳଚୂଳ ଲାଗି ସରିଲା ପରେ ଗଜପତି ମହାରାଜାଙ୍କ ଖବର ଯାଏ ଛେରା ପହଁରା କରିବା ପାଇଁ। ଏହା ଏକ ସ୍ୱତନ୍ତ୍ର ନୀତି, ଅତି ବିଶିଷ୍ଟ ନୀତି। ଏହା ଏହି ଛେରା ପହଁରା ନୀତି କରିବା ପାଇଁ ମହାରାଜ ଶ୍ରୀନଗରରୁ ତାମଜାନରେ ବସି ଏକ ପଟୁଆରରେ ସେମାନେ ରଥ ପାଖକୁ ଆସନ୍ତି। ପ୍ରଥମେ ସେମାନେ ବଳଭଦ୍ରଙ୍କ ରଥକୁ ଯାଆନ୍ତି, ସେଠାରେ ଗରାବୁଡ଼ ସେବକ ଥାନ୍ତି। ଗରାବୁଡ଼ ସେବକଙ୍କ ପାଖରୁ ହାତୀଅଣି ନେଇ ଗଜପତି ମହାରାଜ ସେଠାରେ ଦଣ୍ଡ ପ୍ରଣାମ ଏବଂ ନିଉ ଛାଡ଼ି ହୁଅନ୍ତି। ଏହା ପରେ ପରେ ସେଠାରେ ଭଣ୍ଡାର ମେକଅପ୍ କର୍ପୂର ସଜି ରଖିଥାନ୍ତି ଆଳତି କରିବା ପାଇଁ, ସେ ଗଜପତି ମହାରାଜଙ୍କ ହାତକୁ ଦିଅନ୍ତି। ଗଜପତି ମହାରାଜ କର୍ପୂର ଆଳତି କରିସାରିଲା ପରେ ଉପସ୍ଥିତ ଥିବା ରାଜଗୁରୁ ସୁବର୍ଣ୍ଣ ଖଡ଼ିକା ସଂସ୍କାର କରି ଗଜପତି ମହାରାଜଙ୍କୁ ଦେଇଥାନ୍ତି। ସେଠାରେ ଭଣ୍ଡାର ମେକଅପ୍ ଆମର ରୂପା ପିଙ୍ଗଣରେ ଦଳମାଳି ଦେଇଥିବା ଶୁକ୍ଳ ଫୁଲ ଆଗରେ ରଥ ଉପରେ ପକାଇବାକୁ ଯାଆନ୍ତି ଏବଂ ଗଜପତି ମହାରାଜ ତାକୁ ଗୋଟେ ଘେରା ଛେରା ପହଁରା କରିସାରିଲା ପରେ ପୁନର୍ବାର ରାଜଗୁରୁ ମହାଶୟ ସେହି ଘଟୁଆରୀ ଚନ୍ଦନ ପାଣି ପ୍ରସ୍ତୁତ କରିକି ରାଜଗୁରୁଙ୍କୁ ଦେଇଥାନ୍ତି। ରାଜଗୁରୁ ସଂସ୍କାର କରି ପୁନଃ ସେହି ଭଣ୍ଡାର ମେକଅପ୍କୁ ଦେଇଥାନ୍ତି। ଭଣ୍ଡାର ମେକଅପ୍ ସେହି ଚନ୍ଦନ ପାଣି ସିଞ୍ଚନ କରି ରଥ ଚାରିପାଖ ପୁନଃ ଏକ ଘେରା ବୁଲି ଆସିଲା ପରେ ଚନ୍ଦନ ଗୁଣ୍ଡ ଭଣ୍ଡାର ମେକଅପ୍ ନେଇ ରଜାଙ୍କୁ ଦିଅନ୍ତି। ରଜା ଚନ୍ଦନ ଗୁଣ୍ଡ ରଥ ଚାରିପଟେ ସିଞ୍ଚନ କରି ଯାଆନ୍ତି। ଏହିଭଳି ଭାବରେ ତିନି ରଥରେ ମହାପ୍ରଭୁଙ୍କ ଛେରା ପହଁରା କାର୍ଯ୍ୟ ଗଜପତି ମହାରାଜ କରିଥାନ୍ତି।

ଅର୍ଥାତ୍ ଟଣା ଯେତେବେଳେ ଆରମ୍ଭ ହୋଇଯିବ ସେତେବେଳେ ବିଭିନ୍ନ ମଠ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମହାପ୍ରଭୁଙ୍କୁ ବିଭିନ୍ନ ସ୍ଥାନରେ ପନ୍ଥୀଭୋଗ କରାଯାଏ। ଏହି ପନ୍ଥୀଭୋଗ ପୂଜାପଣ୍ଡା ସେବକମାନେ ଯାଇକରି କରିଥାନ୍ତି। ଯେତେବେଳେ ରଥ ଅଟକି ଯାଏ, ଯେତେବେଳେ ରଥଟା ବନ୍ଦ ହୋଇଯାଏ, ତାପରେ ପରେ ମହାପ୍ରଭୁଙ୍କୁ ମହାସ୍ନାନ ଆରମ୍ଭ ହୁଏ। ସେ ମହାସ୍ନାନରେ ପର୍ବଯାତ୍ରା ଯୋଗାଣିଆ ଏବଂ ପୂଜାପଣ୍ଡାମାନେ ସଂଶ୍ରିତ ଥାନ୍ତି। ତାପରେ ପରେ ରଥରେ ମଧ୍ୟାହ୍ନ ଧୂପ ହୁଏ। ମଧ୍ୟାହ୍ନ ଧୂପ ପରେ ପରେ ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଆଳତୀ ପରେ ସନ୍ଧ୍ୟା ଧୂପ, ଚନ୍ଦନ ଲାଗି ଏବଂ ବଡ଼ସିଂହାର ବେଶ ଆରମ୍ଭ ହୋଇଥାଏ। ଶେଷରେ ପହଁରାବାଲାମାନେ ରଥ ଉପରେ କନ୍ୟା ମୋଦି ପହଡ଼ କରିଥାନ୍ତି।

ରଥଯାତ୍ରା ମହୋତ୍ସବ କାଳରେ ବହୁ ପ୍ରକାରର ନୀତି ପାଳିତ ହୁଏ। ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ହେରାପଞ୍ଚମୀ, ବାହୁଡ଼ା ଯାତ୍ରା, ଶୁକ୍ଳ ଏକାଦଶୀ, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜୟ ଆଦି ସ୍ୱତନ୍ତ୍ର ନୀତି ପାଳନ ଅବସରରେ ନିର୍ଦ୍ଦିଷ୍ଟ ନିଯୋଗମାନଙ୍କର ସେବାୟତଙ୍କର ସେବାର ଆବଶ୍ୟକତା ପଡ଼ିଥାଏ। ଏହି ସମସ୍ତ ସେବାୟତଙ୍କ ନିଷ୍ଠାପର ଐକ୍ୟବଦ୍ଧ ସେବା ହିଁ ସମୁଦାୟ ଦ୍ୱାଦଶ ଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରିବାରେ ସହାୟକ ହୋଇଥାଏ।

ଶ୍ରୀମନ୍ଦିରର ଆକୃତି ଗଠନ ଶୈଳୀ ଓ ସ୍ଥାନ ବିଶେଷର ନାମକରଣ ଶାସ୍ତ୍ର ଓ ପୁରାଣର ଆଧାରରେ ପରିକଳ୍ପିତ। ଦ୍ୱାର ପାଚେରୀ ମଣ୍ଡପ ତଥା ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟ ନିଜ ନିଜ ନୀତି ଓ ପ୍ରସିଦ୍ଧିକୁ ନେଇ ବିଖ୍ୟାତ। ଶ୍ରୀମନ୍ଦିରର ଚାରିଦିଗରେ ଥିବା ଚାରିଟି ମୁଖ୍ୟ ଦ୍ୱାର ଛଡ଼ା ସାତପାହାଚ ଦ୍ୱାର କଳାହାଟ ଦ୍ୱାର ବେହରଣ ଦ୍ୱାର ପ୍ରଭୃତି ଦ୍ୱାରମାନ ରହିଛି। ଏହି ଦ୍ୱାରଗୁଡ଼ିକ ମଧ୍ୟରେ ଜୟ ବିଜୟ ଦ୍ୱାର ମନ୍ଦିରର କାର୍ଯ୍ୟ ଓ ନୀତି ସହ ବିଶେଷ ଭାବରେ ସମ୍ପୃକ୍ତ। ଏହାର ନାମକରଣ ପୁରାଣ ଭିତ୍ତିକ ଏବଂ ଜୟ ବିଜୟର ଇତିହାସ ଅତ୍ୟନ୍ତ ଶିକ୍ଷାପ୍ରଦ। ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନର ପ୍ରବେଶ ପଥକୁ ଜୟ ବିଜୟ ଦ୍ୱାର କୁହାଯାଏ। ଏହି ଦ୍ୱାରର ଦକ୍ଷିଣରେ ଜୟ ଓ ଉତ୍ତରରେ ବିଜୟ ଦଣ୍ଡାମାନେ ହୋଇ ସଦାସର୍ବଦା ପ୍ରହରା ଦେଉଥାନ୍ତି। ମନ୍ଦିର ସିଂହଦ୍ୱାର ଉଭୟ ପଟର ଉପରେ ନବଗ୍ରହ ମୂର୍ତ୍ତିଙ୍କ ତଳେ ତଥା କୁର୍ମ ପ୍ରାଚୀରର ପୂର୍ବ ଦିଗ ଦ୍ୱାରର ପାଦଦେଶରେ ଏବଂ ଜୟ ବିଜୟ ଦ୍ୱାରର ଦୁଇପଟ କାନ୍ଧରେ ଜୟ ବିଜୟଙ୍କ ମୂର୍ତ୍ତି ଓ ଚିତ୍ର ରହିଛି। ଉଭୟ ଚତୁର୍ବାହୁ, ଉପର ଦୁଇ ବାହୁରେ ଚକ୍ର ଓ ଶଙ୍ଖ, ତଳ ଦୁଇ ବାହୁରେ ଅକ୍ଷମାଳ ଓ ଗଦା ଧାରଣ କରିଛନ୍ତି। ଏହି ଦ୍ୱାର ଅତ୍ୟନ୍ତ ପ୍ରଶସ୍ତ ଓ ଦୀର୍ଘକାୟ।

ତିନି ଫୁଟ ଚଉଡ଼ାର ଆଠଟି ଶ୍ରେଣୀରେ ବିଭିନ୍ନ କାରୁକାର୍ଯ୍ୟ ଦ୍ୱାରା ଦ୍ୱାରଟି ସୁଶୋଭିତ। ଗମନ ଓ ନିର୍ଗମନ ପାଇଁ ଏଥିରେ ତିନୋଟି ଲେଖାଏଁ ପାହାଚ ରହିଛି। ଜୟ ଓ ବିଜୟ ଏ ଦୁଇ ଭାଇଙ୍କ ନାମରେ ଏହା ନାମିତ। ଏ ଦୁହେଁ ଦୁଇ ଭାଇ ତଥା ବିଷ୍ଣୁ ଭକ୍ତ ଅଟନ୍ତି। ପୁରାଣ ମତରେ ବିଷ୍ଣୁଙ୍କର ଷୋହଳ ଜଣ ପାର୍ଷଦ ଥିଲେ। ଏମାନେ ହେଉଛନ୍ତି ବିଶ୍ୱକେଶନ, ସୁଶୀଣ, ଜୟ, ବିଜୟ, ବଳ, ପ୍ରବଳ, ନନ୍ଦ, ସୁନନ୍ଦ, ଭଦ୍ର, ସୁଭଦ୍ର, ଚଣ୍ଡ, ପ୍ରଚଣ୍ଡ, କୁମୁଦ, କୁମୁଦାକ୍ଷ, ଶୀଳ ଓ ସୁଶୀଳ। ମନ୍ଦିରର ପର୍ବନୀତିଗୁଡ଼ିକରେ ଏହି ଦ୍ୱାରର ବିଶିଷ୍ଟ ଭୂମିକା ରହିଛି। ବିଜେ ପ୍ରତିମାମାନେ ପର୍ବନୀତିରେ ଏଠାକୁ ଆସି ବନ୍ଦାପନ ହୋଇଥାନ୍ତି। ପ୍ରତି ଏକାଦଶୀରେ ମଦନମୋହନଙ୍କ ବନ୍ଦାପନା, ହଳଦୀ ପାଣି, ବେଣ୍ଟ ବା ଶିକାର ତଥା ଜଗନ୍ନାଥଙ୍କର ନୀଳାଦ୍ରି ବିଜେରେ ଭିତରଛୁ ମହାପାତ୍ର ଏଠାରେ ବନ୍ଦାପନା ଓ ଆରତୀ କରିଥାନ୍ତି। ଲକ୍ଷ୍ମୀନାରାୟଣଙ୍କ ପ୍ରସିଦ୍ଧ କଳି ବା ବଚନିକା ଏଠାରେ ଅନୁଷ୍ଠିତ ହୁଏ। ଦ୍ୱାର ଭିତର ପଟେ ଲକ୍ଷ୍ମୀଙ୍କ ପ୍ରତିନିଧି ଦେବଦାସୀଙ୍କ ସହ ଦ୍ୱାର ବାହାର ପଟେ ଜଗନ୍ନାଥଙ୍କ ପ୍ରତିନିଧି ଦୈତାଙ୍କ ମଧ୍ୟରେ ବହୁ ବଚନିକା ହୁଏ। ଚତୁର୍ମାସରେ ଶମ୍ଭୁ ଏକାଦଶୀରେ ଲୋକନାଥ ଓ ମଦନମୋହନଙ୍କର ବନ୍ଦାପନା ଏଇଠାରେ ହୁଏ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ରୁକ୍ମିଣୀ ବିବାହ ଉତ୍ସବରେ ଏଠାରେ ବିପ୍ର ବ୍ରାହ୍ମଣ ମଦନମୋହନଙ୍କୁ ଚିଟାଉ ପ୍ରଦାନ କରନ୍ତି। ଅଣସର ବେଳେ ବଲ୍ଲଭ ନୀତି ଏଠାରେ ହୁଏ। ଜଣେ ପଣ୍ଡା ଏହି ଦ୍ୱାର ପାଖରେ ଠିଆ ହୋଇ ବଲ୍ଲଭ ସମର୍ପଣ କରନ୍ତି। ନକ୍ଷତ୍ର ବନ୍ଦାପନ ବେଳେ ମଦନମୋହନ ଆସି ବନ୍ଦାପନ ହୁଅନ୍ତି ଓ ଦ୍ୱାର ବନ୍ଦ ରହିଥାଏ। ଅନ୍ୟାନ୍ୟ ପର୍ବନୀତିଗୁଡ଼ିକରେ ମଧ୍ୟ ଏହି ଦ୍ୱାର ପାଖରେ ବିଜେ ପ୍ରତିମାମାନଙ୍କର ଚର୍ଚ୍ଚା ଓ ନୀତି ଏଠାରେ ହୁଏ। ଏହିପରି ବହୁ ନୀତିରେ ଏହି ଦ୍ୱାରର ବିଶେଷ ପ୍ରୟୋଜନୀୟତାକୁ ଗୁରୁତ୍ୱ ଦିଆଯାଏ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ରଥଯାତ୍ରାରେ ସେବକମାନଙ୍କର ଭୂମିକା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଗୁଚ୍ଛିକାର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତ ରାୟ।
1: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ କ୍ରମରେ ରଥଯାତ୍ରାରେ ସେବକମାନଙ୍କ ଭୂମିକା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1460 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ବନହରିଣୀ ଆଲବମ୍ର ଗୀତ। ଶିଳ୍ପୀ ହେଲେ ଉଦିତ ନାରାୟଣ, ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ପ୍ରତ୍ୟେକଟି ମାଇଲଷ୍ଟୋନ୍ ଲୋକମାନଙ୍କ ବିଶ୍ୱାସର ଗୋଟେ ଜଳ ଭଳିଆ ଚମକେ। ଚେଟିନାଡ୍ ମ୍ୟାକ୍ସ କ୍ରିଟ୍ ସିମେଣ୍ଟ, ଆପଣଙ୍କ କଂକ୍ରିଟ୍ର ଆବଶ୍ୟକତା ପାଇଁ ଗୋଟିଏ ନାମ, ଚେଟିନାଡ୍ ସିମେଣ୍ଟ।
2: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
4: ସୂଚନା ବିରତି ପରେ ସ୍ୱାଗତ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମକୁ। ଏଥର ଶୁଣନ୍ତୁ ଯାଯାବର ଆଲବମ୍ର ଗୀତ। ଶିଳ୍ପୀ ହେଲେ ସ୍ନେହା, ସତ୍ୟରଞ୍ଜନଙ୍କ ଗୀତ, ସଙ୍ଗୀତ ବିକାଶ ଦାସ।

ଶୁଣିଲି ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1460 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଠି ମୁଁ ପ୍ରିୟ ଶ୍ରୋତାଙ୍କୁ କହି ରଖୁଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଜୁଲାଇ ମାସର 12 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଜୁଲାଇ ମାସର 12 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423060। ବିଷୟଟି ପୁଣି ଥରେ କହି ରଖୁଛୁ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ନାୟକ ଦ ରିଏଲ୍ ହିରୋ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ କବିତା ସୁବ୍ରମଣ୍ୟମ। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଏ ଆର୍ ରେହମାନ୍।

ଶୁଣୁଛନ୍ତି ପ୍ୟାର ଦିୱାନା ହୋତା ହେ ଚଳଚ୍ଚିତ୍ରର ଗୀତ, ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ମଦନ ପାଲଙ୍କ ଗୀତ, ସଙ୍ଗୀତ ବାବୁଲ ବୋଷ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଏଥର ଶୁଣନ୍ତୁ ମସ୍ତି ଚଳଚ୍ଚିତ୍ରର ଗୀତ। ନିଜସ୍ୱ ସଙ୍ଗୀତରେ କଣ୍ଠଦାନ କରିଛନ୍ତି ଆନନ୍ଦରାଜ ଆନନ୍ଦ। ଗୀତ ରଚନା କରିଛନ୍ତି ସମୀର।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ନାମ ଗମ୍ ଜାଏଗା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅନୁରାଧା ପୋଡ଼ୱାଲ ଏବଂ କୁମାର ସାନୁ। ପ୍ରବୀଣ ଭରଦ୍ୱାଜଙ୍କ ଗୀତ, ସଙ୍ଗୀତ ଆନନ୍ଦ ମିଲିନ୍ଦ।

ଶୁଣିଲେ ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଟା ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବି। ପୂର୍ବାହ୍ନ 10:05 ଦିନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସପ୍ତାହଧାରା କ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ, ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

ଶୁଣୁଥିଲେ ଚକା ଚକା ଭଉଁରୀ ଚଳଚ୍ଚିତ୍ରର ଗୀତ। ଅରୁଣ ମନ୍ତ୍ରୀଙ୍କ ଗୀତରେ କଣ୍ଠଦାନ କରିଥିଲେ ତପୁ ମିଶ୍ର ଏବଂ ଶରତ ନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ। ଏଥର ଶୁଣନ୍ତୁ ତୁ ଏକା ଆମ ସାହା ଭରସା ଚଳଚ୍ଚିତ୍ରର ଗୀତ। ଦେବଦାସ ଛୋଟରାୟଙ୍କ ଗୀତରେ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ।

ତୁ ଆଉ ମୁଁ ଏହି ଚଳଚ୍ଚିତ୍ରର ଗୀତଟିକୁ ଶୁଣନ୍ତୁ। ଶିଳ୍ପୀ ହେଲେ କୁମାର ବାପି ଏବଂ ଶୈଳବାମା। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଦେବୀତୋଷ ଆଚାର୍ଯ୍ୟ।

ଶୁଣୁଥିଲେ କ୍ରିମିନାଲ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ କୁମାର ବାପି ଏବଂ ପାମେଲା ଜେନ। ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଦୀପକ କୁମାର। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ love.com ଚଳଚ୍ଚିତ୍ରର ଗୀତ। ନିଜାମଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଶ୍ରୀଚରଣ ଏବଂ ତପୁ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

ଏଥର ଶୁଣନ୍ତୁ ଦିୱାନା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ସାଧନା ସରଗମ। ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

ଏଥର ଶୁଣନ୍ତୁ ୱାର୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଆରିଜି ସିଂ ଏବଂ ଶିଳ୍ପା ରାଓ। ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଏବଂ ଶେଖର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଇଟିଏମ୍ ପ୍ରିୟ ଶ୍ରୋତାବନ୍ଧଙ୍କୁ ପୁଣିଥରେ ମନେ ପକାଇ ଦେଉଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଜୁଲାଇ ମାସର 12 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଜୁଲାଇ ମାସର 12 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423069। ବିଷୟଟି ପୁଣିଥରେ କହି ରଖୁଛୁ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 12:00, ଦିନ 2:15, ଦିନ 11:00 ପ୍ରଚାର କରିବୁ ଲୋକନାଟ କାର୍ତ୍ତବୀର୍ଯ୍ୟବଧ, ମୂଳ ରଚନା ରାମଚନ୍ଦ୍ର ଦେବ, ରେଡିଓ ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନିଲେଞ୍ଜୋ ପ୍ରଚାର କରିବୁ ଦିନ 12:30। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ଶିଳ୍ପୀ ହେଲେ ନବକିଶୋର ମିଶ୍ର, ସଙ୍ଗୀତା ଗୋସାଇଁ, ବନବିହାରୀ ଜେନା ଏବଂ ବନ୍ଦିତା ରୟ। ଗୀତିଭାରତୀ କ୍ରମରେ ଶୁଣିବେ କିଛି ଲୋକଗୀତ ଦିନ 1:05। ଦିନ 1:20 ପ୍ରଚାର କରିବୁ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ରହିଛି ଆଲୋଚନା ଜନସଂଖ୍ୟା ବୃଦ୍ଧି ଦେଶ ପାଇଁ ବିପତ୍ତି। ଆଲୋଚକ ହେଲେ ଅବସରପ୍ରାପ୍ତ ଅଧ୍ୟକ୍ଷ ବି ଗୋବିନ୍ଦ।

ରାଓ ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5ଟାରେ। ଏଥିରେ ସାକ୍ଷାତକାରରେ ଶୁଣିବେ ଜନସଂଖ୍ୟା ବୃଦ୍ଧି ଚ୍ୟାଲେଞ୍ଜ ନା ସମ୍ଭାବନା। ଅପରାହ୍ନ 5:30ରେ ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ଜନସଂଖ୍ୟା ନିୟନ୍ତ୍ରଣ ଭେଟଘାଟରେ ରହିଛି, ଲୋକସଂଖ୍ୟା ଅଧିକ ହେଲେ କାଇ ଅସୁବିଧା, ଏବଂ ପରେ ସାକ୍ଷାତକାର ଶୁଣିବେ ରଖତ ଦାନ କେନ୍ତାର କରିହେସି। ସନ୍ଧ୍ୟା 6:10ରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ, ଏବଂ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ପ୍ରଚାର କରିବୁ ହିନ୍ଦୀ ଭଜନ, ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ଜଗଜିତ ସିଂ। ରାତି 7:00 ଏବଂ ରାତି 8:00 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30ରେ। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10ରେ। ଏଥିରେ ସାକ୍ଷାତକାରରେ ଶୁଣିବେ ସୁସ୍ଥ ସମାଜ ଗଠନରେ ପରିବାର ନିୟୋଜନର ଭୂମିକା, ପରେ ସ୍ୱାସ୍ଥ୍ୟ ସୂଚନାରେ ରହିଛି ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30ରେ। ଏଥିରେ ବଂଶୀବାଦନ ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରାସିଆ। ସ୍ପଟ୍ଲାଇଟ୍ ଶୁଣିବେ ରାତି 9:15ରେ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30ରେ ଶୁଣିବେ ଜାତୀୟ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ, ଏବଂ ରାତି 10:00ରେ ଶୁଣିବେ ଜାତୀୟ ସଙ୍ଗୀତ ସଭାର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଗୁଣ୍ଡେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ବିଶାଲ ଡାଡ୍ଲାନୀ, କେକେ ନୀତି ମୋହନ ଏବଂ ବାପି ଲାହେରୀ। ଇର୍ଷାଦ କମିଲଙ୍କ ଗୀତ, ସଙ୍ଗୀତ ବାପି ଲାହେରୀ।

ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିଙ୍କ କଣ୍ଠରେ ଶୁଣନ୍ତୁ କୋହୁନା ବିହାରିଆ ଚଳଚ୍ଚିତ୍ରର ଗୀତ। ଇବ୍ରାହିମ ଆସଙ୍କ ଗୀତ, ସଙ୍ଗୀତ ରାଜେଶ ରୋଶନ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଲ୍ ହୋ ନା ହୋ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ସୋନୁ ନିଗମ। ଜାଭେଦ ଅଖତରଙ୍କ ଗୀତ, ସଙ୍ଗୀତ ଶଙ୍କର ଏହସାନ ଲୟ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଲୋକନାଟ କାର୍ତ୍ତବୀର୍ଯ୍ୟବଧ, ରଚନା ରାମଚନ୍ଦ୍ର ଦେବ, ବେତାର ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ।

0: ମହାପରାକ୍ରମୀ ଧନୁର୍ଦ୍ଧାରୀ ଶ୍ରୀ ପରଶୁରାମ ଦେବଙ୍କର ଜୟ ହେଉ।
1: କହ ଦୂତ, ଆଶ୍ରମରୁ କି ସମ୍ବାଦ ନେଇ ଆସିଛ? ଶୀଘ୍ର ପ୍ରକାଶ କର। ପିତା ମାତା ଭ୍ରାତା ମାନେ ସର୍ବକୁଶଳରେ ଅଛନ୍ତି ତ?
0: ଅତି ଦୁଃସମ୍ବାଦ ପ୍ରଭୁ।
1: କଣ ଘଟିଛି ଚଞ୍ଚଳ କୁହ।
0: କଣ କହିବି, ରାଜା କାର୍ତ୍ତବୀର୍ଯ୍ୟ ସୈନ୍ୟ ସାମନ୍ତ ନେଇ ଆଶ୍ରମକୁ ଆସିଥିଲେ। ଗୁରୁଦେବ ଅତିଥି ସତ୍କାର କରି ତାଙ୍କୁ ଆଉ ତାଙ୍କ ସାଥିରେ ଥିବା ସୈନ୍ୟମାନଙ୍କୁ ଉତ୍ତମ ଭୋଜନ ଦେଲେ। ରାଜା ଜାଣିବାକୁ ପାଇଲେ ଯେ ଗୋମାତା ସୁରଭିଙ୍କ ଯୋଗୁଁ ଆଶ୍ରମରେ ସବୁକିଛି ପ୍ରାପ୍ତ ହେଉଛି, ଏଣୁ ସେ ଗୁରୁଦେବଙ୍କୁ ତାହା ମାଗିଲେ। ଗୁରୁଦେବ ମନା କରିବାରୁ ରାଜା ବଳତ୍କାରରେ ଗୋମାତାଙ୍କୁ ନେବା ପାଇଁ ବାହାରନ୍ତେ ଆପଣଙ୍କ ପିତାଙ୍କ ସହିତ ତାଙ୍କର ଯୁଦ୍ଧ ହେଲା। ଯୁଦ୍ଧରେ ରାଜା ସହସ୍ରାର୍ଜୁନ ତାଙ୍କୁ ବଦ୍ଧ କଲେ। ହେ ଦେବ,
1: କାର୍ତ୍ତବୀର୍ଯ୍ୟ ରାଜା ପରମ ବିଷ୍ଣୁ ଭକ୍ତ ହୋଇ ଏପରି ଅନ୍ୟାୟ କଲା, ମୋର ପିତାଙ୍କ ମୃତ୍ୟୁର ନିଶ୍ଚୟ ପ୍ରତିଶୋଧ ନେବି। ଏଇ ପରଶୁରେ ତାର ମସ୍ତକ ଛେଦନ କରି ଜମପୁରା ପଠାଇବି, ଦେଖିବି ଦେଖିବି କିଏ ତାକୁ ରକ୍ଷା କରିବ। ଆଜି ଆଜି ମୁଁ ପ୍ରତିଜ୍ଞା କରୁଛି, ଏ ପୃଥିବୀରେ କୌଣସି ପାର ଭ୍ରମଣ କରି ଅତ୍ୟାଚାରୀ ରାଜାମାନଙ୍କୁ ବିନାଶ କରିବି, ସଂସାରରେ ନ୍ୟାୟ ଧର୍ମ ଶାନ୍ତି ସ୍ଥାପନ କରିବି। ଯାଅ ଦୂତ, ଶୀଘ୍ର ତୁମ୍ଭେ ଯାଇ କାର୍ତ୍ତବୀର୍ଯ୍ୟ ରାଜାଙ୍କୁ ସମ୍ବାଦ ଦିଅ ଯେ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ହଉ, ମୁଁ ରେବା ନଦୀ ତଟରେ ତାହାକୁ ଅପେକ୍ଷା କରିଥିବି।
0: ଯଥା ଆଜ୍ଞା ପ୍ରଭୁ।

0: ମହାରାଜ କାର୍ତ୍ତବୀର୍ଯ୍ୟଙ୍କର ଜୟ ହେଉ।
1: କୁହନ୍ତୁ ତ, କି ନିମନ୍ତେ ତୁମେ ଏ ରାଜସଭାକୁ ଆସିଅଛ?
0: ମୁଁ ହେଉଛି ଋଷି ଶ୍ରେଷ୍ଠ ପରଶୁରାମଙ୍କର ଦୂତ। ସେ ଆପଣଙ୍କ ନିକଟକୁ ବାର୍ତ୍ତା ପଠାଇଛନ୍ତି ହେ ଦେବ।
1: କୁହ, କି ବାର୍ତ୍ତା ପଠାଇଛନ୍ତି?

0: ଶୁଣିଲ ତ ମହାମନ୍ତ୍ରୀ, ପର୍ଶୁରାମଙ୍କର ଯୁଦ୍ଧଂ ଦେହି ଡାକରା?
1: ହଁ ଦେବ, ଆପଣଙ୍କର କ୍ଷତ୍ରିପଣକୁ ସେ କଣ ସରିହେବେ? ସ୍ୱୟଂ ଲଙ୍କା ରାଜନ ରାବଣ ଯେତେବେଳେ ଆପଣଙ୍କ ହସ୍ତରେ ପରାସ୍ତ ହୋଇଛନ୍ତି, ଏଇ ଛାର ପର୍ଶୁରାମ କଣ ଆପଣଙ୍କର ସମକକ୍ଷ ହେବେ?
0: ନା, ସେପରି କୁହ ନା, ସେ ଯେପରି ତପସ୍ୱୀ ସେହିପରି ଧନୁର୍ଦ୍ଧର ମଧ୍ୟ। ତାଙ୍କର ବୀରତ୍ୱ ବିଷୟରେ ମୁଁ ସମ୍ବାଦ ପାଇଛି, ହେଲେ ମୁଁ କି ତାଙ୍କ ପାଖରେ ମୁଣ୍ଡ ନୁଆଇବି? ଶୁଣ ଦୂତ, ତୁମେ ଯାଇ ପର୍ଶୁରାମଙ୍କୁ କୁହ ମୁଁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି।
2: ହେ ରାଜନ, ମୁଁ ଏ ସମ୍ବାଦ ମୁନିଶ୍ରେଷ୍ଠଙ୍କୁ ଜଣାଇ ଦେଉଛି, ଯିବା ପାଇଁ ମୋତେ ଆଜ୍ଞା ହେଉ।
0: ଯାଅ ଦୂତ। ମହାମନ୍ତ୍ରୀ
3: ଆଦେଶ କରନ୍ତୁ। ମଣିମା,
0: ମୋର ଅଶ୍ୱ ରହି, ଗଜା ରହି, ରଥ ରହି ଆଉ ସମସ୍ତ ସୈନ୍ୟଗଣଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଆଜ୍ଞା ଦିଅ। ମୁଁ ବର୍ତ୍ତମାନ ରାଣୀ ହଂସପୁରକୁ ଗମନ କରୁଛି।
3: ଯଥା ଆଜ୍ଞା ହେ ରାଜାଧିରାଜ।

ପ୍ରାଣେଶ୍ୱର, ଋଷି କୁମାର ପରଶୁରାମଙ୍କ ବିଷୟରେ ମୁଁ ଏଥିପୂର୍ବରୁ ଶୁଣିଛି। ଘୋର ତପସ୍ୟା କରି ସେ ଦେବଦେବ ମହାଦେବଙ୍କ ଠାରୁ ବରପ୍ରାପ୍ତ ହୋଇଛନ୍ତି। ଏହି କାରଣରୁ ଆପଣ ଏ ଅଭାଗିନୀ ପ୍ରତି ସଦୟ ହୋଇ ପରଶୁରାମଙ୍କ ସହ ଯୁଦ୍ଧ କରନ୍ତୁ ନାହିଁ।

0: ଗୋପୀନାଥ, ମୋର ଅନୁରୋଧ ରକ୍ଷା କରି ଆପଣ ପରଶୁରାମଙ୍କ ପାଦରେ ଶରଣ ପଶନ୍ତୁ। ହିଂସା ଲୋଭର କାରଣରୁ ସିନା ଘଟଣା ଏତେ ସରି ହେଲା, ତଥାପି ସେ ତପି ଶ୍ରେଷ୍ଠ ଦୟାଳୁ ଅଟନ୍ତି, ସେ ଆପଣଙ୍କୁ ନିଶ୍ଚୟ କ୍ଷମା ଦେବେ।
1: ହେ ରାଣୀ, ତୁମେ କ୍ଷତ୍ରିୟ ରମଣୀ ହୋଇ ଏପରି କଥା କହୁଛ। ମୋର ବଳ ପରାକ୍ରମ ପାଇଁ ତିନିପୁରରେ ମୁଁ ସହସ୍ରାର୍ଜୁନ ନାମରେ ଖ୍ୟାତ ହୋଇଛି। ମୁଁ ଜାଣେ କାଳର ବସରେ ଏ ଜଗତ ଆତଜାତ ହେଉଛି। ଯଦି ପରଶୁରାମଙ୍କ ହସ୍ତରେ ମୁଁ ନିଧନ ହେବି, ତାହେଲେ ବୀରଗତିକୁ ପ୍ରାପ୍ତ ହେବି। ଯଦି ମୋର ବିଜୟ ହୁଏ, ତିନିପୁରରେ ମୁଁ ଖ୍ୟାତି ପାଇବି। ଏଣୁ ତୁମେ ମୋତେ ଯୁଦ୍ଧ ପାଇଁ ବାରଣ କର ନା।
0: ହେ ପ୍ରାଣପ୍ରିୟ, ତୁମ ବିହୁନେ ମୋର ଜୀବନ ଅକାରଣ ସିନା, ପତି ବିହୁନେ ପତ୍ନୀର ଗତି ମୁକ୍ତି ନାହିଁ। ଏଣୁ ଏତିକି ମିନତି ମୋର ଘେନା ହେଉ ସ୍ୱାମୀ, ତୁମ ମୁଖକୁ ଅନାଇ ଛାଡ଼ିବି ଜୀବନ।
1: ଏହି କଥା କହ ପ୍ରାଣ ସଖୀ, ତୁମରି ବିହୁନେ କି ମୁଁ ବଞ୍ଚିପାରିବି?
0: ମୁଁ ଜାଣେ ପରମ ତେଜସ୍ୱୀ ପରଶୁରାମଙ୍କ ତୁଲେ ଯୁଦ୍ଧ କଲେ ତୁମର ନିସ୍ତାର ନାହିଁ। ଜାଣି ଜାଣି ମୋ ବୈଧବ୍ୟ ଯନ୍ତ୍ରଣା ଭୋଗିବି କାହିଁକି? ଆଲୋ ମୁଦୁସୁଲି ମାନେ, ମୋର ପୁଅ ବୋହୂ ମାନଙ୍କୁ ଏ ସ୍ଥାନକୁ ଡାକି ଆଣ। ମୋ ମାତା ଭଗବତୀଙ୍କ ନାମ ସ୍ମରଣ କରି ଏ ଦେହତ୍ୟାଗ କରିବି।

0: ମହାରାଜାଙ୍କର ଜୟ ହେଉ।
1: କହ ଦୂତ, ମୋର ସୈନ୍ୟ ସାମନ୍ତ ମାନେ ନଗ୍ର ବାହାରରେ ଠୁଳ ହେଲେ ନା?
0: ଚିତ୍ତ ମହାପ୍ରଭୁ।
1: ତୁ ଯାଇ ସେନାପତିଙ୍କୁ କହ, ରାଜପୁରୋହିତଙ୍କୁ ଶୁଭ ମୁହୂର୍ତ୍ତ ପଚାରି ବୁଝିବେ, ଆମ୍ଭେ ଶୁଭ ଲଗ୍ନରେ ଯୁଦ୍ଧ ଯାତ୍ରା କରିବା।
0: ଯଥା ଆଜ୍ଞା ମଣିମା।

0: ଶିବଙ୍କ କୃପା ବଳରେ ମୁଁ ଯାହା ଅସ୍ତ୍ରଶସ୍ତ୍ର ପାଇଛି ସବୁ ତ ପ୍ରୟୋଗ କରିସାରିଲିଣି, ହେଲେ ହେଲେ କାର୍ତ୍ତବୀର୍ଯ୍ୟ ମରୁ ନାହିଁ କାହିଁକି? ହେ ପ୍ରଭୁ ଶୂଳପାଣି, ଦେବଦେବ ମହେଶ୍ୱର, ହେ ଅସମୟରେ ଆପଣ ସାହା ନହେଲେ ଆପଣଙ୍କ ବର ପ୍ରଦାନ ବୃଥା ହେଇଯିବ।
1: ଶୁଣ ପରଶୁରାମ, ରାଜାର ଅଙ୍ଗରେ ବିଷ୍ଣୁଙ୍କ କବଚ ରହିଛି, ସେଥି ନିମନ୍ତେ ତାହାର ମୃତ୍ୟୁ ହେଉନାହିଁ। ତୁମେ ଧୈର୍ଯ୍ୟ ଧର, ତାହାର ଅଙ୍ଗରୁ ମୁଁ ସେ କବଚ ବାହାର କରି ଆଣୁଛି।

0: ଅର୍ଷାର୍ଜୁନ, ଏଥର ତୋର ମରଣ ନିଶ୍ଚୟ ହେବ। ବଡ଼ ପରାକ୍ରମୀ ବୋଲି କହୁଥିଲୁ ପରା, ତୋର ଅହଙ୍କାରକୁ ଚୂର୍ଣ୍ଣ କରିଦେବି।
1: ମୋ ଅସ୍ତ୍ର ପ୍ରହାରରେ ଦୁଇ ଥର ଅଚେତ ହୋଇ ପଡ଼ିଲଣି, ବ୍ରାହ୍ମଣ ବୋଲି ବଦ୍ଧ କଲି ନାହିଁ, ପୁଣି ବଡ଼ିବା ବଡ଼ ଦେଖାଉଛ, ଦେଖିବା ତୁମର କେତେ ଶକ୍ତି ଅଛି।

0: ପ୍ରଚାର କଲୁ ଲୋକନାଟ କାର୍ତ୍ତବୀର୍ଯ୍ୟବଧ। ମୂଳ ରଚନା କରିଥିଲି ରାମଚନ୍ଦ୍ର ଦେବ, ବେତାର ରୂପାନ୍ତର କରିଥିଲେ ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ଆକାଶବାଣୀ ଜୟପୁର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
3: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
3: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
7: ଆକାଶବାଣୀ ଜୟପୁର, ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ପ୍ରଥମ ଗୀତଟି ନେଇଛୁ 1920 ଲଣ୍ଡନ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ସରିଫ ସବ୍ରି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସରିଫ ଏବଂ ତୋସୀ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଅମାବାସ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଅରମାନ ମଲ୍ଲିକ ଏବଂ ପଲକ ମୁଚ୍ଛଲ। ଗୀତ ରଚନା ସନ୍ଦୀପ ନାଥ। ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୀବ ଦର୍ଶନ।

ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିରେ କଣ୍ଠଦାନ କରିଛନ୍ତି ଅଦନାନ ଧୁଲ ଏବଂ ମୋମିନା ମୁସ୍ତେହସାନ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ରବି ଅହମ୍ମଦ ଏବଂ ଅଦନାନ ଧୁଲ। ଚଳଚ୍ଚିତ୍ର ଏକ ଭିଲାନ।

କ୍ରିଏଚର୍ ବର୍ତ୍ତମାନ ଶୁଣନ୍ତୁ ଏହି ଚଳଚ୍ଚିତ୍ରର ଗୀତଟି। କଣ୍ଠଶିଳ୍ପୀମାନେ ହେଲେ ଫରହାନ ସୈଦ ଏବଂ ତୁଲସୀ କୁମାର। ଗୀତ ଏବଂ ସଙ୍ଗୀତ ମିଥୁନ୍।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାଙ୍କୁ ଏଠି କହି ରଖୁଛୁ, ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ। ଆଜି

ଦିନ 2:15 ଆକାଶବାଣୀ ଜୟପୁର ଶୁଣନ୍ତୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା।

0: ମାର ଏଦାଣି ଏଟକା ଏଟକା ପିଲ୍କା କି ନାହିଁ ମାନେ ଏନିକି ମାର ମାନକୁ ହୁଏ ନାହିଁ ଆଇକେ କି ମାଣ୍ଡାସକୁ ହୁଏ ନାହିଁ ହେଲା ହିଁ ପିଲ୍କା ପିଲ୍କା ଏଦାଣିର ବୁଟ ଆଡ଼ୁ ନାହିଁ ଏଦାଣି ଏଟକା ଏଟକା ପିଲ୍କା ପିଲ୍କା କେ ହା ଏଦା ଯଦି ଏଟକା ଏଟକା କିତି ସାର ତାଙ୍କେ ଏକୁଲି ହୁଏନେ ଗପ ଗପ କେ ହା ଉହି ନଦି ମାନେ ଅଣେ
1: ଏଲାକି ଯଦି ମାର ଆଇକି ଓହିସାରେ ଏଦି ଆଇକି ଅଧିକ ଅଧିକ ବୁଟା ଆନୁ କ୍ୟା ଏ ଅଧିକ ବୁଟା ଆହାନା ତାଙ୍କ ମାନା ବଡ଼ ହେଲେ ଆକା ସୁବିଧା ଆନେ
0: ପ୍ରଥମେ ସାରେ ତ ମାର ଏଦାଣିସ୍କେ ଯତ୍ନ କି ହାଲି ପଡ଼ା ଆନେ ମାର ଉଣାଣ ଉହିନାଦି ମାନେ ଅଡ଼େ ଏ ପାଲ ହୁଏ କୁଲି ପାଲ ସମାନେ ଏଦାଣିସ୍କେ ଏ ଲେମନ ଗ୍ରାସ୍ତି ଏ ପାଲା ସମାନେ ଏଦାଣି ଉଣା ଉଣା କିହାନ ପାଲା କିହାନ ଓହିସାରେ ଉହା ହା ତାନି ପରେ ମାରସ୍କେ ରଚକା ଯେମିତି ଖତ ଗୋବର ଖତ ଆପେ କି ର ସାର ଆପେ ଏବା ହିନାଦି ମାନେ ବଟେ ମଞ୍ଜା ଏଇ ଯୋଉ ନିହିକା ଆଡ଼ି ନାଦି ମାନେ ଗୋଟେ ଇ ଆଷାଢ଼ ଗଡ଼ା ଓହିସାରେ ହାରେ କଜିନୁ ମାତ୍ର ତଲି ମୁଲୁ ହେରେ ତଲି ତଲି ଓହିସାରେ ନାହିଁ ଗାଡ଼ୁ ଆଷାଢ଼ ଆତର ମାଗେ ଉହାଳ ତାକୁ ସେ ବାଦ ଆନେ ଗୋଟେ ଉହି ତିସ୍କେ ଗାଡ଼ୁ ପିଜୁ ଏଇ ଯୋଉ ଦୃଢ଼ ହାନୁଛି ସାର ଏଚେ ବେଲା ତା ତାଙ୍କେ ତାକି ସେ ନିଡ଼ା ତାକି ରଚକ ବାଦ ଆନେ ଏଦା ପାଇ ତାଇ ପାଇ ମାର ଏ ଚାଷ କି ନଉଛି ସେ ନିହି ନେଇକି ଯଦି ମାର ଏ ଦାଣିତି ଦାଢ଼ି ଦାଢ଼ି ଉହିନାଦି ମାନେ ଦାଢ଼ି ଦାଢ଼ି ଉହିସାରେ ନା କିଛି ମାର ହୁଡ଼ା ପୋଷାକି ନାଇ କ୍ୟା ଏ କିଛି ଏଦିନ ପ୍ରଥମେ ଥର ଯତ୍ନ କା ସାର ତ ଅଜେ ଏଦିନ ମାର ଆମେ ଗୋଟା ଘାସ ଡୋଇତେ ଝାଡ଼ ଡୋଇତେ ଏଦାଣି ଏଦାଣି ଆକି ଲାଇନ ତ ଲୁହାଁଚରେ ଘାସ ବାଛ କାଲି ତାକେ ମାଗେ ଅଜାନେ ଏନା କିଛି ମାର ହେରୁ ତଲେ ଟ୍ରାକ୍ଟର ତଲେସ୍କେ ଲୁଢ଼ାଲା ଆନେ ହେରୁ ତଲେସ୍କେ ଘାସ ତୁଡ଼ୁ ନାଇ ଗୋଟେ ମାଗେ କଡ଼ଗି ତଳେ ମାରସ୍କେ ଦାଣି ଯଦି ପରିଷ୍କାର କି ନ ଝାଡ଼ା ତେରେ ନ ଅଛି ସେ ମାଗେ ରେଜଲ୍ଟ ତାକେ ସେ ନାହିଁ ଏଦାଣି ହୁଡ଼ା ପୋଷାକ ଚାଲିସ୍କେ ଅଜିନେ ଇଲା ହିଁ ଉହା ହାଁ ମାର ଏଦାଣି ମୋର ଲେଞ୍ଜୁ କି ରିଲେଞ୍ଜୁ ଭିତରେ ମାର ମେହନ ଆମେ ଗୋଟାଏ ନିଡ଼ିତେ ଆମେ ଗୋଟାଏ ନିଡ଼ାଲେ ଆଡ଼ିଲେ ଆମେ ଗୋଟାଏ ରଚା କାମି ଗଣ୍ଡା ହାତେ କିର ଏଦିମା ଯଦି ପିସ୍ତା ହେଇଛି ସାର ଏ ଗଣ୍ଡେ ମଞ୍ଜା ପଡ଼ର ଗାଲ୍ପୁରି ଗାଲ୍ପ ଉହି ସାର ଏଦି ହାରେକା ନିହି ନେଇକି ନିଡ଼ିନେ ଗୋଟେ ସମାନ ପି ଯଦି ହାତେ ସାର ଏଦି ରଣ୍ଡି ବର୍ଷା ତାକି ଏଦି ପାରଚାଲି ବାହାତୁ ନେ ଏନ୍ କଥା ଏଦା ପାଇଁ ଯେ ଇ ଲେମନ ଗ୍ରାସ୍ ଚାଷକେ ହାରେକା ଅଜିନେ ହେଲେ ନା ଇଦି ନିହି ଚାଷ କେ ଆଏ
1: ହଁ ଆଜ୍ଞା ଇଦି ନିହି ଚାଷ ଏ ରଦାବାତ ଓହିସାରେ ଏଦି ତ ଆହିମାଣ ବିନେ ବର୍ଷକୁ ପୁରା ତିନ ଦେବା ଲାଗା ତାମ୍ବୁ ମାନା ଦାଚି ହେନୁ କ୍ୟା ଏ ରଦାବେତ ଉହିତେ ତ ଏଦି ପୁରା ଚାଲ ବାତେ
0: ହଁ ଚାଲ ନେଲା ହିଁ ଯେ ପ୍ରଥମ ବର୍ଷା ଆମ ବର୍ଷ ଉହି ନାହିଁ ସାର ଏ ବର୍ଷା ତାକୁ ରଚକ ଉଣା ବାନେ ଏମ୍ବାଟା ମଞ୍ଜା ଅର୍ଡର ସରଲେନ ଯାହା ଚେ ସାର ଅର ଦେବା ନାହିଁ ହେଲା ହିଁ ବର୍ଷା ତାକେ ରେହେ ଆନେ ତାନି ପରେ ଅର ବର୍ଷାଟା ସିନି କିନ୍ତୁ ଏ ସାର ବର୍ଷା ତାକେ ତିନି ଦେବା ଦା ନାହିଁ ର ଏକର ତାକେ ଯଦି କିନ ଅଛି ସାର ର ଏଦି ମତେ ଡାବୁ ରହେ ଦାତି ସାରେ ଏନ୍ତା କି ସାର ତିନି ଚାରି ମାସଟେ ଦା ନାହିଁ ଚାରି ମାସ ତାକୁ ଦାଥର ଏକର୍ତ୍ତା ଯଦି କି ହଁ ସାର ତିରିଶ ଚାଳିଶ ହଜାର ବେଟା ନାହିଁ ଅର୍ଡ଼ର ତିନି ଚାରି ମାସ ହାତେ ହେଇଛି ସାର ଅର୍ଡ଼େ ତିରିଶ ଚାଳିଶ ହଜାର ବେଟା ନାହିଁ ଇଲା ହିଁ ତିନି ଦେବା ଯଦି ତିରିଶ ହଜାର ଲେଖା ବେଟା ଆସିକେ କି ପୁରା ପଇଁତିରିଶ ବେଟା ଆସିକେ ଇଲେ ଯେଉଁ ତାଙ୍କର ଏକର ତାକି ଲକ୍ଷ ଟଙ୍କା ପିଠ ଆଉ ଇନିସ୍କେ ର ଲକ୍ଷେ ତାକି ମାର ପାର ନାହିଁ ଇଲା ହିଁ ଯଦି ଅର୍ଡ଼ ଗାଡ଼ି କିନେ ର ଏକର କିନେ ରି ଏକର ତିନି ଏକର ଇଲା ହାତରେ ଇ ଦିସ୍କେ ହାରେକା ଲାଭବାନ ଚାଷ ତାଇ ଭାଇ ଇ ଚାଷକେ ନେହେ ତ ଇଦି ନେହେ ଇନଚି ସାର ହାରେକା ବନ୍ଧୁଗାଁ ଅଡ଼େ ଲକ୍ଷ୍ମୀପୁର ବ୍ଲକ ତାସ୍କେ ଧୀରେ ଧୀରେ ଚାଷ କେ ହେଲି ମାଠିନ୍ରେ ଆମେ ଗୋଟାଏ ନାରନାପାଟନା ଏରିଆ ବାକିତାରେ ଗୋଟେ ନାରନାପାଟନା ବନ୍ଧୁଗାଁ ଇ ବ୍ଲକ ତା ହାରେକା ଚାଷ ହେନେ ଗୋଟେ ମାର ଇ କୋରାପୁଟ ଅଞ୍ଚଳ ତା ଇଚ୍ଛାରେ ମା ଅବିଭକ୍ତ କୋରାପୁଟ ଇଚ୍ଛି ସାର କୋରାପୁଟ ଆତେ ଜିଲ୍ଲା ଆତେ ନବରଙ୍ଗପୁର ଜିଲ୍ଲା ଆତେ ମାଲକାନଗିରି ଜିଲ୍ଲା ରାୟଗଡ଼ା ଜିଲ୍ଲା ଇ ଜିଲ୍ଲା ତ ମାର ନେହି ନେଇ ଚାଷ କାଲି ଆଡ଼ି ନାହିଁ ଅନ୍ୟ ବ୍ଲକ ତାସ୍କେ ମାର କାଲି ଆଡ଼ି ନାହିଁ ଅଲଗା ବ୍ଲକ ଆମେ ଟାଡ଼ୁଇତେ କି ନନ୍ଦପୁର ଲନ୍ତାପୁଟ ଆତେ କୋରାପୁଟ ଆତେ ଜୟପୁର ଏରିଆ ହେଲେ ହିଁ ମାର ଏଦାଣି ଯଦି ଚାଷ କିନା ମାର ଏଦାଣି ତଲିମୁଲୁ ଇଚାଚାଣି ଚାଷ କାଁ ସିନିକିନା ଦି ମାନେ ଆହିନେ କେ ଯଦି ହେଲା ହିଁ ଆହିନେ ସାର ଆନେ ଏକା ଚାଷ ଏ ଦିସ୍କେ ଆନେ ଏ ଅନୁସାରେ ମାର ଯଦି ଚାଷ କିନ ଅଛାରେ ଏନିକ୍ସକେ ଆନେ ଇ ଦିସ୍କେ ରଣ୍ଡେ ନେହି ଚାଷ ତ ଇ କଥା ହାଡ଼ା ହେଲି ବେସାଲ ଥାକେ ଯେ ର ତାଇ ମାନେସି ତାନ ଇ ଲେମନ ଗ୍ରାସ୍ ଏନିକ ଚାଷ କିହି ନେସି ଏ ତାଇ ତାଣ୍ଡେ ମାର ବେନ
2: ଜୁଆର ଆଜ୍ଞା
3: ଜୁଆର ଦିଦି ଜୁଆର
2: ଆଜ୍ଞା ନି ପରିଚୟ ଟିକେ ଆଇ
3: ନା ଦୌରୁଆ ହିନେ ବିଜୟ କାଡ୍ରାକା ଗ୍ରାମ ହେନେ ଏଲାଙ୍ଗବାଲସା ବ୍ଲକ ହେନେ ବନ୍ଧୁଗାଁ ଡିଷ୍ଟ୍ରିକ୍ଟ କୋରାପୁଟ
2: ଆଜ୍ଞା ନିନୁ ଏନି ଚାଷ କାମ କିହି ଯେ
3: ନାନୁ ମାଣ୍ଡିଆ ଚାଷ କି ମାନି କୁଲିଂ ଚାଷ କି ମାନି ତାପରେ ପନିପରିବା ଚାଷ ଜାଗା କିହି ନମି ତାପରେ ଲେମନ ଗ୍ରାସ ଅଏଲ ଚାଷ ଜାଗା କିହି

0: କଥା ହଡ଼ା ନେଲେ ନା
1: ଆଜ୍ଞା ଏଇ ଯୁମାର କ୍ୟାନ୍ସର ଏନିକି ଆହିନେ ଲୋକ ଏ ବିଷୟ ତେଲେ ମାର ହାଡ଼ାନ କ୍ୟାନ୍ସର ଆହିନେ ର ଗୁରୁତ୍ୱ ମାନେ ଗୁରୁତ୍ୱପୂର୍ଣ୍ଣ ରୋଗ ଗୁରୁତ୍ୱ ରୋଗ ଆତେ ଯେ ଏତେବେଳେ ଆଇକି ମା ଶରୀର ଏନେ ଆନେ କି ମା ଯେଉଁ ଭିତରେ ତି ଅଙ୍ଗ ଯାକ ମାନେ ଏକି ଧୀରେ ଧୀରେ ଆଇକି ଟ୍ୟୁମର ହାନା ଆଇକି ବଡ଼ ମାନେ ଆତେ ହାନା ଆଇକି ମା ଶରୀର ତା ଆମ୍ବିଆ ଯାକା ଆନେ ପୁଷ୍ପୁଷ ଆପେ କି ମାନେ ନେତୃତା ଯାକ ଆପେ କି ଗୁତିତା ଯାକ ଇ କ୍ୟାନ୍ସର ଆନେ ଧୀରେ ଧୀରେ ହିଁ
0: ସତ କଥା ଇଦ୍ରଣ୍ଡେ କ୍ୟାନ୍ସର ରିସର୍ ଉଣାତା ଏ ଜାଣିତ କର୍କଟ ରୋଗ ସ୍କେଞ୍ଜିମ୍ନେରେ ମାତ୍ର ଏ ରୋଗ ପ୍ରତି ମାର ହାରେକା ସତର୍କାନ ଗୋଟେ ନିହିକି ସତର୍କା ଆଶାରେ ମାଙ୍ଗେସ୍କା ଆୟାନେ ଏମିତି ଆହିଁ ଜାନେ ଇଚ୍ଛାରେ ତାନେ କାରଣ ସ୍କେ ମାଞ୍ଜାନ ମାର ହାରେକା ଧୂମ୍ରପାନ ଇଚ୍ଛିସାରେ ମଦ୍ୟପାନ ଆପେ କ୍ଷୀର ଧୂମ୍ରପାନ ଆପେ କହିନି ଗୁଡ଼ାକୁ ଦୁଙ୍ଗିଆ ନିଶାଦ୍ରବ୍ୟ ଇଞ୍ଜି ନାହିଁ କାଡ଼ୁ ପିଲା ହିଁ ଯଦି ଅଖାଦ୍ୟ ଇଞ୍ଜି ନାହିଁ ଏ ଜିନିଷ ଯଦି ବ୍ୟବହାର କିନା ଦେଇଛି ସାରେ କ୍ୟାନ୍ସର ରୋଗ ତି କାରଣ ସେ ଆହ ମାଣବି ନାହିଁ ଏମ୍ବାଟେ ମଞ୍ଜମାର ଯାହା ବି କାଦି କଣ୍ଡା ଚିଞ୍ଜିମ ନାହିଁ ଏ ଜାଣିନି ହିଁ କି ସଫା ସୁତୁରା କି ହେଲା ଏ ଆମେ ଗୋଟାଏକି ଅପରିଷ୍କାର କାଦି ଚିତ୍ନ ସାରେ ସେ ଆହିଁ ଜାନେ ତାନି ପରେ ଦାରି ମାରେ ମା ଇଲୁ ଦାରି ମାରେ ସବୁବେଳେ ଅପରିଷ୍କାର ଇଟି ସାରେ ସେ ଏ ଦିଶକେ କାରଣ ଆନେ ଅଡ଼ରଣ୍ଡି ଯଦି ଆବାକେ ଆହଁସାରେ ମିରାଣ ଆନେ ଇଞ୍ଜି ହିଁ ରଣ୍ଡି ସମ୍ଭାବନା ଡୋଇନେ ଏ ଦାଣିମାର ବଂଶଗତ କାରଣ ସ୍କେ ଇଞ୍ଜାଲି ପଡ଼ା ହେନେ ଅଡ଼ରଣ୍ଡି ଡୋଇନେ କିଛି ଭାଇରସ ଇଞ୍ଜି ନାହିଁ ଏ ଭୂତାଣୁ ଆପେ ଜୀବାଣୁ ଆପେ ତାନି ଦ୍ୱାରା ସ୍କେ ଆହିଁ ଜାନେ ଭାଇରସ ହିସାବରେ ତ ଭୂତାଣୁ ତାନି ମାଧ୍ୟମରେ ସ୍କେ ଆହିଁ ଜାନେ ଏ ଦାଁ ପାଇଁ ଯାହା ସ୍କେ ନାନ ବ୍ୟସ୍ତାତେ ତାନି କାରଣ ଗୁଡ଼ିକ ଇତି ପ୍ରତିମାର ସାବଧାନତା ହଁ ଡୋଇନ
1: ଇ କ୍ୟାନ୍ସର ତି ଲକ୍ଷଣ ହେଇନେ କି ମା ଶରୀରତା ମା ଦେହ ତାପେ ଯଦି ମାର ଆଇକି ମାଙ୍କ ଯଦି ଆଇକି ଅଧିକ କାଶ ଆୟାନେ ବେଶୀ ଟାଇମ୍ ଯଦି କାଶ ଆୟାନେ କି ମାନେ ମା ଓଜନ ମାନେ ଦେହ ତାଦି ମା ଓଜନ କମ ବାହାରେ କି ମାଙ୍କ ଯଦି ବେଶୀ ଯଦି ନେତୃ ମାନେ ଆହିଁ ସାର ଆଇକି ଇ କ୍ୟାନ୍ସର ରୋଗ ଆହିଁ ନେଇଛି ମାର ପୁନଃ
0: ସତା କଥା ବ୍ୟସ୍ତି ହେଲେ ନା ତ ତାନି ପାଇଁ ମାର ଚିକିତ୍ସା ପଦ୍ଧତି ସ୍କେ ମଞ୍ଜାନେ ମାର ଯଦି ଲାହେ ଆହିନେ ଇଚ୍ଛାରେ ମାର ତାନି ପାଇଁ ଇଚ୍ଛାରେ କ୍ୟାନ୍ସର ଆମ୍ବାରକେ ଯଦି ଆହାନେ ଅଛି ସାରେ ସର୍ଜରିକେ ହେଲେ ପଡ଼ ଆନେ ଗୋଟେ କେମୋଥେରାପିସ୍କେ ଆହିନେ ରେଡ଼ିଏସ୍ ଇଲା ହିଁ ଏଥର ଗୋଟେ ମାଧ୍ୟମ ମାନେ ଇ ଅନୁସାରେ ଯଦି ମାର ଚିକିତ୍ସା କିଛି ସାରେ ଅଜିନେ ଓଡ଼େ ପୁନେ ମାନେ ଯେ ମାର ତଲିମୁଲ ଇଚ୍ଛାର ତଲିମୁଲଟେ ଯଦି ରୋଗ ମାର ଚିହ୍ନଟେ ଖେଳ ଆଡ଼ିନା ଅଛି ସାରେ ନିହି ଆନି ସମ୍ଭାବନା ରହିନେ ତ ଇଲା ହିଁ କ୍ୟାନ୍ସର ରୋଗ ଆହିନେ ତାଇ ବାଇ ଇଲାହି ମାଛରେ ଅଣପି ମଚି ସାରେ ଦାରିମାନି ସ୍ୱାସ୍ଥ୍ୟ କେନ୍ଦ୍ର ହସ୍ପିଟାଲ ତାହା ଯା ପରାମର୍ଶ ଦେରେ ଡାକ୍ତର ତସ୍ତି ସାରେ ଗୋଟେ ପରୀକ୍ଷା କେତେ ସାରେ ଏନି ରୋଗ ହିଁ ଜାନେ ପୁଞ୍ଜାଲି ଆଡ଼ିନେ ଏ କଥା ହାଡ଼ା ହିଁ ଚମେ ତୁନେଲି ଯେଉଁ କାର୍ଯ୍ୟକ୍ରମ ହାଟ ତାକେ ରହିଥିନେ ମଙ୍ଗଳବାର ଅଡେ ଶନିବାର
1: ମାଦନାପୁଟା 12:30 ତା ବେସ୍ପି ଆହିନେ
0: ମାଙ୍ଗା ହେଲେ ଚିଠି ହେ ଆଦୁ ମା ଠିକଣା ଆତେ ପୁନଃଲେଞ୍ଜ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
1: ଜିଲ୍ଲା ଆତେ କୋରାପୁଟ
0: ପିନକୋଡ ନମ୍ବର 7640005
1: ବାରତାକି ଜହରା।
2: ପ୍ରଚାର କଲୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଜୁଲାଇ ମାସ 12 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 12 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ

0: ସହଜ ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ ମଧ୍ୟସ୍ଥତା କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟିରେ କଣ୍ଠଦାନ କରିଛନ୍ତି ସଙ୍ଗୀତା ଗୋସାଇଁ। ଗୀତ ରଚନା ଅଲେଖ ଚନ୍ଦ୍ର ବିଶ୍ୱାଳ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
4: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
3: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
4: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
3: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
4: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
5: ବର୍ତ୍ତମାନ ଶୁଣନ୍ତୁ ହରିୟାଣବୀ ଲୋକଗୀତ। ଶିଳ୍ପୀମାନେ ହେଲେ ଗୁଲାବ ସିଂ ଏବଂ ସାଥୀ।

0: ପ୍ରଚାର କଲୁ ବିଭିନ୍ନ ପ୍ରାନ୍ତୀୟ ଅଞ୍ଚଳର ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ଦ୍ୱିପ୍ରହରର ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ପାନପତ୍ର ଚାଷ ସମ୍ପର୍କରେ। ପାନପତ୍ର ଚାଷ ଏକ ବହୁତ ଲାଭଦାୟକ ଏବଂ ପାରମ୍ପରିକ ଚାଷ। ଓଡ଼ିଶାରେ ଏହାର ଚାହିଦା ବେଶ ଅଧିକ ରହିଛି। ଯଦି ଆପଣ ପାନ ଚାଷ କରିବାକୁ ଚାହାନ୍ତି ତେବେ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ସାଧାରଣତଃ ଦୋରସା, ବାଲିଆ ଦୋରସା କିମ୍ବା ନିଗିଡ଼ା ମାଟି ପାନ ଚାଷ ପାଇଁ ସବୁଠାରୁ ଭଲ ହୋଇଥାଏ। ମାଟିରେ ଯେପରି ପାଣି ଜମି ନ ରହେ ସେଥିପାଇଁ ଜଳ ନିଷ୍କାସନ

0: ଉତ୍ତମ ବ୍ୟବସ୍ଥା ମଧ୍ୟ ଜମିରେ ରହିଥିବା ଦରକାର। ସାଧାରଣତଃ ଗରମ ଏବଂ ଆର୍ଦ୍ର ଜଳବାୟୁ ପାନ ଗଛ ପାଇଁ ଅନୁକୂଳ ହୋଇଥାଏ। ଅତ୍ୟଧିକ ଖରା କିମ୍ବା ପ୍ରବଳ ଶୀତ ଏହାକୁ ନଷ୍ଟ କରିଦିଏ। ପାନ ଗଛକୁ ସୂର୍ଯ୍ୟଙ୍କ ସିଧାସଳଖ କିରଣ ଏବଂ ପ୍ରବଳ ପବନରୁ ରକ୍ଷା କରିବା ପାଇଁ ବରଜ ପ୍ରସ୍ତୁତ କରାଯାଇଥାଏ। ବାଉଁଶ ନଡ଼ା, ଝାଟିମାଟି ଏବଂ ନଡ଼ିଆ ପତ୍ର ସାହାଯ୍ୟରେ ଏକ ଆବଦ୍ଧ ଘର ବା ବରଜ ତିଆରି କରାଯାଏ। ଏହା ଭିତରେ ଛାଇ ଓ ଆର୍ଦ୍ରତା ସୃଷ୍ଟି ହୋଇଥାଏ, ଯାହା ପାନପତ୍ରର ଚମକ ଓ ଆକାର ବଢ଼ାଇବାରେ ସାହାଯ୍ୟ କରିଥାଏ। ପାନ ଗଛର ଅଗ୍ରଭାଗ କିମ୍ବା ଗଣ୍ଠି ଥିବା କାଣ୍ଡକୁ କାଟି ଅଲଗା କରାଯାଏ। ସାଧାରଣତଃ ମେ ଜୁନ୍ କିମ୍ବା ସେପ୍ଟେମ୍ବର ଅକ୍ଟୋବର ମାସରେ ଏହାକୁ ଲଗାଇବା ଠିକ୍ ହୋଇଥାଏ। ଗଛଗୁଡ଼ିକ ଉପରକୁ ମାଡ଼ିବା ପାଇଁ ବାଉଁଶ କାଠି କିମ୍ବା ଝାଟିର ସାହାଯ୍ୟ ଆବଶ୍ୟକ ପଡ଼ିଥାଏ। ପାନ ଚାଷରେ ଜୈବିକ ଖତର ବ୍ୟବହାର ଅଧିକ ହୁଏ। ସରିଷା ପିଡ଼ିଆ, ପାଣି ଏବଂ ଗୋବର ଖତ ଏଥିପାଇଁ ଉତ୍କୃଷ୍ଟ ହୋଇଥାଏ। ମାଟିରେ ଯେମିତି ସାମାନ୍ୟ ଆର୍ଦ୍ରତା ରହେ, ସେଥିପାଇଁ ନିୟମିତ ହାଲୁକା ଜଳସେଚନ ମଧ୍ୟ କରିବାକୁ ହୋଇଥାଏ। ପାଣି ଯେମିତି ଜମି ରହିବ ନାହିଁ, ସେଥିପ୍ରତି ସତର୍କ ରହିବାକୁ ହେବ। ପାନ ଚାଷରେ ରୋଗ ଏବଂ ପୋକର ସଠିକ୍ ସମୟରେ ନିୟନ୍ତ୍ରଣ ନ କଲେ ସମ୍ପୂର୍ଣ୍ଣ ବରଜ ନଷ୍ଟ ହୋଇଯିବାର ଆଶଙ୍କା ଥାଏ। ପାନ ଗଛରେ ଦେଖାଯାଉଥିବା କିଛି ମୁଖ୍ୟ ରୋଗ ଓ ପୋକ ମଧ୍ୟରେ ରହିଛି ଚେରସଢ଼ା ଏବଂ କାଣ୍ଡସଢ଼ା ରୋଗ। ଏହା ଏକ କବକଜନିତ ରୋଗ। ମାଟି ଅଧିକ ଓଦା ରହିଲେ ଗଛର ଚେର ଓ କାଣ୍ଡ ସଢ଼ିଯାଏ, ପତ୍ର ହଳଦିଆ ପଡ଼ି ଶୁଖିଯାଏ ଏବଂ ଗଛ ମରିଯାଇଥାଏ। ଏହାର ପ୍ରତିକାର ପାଇଁ ବରଜ ଭିତରୁ ଜଳ ନିଷ୍କାସନର ଉତ୍ତମ ବ୍ୟବସ୍ଥା କରିବା ଉଚିତ। ଗଛ ଲଗାଇବା ପୂର୍ବରୁ କାଣ୍ଡକୁ ଟ୍ରାଇକୋଡର୍ମା ଭିରିଡ୍ ଜୈବିକ କବକନାଶକ ଦ୍ୱାରା ଶୋଧନ କରିବା ଉଚିତ। ଆକ୍ରାନ୍ତ ଗଛମୂଳରେ 1% ବୋଡ଼ ମିଶ୍ରଣ କିମ୍ବା କପର ଅକ୍ସିକ୍ଲୋରାଇଡ୍ ପାଣିରେ ମିଶାଇ ସେଚନ କରିବା ଉଚିତ। ଅନ୍ୟ ଏକ ରୋଗ ହେଉଛି ପାଉଡରୀ ମିଲ୍ଡ୍ୟୁ। ଏହା ହେଲେ ପତ୍ରର ତଳ ପାଖରେ ଧଳା ରଙ୍ଗର ଗୁଣ୍ଡ ଭଳି ଆସ୍ତରଣ ଦେଖାଯାଏ। ଏହାର ପ୍ରତିକାର ପାଇଁ ଗଛରେ ସଲଫର ଜାତୀୟ କବକନାଶକ ସ୍ପ୍ରେକୁ ସ୍ପ୍ରେ କରିବା ଉଚିତ। ପାନ ଗଛରେ ଉଇ ଏବଂ ନେମାଟୋଡ୍ ପୋକ ଦେଖିବାକୁ ମିଳନ୍ତି। ଉଇ ଗଛର ମୂଳକୁ ଖାଇଦିଅନ୍ତି ଏବଂ ନେମାଟୋଡ୍ ଚେରରେ ଗଣ୍ଠି ସୃଷ୍ଟି କରି ଗଛକୁ ଦୁର୍ବଳ କରିଦିଅନ୍ତି। ଏହାର ପ୍ରତିକାର ପାଇଁ ମାଟି ପ୍ରସ୍ତୁତ କରିବା ସମୟରେ ନିମ ପିଡ଼ିଆ ବ୍ୟବହାର କରିବା ଉଚିତ। ଏହା ମାଟି ଭିତରେ ଥିବା କ୍ଷତିକାରକ କୀଟ ଓ ସୂତ୍ରଜୀବଙ୍କୁ ନଷ୍ଟ କରିଥାଏ। ସାଧାରଣତଃ ଗଛ ଲଗାଇବାର ପ୍ରାୟ 5-6 ମାସ ପରେ ପତ୍ର ତୋଳିବା ପାଇଁ ପ୍ରସ୍ତୁତ ହୋଇଯାଇଥାଏ। ଗୋଟିଏ ବରଜରୁ ଅନେକ ବର୍ଷ ପର୍ଯ୍ୟନ୍ତ ନିୟମିତ ପାନପତ୍ର ଅମଳ କରାଯାଇପାରେ। ସ୍ଥାନୀୟ ବଜାର ସହ ବାହାର ରାଜ୍ୟକୁ ମଧ୍ୟ ପାନ ରପ୍ତାନୀ କରି ଚାଷୀଭାଇମାନେ ଅଧିକ ଲାଭ ମଧ୍ୟ ପାଇପାରନ୍ତି।
1: ପ୍ରଚାର କଲୁ ଆଜି ଦ୍ୱିପ୍ରହରର ଚାଷବାସ କଥା। ବିଷୟ ଥିଲା ପାନପତ୍ର ଚାଷ। ଉପସ୍ଥାପନା କଲେ ମୃତ୍ୟୁଞ୍ଜୟ ସାହୁ, ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 12 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଲି କାଇଟା। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 12 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ଆମ ଫୋନ୍ ନମ୍ଘର ହେଲା 06854-230690। ବିଷୟଟି ପୁଣିଥରେ କହି ରଖୁଛୁ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ଦିନ 1:20 ହେବାକୁ ଯାଉଛି। ପ୍ରଚାର କରୁଛୁ କିଶୋର ଭାରତୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ମିନତୀ ରାଣୀ ନନ୍ଦ।

ମହାନ ଦେଶରେ ଜନ୍ମଗ୍ରହଣ କରି ଆମେ ନିଜକୁ ଗର୍ବିତ ଅନୁଭବ କରୁ। ଆମ ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ମନମୁଗ୍ଧକର। ଆମ ଦେଶର ମନ୍ଦିର, ଆମ ଦେଶର ଦର୍ଶନୀୟ ସ୍ଥାନ, ଆମ ଦେଶର ଖଣି ଖାଦାନ, ଆମ ଦେଶର କବି ଲେଖକ ସବୁ ବିଶ୍ୱ ପ୍ରସିଦ୍ଧ। ସତରେ ପିଲାଇ, ମହାନ ଆମ ଦେଶ, ମହାନ ଆମ ପରମ୍ପରା, ମହାନ ଆମ ଐତିହ୍ୟ। ମୁନି ଋଷିମାନଙ୍କର ତ୍ୟାଗ, ତପସ୍ୟା ତଥା ଆମ ପୂର୍ବସୂରୀମାନଙ୍କର ଶିକ୍ଷା ସଂସ୍କାର ଯୋଗୁଁ ଆମେ ଆଜି ଏକତା ସୂତ୍ରରେ ବାନ୍ଧି ହୋଇ ରହିଛୁ। ଏହାକୁ ବଜାୟ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏଇତକ ଚିନ୍ତନ ସହିତ ପିଲାଇ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

ଦେଖିଲେ ସବୁ ଶ୍ରେଷ୍ଠତା ମଧ୍ୟରେ ଆଜି ଆମ ଦେଶ ଭାରତ ଆଉ ଏକ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ହେଉଛି, ଆଉ ସେଇଟା ହେଉଛି ଜନସଂଖ୍ୟା ବୃଦ୍ଧି। ଭାରତ ବିଶ୍ୱର ଏକ ଶ୍ରେଷ୍ଠ ତଥା ଅଗ୍ରଣୀ ଦେଶ ଯାହାର ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଛି, ସେହି ପରିମାଣରେ ଦେଶର ବିକାଶ ମଧ୍ୟ ବାଧାପ୍ରାପ୍ତ ହେବାରେ ଲାଗୁଛି। ତେବେ ଆଗକୁ ଆହୁରି ଅନେକ ସମସ୍ୟା ମଧ୍ୟ ମୁଣ୍ଡ ଟେକିବ। ସେଗୁଡ଼ିକ ହେଲା ଖାଦ୍ୟାଭାବ ଦେଖାଦେବ, ବିଶ୍ୱତାପନ, ରୋଜଗାର, ବସତି, ଏମିତି ଅନେକ। କିନ୍ତୁ ସବୁ ସମସ୍ୟାର ସମାଧାନ କିଛି ନା କିଛି ରହିଛି। ସେହି ବିଷୟକୁ ନେଇ ଶୁଣିବା ସାକ୍ଷାତକାରଟିଏ, ଜନସଂଖ୍ୟା ବୃଦ୍ଧି ଦେଶ ପାଇଁ ବିପତ୍ତି।

0: ସାର୍ ନମସ୍କାର, ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
1: ହଁ ନମସ୍କାର, ମୁଁ ବି ଗୋବିନ୍ଦ ରାଓ, ଭଞ୍ଜନଗର ନିକଟସ୍ଥ କ୍ଷେତ୍ରୀୟ ଭରପୁର କଲେଜରେ ମୁଁ ଅଧ୍ୟକ୍ଷ ଦାୟିତ୍ୱରେ ଥିଲି, ବର୍ତ୍ତମାନ ମୁଁ ଅବସରପ୍ରାପ୍ତ ଅଧ୍ୟକ୍ଷ।
0: ସାର୍ ଆଜି ଆପଣଙ୍କ ଠାରୁ ଆମେ ଜାଣିବା ପାଇଁ ଚାହିଁବୁ ଯେ ଆଜିର ବିଷୟ ରହିଛି ଜନସଂଖ୍ୟା ବୃଦ୍ଧି ଦେଶର ବିପତ୍ତି। ତ ଜନସଂଖ୍ୟା ବୃଦ୍ଧିର କାରଣ କ'ଣ ବୋଲି ଭାବୁଛନ୍ତି ଆପଣ?
1: ପ୍ରଥମେ ଆମେ ଦେଖିବା, ଜନସଂଖ୍ୟା ବୃଦ୍ଧି କହିଲେ ଏକ ନିର୍ଦ୍ଦିଷ୍ଟ ସୀମା ବାହାରେ ଜନ୍ମହାର ଯଦି ବୃଦ୍ଧି ପାଇଲା ତାହାକୁ ଜନସଂଖ୍ୟା ବୃଦ୍ଧି କୁହାଯିବ। ଏବଂ ଗତ କିଛି ଶତାବ୍ଦୀ ଠାରୁ ପୃଥିବୀରେ ଜନ୍ମହାର ବୃଦ୍ଧି ଘଟୁଛି ଏବଂ ମୃତ୍ୟୁହାର କମୁଛି। ଆମେ ଯଦି କାରଣ ଗୁଡାକ ଅନୁଶୀଳନ କରିବା, ପ୍ରଥମ କାରଣ ଆସିବ ସ୍ତ୍ରୀ ଲୋକମାନଙ୍କର ଯୋଉ ପ୍ରଜନନ କ୍ଷମତା ରହିଛି, ଯାହାକୁ ଅଧିକ ପ୍ରଜନନ କ୍ଷମତା କହିବେ। ଜଣେ ସ୍ତ୍ରୀ ଲୋକ ଛୁଆ ଜନ୍ମ କରିବା ବୟସରେ ଯେତେ ଅଧିକ ଛୁଆ ଜନ୍ମ କରେ ତାହାକୁ ପ୍ରଜନନ କ୍ଷମତା କୁହାଯାଏ। ଯେଉଁଠି ସାକ୍ଷରତା ହାର କମ୍ ଥାଏ ସେହି ଦେଶରେ ପ୍ରଜନନ ଅଧିକ ଥାଏ। ଭାରତରେ ପ୍ରଜନନ କ୍ଷମତା ହାର ହେଉଛି 2.2 ଏବଂ ଯୋଉଟାକି 1960 ମସିହାରେ ୟାର ହାର ଥିଲା।

6 ଆଉ ବିହାର ରାଜ୍ୟରେ ୟାର ଯୋଉ ପ୍ରଜନନ ହାର ରହିଛି 3.34 ମାନେ ସେ ଅଧିକ ସଂଖ୍ୟକ ବିହାର ଉତ୍ତରପ୍ରଦେଶ ଏହିସବୁ ରାଜ୍ୟମାନଙ୍କର ଅଧିକ ସଂଖ୍ୟକ ଲୋକ ସଂଖ୍ୟା ମଧ୍ୟ ବହୁତ କିନ୍ତୁ ଆନ୍ଧ୍ରପ୍ରଦେଶ କଥା ଦେଖିବା ସବୁଠାରୁ ସେଇ ହାର କମ୍ ରହୁଛି 1.6 ଏବଂ ତେଲେଙ୍ଗାନା ରହୁଛି 1.7 ସେଇଭଳି ଆମେ ଦ୍ୱିତୀୟ କାରଣ ଦେଖିବା ନବଜାତ ଶିଶୁଙ୍କ ମୃତ୍ୟୁ ହାର କମିଛି କାରଣ ବର୍ତ୍ତମାନ ଉତ୍ତମ ଚିକିତ୍ସା ତଥା ଗର୍ଭବତୀ ମାଆର ଉପଯୁକ୍ତ ଯତ୍ନ ଏବଂ ବ୍ୟାପକ ଟିକାକରଣ ଯୋଗୁଁ ଶିଶୁ ମୃତ୍ୟୁ ହାର ମଧ୍ୟ ବହୁଳ ଭାବରେ କମିଛି ତୃତୀୟ କଥା ଦେଖିବା ଜୀବନ ପ୍ରତ୍ୟାଶାର ବୃଦ୍ଧି ଇଏ କ'ଣ ଏହାର ଅର୍ଥ ହେଉଛି ବୟସ୍କମାନଙ୍କ ସଂଖ୍ୟା ବୃଦ୍ଧି ଘଟୁଛି କାରଣ ମଣିଷର ମୌଳିକ ଆବଶ୍ୟକତା ହେଉଛି ଖାଦ୍ୟ ବସ୍ତ୍ର ବାସଗୃହ ତଥା ସୁସ୍ଥ ସମାଜ ଯାପନ ପାଇଁ ଏକ ସୁସ୍ଥ ସ୍ୱାସ୍ଥ୍ୟ ଦରକାର ଜୀବନ ଉପଯୋଗୀ ପାଣି ଏବଂ ପ୍ରଦୂଷଣ ବିହୀନ ବାୟୁ ଇତିମଧ୍ୟରେ ଏସବୁ ଗୁଡାକର ଯଥେଷ୍ଟ ଉନ୍ନତି ଘଟିଛି ସେଦିନ ରୋଗ ମାଡ଼ି ବସୁଥିଲା ଏବଂ ବହୁ ଲୋକ ମୃତ୍ୟୁରେ ପଡୁଥିଲେ ଏବେ ଉତ୍ତମ ଚିକିତ୍ସା ପ୍ରଣାଳୀ ଯେମିତି ବାହାରିଲାଣି ଡାକ୍ତର ଚିକିତ୍ସା ଉନ୍ନତ ଧରଣର ହେଲାଣି ରୋଗ ନିଦାନରେ ବହୁତ ସହାୟକ ହେଇପାରୁଛି ଯାହାଫଳରେ ବୟସ୍କଙ୍କ ମୃତ୍ୟୁ ହାର ମଧ୍ୟ କମି ଚାଲିଛି ଜାପାନ ସ୍ୱିଜରଲାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶରେ ହାରାହାରି ବୟସ 83 ଥିଲାବେଳେ ଭାରତରେ 68 ରହିଛି ଏବେ ଆକଳନ ଅନୁସାରେ ଆପଣ ଆଉ ଗୋଟେ କଥା ଦେଖିବେ ୟାର କାରଣ ହେଉଛି ଆପ୍ରବାସନର ବୃଦ୍ଧି ତାର ଅର୍ଥ ବାହାର ଦେଶରୁ ଲୋକେ ଆମ ଦେଶକୁ ବ୍ୟାପକ ଭାବେ ନିଜର ରୋଜଗାର ପାଇଁ ବସତି ସ୍ଥାପନ କରିବା ପାଇଁ ବାହାରି ଆସନ୍ତି ଆମ ଦେଶ ଗୋଟେ ଦେଶରୁ ଅନ୍ୟ ଦେଶକୁ ଯାଆନ୍ତି ସେମିତି ଯେମିତିକି ବଙ୍ଗଳାଦେଶରୁ ଭାରତ ଆସୁଛନ୍ତି ମିଆଁମାରରୁ ଭାରତ ଆସୁଛନ୍ତି ଏଇଭଳି ଭାବରେ ଗୋଟିଏ ରାଜ୍ୟରୁ ଆଉ ଗୋଟେ ରାଜ୍ୟକୁ ମଧ୍ୟ ଯାଉଛନ୍ତି ଲୋକେ କାମ ଅନ୍ୱେଷଣରେ ନିଜର ଜୀବନ ଜୀବିକା ପାଇଁ ମଧ୍ୟ ସେମାନେ ଯାଇଥାଉଛନ୍ତି ସେ ଅନୁସାରେ ଦେଶରୁ ବହୁ ସଂଖ୍ୟାରେ ଏମିତି ମଧ୍ୟ ଦେଶର ଲୋକ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।

ସେଇଭଳି ଆମେ ମଧ୍ୟ ଦେଖିବା ବସତିର ଘନତ୍ୱ ବୃଦ୍ଧି ପେର୍ ସ୍କୋୟାର କିଲୋମିଟର। ଆପଣ ଦେଖିବେ କେରଳ ରାଜ୍ୟ ଛୋଟିଆ ରାଜ୍ୟ କିନ୍ତୁ ତାର ଘନତ୍ୱ ବହୁତ ଅଧିକ ସେଇଠି, କିନ୍ତୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କେତେ ଲୋକ ଅଛନ୍ତି। ଭାରତରେ ଗୋଟେ ଆଭରେଜ କଥା ଆସୁଛି, ଏକ ସ୍କୋୟାର କିଲୋମିଟରରେ 416 ଜଣ ରହୁଛନ୍ତି। ମୁମ୍ବାଇ କଥା ଦେଖିବା, ଏମିତି ଗୋଟେ ଆକଳନ ମଧ୍ୟ ଆସିଛି, ଗୋଟେ ସ୍କୋୟାର କିଲୋମିଟର ଅଞ୍ଚଳରେ 21,000 ଲୋକ ରହୁଛନ୍ତି। ବଡ ବଡ ସହର ମାନଙ୍କରେ ଏଇଭଳି ଘନତ୍ୱ ଅଧିକ ଅଛି, ଯାହାଫଳରେ ସେଠି ସ୍ଲମ୍ ଏରିଆ ମାନେ ଯାହାକୁ କହୁଛନ୍ତି ବସ୍ତି ଅଞ୍ଚଳ ମଧ୍ୟ ସୃଷ୍ଟି ହେଇଯାଉଛି। ଏମିତି ଓଡ଼ିଶା କଥା ଦେଖିବା, ଭୁବନେଶ୍ୱର ବସ୍ତି ଅଞ୍ଚଳ ବ୍ୟାପକ ଭାବେ ଆରମ୍ଭ ହେଇଗଲାଣି ଏବଂ ବଡି ବଡିକିରି ଚାଲିଛି। ସହରୀକରଣ ଯେତେ ଅଧିକ ହବ ବସ୍ତି ଅଞ୍ଚଳ ମଧ୍ୟ ସେ ଅଞ୍ଚଳରେ ଅଧିକ, କାହିଁକି ନା ବସ୍ତି ଅଞ୍ଚଳର ଲୋକ ଯୋଉ ବାହାରୁ ଆସୁଛନ୍ତି ସେମାନେ ନିଜର କାମ ଅନ୍ୱେଷଣ ପାଇଁ ସେଇ ସହରକୁ ଆସୁଛନ୍ତି, ସେଇଠି ବସତି ସ୍ଥାପନ କରିକି ରହିଯାଉଛନ୍ତି।

0: ଏମିତି ବହୁତ ଗୁଡିଏ କଥା ଯଦି ଦେଖିବା ତ ଇଏ ମଧ୍ୟ ଗୋଟେ କାରଣ ହେଇପାରେ।
1: ତାହେଲେ ନିରକ୍ଷରତା କଣ ଜନସଂଖ୍ୟା ବୃଦ୍ଧିର କାରଣ ହେଇପାରେ କି?
0: ନିଶ୍ଚିତ ନିଶ୍ଚିତ, ଯୋଉ ଦେଶର ସାକ୍ଷରତା ହାର ଯେତେ କମ ସେଇ ଦେଶର ଜନସଂଖ୍ୟା ସେତେ ଅଧିକ।
1: କିନ୍ତୁ ଏଠି ଆମେ ଆଉ ଗୋଟେ ମଧ୍ୟ ଅନୁମାନ କରୁଛୁ ଯେ ବର୍ତ୍ତମାନ ସାକ୍ଷରତା ହାର ବଢିଯାଇଛି, ଆଉ ସେଇ ଅନୁସାରେ ଦେଖିବାକୁ ଗଲେ ଭାରତର ଜନସଂଖ୍ୟା ମଧ୍ୟ ହୁ ହୁ ହେଇକି ବଢି ଚାଲିଛି, ତ ଏଇଟାର କାରଣ କଣ ହେଇପାରେ?
0: ଯୋଉ ଜନସଂଖ୍ୟା ଭାରତରେ ବର୍ତ୍ତମାନ ବଢୁଛି, ଯୋଉ ହାରରେ ବଢୁଥିଲା, ଅଧିକ ତ ହଉଛି କିନ୍ତୁ ଯୋଉ ହାରରେ ବଢୁଥିଲା ସେଇ ହାରଟା କମି କମିକି ଆସୁଛି, ଯାହାଫଳରେ ଆପଣ ଦେଖିବେ କିଛି ଦକ୍ଷିଣ ରାଜ୍ୟ ମାନଙ୍କରେ ତାଙ୍କର ଯୋଉ ହାରଟା ଏତେ କମିଗଲାଣି ଯାହାଫଳରେ ତାଙ୍କ ସେଇ ରାଜ୍ୟର ଯୋଉ ଯୁବ ସମ୍ବଳ ସେଟା କମି କମିକିରି ଆସୁଛି, ଯାହାଫଳରେ ତାଙ୍କ ରାଜ୍ୟର ଯୋଉ ଇକୋନୋମିକ ମାନେ ଅର୍ଥନୈତିକ ହାରଟା କମିବାରେ ସେମାନେ ଆକଳନ କଲେଣି। ଜନସଂଖ୍ୟା ବୃଦ୍ଧିର ଗୋଟେ ଭଲ ପ୍ରଭାବ ମଧ୍ୟ ଗୋଟେ ଅଛି, ଯୋଉଟା ଗୋଟେ ନିର୍ଦ୍ଦିଷ୍ଟ ସୀମା ଭିତରେ ରହିଲେ ଅସୁବିଧା ନାହିଁ, ଯେମିତି ଜନସଂଖ୍ୟାର ଗୋଟେ ବହୁଳ ଅଂଶ ଗୋଟେ ହଉଛନ୍ତି ଯୁବ ସମ୍ବଳ, ଆଉ ଯୁବ ସମ୍ବଳ ଯୋଉ ଦେଶରେ ଅଧିକ ଯାହାକି ସେମାନେ ଯୁବ ସମ୍ବଳ କଥା ଯେତେବେଳେ ଆସୁଛି ସେଇଠି ସେମାନଙ୍କର ବିଶେଷ ଭାବରେ ସେଇ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସେତ ଅଧିକ ହଉଛି, ତାଙ୍କର ସାମର୍ଥ୍ୟ ଏବଂ ପ୍ରତିଭା ବ୍ୟାପକ ଭାବେ ଉପଯୋଗୀ କରିପାରୁଛନ୍ତି ମଧ୍ୟ, ସେଇଥିପାଇଁ ସେଇ ରାଜ୍ୟ ମାନଙ୍କରେ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧିକୁ ଗୁରୁତ୍ୱ ଦେଲେଣି ଯୁବ ସମ୍ବଳ ପାଇଁ ବିଶେଷ ଭାବରେ।

ଆଉ ଗୋଟେ କଥା ଦେଖିବା, ଜନସଂଖ୍ୟା ବୃଦ୍ଧି ଘଟୁଛି, ସୁଫଳଟା ଆମେ କମ୍ ଦେଖିବା, କିନ୍ତୁ ତାର ପ୍ରଭାବ ଯୋଉ ପଡୁଛି ବିଶେଷ ଭାବରେ, ଏକ ନମ୍ବର ପ୍ରଭାବ ହେଲା ପ୍ରାକୃତିକ ସମ୍ବଳର ବ୍ୟାପକ ବ୍ୟବହାର। ଆପଣ ଗୋଟେ ଦେଖନ୍ତୁ, ଗୋଟିଏ ଗାଁରେ ଗୋଟେ ପରିବାର ରହିଲା, ସେ ପରିବାରରେ ଚାରି ଭାଇ ରହିଲେ କି ଝିଅ ରହିଲେ, ଛୋଟିଆ ଘରଟେ, କାଲି ସକାଳୁ ସେଇ ଭାଇମାନେ ସବୁ ଅଲଗା ହେବେ। ଯଦି ଭାଇମାନେ ଅଲଗା ହେବେ, ସେମାନଙ୍କୁ ଆଉ ଗୋଟିଏ ଘର ଦରକାର। ସେ ଘର କୋଉଠି? ନା ସେମାନଙ୍କର ଜମି ଥିବ, ଜମିରେ ଘର।

0: କରିବେ, ଯାହାଫଳରେ ଯୋଉ ଏଗ୍ରିକଲଚର ମାନେ କୃଷି ଉପଯୋଗୀ ଜମି ଗୁଡାକ ବ୍ୟାପକ ଭାବେ ଘରରେ ପରିବର୍ତ୍ତନ ହେଇଯାଉଛି। ଏଇଟା ଅତି ମାନେ ସାଂଘାତିକ ଘଟଣା ଗୁଡାକ ବର୍ତ୍ତମାନ ଘଟିବା ପାଇଁ ଯାଉଛି ଏବଂ ଆମେ ଆଖି ଆଗରେ ମଧ୍ୟ ଦେଖିଲେଣି।
1: ଦେଶର ଅଧିକାଂଶ ଚାଷ ଜମି ମଧ୍ୟ ଘର ହେଇଗଲାଣି, କଳକାରଖାନା
0: ହେଇଗଲାଣି ଅନୁସାରେ। ଯେମିତି ଅଧିକ ସଂଖ୍ୟକ ଲୋକ ଯଦି ଏମିତି ଆସିବେ, ଏବେ ଗୋଟେ ପରିବାରରେ ଗୋଟେ ଚୁଲିରେ ଚାଉଳ ବସୁଥିବ, ଚାରି ପିଲାମାନଙ୍କ ପାଇଁ ଗୋଟିଏ ମାନେ ଛୋଟ ପରିବା ପାଇଁ ଯେତିକି ଦରକାର, ପରିବାର ପାଇଁ ଯେତିକି ଦରକାର, ଏ ଚାରି ଲୋକଙ୍କ ପାଇଁ ସେ ଅନୁସାରେ ତ ବଢିବ ନା। ସେ ଅନୁସାରେ ବଢିଲେ କୃଷି ଉପଯୋଗୀ ଖାଦ୍ୟର ଅଭାବ ମଧ୍ୟ, କାହିଁକିନା ସେ ପରିବାରରେ ଚାରି ପୁଅ, ଦୁଇ ପୁଅ ଥିବେ ତାଙ୍କୁ ଯେତେ ଭଲରେ ଖାଇବାକୁ ଆମେ ଦେବା, ଯଦି ଚାରି ପୁଅ ଥିବେ ସେ ପିଲାମାନଙ୍କର ଖୁସି ଅନୁସାରେ କଣ ଆମେ ଦେଇପାରିବେ କି। ଆଖି ଆଗରେ ଆମେ ଏଇ ଘଟଣା ଗୁଡାକ ସବୁ ଗୁଡାକ ଦେଖିଛେ। ଆପଣ ଦେଖିବେ ସହରୀକରଣ ଏବଂ ଶିଳ୍ପ ପ୍ରତିଷ୍ଠା, ମାନେ ଯେତେ ଲୋକ ସଂଖ୍ୟା ବୃଦ୍ଧି ପାଇବେ ସେମାନଙ୍କୁ ତ କର୍ମସଂସ୍ଥାନ ମଧ୍ୟ ଯୋଗାଇବାକୁ ପଡିବ ନା। କର୍ମସଂସ୍ଥାନ ଆମେ ଯଦି ଯୋଗେଇବା, କେମିତି ଯୋଗେଇବା? ଶିଳ୍ପ କଳକାରଖାନା ଏସବୁ ଗୁଡାକ ଆମକୁ ବଢେଇବାକୁ ପଡିବ, ତାର ଚାହିଦା ମଧ୍ୟ ବୃଦ୍ଧି ପାଇବ। ଚାହିଦା ଯଦି ବୃଦ୍ଧି ପାଇବ କଣ ବ୍ୟବହାର କରିବା? ଏଇ ପ୍ରାକୃତିକ ସମ୍ବଳ ହିଁ ସେମାନେ ବ୍ୟବହାର କରିବା। ଆପଣ ଗୋଟିଏ କଥା ଦେଖ, ଯୋଉ ଦେଶର ପ୍ରଗତି ଯେତେ ହେଇଛି ସେଇ ଦେଶର ପ୍ରାକୃତିକ ସମ୍ବଳ ବିନିଯୋଗ କରି ଦୁର୍ଗତିକୁ ଡାକିକି ଆଣୁଛନ୍ତି। ଯୋଉ ଦୁର୍ଗତି ଆମେ ଦେଖିବା, ଏବେ ଦେଖନ୍ତୁ 1901 ମସିହାରେ ସହରୀକରଣ ହାର ଥିଲା 11.47, ଏବେ 2018 ମସିହାରେ ଆମେ ଦେଖିବା ସହରୀକରଣର ହାର 33.2% ରହିଗଲାଣି। ଏହାଫଳରେ ସହରାଞ୍ଚଳର ବ୍ୟାପକ ବ୍ୟସ୍ତି ଅଞ୍ଚଳ ଯେମିତି ଗଢି ଉଠୁଛି, ଏବଂ ବସ୍ତି ଲୋକ ସଂଖ୍ୟା ଯଦି ଦେଖିବା ଶେଷ ମାନେ 1999 ମସିହାରେ ବସ୍ତି ଲୋକଙ୍କ ସଂଖ୍ୟା 27.9 ନିୟୁତ ଥିବା ବେଳେ 2011 ମସିହାରେ 93.06 ନିୟୁତ ବର୍ତ୍ତମାନ ହେଲାଣି। ବର୍ତ୍ତମାନ ତ ସେନ୍ସସ୍ ଚାଲିଛି, 2027 ମସିହାରେ ଆମର ସେ ଗୋଟେ କଥା ଆସିବ, ସମ୍ପୂର୍ଣ୍ଣ ଭାବରେ ଆମେ ତଥ୍ୟ ଆହୁରି ମଧ୍ୟ ପାଇପାରିବା। ଆଉ ଗୋଟେ କଥା ଆସିଲା ବିଶ୍ୱତାପାୟନ, ଏ ବିଶ୍ୱତାପାୟନ କାହିଁକି ସୃଷ୍ଟି ହେଉଛି? ଯୋଉ ଅନୁସାରେ ପ୍ରାକୃତିକ ସମ୍ବଳ ଆମେ ତାକୁ ବିନିଯୋଗ କଲେ ସେ ଅନୁସାରେ ପ୍ରକୃତିକୁ ମଧ୍ୟ ଦୁର୍ଗତି ଭୋଗ କରିବାକୁ ପଡୁଛି। କେମିତି ସେଇଟା ନା, ବ୍ୟାପକ ପ୍ରାକୃତିକ ସମ୍ବଳ ଉପଯୋଗ ଫଳରେ ଅଙ୍ଗାରକାମ୍ଳ, ମିଥେନ, କାର୍ବନ ମନୋକ୍ସାଇଡ, ଓଜନ, ଏମିତି GHC ଗ୍ୟାସ ମାନେ ବିଶ୍ୱ ତାପାୟନ ସୃଷ୍ଟି କରି ଗ୍ୟାସ ଗୁଡାକ ବ୍ୟାପକ ଭାବେ ବାହାରିଲାଣି। ଏବଂ ଏବେ ଆପଣ ଦେଖୁଥିବେ ଖରାଦିନଟା ତାର ଦିନ ସଂଖ୍ୟା ବୃଦ୍ଧି ପାଉଛି, ବର୍ଷା ଦିନ ସଂଖ୍ୟାଟା କମ୍ ହଉଛି। ଏ ସବୁ ପାଣିପାଗର ପ୍ରଭାବ। ଏ ପାଣିପାଗ ପ୍ରଭାବକୁ କୋଉଟା ବିଶେଷ ଭାବରେ ଅସୁବିଧା ସୃଷ୍ଟି କରୁଛି? ବିଶ୍ୱ ତାପାୟନ। ଆମର ପୃଥିବୀର ଗୋଟେ ଏଭରେଜ ଟେମ୍ପରେଚର ଅଛି 14°C। ବର୍ତ୍ତମାନ ପରିସ୍ଥିତିରେ ଆପଣ ହଠାତ ଏବେ ଗୋଟେ ଦେଖିଥିବେ ମଧ୍ୟ, ଗଞ୍ଜାମ ଜିଲ୍ଲାର ପୋଡମପେଟା ଗାଁ ଘର ଗୁଡାକ ସମୁଦ୍ର ଭିତରକୁ ପଳଉଛି, ସମୁଦ୍ର ଖାଇ ଖାଇ ପଳେଇ ଆସିଲାଣି। ସମ୍ପୂର୍ଣ୍ଣ ଭାବେ ଗାଁ ଲୋକଙ୍କୁ ବିସ୍ଥାପନ କରିକିରି ଅନ୍ୟ ଜାଗାରେ ପ୍ରଶାସନ ତାର ବ୍ୟବସ୍ଥା କରିଛନ୍ତି, କିନ୍ତୁ ଲୋକମାନେ ତାଙ୍କ ଭିଟାମାଟିକୁ ଭୁଲି ପାରୁନାହାନ୍ତି। ଏବେ ସେ ଗାଁକୁ ଯିବାଟା ରାସ୍ତା ବନ୍ଦ ହେଇଯାଇଛି, କାରଣ ସମୁଦ୍ର କୂଳ ଖାଇବାଟା, ସମୁଦ୍ର ଫୁଲି ଉଠିବାଟା ବିଶ୍ୱ ତାପାୟନର ଏକ ଜ୍ୱଳନ୍ତ ଉଦାହରଣ। ସେଇଥିପାଇଁ ଏଇ ବିଶ୍ୱ ତାପାୟନ ପାଇଁ ଏଇ ଜନସଂଖ୍ୟା ବୃଦ୍ଧି ହିଁ ଦାୟୀ।

ଆପଣ ଦେଖିବେ ଯୋଉଠି ଦାରିଦ୍ରତା ଅଧିକ ଥିବ, ଅପପୃଷ୍ଟି ଥିବ, ମରୁଡି ପଡିଥିବ, ଯେମିତି ଆଫ୍ରିକୀୟ ଦେଶମାନଙ୍କରେ ଖାଇବାକୁ ମଧ୍ୟ ଠିକରେ ସେମାନେ ପାଉନାହାନ୍ତି, ଆଉ ସେଇଠି ଜନସଂଖ୍ୟା ବୃଦ୍ଧିଟା ବହୁତ ଅଧିକ ହେଇଯାଉଛି। ଆଉ ଯେମିତି ଉତ୍ତର ଭାରତ କଥା ଯଦି ଦେଖିବା, ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଏ ଅଞ୍ଚଳ ମାନଙ୍କରେ ଯୋଉ ଆକଳନ ଗୁଡାକ ସବୁ ଆସୁଛି, ତାଙ୍କର ଜନସଂଖ୍ୟା ବୃଦ୍ଧି ଗୋଟେ ବିଶେଷ ସମସ୍ୟା ଦେଖାଯାଇଛି। କିନ୍ତୁ ଯୋଉ ହାରଟା ବଢି ବଢିକିରି ଗଲାଣି, ଓଡ଼ିଶାରେ ମଧ୍ୟ ସଂସାର କମି କମିକିରି ଗଲାଣି, ଜନସଂଖ୍ୟା କମିକିରି ଗଲାଣି, କିନ୍ତୁ ଆଶାନୁରୂପ ଭାବେ ଏଇଟା କମିନି। ଏବେ ମଧ୍ୟ ଗାଁ ଗହଳରେ ଏବେ ଛୋଟ ପରିବାର, ସୁଖୀ ପରିବାର ସମସ୍ତେ କହୁଛନ୍ତି, ଏବେ ମଧ୍ୟ ମୁଁ ଦେଖୁଛି ଗାଁ ଗହଳରେ ଯେଉଁମାନେ ପାଠ ପଢିଦେଲେ କଣ ସେମାନେ କଣ ସାକ୍ଷର ହେଇଗଲେ କି, ପାଠ ପଢା ଲୋକ ମଧ୍ୟ ସେମାନେ ସାକ୍ଷରତା କହିପାରିବେନି ଯୋଉ ପର୍ଯ୍ୟନ୍ତ ସେମାନଙ୍କର ସାମାଜିକ ଜ୍ଞାନ ଉଦୟ ହେଇନି। ସାମାଜିକ ଶୃଙ୍ଖଳାର ଗୋଟେ ରୂପ ହଉଛି ପରିବାର ନିୟୋଜନ। ଯେଉଁମାନେ ଏଥିରେ ରହିଛନ୍ତି ସେମାନେ ଠିକରେ ରହୁଛନ୍ତି, ଏବେ ମଧ୍ୟ ଲୋକେ ମାନୁନାହାନ୍ତି। ଏବେ ମଧ୍ୟ ପାଠ ପଢିବା ଲୋକଙ୍କର ତିନି ଚାରିଟି ଛୁଆ ମଧ୍ୟ ଆମେ ଦେଖିପାରୁଛେ। କଣ ଅସୁବିଧା ହଉଛି ମଧ୍ୟ ଆମେ ସେ କଥା ମଧ୍ୟ ବହୁତ ଲୋକଙ୍କ ସହିତ ମୁଁ ଆଲୋଚନା ମଧ୍ୟ କରିଛି, ସମସ୍ୟା ଭୋଗୁଛନ୍ତି। କିନ୍ତୁ ବିଶେଷ ଭାବରେ ଯେଉଁମାନେ ନିରକ୍ଷର ଲୋକ ତାଙ୍କର ପରିବାର ସେ ଅନୁସାରେ ବଢିବ। ମୁଁ ତ ଏମିତି ଥରେ ଗୋଟେ ଗାଁରେ ମୁଁ ଏମିତି କଥା ହଉଥିଲି, ଏ ସମୟରେ ଆଜିର ଦିନରେ ଏଇ ଚାରୋଟି ପିଲା କେମିତି ହେଲା, ସେ ତ ମତେ ସୁନ୍ଦର ଭାବରେ ସେ ଲୋକ ମତେ କହିଲା, ଆଜ୍ଞା ଚାରୋଟି ପିଲା ଥିଲେ ମୋ ବୁଢା ସମୟରେ ସେ ପିଲା ନ ପଚାରିଲେ ସେ ପିଲା ପାଖକୁ ପଳେଇବି, ସିଏ ନ ପଚାରିଲେ ଅନ୍ୟ ପାଖକୁ ପଳେଇବି, ସେଇଟା ମଧ୍ୟ ମତେ ଦେଖିବାକୁ ପଡିବ ନା। ଇଏ ହଉଛି ତାର ଉତ୍ତର, ଆମେ ଆନ୍ସର କଣ ଦେଇପାରିବା, ଇଏ ହଉଛି ଗୋଟେ କଥା।

0: ତେବେ ସାର୍, ଏଠି ଆମେ ଶେଷରେ ଆପଣଙ୍କଠୁ ଜାଣିବା ପାଇଁ ଚାହୁଁଛୁ ଯେ ଜନସଂଖ୍ୟା ବୃଦ୍ଧି ଆମ ପାଇଁ ଆଶୀର୍ବାଦ ମଧ୍ୟ ହେଇପାରିବ, ତେବେ ଆମେ
1: ନିଶ୍ଚିତ
0: ତାଙ୍କୁ କିଭଳି ଭାବେ ଆମେ ତାଙ୍କୁ ଆମେ ଉପଯୋଗ କରିପାରିବା ଯାହାଫଳରେ ଦେଶର ଉନ୍ନତି ହେଇପାରିବ, ବିପତ୍ତି
1: ମୁଁ
0: ଆସିବ
1: ଗୋଟିଏ
0: ନାହିଁ।
1: ଗୋଟିଏ ୟା ପୂର୍ବରୁ ମଧ୍ୟ ମୁଁ ଗୋଟେ କଥା କହୁଥିଲି,
0: ଆଜ୍ଞା
1: ଜନସଂଖ୍ୟା ବୃଦ୍ଧିର ଯୁବ ସମ୍ବଳଟାକୁ ଠିକ ଭାବରେ ଆମେ ବିନିଯୋଗ କରିବାକୁ ପଡିବ। ଆଉ ଆଜିର ଯୁବ ସମ୍ବଳ, ବର୍ତ୍ତମାନ ଯୋଉ ସାମାଜିକ କଳୁଷିତ ସାମାଜିକ ପରିବେଶ ଗୁଡାକ ସବୁ ଚାଲିଛି, ଏ ଯୁବ ସମାଜ ମଧ୍ୟ ପଥଭ୍ରଷ୍ଟ ହେଇଯାଉଛନ୍ତି। ଆମକୁ ଜନସଂଖ୍ୟା ଠିକ ରୂପ ଦେବା ପାଇଁ ବୋଲିକିରି ଏଇ ଯୁବ ସମ୍ବଳକୁ ଠିକ ଭାବରେ ବିନିଯୋଗ କରି ଆମେ ସେମାନଙ୍କୁ ଯଦି ବ୍ୟାପକ ସଚେତନତା ସୃଷ୍ଟି କରିପାରିବା, ନିଶ୍ଚିତ ଭାବେ ଏଇଟା

0: ଆମକୁ ସୁଫଳ ମିଳିପାରିବ। ସେଥିପାଇଁ ଶିକ୍ଷା ମାଧ୍ୟମରେ ଆମେ ପରିବାର ନିୟୋଜନ କଥା ଯଦି ଆମେ ଠିକ ଭାବରେ ତାଙ୍କୁ କହିପାରିବା ସେଇଟା ଭଲ ହେଇପାରିବ। ଯେମିତି ଗୋଟେ ମୋର ଗୋଟେ କବିତା ମଧ୍ୟ ରହିଛି, ମୁଁ କହିବି କବିତାଟି। ଯେମିତି ଜନସଂଖ୍ୟା ବୃଦ୍ଧି ହବ ଦେଶ ପାଇଁ ବୋଝ ସମସ୍ୟା ଅଟଇ ବିକାଶ ଶୂନ୍ୟ ହୋଇବ ଖାଦ୍ୟ ବସ୍ତ୍ର ବାସଗୃହ ମୌଳିକ ସୁବିଧା ବିପତ୍ତି ଆଣିବ ବଞ୍ଚିବା ତୁଟିବ ମୋହ ବଡ ପରିବାର ଥିବ ପରିବାର ଲୋକ ସୁଖ ପାଇବେନି ଖାଇବା ଅଭାବ ହବ ସୁଖୀ ପରିବାର ହବ ଛୋଟ ପରିବାର ସୀମିତ ରଖିଲେ ଅଭାବ ପୂରଣ ହବ ଅଭାବ ପୂରଣ ହବ। ସେଇଥିପାଇଁ ବର୍ତ୍ତମାନ ପରିସ୍ଥିତିରେ ଛୋଟ ପରିବାର ହିଁ ଆମକୁ ଆପଣେଇବାକୁ ପଡିବ ଏବଂ ଆମ ନିଜକୁ ସେଥିରେ ଆମେ ଦେଶର ଉନ୍ନତି ସହିତ ଯୋଡିବାକୁ ପଡିବ। ସେଇ ଚିନ୍ତାଧାରା ଯୋଉଦିନ ଆମ ପାଖକୁ ଆସିଯିବ ସେ ଜନସଂଖ୍ୟା ବୃଦ୍ଧିଟା ଆପେ ଆପେ ତଳକୁ ତଳକୁ ଆସିପାରିବ ଏବଂ ଦେଶର ମଧ୍ୟ ସେ ଅନୁସାରେ ଉନ୍ନତି ହେଇପାରିବ। ଇଏ ହଉଛି ମୋର କଥା।
1: ତ ଶେଷରେ ଆପଣ କାର୍ଯ୍ୟକ୍ରମ ମାଧ୍ୟମରେ କଣ ବାର୍ତ୍ତା ଦେବାକୁ ଚାହିଁବେ ସାର?
0: ମୁଁ ଗୋଟିଏ ବାର୍ତ୍ତା ଦେବି, ନିଜକୁ ଦେଶ ପ୍ରଗତିରେ ଯୋଡନ୍ତୁ। ଆଉ ଦେଶ ପ୍ରଗତି ଯଦି ଯୋଡିବାକୁ ଯଦି ଚାହୁଁଛନ୍ତି ନିଜର ମୂଲ୍ୟବାନ ସମୟ ନିଜର ବିଚାରଧାରା ଏବଂ ନିଜର କର୍ମସଂସ୍ଥାନ ଦେଶ ଉନ୍ନତି ସହିତ ଯୋଡିକି ପରିବାରକୁ ଛୋଟ କରନ୍ତୁ ଏବଂ ଦେଶର ପ୍ରଗତିରେ ସହାୟକ ହୁଅନ୍ତୁ। ଇଏ ହଉଛି ମୋର ବାର୍ତ୍ତା।
1: ବହୁତ ବହୁତ ଧନ୍ୟବାଦ ସାର।

ହଁ ପିଲାଏ, ଦେଶର ସୁରକ୍ଷା କରିବା ଆମ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଦେଶର ପ୍ରତ୍ୟେକ ନାଗରିକ ଯଦି ଦେଶର ମଙ୍ଗଳ ପାଇଁ କାର୍ଯ୍ୟ କରିବେ, ତେବେ ଦେଶର ପ୍ରଗତି ନିଶ୍ଚୟ ହେବ। କେହି ଜଣେ ମହାପୁରୁଷ ଦିନେ କହିଥିଲେ, ଆମ ଦେଶର ଯୁବଗୋଷ୍ଠୀ ଯଦି କିଛି କିଛି ଜିନିଷ ନିଜେ ତିଆରି କରିବେ ଏବଂ ସ୍ୱରୋଜଗାର ହେବେ, ତେବେ ଦେଶ ବିଶ୍ୱର ଏକ ବିକାଶଶୀଳ ଦେଶର ମାନ୍ୟତା ଲାଭ କରିବ, ଏଥିରେ ସନ୍ଦେହ ନାହିଁ। ପିଲାଏ, ଏମିତି ଆହୁରି ଅନେକ କଥା ହେବା ଅନ୍ୟ ଏକ କିଶୋର ଭାରତୀ କାର୍ଯ୍ୟକ୍ରମରେ। ତେବେ ଆଜି ପାଇଁ ଉଠିବା।

0: ଶୁଣିଲେ କିଶୋର ଭାରତୀ କାର୍ଯ୍ୟକ୍ରମ ଉପସ୍ଥାପନା କଲେ ମିନତୀ ରାଣୀ ନନ୍ଦ ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି
2: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର
0: ଆକାଶବାଣୀ ଜୟପୁର ସମୟ ଦିନ 1:50 ହେବାକୁ ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ପରେ ଦିନ 2 ଶୁଣିବେ ମିଡ୍ ଡେ ନ୍ୟୁଜ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ। ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 35,000 କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତ

0: ବାୟୁସେନାରେ ସାମିଲ। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ହରମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଆଜି ଅକ୍ଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି, ଆଗାମୀ 4 ବର୍ଷ ପାଇଁ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ ଭାରତ ନ୍ୟୁଜିଲାଣ୍ଡ ରଣନୈତିକ ସହଯୋଗ 2030 ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା। ଆଜିର ଆଲୋଚନାରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ 2030 ମସିହା ସୁଦ୍ଧା 35,000 କୋଟି ଟଙ୍କାରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି ଏବଂ ଭାରତୀୟ ନୌସେନା ଓ ନ୍ୟୁଜିଲାଣ୍ଡର ପ୍ରତିରକ୍ଷା କ୍ଷେତ୍ର ମଧ୍ୟରେ ପରିବହନ ସହଯୋଗ ଚୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଉଭୟ ଦେଶ ପକ୍ଷରୁ ଜାରି ବକ୍ତବ୍ୟରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ଏବଂ ବିକଶିତ କ୍ଷେତ୍ର ଭାବେ ଗଢ଼ିତୋଳିବା ପାଇଁ ପ୍ରତିବଦ୍ଧତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଉଭୟ ନେତା ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଏହାର କାର୍ଯ୍ୟାନ୍ୱୟନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି।
1: ହମ୍ନେ ଭାରତ ନ୍ୟୁଜିଲାଣ୍ଡ ସମ୍ବନ୍ଧକୁ ଷ୍ଟ୍ରାଟେଜିକ ପାର୍ଟନରସିପ୍ ସ୍ତର ପର ଲେ ଜାନେ କା ଐତିହାସିକ ନିର୍ଣ୍ଣୟ ଲିଆ ହେ। ଇସ୍କେ ଅନ୍ତର୍ଗତ ହମ୍ ହର୍ କ୍ଷେତ୍ର ମେ ସ୍ପଷ୍ଟ ଲକ୍ଷ୍ୟ ଓ ଠୋସ ପରିଣାମ କେ ସାଥ ଆଗେ ବଢେଙ୍ଗେ। ଇସ୍ ବର୍ଷ ହମ୍ନେ ରେକର୍ଡ ସମୟ ମେ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ କିଆ। ଇସ୍ ଉପଲବ୍ଧି ସେ ଦୋନୋ ଦେଶୋଁ କେ ଉଦ୍ୟୋଗୋଁ କିସାନୋଁ ଔର ୟୁବାଓଁ କେ ଲିଏ ନୟେ ଦ୍ୱାର ଖୁଲେଙ୍ଗେ। ହମେ ଟ୍ରେଡ କେ ସାଥ ସାଥ ଟ୍ରଷ୍ଟ ଟେକ୍ନୋଲୋଜି ଔର ଟ୍ୟାଲେଣ୍ଟ କା ବ୍ଲୁ ପ୍ରିଣ୍ଟ ହମ୍ ତୟାର କର ରହେ।
0: ମିଳିତ ବିବୃତ୍ତିରେ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ନେଇ ଚିନ୍ତା ବ୍ୟକ୍ତ କରିବା ସହ ସାଧାରଣ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼ ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେ କହିଛନ୍ତି ଭବିଷ୍ୟତର ଯୁଦ୍ଧରେ କୃତ୍ରିମ ବୁଦ୍ଧିମତା ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହୋଇପାରେ, କିନ୍ତୁ ସାହସୀ ସୈନ୍ୟବଳ ଏବଂ ଦକ୍ଷ ସାମରିକ ଶକ୍ତି ହିଁ ସେଥିରେ ବିଜୟ ଲାଭ କରିବ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଏବଂ ପାରମ୍ପରିକ ସାମରିକ ଦୃଢ଼ତା ପରିପୂରକ ଅଟନ୍ତି ଓ ଭାରତ ଆତ୍ମନିର୍ଭର ଭାରତ ଯୋଜନାରେ ଉଭୟରେ ଅଗ୍ରଗତି କରୁଛି। ଆଜି ବିଶାଖାପଟ୍ଟନମ୍ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତର ଭାରତୀୟ ନୌସେନାରେ ସାମିଲ କରାଯିବା ଅବସରରେ ଶ୍ରୀ ସିଂହ କହିଛନ୍ତି ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତୀୟ ନୌସେନାରେ ଗତ 1.5 ବର୍ଷ ମଧ୍ୟରେ 6ଟି ଆଗଧାଡ଼ିର ଯୁଦ୍ଧପୋତ ସାମିଲ କରାଯିବା ଦେଶର ଜାହାଜ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ପାଉଥିବା ପ୍ରତିରକ୍ଷା ଶିଳ୍ପ ଇକୋସିଷ୍ଟମକୁ ଦର୍ଶାଉଛି। ସେ କହିଛନ୍ତି ଭାରତ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ପରିବର୍ତ୍ତେ ଏବେ ନିଜ ଦକ୍ଷତା ଏବଂ ନବସୃଜନ ବଳରେ ସାମରିକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ ମଞ୍ଚ ପାଲଟିଛି। ଆତ୍ମନିର୍ଭର ଭାରତ ପଦକ୍ଷେପର ସଫଳତା ବର୍ଣ୍ଣନା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍, ସୁପରସୋନିକ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି।
2: ଆଇଏନ୍ଏସ୍ ମହେନ୍ଦ୍ରଗିରି ମେ ମଲ୍ଟି ଫଙ୍କ୍ସନ ରାଡାର କେ ସାଥ ଲଙ୍ଗ ରେଞ୍ଜ ସର୍ଫେସ୍ ଟୁ ଏୟାର ମିସାଇଲ୍ସ କା କମ୍ବିନେସନ ହେ ଯୋ ଆକାଶ ସେ ଆନେ ବାଲେ କିସି ଭି ଖତରେ କୋ ଦୂର ସେ ହି ପହଚାନ କର ନଷ୍ଟ କର ସକତେ ହେ ଔର ଇସମେ ଇଣ୍ଡିଜିନସ ରକେଟ ଲାଞ୍ଚର ହେ ଟାର୍ପିଡୋ ଲାଞ୍ଚର୍ସ ହେ ଏକ ଇଣ୍ଟିଗ୍ରେଟେଡ ଆଣ୍ଟି ସବମେରିନ ଡିଫେନ୍ସ ସିଷ୍ଟମ ହେ ଇଲେକ୍ଟ୍ରୋନିକ ୱାରଫେୟାର ସୁଟ ହେ ଔର କ୍ଲୋଜ ଇନ୍ ୱେପନ ସିଷ୍ଟମ ଭି ହେ। ଏ ତମାମ ଚିଜେ ଆଇଏନ୍ଏସ୍ ମହେନ୍ଦ୍ରଗିରି କୋ ମହେନ୍ଦ୍ରଗିରି ପର୍ବତ କେ ସମାନ ହି ଅଭେଦ ଔର ମଜବୁତ ବନାତି ହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ସମଗ୍ର ଦେଶ ତଥା ପୃଥିବୀରେ ସୃଷ୍ଟି ହେଉଥିବା ବିଭିନ୍ନ ଆହ୍ୱାନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ଜୁଲାଇ 11 ତାରିଖ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଜନସଂଖ୍ୟା ସମ୍ବନ୍ଧୀୟ ଚିନ୍ତାଧାରାକୁ ସମାଧାନ କରିବା ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ

0: କାର୍ଯ୍ୟ କରିବାକୁ ଏହି ଦିବସ ପାଳନ କରାଯାଉଛି। 1990 ଡିସେମ୍ବରରେ ଜାତିସଂଘ ପକ୍ଷରୁ ପରିବେଶ ଏବଂ ବିକାଶ ସହିତ ଜନସଂଖ୍ୟା ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଇଚ୍ଛାଧୀନ ପରିବାର ନିୟୋଜନ ଯୋଜନା ସମସ୍ତଙ୍କ ପାଇଁ ଗୁରୁତ୍ୱ ରଖୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଗର୍ଭଧାରଣ ମଧ୍ୟରେ ଉପଯୁକ୍ତ ସମୟ ବ୍ୟବଧାନ ରହିଲେ ଉଭୟ ମା ଏବଂ ଶିଶୁ ପାଇଁ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହେବ ଓ ପିତାମାତା ମଧ୍ୟ ସେମାନଙ୍କ ପିଲାର ସଠିକ୍ ଯତ୍ନ ନେଇପାରିବେ। ଏହି ଅବସରରେ ଶ୍ରୀ ନଡ୍ଡା ସମସ୍ତଙ୍କୁ ଏକ ସୁସ୍ଥ ଦୃଢ଼ ଏବଂ ବିକଶିତ ଭାରତ ଗଠନ ଲାଗି ଆହ୍ୱାନ ଦେଇଛନ୍ତି। ସଦ୍ୟତମ ଆୟ ତଥ୍ୟ ବିଶ୍ଳେଷଣ ପରେ ମୁଣ୍ଡପିଛା ଆୟ କ୍ଷେତ୍ରରେ ସିକ୍କିମ୍ ପୁଣି ଥରେ ଭାରତର ଧନୀ ରାଜ୍ୟ ଭାବେ ପରିଗଣିତ ହୋଇଛି। 2024-25 ଆର୍ଥିକ ବର୍ଷରେ ସିକ୍କିମ୍ର ମୁଣ୍ଡପିଛା ଆୟ 6.46 ଲକ୍ଷ ଟଙ୍କାରୁ ଅଧିକ ରହିଥିଲା, ଯାହା ଜାତୀୟ ହାର ତୁଳନାରେ 3 ଗୁଣ ଅଧିକ। ହରମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନ୍ର ଆକ୍ରମଣ ପରେ ଆମେରିକାର ଟ୍ରମ୍ପ ପ୍ରଶାସନ ଆଜି ଇରାନ୍ ଉପରେ କେତେକ ନୂଆ ପ୍ରତିବନ୍ଧକ ଜାରି କରିଛି। ଏହି ପ୍ରତିବନ୍ଧକଗୁଡ଼ିକ ଇରାନ୍ର ନେତୃତ୍ୱ ସହ ସମ୍ପର୍କିତ ଆର୍ଥିକ ନେଟୱାର୍କ ସହ ଜଡ଼ିତ। ଏହା ପୂର୍ବରୁ ଆମେରିକା କଠୋର ପଦକ୍ଷେପ ସ୍ୱରୂପ ଇରାନ୍ର ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ସହ ତେହେରାନ୍ଠାରୁ ତୈଳ ବିକ୍ରି କରିବା ସମ୍ପର୍କିତ ଅନୁମତି ପ୍ରତ୍ୟାହାର କରିଥିଲା। ଆମେରିକା ପକ୍ଷରୁ ଏହିସବୁ ନୂତନ ପ୍ରତିବନ୍ଧକ ଜାରି ହେବା ଫଳରେ ଇରାନ୍ର ଆର୍ଥିକ ବ୍ୟବସ୍ଥା କ୍ଷତିର ସମ୍ମୁଖୀନ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଶେଷ ହୋଇଥିବା ଘୋଷଣା କରିଥିଲେ ମଧ୍ୟ କୂଟନୈତିକ ପଦକ୍ଷେପ ସ୍ୱରୂପ ଏହି ପ୍ରତିବନ୍ଧକ ଜାରି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ନାଗପୁରରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ପରିବହନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ଦୁଇଦିନିଆ ବୈଠକର ବିଷୟବସ୍ତୁ ସହନଶୀଳ ନବସୃଜନ, ସହଯୋଗ ଏବଂ ସମାବେଶୀ ନିର୍ମାଣ ଉପରେ କେନ୍ଦ୍ରିତ ରହିଛି। ହାଇଦ୍ରାବାଦକୁ ପ୍ରମୁଖ ଉଚ୍ଚ ଗତିସମ୍ପନ୍ନ ରେଳ ହବ୍ ଭାବେ ବିକାଶ କରିବା ଲାଗି ଯୋଜନା ରହିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଏଥିରେ ପୁଣେ, ଚେନ୍ନାଇ ଏବଂ ବେଙ୍ଗାଲୁରୁକୁ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗ କରାଯିବ। ଆଜି ହାଇଦ୍ରାବାଦରେ ଏକ ଶିଳ୍ପ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଉଚ୍ଚ ଗତିସମ୍ପନ୍ନ ରେଳ ନେଟୱାର୍କ ଦକ୍ଷିଣ ଭାରତର ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବା ସହ ସଂଯୋଗୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦେଶର ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ତେଲଙ୍ଗାନା ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି ଦେଶର 315 ବିଶ୍ୱବିଦ୍ୟାଳୟରେ ସେମିକଣ୍ଡକ୍ଟର ଡିଜାଇନ୍ ଟୁଲ୍ ଆରମ୍ଭ କରାଯାଇଛି। ଫିଫା ବିଶ୍ୱକପ୍ରେ ଆଜି ରାତିରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତୀୟ ସମୟ ରାତି 2:30 ମିଆମି ଷ୍ଟାଡିୟମ୍ରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ସକାଳ 6:30 ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ସ୍ପେନ୍ ଏବଂ ଫ୍ରାନ୍ସ ସେମିଫାଇନାଲ୍କୁ ପୂର୍ବରୁ ଉନ୍ନୀତ ହୋଇସାରିଛନ୍ତି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଶେଷ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ସାଉଥହାମ୍ପଟନ୍ର ୟୁଟିଲିଟା ବଲ୍ଠାରେ ଭାରତୀୟ ସମୟ ସନ୍ଧ୍ୟା 7 ମ୍ୟାଚ୍ ଆରମ୍ଭ ହେବ। ଇଂଲଣ୍ଡ 3-0 ଏହି ସିରିଜ୍ ବିଜୟୀ ହୋଇସାରିଛି। ଲଣ୍ଡନର ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିବ। ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ହରମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ୍ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: The headlines. India and New Zealand elevate ties to strategic partnership, set to double bilateral trade to 35,000 crore rupees by 2030. Prime Minister Narendra Modi says Indian community across New Zealand is a vital part of the shared journey among two nations, addresses Indian diaspora in Auckland. Defence Minister Rajnath Singh commissions indigenous stealth frigate IAF.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିରେ ଶିଳ୍ପୀ ଅଭିଜିତ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଯତୀନ ଲଲିତ, ସଙ୍ଗୀତ ନିର୍ଦ୍ଦେଶନା ଜାଭେଦ ଅଖତାର, ଚଳଚ୍ଚିତ୍ର ଚଲତି ଚଲତି।

0: ଚାଲତେ ଚାଲତେ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ସୂଚନା ବିରତି ପରେ।
1: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବାର ବାର୍ତ୍ତା ନେଇ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏବଂ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମ୍ବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝୀ କହିଛନ୍ତି। ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତକୁ ଆଜି ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିଶାଖାପଟ୍ଟନମ୍ଠାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର କମିଶନିଂ ସମାରୋହରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼, ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ଶ୍ରୀ ସିଂ କହିଛନ୍ତି। ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର୍, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ଯୋଜନା ଲାଗି ଲାଗୁ କରାଯାଇଛି। ମାତ୍ର ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। 662 ଓ 488 ବର୍ଗ କଲେଜଗୁଡ଼ିକୁ ମଧ୍ୟ ଅର୍ଥରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଦେଉଥିବା ଅର୍ଥରାଶି ଏଣିକି ସରକାର ବହନ କରିବେ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନାଯୋଗ୍ୟ, ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଦେୟ ଦେବାକୁ ପଡ଼ିବ। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇପାରିବେ। ପୁରୀ ଟାଉନ୍ହଲ୍ଠାରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସୁପରିଚାଳନା ପାଇଁ ରାଜ୍ୟ ପୁଲିସ୍ ସହିତ 15 କମ୍ପାନୀ ସେଣ୍ଟ୍ରାଲ୍ ଫୋର୍ସ ନିଯୁକ୍ତ ରହିବେ। ତଟ ସୁରକ୍ଷା ଦାୟିତ୍ୱରେ ନ୍ୟାଭି, କୋଷ୍ଟଗାର୍ଡ ଓ ମେରାଇନ୍ ପୁଲିସ୍ ମୁତୟନ ହେବେ। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ଦାୟିତ୍ୱ ପ୍ରଦାନ ଉପରେ ନିଷ୍ପଭି ନିଆଯାଇଛି। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ଖୁରାନିଆ ଆଶାବ୍ୟକ୍ତ କରିଛନ୍ତି।
1: ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ସମସ୍ତ ଅଧିକାରୀ ଓ ସହକର୍ମୀମାନେ ଯେଉଁ ଜାଗାରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେ ଜାଗାରେ ସେମାନେ ଯିବେ, ସେ ଜାଗାରେ ସେମାନେ ମୁତୟନ ହେବେ ଓ ତାଙ୍କର ଯେଉଁ ଡ୍ୟୁଟି ଅଛି ସେଥିପାଇଁ ଫର୍ଦର ଡିଟେଲ ବ୍ରିଫିଂ କରାଯିବ।
0: ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କ

0: ଚକାବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଓ ଓଷ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୁଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ଏକାଦଶୀ ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ରଥକଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଜି ରଥ ଉପରକୁ ପବିତ୍ର କଳସ ଉଠାଯିବ। ଏହି ଅବସରରେ ଭୋଇ ସେବକମାନେ ଅଷ୍ଟମ ହରିବୋଲ ଧ୍ୱନି ଦେବାର ପରମ୍ପରା ରହିଛି। ରଥ ଉପରେ ଚକା ପଡ଼ିବା ଦିନ ଭୋଇ ସେବକମାନେ ଶେଷ ହରିବୋଲ ଦେଇଥାନ୍ତି। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର୍ୟ, ପ୍ରସବକାଳୀନ ସ୍ୱାସ୍ଥ୍ୟାବସ୍ଥା ଏବଂ ମାନବିକ ଅଧିକାର ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1998 ଜୁଲାଇ 11 ତାରିଖରେ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳିତ ହୋଇଆସୁଛି। ଜନସଂଖ୍ୟା ବୃଦ୍ଧି ପ୍ରାକୃତିକ ସଂସାଧନ ଶୃଙ୍ଖଳ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏକ ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ବର୍ତ୍ତମାନ 140 କୋଟି ଅତିକ୍ରମ କରିସାରିଛି। ଜନସଂଖ୍ୟା ଦେଶ ପାଇଁ ଉଭୟ ବିପଦ ଏବଂ ସମ୍ପଦ ଭାବେ କାର୍ଯ୍ୟ କରିଥାଏ। ଜନସଂଖ୍ୟାର ଭାରସାମ୍ୟକୁ ବଜାୟ ରଖାଯାଇ ପ୍ରାକୃତିକ ସମ୍ପଦର ସୁବିନିଯୋଗ ହୋଇପାରିଲେ ଜନସମ୍ପଦର ସୁପରିଚାଳନା ସମ୍ଭବପର ହୋଇପାରିବ। ଜନସଂଖ୍ୟା ନିୟନ୍ତ୍ରିତ କରିବାକୁ ପ୍ରତ୍ୟେକ ଦେଶ ବିଭିନ୍ନ ପଦକ୍ଷେପ ଏବଂ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି। ସମଗ୍ର ବିଶ୍ୱରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନ୍କୁ ଅତିକ୍ରମ କରି ଭାରତ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି। ଏହି ଜନସଂଖ୍ୟା ବିସ୍ଫୋରଣ ଆଗାମୀ ଦିନରେ ଦେଶ ପାଇଁ ଦାରିଦ୍ର୍ୟ ସହ ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ମହିଳାଙ୍କ ଶିକ୍ଷା, ସଶକ୍ତିକରଣ ଓ ପରିବାର ନିୟୋଜନ ବ୍ୟବସ୍ଥାର ସମ୍ପ୍ରସାରଣ ସହ 2ଟି ସନ୍ତାନ ଉପରେ ଗୁରୁତ୍ୱ ଏବଂ ପ୍ରୋହାହନ ପ୍ରଦାନ କରାଗଲେ ବର୍ଦ୍ଧିତ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ରଖାଯାଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବରିଷ୍ଠ ଅର୍ଥନୀତିଜ୍ଞ ଡକ୍ଟର ପ୍ରଭାସ ମିଶ୍ର ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
2: ମାନବ ସମ୍ବଳ ଯେଉଁଟା ବିଶ୍ୱ ବିକାଶରେ ମଧ୍ୟ ସହାୟକ ହେବ, ଦେଶର ଯେଉଁ ରାଷ୍ଟ୍ରର ଜନସଂଖ୍ୟା ଯେତେ ସମ୍ବଳ ଅଧିକ ସେମାନେ ବେଶୀ ପ୍ରଗତି କରିଥାନ୍ତି। ତେଣୁ ଆମେ ଚେଷ୍ଟା କରିବା ଯେ ଆମର ଜନସଂଖ୍ୟାକୁ ଆମେ ବର୍ଡନ ବୋଲି ନ ଭାବିକରି ଆମେ କିଭଳି ଭାବେ ଜନସାଧାରଣ ବା ସବୁ ମାନବ ଆମର କେମିତି ସମ୍ବଳ ହେବେ ଏବଂ ଦେଶର ପ୍ରଗତିରେ କାମ କରିବେ ସେ ନେଇ ଆମେ ସମସ୍ତେ ପ୍ରଚେଷ୍ଟା।
1: ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରି ସାମାଜିକ ଆର୍ଥିକ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଦିଗରେ ସମସ୍ତେ ସଂକଳ୍ପବଦ୍ଧ ହେବା ଜରୁରୀ। ଏହାଦ୍ୱାରା ଜନସଂଖ୍ୟା ବିକାଶରେ ବାଧକ ନ ହୋଇ ବିକାଶର ବାହକ ସାଜିବ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
0: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ସହମତି ପ୍ରକାଶ କରିଛନ୍ତି ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଛତିଶଗଡ଼ ସରକାର ଗ୍ରହଣ କରିଛନ୍ତି। ଏହି ଆଧାରରେ ଛତିଶଗଡ଼ଠାରୁ ମହାନଦୀ ଟ୍ରିବ୍ୟୁନାଲ ଲିଖିତ ପ୍ରତିଶ୍ରତି ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 23 ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ ଲିଖିତ ପ୍ରତିଶ୍ରତି ପ୍ରଦାନ ପାଇଁ ଟ୍ରିବ୍ୟୁନାଲ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଭୁବନେଶ୍ୱରରେ ବର୍ଷାପାଣି ଜମୁଥିବା ବିଭିନ୍ନ ସ୍ଥାନରେ ଡ୍ରେନ୍ ନିର୍ମାଣ ସହ ଏହାକୁ କଭର କରାଯାଇଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଏଥିପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ପାଇଁ ଆଇଆଇଟି ରୁର୍କିକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ମାଷ୍ଟର ଡ୍ରେନେଜ୍ ପ୍ଲାନ୍ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଢେଙ୍କାନାଳ ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲା ପୌରପାଳିକା କାର୍ଯ୍ୟାଳୟ ସଭାଗୃହରେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ବାବଦରେ ମନ୍ତ୍ରୀ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଉପସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଡକ୍ଟର ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର 7ଟି ଆକାଂକ୍ଷୀ ବ୍ଲକର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଡକ୍ଟର ହର୍ଷଦ ଆଲୋଚନା କରିଛନ୍ତି। ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଭିଭିଭୂମିର ସୁଧାର ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରାଯାଇଛି। 5 ବର୍ଷ କିମ୍ବା ତଦୁର୍ଦ୍ଧ ସେବା ପୂରଣ କରିଥିବା ଗ୍ରାମ ରୋଜଗାର ସେବକଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ଫର୍ମାଟ୍ରେ 15 ଦିନ ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ରାଜ୍ୟସ୍ତରରେ ଏକ ସମନ୍ୱିତ ତଥ୍ୟ ବିବରଣୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ଉତ୍ତରୀୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗତ ଚବିଶ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପାଲିପାଟଣାଠାରେ ସର୍ବାଧିକ 90 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12 ସୁଦ୍ଧା 612.4 ଘନ ଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 8 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବାର ବାର୍ତ୍ତା ନେଇ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏବଂ ପଶ୍ଚିମବଙ୍ଗ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ।
2: ଆଞ୍ଚଳିକ ସମ୍ବାଦ ଶୁଣିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5ଟାରେ। ଏଥିରେ ସାକ୍ଷାତକାରରେ ଶୁଣିବେ ଜନସଂଖ୍ୟା ବୃଦ୍ଧି ଚ୍ୟାଲେଞ୍ଜ ନା ସମ୍ଭାବନା। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ଜନସଂଖ୍ୟା ନିୟନ୍ତ୍ରଣ ଭେଟଘାଟରେ ରହିଛି, ଲୋକସଂଖ୍ୟା ଅଧିକ ହେଲେ

ବି ଅସୁବିଧା ଏବଂ ପରେ ସାକ୍ଷାତକାରରେ ଶୁଣିବେ ରକତ ଦାନ କେନ୍ତାର କରିହେସି। ସନ୍ଧ୍ୟା 6:10ରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:20। ସନ୍ଧ୍ୟା 6:30ରେ ପ୍ରଚାର କରିବୁ ହିନ୍ଦୀ ଭଜନ, ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଜଗଜିତ ସିଂ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7 ଏବଂ ରାତି 8 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10। ଏଥିରେ ସାକ୍ଷାତକାରରେ ଶୁଣିବେ ସୁସ୍ଥ ସମାଜ ଗଠନରେ ପରିବାର ନିୟୋଜନର ଭୂମିକା। ପରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30। ଏଥିରେ ବଂଶୀବାଦନ ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରାସିଆ। ରାତି 9:30 ଶୁଣିବେ ଜାତୀୟ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ ଏବଂ ରାତି 10 ଶୁଣିବେ ଜାତୀୟ ସଙ୍ଗୀତ ସଭାର କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:47:49। ମିଡିୟମ ୱେଭ୍ରେ ପ୍ରସାରଣ ସେବା ଏଇଠି ଶେଷ କରୁଛୁ। ପୁଣିଥରେ ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହେଉଛି ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5 ଆମର ସାନ୍ଧ୍ୟ ଅଧିବେଶନରେ। ସେତେବେଳେ ଯାଏ ଏଫ୍ଏମ୍ର 103.6 MHz ଯୋଗେ ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

0: ଭାଇ ଭଉଣୀମାନ, ଆଜି ଜୁଆନ୍ କଥା କାର୍ଯ୍ୟକ୍ରମକୁ ତମମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜିର ଜୁଆନ୍ କଥା କାର୍ଯ୍ୟକ୍ରମର ଉପସ୍ଥାପନାରେ ଅଛୁ ଆମ ଦୁଇଟା, ମୁଇଁ ସ୍ମୃତିମୟୀ ପାଣିଗ୍ରାହୀ,
1: ଆରେ ମୁଇଁ ଅଞ୍ଚଳ ପାତ୍ର।
0: ଜୁହାର।

0: ହେଲେ ସ୍ମୃତି, ଆଜି କଣ ଜାଣିଛୁ କି?
1: ହଁ ଜାଣିଛି।
0: କଣଟା କହ ତ?
1: ଆଜି ଶନିବାର।
0: ହଇଲ ଭାଇଣୀ, ଆଜି ତ ଶନିବାର ଆଗା ଯେ, ଆଜି ନେଇ କି ଡେଥ ଆନିଭର୍ସରି ଅଫ ଭୀଷ୍ମ ସାହିନୀ।
1: ଓହୋ, ତାଙ୍କେ କିଏ ଯେ?
0: ଭୀଷ୍ମ ସାହିନୀ ଜଣେ ହିନ୍ଦୀ ସାହିତ୍ୟର ବିଶିଷ୍ଟ କଥାକାର, ଔପନ୍ୟାସିକ, ନାଟ୍ୟକାର, ଅନୁବାଦକ ଆଉ ସମାଜ ଚିନ୍ତକ ଥିଲେ। ସେ ନିଜର

0: ପାଠକମାନଙ୍କୁ ପ୍ରେରଣା ଦେଇ ଆସୁଛି। ହେଲେ ପ୍ରତିବର୍ଷ 11 ଜୁଲାଇରେ ତାଙ୍କର ଜନ୍ମଦିନ ପାଳନ କରାଯାଏ। ଏହି ଦିନକୁ ନେଇକି ତାଙ୍କ ସାହିତ୍ୟିକ ଅବଦାନ ଆଉ ଆଦର୍ଶକୁ ସ୍ମରଣ କରାଯାଏ। ଭୀଷ୍ମ ସାହିନୀଙ୍କ ଜନ୍ମ 8 ଅଗଷ୍ଟ 1915 ଅବିଭକ୍ତ ଭାରତର ରାୱଲପିଣ୍ଡି ବର୍ତ୍ତମାନରେ ପାକିସ୍ତାନ ବୋଲି କୁହାଯାଉଛି, ସେଇଠି ତାଙ୍କର ଜନ୍ମଗ୍ରହଣ ହୋଇଥିଲା। ତାଙ୍କେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟର ଉଚ୍ଚଶିକ୍ଷା ଲାଭ କରିଥିଲେ। ସେ ଜଣେ ଅଧ୍ୟାପକ ଭାବେ କାର୍ଯ୍ୟ କରିବା ସହିତ ସାହିତ୍ୟ ରଚନାରେ ନିଜକୁ ସମର୍ପିତ କରିଥିଲେ। ଭୀଷ୍ମ ସାହିନୀଙ୍କ ସାହିତ୍ୟରେ ସାଧାରଣ ମଣିଷର ଜୀବନ, ସଂଘର୍ଷ, ଦୁଃଖ, ସୁଖ ଆଉ ସାମାଜିକ ବାସ୍ତବତାର ସୁନ୍ଦର ଚିତ୍ରଣ ଦେଖିବାକୁ ମିଳେ। ତାଙ୍କର ସବୁଠାରୁ ପ୍ରସିଦ୍ଧ ଉପନ୍ୟାସ ତମସ୍, ଏହି ଉପନ୍ୟାସ ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ତାଙ୍କର ଅନ୍ୟାନ୍ୟ ପ୍ରସିଦ୍ଧ ରଚନା ମଧ୍ୟରେ ଝରକ, ବସନ୍ତୀ, ମୈୟା ଦାସ କି ମାଡ଼ି ଇତ୍ୟାଦି ରଚନା କରିଥିଲେ।
1: ହେଲେ ତୁ ଯୋଉ ଫାର୍ଷ୍ଟରେ କହିଲୁ ଯେ ତାଙ୍କେ ସାହିତ୍ୟିକ ମଧ୍ୟ ଥିଲେ ବୋଲିକିନା, ଖାଲି ସାହିତ୍ୟିକ ଥିଲେ ନା କଣ, ଆଉ କିଛି ଲେଖୁନଥିଲେ କି?
0: ନାଇଁ, ଭୀଷ୍ମ ସାହିନୀ ଜଣେ କେବଳ ସାହିତ୍ୟିକ ନଥିଲେ, ତାଙ୍କେ ନେଇକି ଜଣେ ସମାଜବାଦୀ ଆଉ ମାନବତାବାଦୀ ମଧ୍ୟ ଥିଲେ। ସେ ସାମ୍ପ୍ରଦାୟିକତା, ଅନ୍ୟାୟ, ଶୋଷଣ ଆଉ ଅସମାନତା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ତାଙ୍କର ରଚନାରେ ମାନବତା, ଶାନ୍ତି ଆଉ ଭ୍ରାତୃତ୍ୱର ବାର୍ତ୍ତା ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି। ଭୀଷ୍ମ ସାହିନୀ ଭାରତୀୟ ସାହିତ୍ୟର ଏକ ଉଜ୍ଜଳ ନକ୍ଷତ୍ର ଥିଲେ। ତାଙ୍କର ସାହିତ୍ୟ କେବଳ ମନୋରଞ୍ଜନର ମାଧ୍ୟମ ନଥିଲା, ସମାଜକୁ ଗୋଟେ ନୂତନ ଦିଗ ଦେଖାଇବାର ପ୍ରୟାସ ଥିଲା। ତାଙ୍କର ସାହିତ୍ୟ ଆଉ ଆଦର୍ଶ ସଦାସର୍ବଦା ଭାରତୀୟ ସାହିତ୍ୟ ଆଉ ସମାଜକୁ ଆଲୋକିତ କରିବ।
1: ଓହୋ, ହେଲେ ଏବେ ଜାଣିଲି।
0: ହେଲେ ଏବେ ଆଉ କହିବି ନାହିଁ ତ, ଆଜି କଣ ବୋଲେ ଶନିବାର ବୋଲି?
1: ନାଇଁ ନାଇଁ କହିବି ନାହିଁ।
0: ହଉ ହଉ, ହେଲେ ସ୍ମୃତି
1: କଣ ହେଲା କହ,
0: ଆଜି କଣ ଖାଇଲୁ? ହେଲେ
1: ଆଜି ମୁଁ ଗୋଟେ ଭୋଜି ଖାଇବା ପାଇଁ ଯାଇଥିଲି, ଆମର ସାଇଡ୍ ଘର ଜଣଙ୍କର ଭୋଜି ଥିଲା ତ ଭୋଜି ଖାଇବାକୁ ଯାଇଥିଲି ଆଉ।
0: ହେଲେ ଭୋଜିରେ କଣ କଣ ଖାଇଲୁ କହ ତ ଟିକେ।
1: ଭୋଜିରେ ବେଶୀ ଖାଏ ନାହିଁ, କଣ ଖାଇବ ଦେଖେ, ସେଠି ନେଇକି ଯେତିକି ରନ୍ଧା ହେଇଥିଲା ଲୋକମାନେ ମାଗିକିନା ଯେମିତି ଫିଙ୍ଗି ଦଉଥିଲେ ନେଇକି, ସେଟା ଦେଖିକିନା ଖାଇବାକୁ ଇଚ୍ଛା ହେଲା ନାହିଁ ମତେ, ସେଟା ପାଇଁ ବେଶୀ ମନ ଦୁଃଖ ଲାଗିଲା, ପଳେଇ ଆସିଲି ଆଉ।
0: ଭୋଜିକୁ କିଏ ହେଲେ ଗଲେ ତ ସେଠି ଖାଇବେ?
1: ନାଇଁ ନାଇଁ, ଭୋଜିକୁ ଗଲେ ଖାଇବେ କା ଯେ, ଏବେ ଦେଖେ ତୁ ଖାଉଥିବୁ ହେଲା, ତୋର ସାଇଡ୍ରେ ତୋର ସାଙ୍ଗ ଗୋଟେ ଥିବ, ସେ ମାଗିବ ଖାଇବ ନାଇଁ ଫିଙ୍ଗି ଦେବ, ତତେ କେନ୍ ଲାଗିବ ସେ ଟାଇମକୁ?
0: ହଁ ଖରାପ ତ ଲାଗିବ,
1: ଖରାପ ଲାଗିବ ନା, ସେଟା ପାଇଁ ନେଇକି ମୁଇଁ ଖାଉଥିଲି। ସେମିତି କେତେ ଜଣ ଲୋକ ନେଇକି ବେଶୀ ବେଶୀ ମାଗି ଦଉଥିଲେ, ଖାଇ ପାରୁନଥିଲେ, ଫିଙ୍ଗି ଦଉଥିଲେ, ସେଟା ମୁଁ ସବୁ ଦେଖିକିନା ନେଇକି ମୋତେ ଆଉ ଖାଇବାକୁ ଇଚ୍ଛା ହେଲା ନାଇଁ, ମୁଁ ପଳେଇ ଆସିଲି।
0: ହେଲେ ତାଙ୍କ ମାନେ ତ ସବୁ ଖାଇବାଟା ଫିଙ୍ଗିଥିଲେ, ସେଠି ତତେ ଖାଇବାକୁ ଆରେ କଣ ହେଲା, ତୁ ତ ଖାଇଥାନ୍ତୁ ନା ଆରାମସେ।
1: ନାଇଁ, ଅଯଥାରେ ଆମେ ଖାଦ୍ୟ ନଷ୍ଟ କରିବା ନାହିଁ।
0: କଣ ପାଇଁ ଅଯଥାରେ ଖାଦ୍ୟ ନଷ୍ଟ କରିବା ନାହିଁ, ଯଦି ଖାଇବୁ ନାହିଁ ବୋଲ ତ ପକେଇ ଦବୁ ଆଗା ନା।
1: ଦେଖେ, ଖାଦ୍ୟ ହଉଛି ଆମର ମଣିଷର ଜୀବନ ଧାରଣର ମୂଳ ଆଧାର, ଖାଦ୍ୟ ବିନା କଣ ହବ, ଆମେ ଜୀବନରେ ଆମେ ବଞ୍ଚି ପାରିବା ନାହିଁ। ଆଉ ଦେଖେ, ଚାଷୀ ଭାଇମାନେ ମଧ୍ୟ କେତେ କଷ୍ଟ କରିକି ଆମ ପାଇଁ ବୋଲି ଖାଦ୍ୟ ତାଙ୍କେ ତିଆରି କରୁଛନ୍ତି, ଖରା ନାହିଁ, ବର୍ଷା ନାହିଁ, ଶୀତ ନାହିଁ, ଆମେ ଘରେ ଶୋଇଥାଉଛୁ, ତାଙ୍କେ ଯାଇକି ଚାଷ ଜମିରେ ଆମ ପାଇଁ ବୋଲି ତାଙ୍କେ ଖାଦ୍ୟ ତିଆରି କରୁଛନ୍ତି।
0: ହଁ ସେଟା ତ ସତ କଥା ଆଗା।
1: ଆଉ ତାଇରେ ପ୍ରକୃତିରେ ମଧ୍ୟ କେତେ ଯାକ ଅବଦାନ ରହିଛି, ଏବେ ଦେଖେ ଆମ ପାଇଁ ବୋଲିକିନା ଚାଷୀ ମଧ୍ୟ କଷ୍ଟ ପଡୁଛି, ପ୍ରକୃତି ମଧ୍ୟ ନିଜର ଅବଦାନ ସେ ଦଉଛି, ତ ସମସ୍ତଙ୍କର ସାହାଯ୍ୟ ହେଇକିନା ଏକା ନେଇକି ଆମକୁ କଣ ହଉଛି, ଖାଦ୍ୟ ଆସୁଛି। ଯଦି ସେ ଖାଦ୍ୟକୁ ଯଦି ଆମେ ଅସମ୍ମାନ କରିବା ବୋଲି କହିଲେ ଖରାପ କା ଲାଗିବ କି ନାଇଁ, ଜିନ୍ ଥିଲେ ମିଶା ଆମକୁ?
0: ହଁ ହଁ ଖରାପ ତ ଲାଗିବ ଆଗା।
1: ମାତ୍ର ଆଜିକାଲି କେତେ ଲୋକ ନେଇକି ଚାଷୀ ଭାଇମାନଙ୍କର କଷ୍ଟ ପରିଶ୍ରମ ନ ବୁଝିକିନା ନେଇକି ବେଶୀ ପରିମାଣରେ ଖାଦ୍ୟ ନଷ୍ଟ କରିଦଉଛନ୍ତି। ଏମିତି କରିବା ଦ୍ୱାରା ନେଇକି କେବଳ ଆମର ପଇସା ନଷ୍ଟ ହଉନାହିଁ, ବରଂ ଆମର ସାମାଜିକ ଆହୁରି ଆମେ ନେଇକି କେତେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହବାକୁ ପଡୁଛି। ସେଥିପାଇଁ ଅଯଥା ଖାଦ୍ୟ ନଷ୍ଟ ନ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଆଉ କର୍ତ୍ତବ୍ୟ।
0: ହଁ ସତ କଥା କହିଲୁ, ତାର ଛଡା ନେଇକି ଖାଦ୍ୟ ଆମ ଶରୀରକୁ ଶକ୍ତି, ପୋଷକ ତତ୍ଵ ଆଉ ସୁସ୍ଥତା ପ୍ରଦାନ କରିଥାଏ। ଚାଷୀମାନେ ଦିନରାତି ପରିଶ୍ରମ କରି ଧାନ, ଗହମ, ପନିପରିବା ଆଉ ଫଳ ଇତ୍ୟାଦି ଉତ୍ପାଦନ କରିଥାନ୍ତି, ଆଉ ଆମ ପାଇଁ ଅନ୍ନ ମଧ୍ୟ ଉତ୍ପାଦନ କରନ୍ତି। ହେଲେ ଖାଦ୍ୟର ପ୍ରତ୍ୟେକ କଣିକାର ମୂଲ୍ୟକୁ ବୁଝି ଆମେ ଯେତିକି ଖାଇବା ଆବଶ୍ୟକ ସେତିକି ଆଣିକି ଖାଇବା ଉଚିତ।
1: ହଁ ସତ କଥା କହିଲୁ କା ଯେ, ହେଲେ ଆଜିକାଲି ଯୋଉ ବିବାହ ଭୋଜି ମାନେ ହଉଛି ଆଉ ହୋଟେଲରେ ନହେଲେ ବିଭିନ୍ନ ଉତ୍ସବ ମାନଙ୍କରେ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ପ୍ରସ୍ତୁତ କରାଯାଇଥାଉଛି। କେତେକ ଲୋକ କଣ କରୁଛନ୍ତି ନା, ଥାଳିରେ ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ନେଉଛନ୍ତି, ତାହାକୁ ନ ଖାଇପାରି ତାକୁ ଫିଙ୍ଗି ଦଉଛନ୍ତି। ସେମିତି ଘରେ ମଧ୍ୟ ସଠିକ ଭାବରେ ଖାଦ୍ୟକୁ ସଂରକ୍ଷଣ କରିକି ନ ରଖିଲେ ତାହା ଖରାପ ହେଇଯାଉଛି। ଏସବୁ ସଚେତନତାର ଅଭାବ ହିଁ ଏହାର ଗୋଟେ ପ୍ରମୁଖ କାରଣ ହେଇଯାଉଛି। ଯେମିତିକି ଖାଦ୍ୟ ନଷ୍ଟ ହେବା ଦ୍ୱାରା ଆମର ପଇସା ବି ନଷ୍ଟ ହେଉଛି, ତାର ସହିତ ପାଣି, କରେଣ୍ଟ, ଇନ୍ଧନ ଆହୁରି ଆମର ଶ୍ରମର ମଧ୍ୟ ଅପଚୟ ହେଉଛି। ଏପର୍ଯ୍ୟନ୍ତ ଆମ ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଭୋକରି ଦିନ କାଟୁଥିବା ବେଳେ ଅନ୍ୟପଟେ ଆମେ ଖାଦ୍ୟକୁ ନଷ୍ଟ

0: ଦେବା ଅତ୍ୟନ୍ତ ଦୁଃଖ ଆଉ ଅମାନବିକ ବିଷୟ। ଯେତେବେଳେ ଖାଦ୍ୟ ଖରାପ ହୋଇଗଲେ ତାକୁ ଆମେ ଫିଙ୍ଗି ଦଉ, ଫଳରେ ସେ ଖରାପ ହୋଇଯାଇଥିବା ଖାଦ୍ୟରୁ ଆମର ପରିବେଶ ମଧ୍ୟ ଦୂଷିତ ହେଉଛି ଆଉ କେତେକ କ୍ଷତିକାରକ ଗ୍ୟାସ ମଧ୍ୟ ସୃଷ୍ଟି ହେଉଛି, ଯାହାଦ୍ୱାରା କି ଆମର ଜଳବାୟୁକୁ ମଧ୍ୟ ସେ ପରିବର୍ତ୍ତନ କରିଦଉଛି।
1: ହଁ ହଁ, ଠିକ କଥା କହିଲୁ। ହେଲେ ଆମେ ଖାଦ୍ୟ ନଷ୍ଟକୁ ରୋକିବାକୁ ପଡିବ। ହେଲେ ଆମେ ଖାଦ୍ୟ ନଷ୍ଟକୁ ରୋକିବାକୁ ହେଲେ ଆମକୁ ଯେତିକି ଖାଦ୍ୟ ଦରକାର ସେତିକି ମାତ୍ରାରେ ଖାଦ୍ୟ ଥାଳିରେ ଆଣିବା ଉଚିତ। ଘରେ ଖାଦ୍ୟକୁ ଠିକ ଭାବରେ ସଂରକ୍ଷଣ କରିବା ଆବଶ୍ୟକ। ବିବାହ ଆଉ ଭୋଜିରେ ଆବଶ୍ୟକ ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ। ତା ସହିତ ଅତିରିକ୍ତ ଖାଦ୍ୟକୁ ଅସହାୟ ଲୋକ କିମ୍ବା ଆଶ୍ରମକୁ ଦାନ କରିଦେବା ଉଚିତ। ଖାଦ୍ୟ ହେଉଛି ଈଶ୍ୱରଙ୍କ ଅମୂଲ୍ୟ ସମ୍ପଦ। ଆର ପ୍ରତ୍ୟେକ କଣିକାକୁ ସମ୍ମାନ କରିବା ହେଉଛି ଆମର କର୍ତ୍ତବ୍ୟ।
0: ସେଟା ପାଇଁ ବୋଲିକିନା ଆମ ଯୁବପିଢ଼ିର ଦାୟିତ୍ୱ ହେଉଛି, ଆମେ ସମସ୍ତେ ଶପଥ ନେବା ଉଚିତ ଯେ ଯେତିକି ଖାଦ୍ୟ ଦରକାର ସେତିକି ଖାଦ୍ୟ ନେବା, ଅଯଥା ଖାଦ୍ୟ ଆମେ କେବେ ବି ନଷ୍ଟ କରିବା ନାହିଁ। ଆଉ ଆମେ ଯୁବପିଢ଼ି ନିଜେ ସଚେତନ ହେବା ସହିତ ଆମେ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା, ଯାହାଦ୍ୱାରା କି ଖାଦ୍ୟ ନଷ୍ଟକୁ ଆମେ ରୋକିପାରିବା। ହେଲେ ଭାଇ ଭଉଣୀମାନେ, ତମମାନେ ମିଶା ଖାଦ୍ୟକୁ କେବେ ନଷ୍ଟ କରିବ ନାହିଁ, ଆଉ ଘରେ ଯେମିତିକି ସେ ଖାଦ୍ୟ ଯାକ ଠିକ ଭାବରେ ସଂରକ୍ଷଣ କରିକି ରଖିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ହେଲେ ଅଂଶୁଲ,
1: ହଁ କହ।
0: ଦେଖେ ତୁ ନେଇକି ସବୁବେଳେ ଲେଟ୍ରେ ଆସୁଛୁ, ଆଜି ମିଶା ଲେଟ୍।
1: ହେଲେ ଏଇଟା ମୋର ଭୁଲ କି?
0: ତୋର ଭୁଲ କା ନା?
1: ଦେଖୁଛୁ ବାହାରେ କେତେ ଟ୍ରାଫିକ ଥାଉଛି, ଆଗର ପରେ ଭାବିଲୁ କେମିତି 5 ମିନିଟ ଯୋଉଠି ହେଲେ ପହଞ୍ଚିବୁ। ଏବେ ତ ଟ୍ରାଫିକରୁ ବାହାରିବା ପାଇଁ ଏକା ଅଧଘଣ୍ଟା ଲାଗୁଛି। ଆଗରେ ତ ଏତେ ଗାଡି ମୋଟର କିଛି ନଥିଲା, ଏବେ ଦେଖୁଛୁ ଯେମିତି ଜନସଂଖ୍ୟା ବଢିଲେଣି ସେତିକି ମାତ୍ରାର ଗାଡି ଆର ମିଶା ବଢିଲାଣି, ହେଲେ ଟ୍ରାଫିକ ଆଉ ହବ ନାହିଁ କି?
0: ହଁ ସତ କଥା କହିଲୁ କା ନାଇ କି? ହେଲେ ଅଂଶୁଲ ଗୋଟେ କଥା ପଚାରିବି ନା?
1: ପଚାରେ, ତତେ କିଏ ମନା କଲା?
0: ଏ ଯୋ ଜନସଂଖ୍ୟା ବୃଦ୍ଧି ନେଇକି ଗୋଟେ ଚ୍ୟାଲେଞ୍ଜ ନା ସମ୍ଭାବନା କହ ତ।
1: ହେ ଚ୍ୟାଲେଞ୍ଜ ମିଶା ହବ, ଆହୁରି ସମ୍ଭାବନା ମିଶା ହେଇପାରବ। ଆରେ
0: ସେମିତି କେମିତି, ତୁ ଜାଣିଛୁ କି ନାଇଁ କହ ତ?
1: କଣ ମୁଁ ଜାଣିନାଇ ବୋଲି ତତେ ସେମିତି କହିଲି।
0: ଶୁଣେ, ଆମର ଗାୟତ୍ରୀ ସାବତ ଭଉଣୀ ନେଇକି ବଢିଆ କଥା ଗୋଟେ କହିଛନ୍ତି, ଏ ଜନସଂଖ୍ୟା ଚ୍ୟାଲେଞ୍ଜ ନା ସମ୍ଭାବନା, ଚାଲେ ଶୁଣିବା।
1: ହଉ ଚାଲେ ଶୁଣିବା।
2: ମ୍ୟାଡମ ନମସ୍କାର।
3: ନମସ୍କାର।
2: ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛି ମ୍ୟାଡମ।
3: ଧନ୍ୟବାଦ ମ୍ୟାଡମ।
2: ତାହେଲେ ମ୍ୟାଡମ, କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ପରିଚୟ ଜାଣି ରଖିବା।
3: ମୋ ନାଁ ଗାୟତ୍ରୀ ସାବତ, ମୁଁ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ ଷ୍ଟଡି କରୁଛି ଏଣ୍ଡ ମୁଁ ଡଙ୍ଗରପାଉଁଶିରୁ ବିଲଙ୍ଗ କରେ ମ୍ୟାଡମ।
2: ଆଚ୍ଛା, ତାହେଲେ ମ୍ୟାଡମ ଆଜିର ବିଷୟବସ୍ତୁ ହେଉଛି ଜନସଂଖ୍ୟା ବୃଦ୍ଧି ଚ୍ୟାଲେଞ୍ଜ ନା ସମ୍ଭାବନା। ତାହେଲେ ମ୍ୟାଡମ ଜନସଂଖ୍ୟା ବୃଦ୍ଧି କହିଲେ କଣ ବୁଝା?
3: ମ୍ୟାଡମ ଜନସଂଖ୍ୟା ବୃଦ୍ଧି କହିଲେ ଆମେ ବୁଝୁ ଯେ ଜନସଂଖ୍ୟା ବୃଦ୍ଧି ମାନେ କୌଣସି ଦେଶ କିମ୍ବା ଅଞ୍ଚଳରେ ଲୋକଙ୍କର ସଂଖ୍ୟା ସମୟ ସହିତ ବଢିବା। ଏହାର ମୁଖ୍ୟ କାରଣ ହେଉଛି ଜନ୍ମହାର ଅଧିକ ହେବା ଓ ମୃତ୍ୟୁହାର କମିବା। ଆଜିକାଲି ଚିକିତ୍ସା ବ୍ୟବସ୍ଥା ଉନ୍ନତ ହୋଇଥିବାରୁ ଲୋକମାନେ ଅଧିକ ଦିନ ବଞ୍ଚୁଛନ୍ତି, ତେଣୁ ଜନସଂଖ୍ୟା ମଧ୍ୟ ସେହି ପରିମାଣରେ ଦ୍ରୁତ ଗତିରେ ବଢିବାକୁ ଲାଗିଛି। ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ଥିବା ଦେଶମାନଙ୍କ ଠାରୁ ହେଉଛି ଗୋଟିଏ ଅନ୍ୟତମ ଦେଶ। ଜନସଂଖ୍ୟା ବଢିଲେ ଦେଶର ଶ୍ରମଶକ୍ତି ବଢେ, ବଜାର ବଡ଼ ହୁଏ ଏବଂ ଉତ୍ପାଦନ ବୃଦ୍ଧିର ସୁଯୋଗ ମିଳେ। କିନ୍ତୁ ଯଦି ଏହି ବୃଦ୍ଧିକୁ ଠିକ୍ ଭାବରେ ପରିଚାଳନା କରାନଯାଏ ତେବେ ଖାଦ୍ୟ, ପାନୀୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଚାକିରି ଉପରେ ଚାପ ପଡ଼ିଯାଏ। ସେଥିପାଇଁ ଜନସଂଖ୍ୟା ବୃଦ୍ଧିକୁ ସଠିକ୍ ଯୋଜନା ସହିତ ପରିଚାଳନା କରିବାକୁ ଆବଶ୍ୟକ ହୁଏ ମ୍ୟାଡମ୍।
2: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ। ତାହେଲେ ମ୍ୟାଡମ ଜନସଂଖ୍ୟା ବୃଦ୍ଧି କାହିଁକି ଚ୍ୟାଲେଞ୍ଜ ହୋଇପାରେ?
3: ଜନସଂଖ୍ୟା ବୃଦ୍ଧି ଦେଖିବା ବେଳେ ଜନସଂଖ୍ୟା ଅତ୍ୟଧିକ ବଢିଲେ ଦେଶର ସମ୍ପଦ ଉପରେ ବହୁତ ଚାପ ପଡେ ମ୍ୟାଡମ। ଦେଶର ସମ୍ପଦ ଉପରେ ଯେତେବେଳେ ଜନସଂଖ୍ୟା ବଢିବ ତ ଦେଶର ସମ୍ପଦ ମଧ୍ୟ କ୍ଷୟ ହୋଇଥାଏ। ତ ଖାଦ୍ୟ, ପିଇବା ପାଣି, ବାସସ୍ଥାନ ଓ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କୁ ଯୋଗାଇବା କଷ୍ଟକର ହୋଇଯାଏ। ଯେଉଁ ମାତ୍ରାରେ ଏବେ ଜନସଂଖ୍ୟା ବଢି ଚାଲିଛି ଏବେ ଏସବୁକୁ ଯୋଗାଇବା ପାଇଁ ହେଲେ ଆମକୁ ବହୁତ କଷ୍ଟକର ହୋଇଯାଏ। ଚାକିରିରେ ସୁଯୋଗ ସୀମିତ ଥିବାରୁ ବେରୋଜଗାରୀ ବଢେ, ଅଧିକ ଲୋକ ସହରକୁ ଆସିବାରୁ ଯାତାୟତ ସମସ୍ୟା, ପ୍ରଦୂଷଣ ବଢିଥାଏ। ତାପରେ ଦେଖିବାକୁ ଗଲେ ଏମିତିରେ ବି ବିଦ୍ୟାଳୟ ଓ ହସ୍ପିଟାଲରେ ମଧ୍ୟ ଅଧିକ ଭିଡ ହୁଏ, ଜଙ୍ଗଲ ଗୁଡାକ କଟାଯାଏ, ଜଙ୍ଗଲ ଗୁଡାକ ଯେତେବେଳେ କଟାଯାଏ ସେଠାରେ ବସବାସ କରିବା ପାଇଁ ଘର ତିଆରି ହୁଏ, ପରିବେଶର କ୍ଷୟ କ୍ଷତି ହୁଏ ଏବଂ ଜଳବାୟୁର ଉପରେ ମଧ୍ୟ ଖରାପ ପ୍ରଭାବ ପଡେ। ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡେ, ତଥାପି ସମସ୍ତଙ୍କ ପାଖକୁ ସୁବିଧା ପହଞ୍ଚାଇବା କଷ୍ଟକର ହୁଏ। ତେଣୁ ଯଦି ଜନସଂଖ୍ୟା ବୃଦ୍ଧି ସହିତ ଉନ୍ନତିର ଗତି ସମାନ ନ ରହେ ତେବେ ଏହା ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ ମ୍ୟାଡମ୍।
2: ତାହେଲେ ମ୍ୟାଡମ ଜନସଂଖ୍ୟା ବୃଦ୍ଧି କିପରି ସମ୍ଭାବନା ହୋଇପାରେ?
3: ମ୍ୟାଡମ ଜନସଂଖ୍ୟା ବୃଦ୍ଧିକୁ ଯଦି ଆମେ ଠିକ ଭାବରେ ବ୍ୟବହାର କରାଯାଏ ତେବେ ଏହା ଦେଶ ପାଇଁ ଏକ ବଡ଼ ସମ୍ଭାବନା ଅଟେ। ଅଧିକ ଯୁବକ ଓ ଯୁବତୀ ଥିଲେ ଦେଶର କାର୍ଯ୍ୟଶକ୍ତି ମଧ୍ୟ ବଢିଥାଏ, ସେମାନେ ଶିକ୍ଷିତ ଓ

0: ଶୈଳୀ ହେଲେ ଶିଳ୍ପ କୃଷି ବ୍ୟବସାୟ ଓ ପ୍ରଯୁକ୍ତି କ୍ଷେତ୍ରରେ ଦେଶକୁ ଆଗକୁ ନେଇପାରିବେ ମ୍ୟାଡମ୍। ଅଧିକ ଲୋକ ଥିଲେ ବଜାର ମଧ୍ୟ ବଡ଼ ହୁଏ, ଏଥିରୁ ବ୍ୟବସାୟ ବଢ଼େ, ନୂଆ କମ୍ପାନୀ ଆସେ, ତେବେ ଚାକିରି ମଧ୍ୟ ନୂଆ ନୂଆ ସୃଷ୍ଟି ହୁଏ। ଭାରତର ଯୁବ ସଂଖ୍ୟା ଆଜି ସାରା ବିଶ୍ୱରେ ଏକ ବଡ଼ ଶକ୍ତି ଭାବେ ଦେଖାଯାଉଛି। ସରକାର ଯଦି ଶିକ୍ଷା କୌଶଳ ବିକାଶ ଓ ରୋଜଗାର ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି, ତେବେ ଜନସଂଖ୍ୟା ଭାର ନୁହେଁ ବରଂ ଦେଶର ସବୁଠାରୁ ବଡ଼ ସମ୍ପଦ ହୋଇପାରେ।
1: ତାହେଲେ ମ୍ୟାଡମ୍, ଜନସଂଖ୍ୟା ବୃଦ୍ଧିକୁ କିପରି ସନ୍ତୁଳିତ କରାଯାଇପାରିବ?
0: ମ୍ୟାଡମ୍, ଏଗୁଡାକୁ ଦେଖିବାକୁ ଗଲେ ଜନସଂଖ୍ୟା ବୃଦ୍ଧିକୁ ସନ୍ତୁଳିତ କରିବା ପାଇଁ ଆମ ସରକାର ଓ ସମାଜ ଉଭୟଙ୍କର ସହଯୋଗ ଦରକାର। ପ୍ରଥମେ ପରିବାର ନିୟୋଜନ ବିଷୟରେ ସଚେତନତା ବଢ଼ାଇବା ଆବଶ୍ୟକ। ଲୋକମାନେ ଛୋଟ ପରିବାରର ଲାଭ ବୁଝିବା ଦରକାର। ମହିଳା ଶିକ୍ଷା ଓ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଲେ ଜନସଂଖ୍ୟା ବୃଦ୍ଧି ସ୍ୱାଭାବିକ ଭାବରେ ନିୟନ୍ତ୍ରିତ ହୁଏ। ଭଲ ସ୍ୱାସ୍ଥ୍ୟ ସେବା ଓ ପରାମର୍ଶ ମଧ୍ୟ ଦରକାର। ସରକାର ଗ୍ରାମ ଓ ସହରରେ ଚାକିରି ସୃଷ୍ଟି କଲେ ଲୋକଙ୍କ ଜୀବନମାନ ଉନ୍ନତି ହେବ ଏବଂ ଶିକ୍ଷା କୌଶଳ ବିକାଶ ଓ ସଚେତନତା ମାଧ୍ୟମରେ ଲୋକମାନେ ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଏହା ସହିତ ପରିବେଶର ସୁରକ୍ଷା, ସମ୍ପଦର ସଠିକ୍ ବ୍ୟବହାର ମଧ୍ୟ ଜରୁରୀ ଅଟେ। ଏହିସବୁ ପଦକ୍ଷେପ ନେଲେ ଜନସଂଖ୍ୟା ବୃଦ୍ଧି ଏକ ସନ୍ତୁଳିତ ଓ ସକାରାତ୍ମକ ଦିଗକୁ ଯାଇପାରିବ। ମ୍ୟାଡମ୍,
1: ତାହେଲେ ମ୍ୟାଡମ୍, ଆପଣଙ୍କ ମତରେ ଜନସଂଖ୍ୟା ବୃଦ୍ଧି ଗୋଟେ ଚ୍ୟାଲେଞ୍ଜ ନା ସମ୍ଭାବନା?
0: ମୋ ମତରେ ଜନସଂଖ୍ୟା ବୃଦ୍ଧି କେବଳ ଚ୍ୟାଲେଞ୍ଜ କିମ୍ବା କେବଳ ସମ୍ଭାବନା ନୁହେଁ ମ୍ୟାଡମ୍, ଏହା ଦୁଇଟିର ମିଶ୍ରଣ ଅଟେ। ଯଦି ଦେଶରେ ଭଲ ଶିକ୍ଷା, ସ୍ୱାସ୍ଥ୍ୟ, କୌଶଳ ବିକାଶ ଓ ଚାକିରିର ସୁଯୋଗ ଥାଏ, ତେବେ ଅଧିକ ଜନସଂଖ୍ୟା ଦେଶର ଉନ୍ନତିରେ ବଡ଼ ଭୂମିକା ନେଇପାରେ। କିନ୍ତୁ ଯଦି ଯୋଜନା ଠିକ୍ ନଥାଏ, ତେବେ ବେରୋଜଗାରୀ, ଦାରିଦ୍ର୍ୟ, ପ୍ରଦୂଷଣ ଓ ସମ୍ପଦର ଅଭାବ ମଧ୍ୟ ବଢ଼ିଯାଏ। ଭାରତର ଅଧିକ ଜନସଂଖ୍ୟା ଯୁବ, ଏହା ଆମ ପାଇଁ ବଡ଼ ସୁଯୋଗ। ସେମାନଙ୍କୁ ସଠିକ୍ ଶିକ୍ଷା ଓ ରୋଜଗାର ଦେଇପାରିଲେ ଦେଶ ଆର୍ଥିକ ଓ ସାମାଜିକ ଭାବେ ଆହୁରି ଶକ୍ତିଶାଳୀ ହେବ। ଏଥିପାଇଁ ମୋର ବିଶ୍ୱାସ, ସଠିକ୍ ଯୋଜନା, ସଚେତନତା ଓ ସମସ୍ତଙ୍କ ସହଯୋଗ ଥିଲେ ଜନସଂଖ୍ୟା ବୃଦ୍ଧିକୁ ଏକ ବଡ଼ ସମ୍ଭାବନାରେ ପରିଣତ କରାଯାଇପାରିବ। ମ୍ୟାଡମ୍,
1: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ୍। ତାହେଲେ ମ୍ୟାଡମ୍, ଭାରତରେ ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ଗୁଡିକ କ'ଣ କ'ଣ?
0: ଭାରତରେ ଜନସଂଖ୍ୟା ବୃଦ୍ଧି ପଛରେ ଅନେକ କାରଣ ରହିଛି, ସେଗୁଡିକ କହିବାକୁ ଗଲେ ବହୁତ ଗୁଡ଼ାଏ ଅଛି। ପ୍ରଥମ କାରଣ ହେଉଛି ଚିକିତ୍ସା ବ୍ୟବସ୍ଥାର ଉନ୍ନତି। ପୂର୍ବ ତୁଳନାରେ ବର୍ତ୍ତମାନ ଭଲ ଚିକିତ୍ସା, ଟିକାକରଣ ଓ ସ୍ୱାସ୍ଥ୍ୟ ସେବା ମିଳୁଥିବାରୁ ମୃତ୍ୟୁହାର କମିଛି ମ୍ୟାଡମ୍, ଏବଂ ଲୋକମାନଙ୍କର ଆୟୁ ମଧ୍ୟ ବଢ଼ିଛି। ଦ୍ୱିତୀୟ କାରଣ ହେଉଛି କେତେକ ଅଞ୍ଚଳରେ ଏପର୍ଯ୍ୟନ୍ତ ଜନ୍ମହାରର ଅଧିକ ରହିଛି। ଅଶିକ୍ଷା, ପରିବାର ନିୟୋଜନ ବିଷୟରେ ସଚେତନତାର ଅଭାବ ମଧ୍ୟ ଏହାର କାରଣ। କେତେକ ପରିବାରରେ ଅଧିକ ସନ୍ତାନ ରଖିବାକୁ ସାମାଜିକ ପରମ୍ପରା ବୋଲି ଭାବାଯାଏ। ଯେତେବେଳେ କି ଗୋଟେ ପରିବାରରେ ଅଧିକ ସନ୍ତାନ ରଖିବା କଥା ସାମାଜିକ ପରମ୍ପରା ବୋଲି ଭାବାଯାଏ, ତାହେଲେ ଏହା ଛଡ଼ା ଶିଶୁ ମୃତ୍ୟୁ ହାର କମିଯିବାର ଜନସଂଖ୍ୟା ମଧ୍ୟ ଆହୁରି ବଢ଼ୁଛି। ଏଥିପାଇଁ ଶିକ୍ଷା, ସଚେତନତା ଓ ପରିବାର ନିୟୋଜନର ପ୍ରଚାର ବହୁତ ଜରୁରୀ ଅଟେ ମ୍ୟାଡମ୍।
1: ତାହେଲେ ମ୍ୟାଡମ୍, ଜନସଂଖ୍ୟା ବୃଦ୍ଧିର ପ୍ରଭାବ ପରିବେଶ ଉପରେ କିପରି ପଡେ?
0: ଜନସଂଖ୍ୟା ବୃଦ୍ଧିର ପ୍ରଭାବ ଦେଖନ୍ତୁ ମ୍ୟାଡମ୍, ଜନସଂଖ୍ୟା ବଢ଼ିଲେ ପରିବେଶ ଉପରେ ସିଧାସଳଖ ପ୍ରଭାବ ପଡେ। ଯେମିତିକି ଅଧିକ ଲୋକଙ୍କ ପାଇଁ ଘର, ରାସ୍ତା, କାରଖାନା ନିର୍ମାଣ କରିବାକୁ, ଜଙ୍ଗଲ କାଟିବାକୁ ପଡେ। ଏହାଫଳରେ ବନ୍ୟଜନ୍ତୁଙ୍କର ବାସସ୍ଥାନ ମଧ୍ୟ ନଷ୍ଟ ହୁଏ। ଅଧିକ ଗାଡି ଓ କାରଖାନା ଥିବାରୁ ବାୟୁ ପ୍ରଦୂଷଣ ମଧ୍ୟ ବଢେ। ନଦୀ ଓ ପୋଖରୀରେ ଆବର୍ଜନା ପଡିବାରୁ ଜଳ ପ୍ରଦୂଷଣ ମଧ୍ୟ ହୁଏ। ପ୍ଲାଷ୍ଟିକ ବ୍ୟବହାର ହେଉଥିବାରୁ ମାଟି ମଧ୍ୟ ପ୍ରଦୂଷିତ ହୁଏ। ପିଇବା ପାଣିର ଚାହିଦା ବଢିଥାଏ ଏବଂ ପ୍ରାକୃତିକ ସମ୍ପଦ ଉପରେ ଚାପ ପଡେ। ଯଦି ଆମେ ଗଛ ଲଗାଇବା, ପାଣି ସଞ୍ଚୟ କରିବା ଓ ପ୍ରଦୂଷଣ କମାଇବା ଭଳି ପଦକ୍ଷେପ ନ ନେବା, ତେବେ ଆଗାମୀ ପିଢି ଆମ ବଡ଼ ସମସ୍ୟା ସୃଷ୍ଟି ହେବ। ଏଥିପାଇଁ ଜନସଂଖ୍ୟା ସହ ପରିବେଶ ସୁରକ୍ଷା ମଧ୍ୟ ସମାନ ଗୁରୁତ୍ୱ ଦେବା ଦରକାର।
1: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ୍। ଆପଣ କହିଲେ ଯେ ଆମେ କିମ୍ବା ଆମ ଯୁବପିଢି ଆମେ ସମସ୍ତେ ମିଶିକି କିଛି ନା କିଛି ବୃକ୍ଷରୋପଣ କରିବା ଏବଂ ଜଳକୁ ମଧ୍ୟ ଆମେ ସଂରକ୍ଷଣ କରିକି ରଖିପାରିବା।
0: ଆଜ୍ଞା,
1: ତାହେଲେ ମ୍ୟାଡମ୍, ଯୁବ ଜନସଂଖ୍ୟା ଭାରତର ବିକାଶରେ କିପରି ସହାୟକ ହୋଇପାରିବେ?
0: ଯୁବ ଜନସଂଖ୍ୟା ଭାରତରେ ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଯୁବ ଜନସଂଖ୍ୟା। ଯୁବମାନେ ଶକ୍ତିଶାଳୀ, ପରିଶ୍ରମୀ ଓ ନୂତନ ଚିନ୍ତାଧାରା ରଖନ୍ତି। ସେମାନଙ୍କୁ ଭଲ ଶିକ୍ଷା, ପ୍ରଶିକ୍ଷଣ ଓ ରୋଜଗାର ସୁଯୋଗ ମିଳିଲେ ସେମାନେ ଦେଶର ଅର୍ଥନୀତିକୁ ମଜବୁତ କରିପାରିବେ। ଯୁବମାନେ କୃଷି, ଶିଳ୍ପ, ବିଜ୍ଞାନ, ସୂଚନା ପ୍ରଯୁକ୍ତି ଓ ଉଦ୍ୟୋଗ କ୍ଷେତ୍ରରେ ନୂଆ ଉଦ୍ଭାବନ ଆଣିପାରିବେ। ସେମାନେ ନିଜ ଉଦ୍ୟୋଗ ଆରମ୍ଭ କରି ଅନ୍ୟମାନଙ୍କ ପାଇଁ ମଧ୍ୟ ଚାକିରି ସୃଷ୍ଟି କରିପାରିବେ। ସମାଜ ସେବା, ପରିବେଶ ସୁରକ୍ଷା ଓ ଡିଜିଟାଲ ଭାରତ ଭଳି କାର୍ଯ୍ୟରେ ମଧ୍ୟ ଯୁବକମାନଙ୍କର ଭୂମିକା ବହୁତ ବଡ଼ ଅଟେ। ଏଥିପାଇଁ ଯୁବ ଜନସଂଖ୍ୟାକୁ ସଠିକ୍ ଦିଗ ଦେବା ହେଉଛି ଦେଶର ଉନ୍ନତି।

0: ସ୍ଥିର ଚାବିକାଠି।
1: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ୍, ଯେ ଆପଣ କହିଲେ ଆମ ଯୁବପିଢ଼ି ଯଦି ସତର୍କ ରହିପାରିବେ ତାହେଲେ ଆମ ଦେଶ ମଧ୍ୟ ଦିନେ ନା ଦିନେ ନିଶ୍ଚିତ ଉନ୍ନତିକୁ ଯାଇପାରିବ।
0: ଆଜ୍ଞା ମ୍ୟାଡମ୍।
1: ତାହେଲେ ମ୍ୟାଡମ୍, ଆପଣ ଯେଉଁ କହିଲେ ଯଦି କିଛି ଆମେ ଜନସଂଖ୍ୟା ବୃଦ୍ଧି କରିବାର ଅଛି ତାହେଲେ ଆମେ ପରିବାରକୁ ମଧ୍ୟ ଆମେ ନିୟନ୍ତ୍ରିତ କରିବାର ଆବଶ୍ୟକ ବୋଲି ଆପଣ ଯେଉଁ କହିଲେ, ତାହେଲେ ପରିବାର ନିୟୋଜନ କାହିଁକି ଆବଶ୍ୟକ ମ୍ୟାଡମ୍?
0: ପରିବାର ନିୟୋଜନ ମାନେ ପରିବାରର ଆକାରକୁ ଯୋଜନାବଦ୍ଧ ଭାବରେ ନିର୍ଦ୍ଧାରିତ କରିବା ହେଉଛି ମ୍ୟାଡମ୍। ଏହାଦ୍ୱାରା ପରିବାର ନିଜର ଆର୍ଥିକ ସ୍ଥିତି ଅନୁଯାୟୀ ସନ୍ତାନମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ଭଲ ଭାବରେ ଦେଖିପାରନ୍ତି। ଛୋଟ ପରିବାରରେ ମା ଓ ଶିଶୁର ସ୍ୱାସ୍ଥ୍ୟ ଭଲ ରହେ, ପରିବାରର ଖର୍ଚ୍ଚ କମ୍ ହୁଏ ଓ ଜୀବନ ମାନ ଉନ୍ନତି ହୁଏ। ଦେଶ ସ୍ତରରେ ମଧ୍ୟ ଏହା ଜନସଂଖ୍ୟାକୁ ସନ୍ତୁଳିତ ରଖିବାରେ ସହାୟକ ହୁଏ। ସରକାରଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟ ସୁବିଧା ସମସ୍ତଙ୍କୁ ପହଞ୍ଚାଇବା ସହଜ ହୁଏ। ପରିବାରର ନିୟୋଜନ କୌଣସି ବାଧ୍ୟତା ନୁହେଁ, ବରଂ ଏହା ଏକ ସଚେତନ ଓ ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟେ। ଏହାଦ୍ୱାରା ପରିବାର ଓ ସମାଜ ଉଭୟଙ୍କର ବିକାଶ ସମ୍ଭବ ହୋଇଥାଏ ମ୍ୟାଡମ୍।
1: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ୍। ତାହେଲେ ମ୍ୟାଡମ୍, ଶେଷରେ ଆପଣ ଏହି ବିଷୟ ଉପରେ ଆପଣଙ୍କର ବାର୍ତ୍ତା କ'ଣ ଦେଇପାରିବେ ମ୍ୟାଡମ୍?
0: ଏହି ବିଷୟରେ ମୋର ବାର୍ତ୍ତା ହେଉଛି, ଜନସଂଖ୍ୟା ବୃଦ୍ଧିକୁ ଆମେ ସମସ୍ୟା ଭାବେ ନୁହେଁ, ବରଂ ଦାୟିତ୍ୱର ସହିତ ଦେଖିବା ଉଚିତ। ଅଧିକ ଜନସଂଖ୍ୟା ଥିଲେ ମଧ୍ୟ ଯଦି ଲୋକମାନେ ଶିକ୍ଷିତ, ସ୍ୱାସ୍ଥ୍ୟବାନ ଓ କୌଶଳୀ ହୁଅନ୍ତି, ତେବେ ସେମାନେ ଦେଶର ସବୁଠାରୁ ବଡ଼ ଶକ୍ତି ହୋଇପାରିବେ। ଆମେ ଛୋଟ ପରିବାରକୁ ପ୍ରୋତ୍ସାହନ ଦେବା, ମହିଳା ଶିକ୍ଷାକୁ ସମର୍ଥନ କରିବା ଓ ପରିବାର ନିୟୋଜନ ବିଷୟରେ ସଚେତନତା ବଢ଼ାଇବା ଉଚିତ। ଯୁବପିଢ଼ିଙ୍କୁ ରୋଜଗାର ଓ କୌଶଳ ଶିକ୍ଷାର ସୁଯୋଗ ମିଳିଲେ ଭାରତ ଆହୁରି ଉନ୍ନତି ହେବ। ଆମ ସମସ୍ତଙ୍କ ଦାୟିତ୍ୱ ହେଉଛି ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର କରିବା, ପରିବେଶକୁ ସୁରକ୍ଷା କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ଓ ସନ୍ତୁଳିତ ସମାଜ ଗଢିବା। ତେବେ ଜନସଂଖ୍ୟା ବୃଦ୍ଧି ଭାର ନୁହେଁ, ଦେଶର ଶକ୍ତିରେ ପରିଣତ କରିବା ହେଉଛି ଏହି ବିଷୟ ଉପରେ ମୋର ଗୋଟେ ସୁନ୍ଦର ବାର୍ତ୍ତା।
1: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ୍। ଆଶା କରୁଛି ଆପଣଙ୍କର ଏହି ସୁନ୍ଦର ବାର୍ତ୍ତାଟି ଆମ ଯୁବପିଢ଼ି ମାନଙ୍କୁ ଉତ୍ସାହିତ କରିବ ଏବଂ ଆପଣଙ୍କର ଏହି କିଛି ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍। ରହିଲୁ, ନମସ୍କାର।
0: ନମସ୍କାର।
2: ହଁ ଶ୍ରୁତି, ତାଙ୍କେ ଭାଇ ବଢିଆ ବୁଝିହେଲେ ଏ ଜନସଂଖ୍ୟା ଚ୍ୟାଲେଞ୍ଜ କି ସମ୍ଭାବନା, ଆଉ ଆମେ ଜନସଂଖ୍ୟା କେମିତି ସନ୍ତୁଳିତ କରି ରଖିପାରିବା, ସେ ସବୁ ବିଷୟରେ ଭଲସେ ବୁଝେଇଲେ।
3: ହେଲେ ଏତେ ସବୁ କଥା ତ ଏବେ ହେଲୁ, ଗାୟତ୍ରୀ ଭଉଣୀ ସହିତ ବି କଥା ହେଲୁ, ହେଲା, ଆଉ ଖାଦ୍ୟ ଆମେ କେମିତି ନଷ୍ଟ କରିବା ନାହିଁ ସେଟା ବିଷୟରେ ମଧ୍ୟ କଥା ହେଲୁ। ଏବେ ଜାଣିବା କଥା ଉପରେ କିଛି ଶୁଣିବା ନା?
2: ଆରେ ଗୋଟେ ଜିନିଷ ଭୁଲିଗଲୁ, ତାର ବିଷୟରେ ମିଶା କଥା ହେଲୁ କି ନାହିଁ?
3: କାର ବିଷୟରେ?
2: ଏବେ କହିଥିଲି ପରା, ବର୍ଥ ଆନିଭର୍ସରୀ କାର କି?
3: ଓହୋ, ଭୀଷ୍ମ ସାହିନୀଙ୍କର।
2: ହଁ ମନ ରହିଲା ତ?
3: ହଁ ହଁ ମନ ରହିଲା। ହେଲେ ଏବେ ଟିକେ ଜାଣିବା କଥା ଉପରେ ଶୁଣିବା।
2: ହଉ, ଜାଣିବା କଥା ଶୁଣିବା ଯେ, ତାର ଆଗରୁ ଗୋଟେ ଗୀତ ଶୁଣିବା କି?
3: ହଉ ଚାଲେ।

0: ହେଲେ ଏବେ ଗୀତ ତ ଶୁଣିଲୁ, ଚାଲେ ଏବେ ଜାଣିବା କଥା ଉପରେ ଶୁଣିବା ନା ଆହୁରି ଗୀତ କା ଶୁଣୁଥିବୁ?
1: ନାଇଁ ନାଇଁ ନାଇଁ, ଏବେ ଜାଣିବା କଥା ବିଷୟରେ ଜାଣିବା।
0: ହଉ ୱାର୍ଲଡ ପପୁଲେସନ ଡେ ବୋଲି କଣ ଜାଣିଛୁ କି ନା ଜାଣିନୁ?
1: ଜାଣିଛେ ଟିକେ ଟିକେ ଆଗା।
0: ହଉ ମୁଁ କହୁଛି ଶୁଣେ, ମଣିଷ ହଉଛି ପୃଥିବୀର ଗୋଟେ ସର୍ବଶ୍ରେଷ୍ଠ ସୃଷ୍ଟି, ଯୋଉଟା କି ମଣିଷର ଉନ୍ନତି ଆଉ ସମାଜର ବିକାଶ ଦ୍ୱାରା ଦେଶ ଆଉ ବିଶ୍ୱର ଅଗ୍ରଗତି ସମ୍ଭବ ହୋଇଥାଏ। ମାତ୍ର ଜନସଂଖ୍ୟା ଉପଲବ୍ଧ ସମ୍ପଦ ଅପେକ୍ଷା ଅତ୍ୟଧିକ ବୃଦ୍ଧି ପାଏ, ସେତେବେଳେ ଏହା ଅନେକ ସାମାଜିକ, ଆର୍ଥିକ ଆହୁରି ପରିବେଶଗତ ସମସ୍ୟାର କାରଣ ହୋଇଥାଏ। ସେ କାରଣରୁ ପ୍ରତିବର୍ଷ ଜୁଲାଇ 11 ତାରିଖକୁ ଆମେ ବିଶ୍ୱ ଜନସଂଖ୍ୟା ଦିବସ ବା ୱାର୍ଲଡ ପପୁଲେସନ ଡେ ବୋଲି କହିଥାଉ।
1: ହେଲେ ଏ ଦିନର ମୂଳ ଉଦ୍ଦେଶ୍ୟ କଣ ରହିଲା କହତ?
0: ଶୁଣେ, ଏ ଦିବସର ମୂଳ ଉଦ୍ଦେଶ୍ୟ ହଉଛି ଯେ ବଢୁଥିବା ଜନସଂଖ୍ୟାର ପ୍ରଭାବ, ପରିବାରର ନିୟୋଜନ, ଆରି ମାତୃ ଆଉ ଶିଶୁ ସ୍ୱାସ୍ଥ୍ୟ ଆଉ ଲିଙ୍ଗ ସମାନତା

0: ଆହୁରି ସ୍ଥାୟୀ ବିକାଶ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା। ଆଉ ଗୋଟେ କଥା ଜାଣିଛୁ କି ନାହିଁ?
1: କଣଟା କହିଲେ ସିନା ଜାଣିବେ।
0: 1987 ଜୁଲାଇ 11 ତାରିଖରେ ନେଇକି ବିଶ୍ୱର ଜନସଂଖ୍ୟା ପ୍ରାୟ 500 କୋଟିରେ ପହଞ୍ଚିଥିଲା। ଏଇ ଘଟଣାକୁ କଣ ବୋଲି କୁହାଯାଏ ଜାଣିଛୁ ନା?
1: ହଁ, 5 ବିଲିୟନ୍ ଡେ ବୋଲି କୁହାଯାଏ।
0: ହେଲେ ଜାଣିଛୁ କି?
1: ହଁ।
0: ଆଉ ଗୋଟେ କଥା ଶୁଣେ, ଏହା ପରେ ନେଇକି 1899 ଜାତିସଂଘ ବିକାଶ କାର୍ଯ୍ୟକ୍ରମ UNDP ଜୁଲାଇ 11 ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ପାଳନ କରିବାର ନିଷ୍ପତ୍ତି ନେଲା। ଆଉ ସେ ଦିନଠୁ ନେଇକି ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଏ ଦିବସ ପାଳନ କରାଯାଏ।
1: ହେଲେ ଏହାର ବୃଦ୍ଧିର କାରଣ କଣ ଜାଣିଛୁ କି ନାହିଁ?
0: ଏହାର ବୃଦ୍ଧିରେ ତ କେତେ ଯାକ କାରଣ ଅଛି, ସେଠୁ ଗୋଟେ ଜାଣିଛି।
1: ହଉ ଶୁଣେ, ଜନସଂଖ୍ୟା ବୃଦ୍ଧି ପଛରେ ଅନେକ କାରଣ ରହିଛି। ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁଁ ମୃତ୍ୟୁ ହାର କମୁଛି, ଆଉ ଅଶିକ୍ଷା, ଦାରିଦ୍ର୍ୟ, ବାଲ୍ୟ ବିବାହ, ପରିବାର ନିୟୋଜନ ସମ୍ପର୍କରେ ଅଜ୍ଞତା ଆଉ ସାମାଜିକ କୁସଂସ୍କାର ମଧ୍ୟ ଜନସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ।
0: ଶୁଣେ, ଆର ଯୋଉ କୁପ୍ରଭାବ ରହିଛି ସେଟା ଆମ ଦେଶରେ କେମିତି ପଡୁଛି ଶୁଣେ। ଆମ ଦେଶରେ ବେଶୀ ଜନସଂଖ୍ୟା ବିକାଶରେ ବଡ଼ ବାଧା ସୃଷ୍ଟି କରିଛି। ଖାଦ୍ୟ, ପାନୀୟ ଜଳ, ବାସସ୍ଥାନ, ସ୍ୱାସ୍ଥ୍ୟ ସେବା ଆଉ ଶିକ୍ଷା ଉପରେ ମଧ୍ୟ ବେଶୀ ଚାପ ପଡୁଛି, ଯାହାଫଳରେ କି ପ୍ରଦୂଷଣ ଆଉ ପରିବେଶ ନଷ୍ଟ ହେବା ଭଳି ସମସ୍ୟା ମଧ୍ୟ ବଢ଼ିଯାଉଛି। ସହର ଗୁଡ଼ିକରେ ଟ୍ରାଫିକ୍ର ସମସ୍ୟା ହେଉଛି, ଆଉ ଆବର୍ଜନା ସମସ୍ୟା ମଧ୍ୟ ଦେଖାଯାଉଛି। ଜଙ୍ଗଲ କାଟିବା, ଜଳର ଅଭାବ ଆଉ ଜଳବାୟୁ ମଧ୍ୟ ପରିବର୍ତ୍ତନ ହେଉଛି। ତ ଏଇ ଯୋଉ ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଆମକୁ କଣ କଣ କରିବାର ଅଛି ଜାଣିଛୁ କି ନାହିଁ?
1: ହଁ, ଜନସଂଖ୍ୟାର ନିୟନ୍ତ୍ରଣ ପାଇଁ ମହିଳା ଶିକ୍ଷାର ପ୍ରସାର, ବାଲ୍ୟ ବିବାହ ବନ୍ଦ କରିବା, ପରିବାର ନିୟୋଜନ ସେବାରେ ସହଜ ଉପାୟ, ମାତୃ ଆଉ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି, ରୋଜଗାର ସୃଷ୍ଟି ଆଉ ଜନସଚେତନତା କାର୍ଯ୍ୟକ୍ରମ କରିବା, ସରକାର, ସମାଜ ଆଉ ପ୍ରତ୍ୟେକ ନାଗରିକଙ୍କର ସହଯୋଗ ଦ୍ୱାରା ଏହି ଲକ୍ଷ୍ୟ ହାସଲ କରାଯାଇପାରିବ। ହେଲେ ସ୍ମୃତି,
0: କିଷ୍ଟା ହେଲା?
1: ହେଲେ ଆୟୁଷ୍ମାନ ଭାରତ କଣ କି ତାର ବିଷୟରେ କଣ ଶୁଣିଛୁ କି?
0: ଆୟୁଷ୍ମାନ ଭାରତ ବୋଲେ ଖାଲି ଆମକୁ ପଇସା ଦବ ସେତିକି ତ?
1: ନାଇଁ ନାଇଁ ଶୁଣେ, ଆୟୁଷ୍ମାନ ଭାରତ ଯୋଜନା ହେଉଛି ଭାରତ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଯୋଜନା। ଆର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଆଉ ଅସହାୟ ପରିବାରମାନଙ୍କୁ ଉନ୍ନତ ଆଉ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇବା। ଏହି ଯୋଜନାକୁ 23 ସେପ୍ଟେମ୍ବର 2018 ଆରମ୍ଭ କରାଯାଇଥିଲା। ଏଟାକୁ ନେଇକି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବୋଲି ମଧ୍ୟ କୁହାଯାଏ। ଚିକିତ୍ସା ଖର୍ଚ୍ଚ ଯୋଗୁଁ କୌଣସି ପରିବାର ଆର୍ଥିକ ସଙ୍କଟରେ ନ ପଡନ୍ତୁ ଆଉ ସମସ୍ତେ ସମାନ ଭାବେ ଚିକିତ୍ସା ସୁବିଧା ପାଆନ୍ତୁ, ଏଟା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ। ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାଶ ବାଲାନ୍ସ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳେ।
0: ହେଲେ ତାଙ୍କମାନଙ୍କୁ କଣ କଣ ସୁବିଧା ଦିଆଯାଉଛି ଯେ?
1: ଶୁଣେ, ସରକାରୀ ଆଉ ତାଲିମଭୁକ୍ତ ବେସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ମିଳେ। ପରିବାର ସଦସ୍ୟଙ୍କ ସଂଖ୍ୟା କିମ୍ବା ବୟସ ଉପରେ କୌଣସି ସୀମା ନାହିଁ। ଅପରେସନ, ଔଷଧ, ପରୀକ୍ଷା, ଭର୍ତ୍ତି ଆଉ ଚିକିତ୍ସା ପରବର୍ତ୍ତୀ ସେବା ଏହି ଯୋଜନାରେ ଅନ୍ତର୍ଭୁକ୍ତ।
0: ହେଲେ ଏହି ଯୋଜନାର ଲାଭ ଗୁଡିକ କଣଟା କଣଟା?
1: ହଁ ଶୁଣେ, ହେଲେ ଏହି ଯୋଜନାର ଲାଭ ହେଉଛି ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଗରିବ ପରିବାର ଉନ୍ନତ ଚିକିତ୍ସା ସୁବିଧା ପାଉଛନ୍ତି। ଏହା ଚିକିତ୍ସା ଖର୍ଚ୍ଚ କମାଇବା ସହିତ ଲୋକଙ୍କ ଜୀବନରେ ସୁରକ୍ଷା କରୁଛି। ଗୁରୁତର ରୋଗର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମିଳୁଥିବାରୁ ଅନେକ ପରିବାର ଉପକୃତ ହେଉଛନ୍ତି।
0: ଓହୋ, ହେଲେ ଆୟୁଷ୍ମାନ ଭାରତ ଯୋଜନା ହେଉଛି ଆମ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରର ଗୋଟେ ଐତିହାସିକ ପଦକ୍ଷେପ। ଏହା ଗରିବ ଆହୁରି ଆର୍ଥିକ ଦୃଷ୍ଟିରୁ ପଛୁଆ ଲୋକମାନଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ପ୍ରଦାନ କରୁଛି। ସରକାର, ସ୍ୱାସ୍ଥ୍ୟକର୍ମୀ ଆହୁରି ସାଧାରଣ ଲୋକଙ୍କ ସହଯୋଗରେ ଏହି ଯୋଜନା ସୁସ୍ଥ ଆହୁରି ସଶକ୍ତ ଭାରତ ଗଠନରେ ମଧ୍ୟ ସହାୟକ ହୋଇପାରୁଛି। ହେଲେ ଅଂଶୁଲ,
1: ହଁ କହ,
0: ଏବେ ତ ଟାଇମ ହେଇଗଲା।
1: ହେଲେ କଣ କହୁଛୁ କହ,
0: ପଳେଇବା ବୋଲଛି?
1: ଯା ପଳା, ଆସବାରୁ ତ କଣ ପଚାରିଲେ, ଶନିବାର କଣ କହିବାର ଅଛି ବୋଲି ପଳେଇବା। ହେଲେ ଯିବା ଆଗରୁ ଆଗାମୀ କାଲର ଆକର୍ଷଣ ବିଷୟରେ କିଏ କହିବ?

ହେଲେ ଭାଇ ଭଉଣୀମାନେ, ଆଗାମୀକାଲି ରବିବାର ସୁରଭି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ବାଟେ ଘାଟେ, ଆଉ ଆପଣମାନେ ପଠେଇଥିବା ମେସେଜ ଆଉ ଭଏସ୍ ମେସେଜର ପ୍ରତ୍ୟୁତ୍ତର, ଆଉ ଶୁଣିବେ ହସପସରା, ଆଉ ଶେଷରେ ଶୁଣିବେ କିଛି ଜଣା ଅଜଣା।

ଏତେ ଶୁଣୁଥିଲେ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରଚାର କରୁଛୁ। ଆଦିବାସୀ ଭାଇ ଏବଂ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚୈତି ଜହ୍ନ।

0: ଖର୍ଚ୍ଚ ମିଶାଇ ସେଟା କିନା ସରକାର କହିଲା ଯେ ଆମେ ଦୁଇ ଆମର ଦୁଇ ହେଲେ ଏମିତି କଥାବାର୍ତ୍ତା
1: ନିମାନ କଥା କହିଦେଲେ ଗୀତ ଗୋଟେ ବଜାଇ ଦେବେ ହେଲେ ତ
0: ନହେଲେ ଶୁଣାଇ ଦେଖା
1: ଶୁଣା।

0: ହେଲେ ସମରା ବଢିଆ ଗୀତ ଉଡ଼ାନ ଲୋ ଅଛୁ
1: ଗୀତ ବାଦିଲେ ତ ନାଇଁ ନିଏ ବର୍ଷା ବର୍ଷି କାକର କୁଆର କେନେ ଚାଡି ଯାଇସି ମକେ
0: ଚାଡି ଯାଇସି ଗାଁରେ ଗଲେ ସରି ସମାନ ପକଡ଼ି ଚାନ ବୋଲେ କ ଖାଇକି ବୋଇନି କେ ପକଡ଼ି ଚାନ୍ସି ଆରି ସମାନ ଖାକର ତପ ଆରି ଜୋଇ ଲଗାଇ କରି ପକଡ଼ି ଚା ଖାଇଦେ ବୋଲ ତ ହେଲା ନି ଆରି ଏ ଦେବେ ତ ପାନିର ଦିନ ଆଇଲା ଅଛେ ହଁ ଆପଣାର ଗାଗର ମୁଡ କି ଯତ୍ନ ନବାର ଅଛେ
1: ନାଇଁ ସତ କଥା
0: ସାର ଏବେ ଖାଇଟା ବୋଲେ ପିଲା ଟକିବ ନାରି ନ ଶୁନତ କି ନ ମାନତ ନାଇଁ ବାବା ମୁଇଁ ସେଟା ଖାଇବି ବୋଲେ ସେ ଖାଇଟା ବୋଲେ ସେ ପାନିପୁରି ବୋଲାଟା ମିଳିଲାନି ଆରି ଚାଟ ବୋଲବାଟା ମିଳିଲାନି ଆରି ସେ ପକଡ଼ି ବୋଲାଟା ମିଳିଲାନି ସବୁ ରକମର ଜିନିଷ ମିଳିଲାନି ମାର୍କେଟେ
1: ବାରର ଖାଦି ସେ ଖାଇବାକେ ଚାଲ
0: ବାରର ଖାଦି ନ ଦେବାର ଏବେ ବାରର ଖାଦି ଖାଇଲେ ସରି ବନ୍ଦାଳ ବାନ୍ତି ଦାରସି ବନ୍ଦାଳ ବାନ୍ତି ଦାରିଲେ ସରି ଗାଗଡ଼ ମୁନ୍

0: ମାନ ନସି ଯାଇଛି
1: ଗାଁ
0: ମୁଁ ନସିଗଲେ ଗୋଟେ ଚିନ୍ତାର ବିଷୟ କି ନାଇଁ
1: ଚିନ୍ତା ଲୁଚି ରହିଲା ତାର କଳା ବିଷୟରେ ସେ ଦୂର ଲୋକର ସଙ୍ଗ କାତାଇ ଅଛି ଫୋନ ମାଧ୍ୟମ ସେ ଆଲେ ବଜାଇ ଦେବି ତେବେ ଆଲେ ଶୁଣି ଦେ
0: ଆଲେ ଶୁଣି ଦେଖ
2: ଆଲେ ବାବୁ ଜୁହାର
3: ଜୁହାର ଆଜ୍ଞା
2: ଆଲେ ତୁମର ପରିଚୟ କଣ ଦିଆ
3: ମୋର ନାଁ କ୍ଷମା ସାଗର ସାହୁ ପୋଷ୍ଟ ମୋଡିଂ ଗାଁ ପାକେଲପଡା ଭାୟା ମଦନପୁର ରାମପୁର ଜିଲ୍ଲା କଳାହାଣ୍ଡି
2: ଆଲେ ବାବୁ ଏତେ ଦୂର ନୁହେଁ ତୁମର ସଙ୍ଗ ବେଡ୍ ଗାର୍ଡ କରିକି ନା
3: ପାଣି ବର୍ଷା ଅଧିକ ହେଇଯାଇଥିଲା ଆମେ ମୁଇଁ ବି ତ ଜଣେ ଚାଷୀ ହିସାବରେ ବି ଧାନ ଧୁନା ବୁନିଥିଲୁ ମାନେ କେତେ ଗଜାଟା ଖରାପ ହେଇଗଲା ଆଉ ବର୍ତ୍ତମାନ ଦୁଇ ଦିନ ଖଣ୍ଡେ ହେଲା ଆଜ୍ଞା ପାଣି ବର୍ଷା ଟିକେ କମି ଯାଇଛି ଆଗ ପୁରା କ୍ଷେତ ଖଲା ବଢି ହେଇଯାଇଥିଲା ସାର୍
2: ତୁମର କାମ ଦାମ କାଇଟା ତୁମର ମୁଖ୍ୟ
3: ଆଜ୍ଞା ମୋର କାମ ତ ପ୍ରଥମରେ ଆଜ୍ଞା ଦେଖୁନ ମୁଇଁ ଚାଷୀ ତେ ମୋର ଜମି ଏକରେ ଅଛେ ତାର ବଦଳରେ ଚାଷବାସ କରସି ମୁଇଁ ଏନ୍ତା ବର୍ଷା ଟାଇମରେ ଆଉ ସବୁବେଳେ ମୁଇଁ କପଡ଼ା ଦୋକାନଟେ ଦେଇଛେ ଘରେ ମୁଇଁ ବଜାର ବଜାର ପାଞ୍ଚଟା ବୁଲିକରି କପଡ଼ା ବିକାବୁକି କରସି ଆଉ ମୋର ପରିବାରକେ ଚଳାସି ତାର ବଦଳରେ ଆଜ୍ଞା ଯେତେବେଳେ ଟିକେ ସୁବିଧା ହେସି ମୁଇଁ ଉପରଓଳି ଟାଇମ୍ ପାଏସି କିଛି ଗୀତ ଗାଏସି ଲେଖାଲୁଖି କରସି କ୍ୟାମେରାଟେ ରଖିଛେ ବଜା ବୁଜି କରସି କେସିଓ ବଜାସି ଏନ୍ତା ଅନେକ ହିସାବରେ ମୋର କଳାଟାକେ ବଞ୍ଚେଇ କରି ମୁଇଁ ରଖିଛେ ଆଜ୍ଞା
2: ହେଲେ ବାଟେ କାମ ଦାମ କଲାସନି ତୁମର ଉପରେ କଳା ମିଶା ଅଛେ
3: ହଁ ସାର୍ ଭଗବାନଙ୍କ ଦୟାରୁ ମୋର ପାଖେ କଳା ଅନେକ ପ୍ରକାର ମୁଇଁ ଗୀତ ଗାଏସି ଓଡ଼ିଶୀ ଛାନ୍ଦ ଭଜନ ଆଞ୍ଚଳିକ ସବୁ ପ୍ରକାର ଗୀତ ଗାଏସି ଆଉ ସଚେତନ ଗୀତ କବିତା ବି ମଧ୍ୟ ବି ଲେଖସି ଆଜ୍ଞା ଚାଷ ବୋଲେ ସାର୍ ଆମର ଇଆଡେ କଳାହାଣ୍ଡି ଆଡେ ମୁଇଁ ଖାଲି ଧାନ ଚାଷ ଏକା କରୁଛେ ସାର୍ ଆମର ଜୁନ ମାସରୁ କରି ମାନେ ନଭେମ୍ବର ପତକେ ଆମର ଯେନ୍ତା ହଉଛେ ଚାଷବାସ ସେଟା ଏକା କରସୁଁ ତାର ବଦଳରେ ଆଉ ଅନ୍ୟ ଚାଷ କିଛି ପନିପରିବା ନେଇ କରେ ଖାଲି ଧାନ ଚାଷଟା ହେସି ଖାଇବାର ହିସାବରେ ମୋର ପରିବାରଟା ଚଳି ଯାଉଛେ ମୋର ତିନିଟା ଝିଅ ମୁଇଁ ବାହା କରିସାରିଛେ ଆଉ ଗୋଟିଏ ପୁଅ ଅଛେ ତାକୁ 24 ବର୍ଷ ହଉଛେ ସେ ITI କରୁଛେ ଆଉ ସେ ପଢାପଢି କରୁଛେ ଆଉ ମାତ୍ର ଗୋଟେ ଥର ଆଜ୍ଞା ବର୍ଷା ଟାଇମରେ ଏକା ଚାଷବାସ ହଉଛେ ଆଉ ଅନ୍ୟ ଟାଇମରେ ତ ଆମର ଇଆଡେ କେନାଲର ସୁବିଧା ନାହିଁ ଅନ୍ୟ ଦୂରିଆ ଆଡ଼କେ କେନାଲର ସୁବିଧା ଅଛି ଆମର ଇଆଡ଼କେ କେନାଲର ସୁବିଧା ନାହିଁ ବୋଲି ଗୋଟେ ବର୍ଷା ଟାଇମରେ ଏକା ଥରେ ଚାଷ ହଉଛି ଆଜ୍ଞା
2: ସେଟା ଖାଇବାକେ ସେ ଚାଷ କଲାସନି
3: ନାଇଁ ସାର୍ ବିକିବାର ଲାଗି ନାଇଁ ହେ ଜମି ଏକରେ ଅଛେ ସେଟା ଧାନ 40 ପାକେଟ ଖଣେ ହେସି ଖା ଖୁଇ କରବାରରେ ଏନ୍ତା ପରିବାର ଚଳାବାରେ ସେଟା ସୁବିଧା ହେଇଯାଇସି ଆଉ ପାଠ ପଢିଛେ ଆଜ୍ଞା ମୁଇଁ ସପ୍ତମ କ୍ଲାସ ପଢିଛେ ଆଜ୍ଞା ହଁ ଘର ଟିକେ ଅସୁବିଧା ଥିଲା ଆଜ୍ଞା ମୋର ବାପା ମା ଟା ଟିକେ ସେଇଭଳି ଚଳନୀୟ ଟିକେ କମ ଥିଲା ଆଉ ସ୍କୁଲ ବି ବହୁତ ଦୂରିଆ ହେଇଗଲା ଆଜ୍ଞା ସପ୍ତମ ପଢିଲା ପରେ ମୁଇଁ ଗୋଟେ ଜୁରା ଡବରା ବୋଲିକରି ମ୍ୟାଟ୍ରିକ କ୍ଲାସ ଥାଏ ସେଟା ଚାଲି ଯିବାର ଲାଗି ଆମେ ଛୋଟ ଛୋଟ ଥାଉ ଡରିକରି ସେ ଟାଇମରେ ଯାଇ ନାଇଁ ପାରବାର ଦ୍ଵାରା ମୋର ମା ବାପା ବି ପଢେଇ ନାଇଁ ପାରିଲେ ସେଠାନୁ ରହିଗଲି ପାଠରେ ମୁଇଁ ତ ସେକେଣ୍ଡ ହଉଥିଲି ଆଜ୍ଞା ପାଠରେ ବି ଆଉ ଗୀତରେ ବି ଏମିତି ସବୁ ମୁଇଁ ଠିକ ରହିଥିଲି ସେ ଟାଇମରେ ଏକା ମୋର କଳା ଅଛି ଆଜ୍ଞା ମୁଇଁ ଗୀତ ଗାଏସି ନାଚା ନୁଚି କରସି କେନ୍ଦ୍ରା ବଜାସି କେସିଓ ବଜାସି କବିତା ଲେଖସି ଆଉ କୀର୍ତ୍ତନର ନାମ ଗାଏସି ଅନେକ ପ୍ରକାର କଳା ଆଜ୍ଞା ଯେକୌଣସି ଗୀତ ନାଚ ହଉ ସବୁ ମୋର ଭଗବାନଙ୍କର ଆଶୀର୍ବାଦ ମୋର ପାଖେ ଅଛେ ଆଉ ନାଇଁ ଆଜ୍ଞା 14 ବର୍ଷରୁ କଳାଟା ମୋର ରହିଛେ ମୋର କାକା ଜଣେ ଗୋଟେ ଅପେରାର ଡାଇରେକ୍ଟର ଉପେନ୍ଦ୍ର ସାହୁ ସେ ଆମର ଗାଁରେ ନାଟ କୀର୍ତ୍ତନ ଯେତେବେଳେ ସେ ଶିଖଉଥିଲା ସେ 14 ବର୍ଷରୁ ଏକା ମୁଇଁ ତାଟା ଅନୁକରଣ କରିକରି ମାନେ ସେ କଳାଟା ମୋର ଆଜି ଘର ପତେ ବଞ୍ଚିଛେ ଆଉ ଆଜ୍ଞା ମୁଇଁ ତ ଅପେରାରେ ଅଭିନୟ କରସି ନାଇଁ ଏବେ ବି ଚାଲୁଛେ 2-3 ବର୍ଷରେ ଆମର ଗାଁରେ ଗୋଟେ ଅପେରା କରସୁ ଏନ୍ତା ପୂଜା ପର୍ବରେ ଦେଖିକରି ସେ ହିସାବରେ ମୁଇଁ ହିରୋଇନ ରୋଲ କରୁଥିନି ଏବେ ମା ରୋଲ ଟା କରୁଛେ ଆଉ ହଁ ଆଜ୍ଞା ଯେନ୍ତା ମୁଇଁ ମାନେ ରୋଲ କରୁଥିନି ସେ ଅପେରାର ଡାଇଲେକ୍ଟ ଆମର ଶ୍ରୋତା ମାନକେ ମୁଇଁ ଗୋଟେ 2 ପଦ ପଢୁଛେ ଆଜ୍ଞା
2: ଓଷା
3: ଚଞ୍ଚଳା

0: ତୁମେମାନେ ଯାଅ, ଶୀଘ୍ର ବନରୁ ନାନା ଜାତି କୁସୁମ ତୋଳି ଆଣ, ଶୀଘ୍ର ମନ୍ଦିରରେ ଆରତୀ ପୂଜା କରି ଚାଲିଯିବା। ମୁଁ ଶୁଣିଛି କାହୁଁ ଗୋଟିଏ ଦୃଷ୍ଟାନ୍ତ ଶାର୍ଦ୍ଦୁଳ ଆସିଛି, ସେ ଭାରି ଦୁଷ୍ଟ, ଯଦି ତା ହାବୁଡ଼େ ପଡ଼ିବା ନା ଆମର ସର୍ବନାଶ ହୋଇଯିବ। ଯାଅ, ବେଳ ଯେ ଅବସାନ ହୋଇଯାଉଛି, ଯାଅ ତୁମେମାନେ କୁସୁମ ତୋଳି ଆଣ, ମାଙ୍କୁ ପୂଜା କରି ଆମେ ଶୀଘ୍ର ଘରକୁ ଫେରିଯିବା।
1: ବୋଲେ ମୁଁ ଶୁଣିଲା କେ ଯେମିତି କି ତୁମର ଗୋଟେ ଅପେରା ଦେଖଲା ପରେ ଆସି ଲାଗଲା।
0: ହଁ ଆଜ୍ଞା,
1: ହେଲେ
0: ଅପେରା ଗୀତ ବହୁତ ପ୍ରକାର ଆଜ୍ଞା ମୋର କଳା, ଆପଣ ଯାହା ଟିକେ ଟିକେ ପଚାରିବେ ମୁଁ ଶ୍ରୋତା ମାନଙ୍କେ ସବୁ ଟିକେ ଟିକେ ଶୁଣେଇ ନେମି। ଆଉ
1: ହେଲେ ଗୀତ କହିଲା ସେ ଯେ ଗୀତ ଏମିତି ରେକର୍ଡିଂ କରି କାଇଁ ଏମିତି ଏମିତି କ୍ୟାସେଟ୍ ଫେସେଟ୍ କି କାଟା ରେକର୍ଡିଂ ହେଲା ନାକି ଇଏ
0: କ୍ୟାସେଟ୍ ରେ ନାଇଁ ବାଜବାର ଆଜ୍ଞା, ମୁଇଁ ମୋବାଇଲ ରେ ଗୋଟେ ମୋର ଅନେକ ପ୍ରକାର ସଚେତନ ଗୀତ ମୁଇଁ ଛାଡୁଛେ, ସ୍ୱଚ୍ଛ ଭାରତ, ମେଲେରିଆ, ବୃକ୍ଷରୋପଣ, ନିଶା ନିବାରଣ, ଏଡ୍ସ ଉପରେ, ଆମର କନ୍ୟା ଭ୍ରୂଣ ହତ୍ୟା ଉପରେ ସବୁ ସଚେତନ ଗୀତ ମାନେ ମୋବାଇଲ ରେ ମୋର ବାଜୁଛେ। ଆଉ ଆମର ଆକାଶବାଣୀ ଭବାନୀ କେନ୍ଦ୍ରରେ ମଧ୍ୟ ମୁଇଁ ଗୀତ ଗାଇଛେ, ତାପରେ ଦୂରଦର୍ଶନ ମାଧ୍ୟମରେ ମଧ୍ୟ, ଟିଭି ମାଧ୍ୟମରେ ସେଟା ମଧ୍ୟ ମୁଇଁ ଗାଇଛେ ପାଞ୍ଚଟା ଗୀତ ଆଜ୍ଞା ସବୁ, କିନ୍ତୁ କ୍ୟାସେଟ୍ ରେ ମୁଇଁ ଗାଇକରି ବଜା ବୁଜି ନାଇଁ କରବାର ସାର୍।
1: ହେଲେ ଗୀତ ଗାଇବା କେ ଏମିତି ଏମିତି ବାହାରେ ଯାଇସା କି ଏମିତି ଆମର ତୁମର ଗାଁ ଗହଳି ମନଟାନେ ଖାଇ ପର ପୁରା ବେଲେ?
0: ହଁ, ଆମର ଗାଁରେ ଯେତେ ଆଜ୍ଞା 10 କିଲୋମିଟର ରୁ ମାନେ କୌଣସି ଗୀତ ନାଚ ହୁଏ, ତା ମାନେ ମୋତେ ସମସ୍ତେ ଜାଣିଛନ୍ତି, ସେମାନେ ମୋତେ ନିମନ୍ତ୍ରଣ କଲେ ମୁଇଁ ଯାଇକରି ସେ ଜାଗାରେ ମୁଇଁ ଗୀତ ଗା ଗୁଇ ବି କରେ ଆଜ୍ଞା।
1: ହେଲେ ଏକରେ ନାଟ ଗୁରୁ, ହେଲେ ଗୀତ
0: ଆଜ୍ଞା,
1: କୁଡିଆ, ହେଲେ ବାଟେ ନାୟକ ମିଶା ସବୁ ଆଡେ
0: ହଁ
1: ଆସିଲେ।
0: ଆଜ୍ଞା, ହଁ ଆଜ୍ଞା, ପ୍ରତ୍ୟେକ କଳାରେ ମୁଇଁ ଆପଣଙ୍କର ହିସାବରେ ମୋତେ ଅଭିଜ୍ଞତା ଅଛି ଆଜ୍ଞା।
1: ଏ ଅଭିଜ୍ଞତାଟା ହେଲେ ତୁମେ ଡାବୁ ପାଇଁ ବୋଲି ଶିଖିଲା କି ବାବୁ, ତୁମର ଗୋଟେ ଇଚ୍ଛା ଶକ୍ତି ରହିଲା ଯେ ଗୋଟେ ନାଇଁ ଶିଖିବାକେ ବୋଲିକରି?
0: ନାଇଁ ଆଜ୍ଞା, ମୋର ପିଲାଦିନରୁ ତ ଏଇ କଳାଟା ଥିଲା ମୁଇଁ ଶିଖିବାର ଲାଗି, ମୋର ଶିଖିବାର ହିସାବରେ ଯେହେତୁ ମୁଇଁ ଶିଖିଥିଲେ ମାନେ ଲୋକମାନେ ବି ପ୍ରଶଂସା କରିବେ କିମ୍ବା ଖୁସି ହେବେ କି କଳା ଜିନିଷଟା ମୋର ବଞ୍ଚିଛେ, କି ଯାହା କିଛି ସମୟ ଉପରେ ବି ଆଜ୍ଞା ମୁଇଁ ଯଦି ଗୋଟେ କିଛି ଆଗକେ ବଢି ପାରିଲି ମାନେ 2 ପଇସା କମାମି ବୋଲି ବି ମୋର ଆଶାଟା ବି ରହିଥିଲା ଆଜ୍ଞା। ଆଉ ମୁଇଁ ଯେନ୍ଟା ଦୂରଦର୍ଶନରେ ଗାଇଲି, ମୋତେ 7,000 ଟଙ୍କା ଦେଇଥିଲେ, ଆଉ ମୁଇଁ ମୁଖ୍ୟମନ୍ତ୍ରୀଙ୍କର କଳାକାର ସହାୟତାର ଆସି ମଧ୍ୟ ମୁଇଁ ଜଣେ କଳାକାର ହିସାବରେ ଆଜ୍ଞା 2,000 ଟଙ୍କା ମାସକେ ମାସ ପାଉଛେ ଆଜ୍ଞା।
1: ହେଲେ ବଡ ନିର୍ମାଣ କଥା ସେଟା, ଗୋଟେ ଗୋଟେ କଳାକାର ହିସାବରେ
0: ହଁ ଆଜ୍ଞା,
1: ଏମିତି ପାଇଲେ ନିକ ସେ ଏବେ କଳାକାର ମନ ବଡ ଭାଇ।
0: ହଁ ଆଜ୍ଞା, 3,000 ଟଙ୍କା ଶୁଣେଇଛେ କିନ୍ତୁ 2,000 ଟଙ୍କା ପାଉଛୁ ତାଲ ଆଉ।
1: ହେଲେ ବାବୁ ଏଟା ଜଣେ ଶିଖିଲା, ଏଟା କହୁଛି
0: ଆଜ୍ଞା,
1: ତୁମେ ଶିଖିବାକେ ଯାଇଲା କି ଏମିତି ନିଜେ ନିଜେ ସେ କାଡା କାଡା ଦେଖ କରି ଶିଖିଲା?
0: ନାଇଁ ଆଜ୍ଞା, ମୋର କାକା ଜଣେ ତ ଏନ୍ତା ଅପେରାର ହିସାବରେ ସେ ଗୁରୁ ଥିଲେ, ତାଙ୍କ ଠାରୁ ଏଇ ଅପେରାର ଯାହା କିଛି ମୁଇଁ ରୁଲ୍ କରି ବସିନି, ତାପରେ ଏଇ ଗୀତ ମାନେ ଯେନ୍ଟା କି ଆମର ଆକାଶବାଣୀରୁ ଏକା ସବୁ ବାଜା ବୁଜି ଯାହା କରୁଥିଲା ସେଟାକେ ମୁଇଁ ଅନୁକରଣ କରିକରି ଏ ରେଡିଓ କେ ନେଇକରି ଆଜ୍ଞା ମୁଇଁ ବି କହିବାକେ ଗଲେ ମୋର ଆଶାଟା ପୂରଣ ହେଇଛେ, ମୁଇଁ ରେଡିଓରେ ଗାଇପାରିନି, ଦୂରଦର୍ଶନରେ ଗାଇପାରିନି, ଏଇ ଜାଗାରୁ ଏକା ମୁଇଁ ଆଜ୍ଞା ଶୁଣିକରି ସବୁ ସଚେତନ ହେଇପାରିନି ଆର୍ ମୁଇଁ ଆଗକେ ବଢି ପାରିନି ବୋଲି ଭାବୁଛେ ଆଜ୍ଞା।
1: ବୋଲେ ତୁମର କାକାର ଲାଗି ସେ ଅଲପ ତୁମେ ସବୁ କିଛି ଶିଖିଲାସ?
0: ହଁ ଆଜ୍ଞା, ତାର ଆଶୀର୍ବାଦରୁ ପ୍ରଥମରେ ତାପରେ ଦ୍ୱିତୀୟରେ ଏଇଟା ଆମର ଯେନ୍ଟା ଆକାଶବାଣୀ ରେଡିଓ ଟିଭି ବାଜୁଛେ ଏଇଟା ସବୁ ଦେଖିକରି ଶୁଣିକରି ମୁଇଁ ଫେର ସେଇ ହିସାବରେ ଟିକେ ଆଗକେ ବଢି ପାରିଛେ ଆଉ।
1: ନାଇଁ ଦେଖା ବାବୁ, ଏବେ ଗୋଟେ କଳା ଅଛେ ବୋଲି କହିଲେ ଗୋଟେ କଳା ସବୁ ଲୋକ ରହିଛି, ଗୀତ ଗୋଟେ ରହିଛି, ନହେଲେ ବାଜା ମାରବାଟା ଗୋଟେ ରହିଛି, ଆର ଗୋଟେ କେଶ ମାରବାଟା ଗୋଟେ ରହିଛି, କି ଗୋଟେ ଲେଖବାଟା ଗୋଟେ ରହିଛି, ଗୋଟେ ରହିଛି। ଏବେ ତୁମେ ତ ସବୁ ଏକା ସାଙ୍ଗରେ ଗୋଟେ ପାଇଆସ ଅଛେ, ଗୋଟେ ଗୋଟେ ମାପୁର ଗୋଟେ ବରଦାନ ବଢ଼ଲା ପରା।
0: ହଁ ଆଜ୍ଞା, ମୁଇଁ ଲେଖୁଛେ, ଗାଉଛେ, ଅଭିନୟ କରୁଛେ ସବୁ ଆଜ୍ଞା ମୁଇଁ କରିପାରୁଛେ।
1: ହେଲେ ଏତକି ଭିତରେ କଣ ତୁମର ଲେଖାଟା ଅଧିକ ତୁମର ଜୀବନକେ ଭଲ ଲାଗଲା ଅଛେ, ଗୀତ କି ଗୋଟେ ଷ୍ଟୋରି କି କାଇଟା
0: ଲେଖା ଆଜ୍ଞା ମୋର ଦେଖୁନ୍, ଯେନ୍ଟା ମୁଇଁ ସଚେତନ ଗୀତଟା ଗାଉଛେ ଲେଖୁଛେ ସେ ଜିନିଷଟା ମତେ ବହୁତ ଖୁସି ଲାଗୁଛେ, ଆର ଲୋକ ବି ଶୁଣିକରି ଆମର ସଚେତନ ବି ହେଇପାରୁଛେ ଆଜ୍ଞା, ଯେହେତୁ ଆମର ସରକାର ସବୁ ଜିନିଷକେ ସଚେତନ କରି ନଉଛନ୍, ସେ ସଚେତନ ଉପରେ ମୁଇଁ ଗାଁ ଗୁଇ କରି କରି ଲୋକ ବି ଯାହା କିଛି ଆମର ଏ ପାକେଲପଡା ଗାଁରୁ ଅନ୍ୟ 10 କିଲୋମିଟରରୁ ବି ଆଜ୍ଞା ଆମେ ଗୋଟେ ସରକାର ତରଫରୁ ବି ଏନ୍ତା ସଚେତନ କରି ବୁଲସୁ ଗୋଟେ ଗୋଟେ ଥର, ସେ ହିସାବରେ ବି ସବୁ ଶୁଣିକରି ସେମାନେ ସଚେତନ ହେଇପାରସନ୍, ଆରୁ ସେ ହିସାବରେ ଏଇଟା ମାନେ ବି ଲୋକ ଶୁଣିକରି ସଚେତନ ହେଇକରି ଚଳି ପାରୁଛେ, ସରକାରର ସୁବିଧା କେନ୍ କେନ୍ଟା ଅଛେ ବୋଲି ଜାଣିପାରୁଛେ ବୋଲି ଆଜ୍ଞା ସେଟା ମତେ

0: ବହୁତ ଖୁସି ଲାଗ୍ସି ଆଜ୍ଞା।
1: ହେଲେ କଣ ସଚେତନତା ଅଲଗ ନିମାନ ଆସିବା ସେଟା ଅଲଗ ଦୁଇ ପଦ କହି ଦେଇ ସାକି
0: ହଁ ଆଜ୍ଞା, ମୁଇଁ
1: ଭଲେ
0: ତ ସଚେତନ ଉପରେ ଅଛେ, ଦେଖନ୍ ସ୍ୱଚ୍ଛ ଭାରତ ଉପରେ ମୁଇଁ ଗୁଟେ ଗୀତଟା ଦୁଇ ପଦ ଗାଉଛେ ଆଜ୍ଞା।
1: ହଁ ଗାଇ ଦିଆ
0: ଶୁନ ଶୁନ ମା ବହେନ, ସବେ ଶୁନ ଭାଇ ବହେନ, ମୋର କଥାଟେ ଶୁନ ଗୋ ଶୁନ। ସ୍ୱଚ୍ଛ ଭାରତର କଥା ଦେଇ କରି ମନ, ଗୁଟେ ଗୁଟେ କରି ସବୁ କରୁଛେ ବଖାନ। ମନ ଦେଇ କରି ଶୁନ ଇଟାର କଥା ଯେତେ।

0: সুখে কটিত জীবা জীবন সবে শুন শুন গো শুন, সুখে কটিত জীবা জীবন সবে শুন শুন গো শুন। পাইখানা বনাবাকে 12,000 টঙ্কা মোদি সরকার যার জেনতা দেই ছনিটা, আমার পরিবেশকে এবে সফা যে রখিমা, দুঃখ রোগ পুরা এবে ঘুচেই তো দেমা, এটা পুরা সৎ কথা জানি থ হো ভাই, আমি সচেতন হেলে রোগ যিবা দূরে, দিনু দিনু আমার পরিবেশ দূষিত ঘটি হোছে নাশ, কর্মা আমে বে প্রতিকার শুন ভাই বহেন মোর, কহিদেনি কথা শুন মোর বারতা শুন মোর বারতা, কহিদেনি কথা শুন মোর বারতা শুন মোর বারতা, শুনি সচেতন হুয় ভাই গুটে গুটে করিদেনি কহি, শুনি সচেতন হুয় ভাই গুটে গুটে করিদেনি কহি।
1: ଗୋଟେ ନିମା ଲାଗଲା ବାବୁ, ଗୋଟେ ସୁନ୍ଦର
0: ଆଜ୍ଞା
1: ବାର୍ତ୍ତା ଗୋଟେ ଶୁଣାଇ ଦେଲା।
0: ହଁ ଆଜ୍ଞା, ସମୟ ଅଭାବରୁ ଦୁଇ ଦୁଇ ପଦ ଗାଇ ନଉଛେ, ମାନେ ଆର ବି ଅଛେ ଗୀତଟା, କିନ୍ତୁ ସିରିଏଲ ହିସାବରେ ଯାଏତା, କିନ୍ତୁ ସମୟ ଉପରେ ଦୁଇ ଦୁଇ ପଦ ଏଟା ଆପଣଙ୍କୁ ଗାଇ କରି ଶ୍ରୋତା ମାନଙ୍କୁ ବି ଶୁଣଉଛେ ଆଉ।
1: ହଁ ହଁ ହଁ ହଁ ବଡ଼ ନିମାନ କଥା କହିଲା ସବୁ, ଏତେ ସୁନ୍ଦର ତୁମର କଥା ମାନେ ଶୁଣିକରି ବଡ଼
0: ହଁ
1: ନିମାନ ଲାଗଲାନି।
0: ହଁ, ତାପରେ ଆଜ୍ଞା ଆମ ଆକାଶବାଣୀ ମୁଇଁ ଯେତେ ଶୁଣୁଛେ ବି ସେ ଉପରେ, ଆମର ଆକାଶବାଣୀ ଜୟପୁର କେ ନେଇକରି ମଧ୍ୟ ମୁଇଁ କବିତା ଦୁଇ ପଦ ବି ଲେଖିଛେ ଆଜ୍ଞା।
1: ଆଲୋଚନା ଦିଆସ ତେବେ।
0: ହଁ, ଧନ୍ୟ ଜୟପୁର ଆକାଶବାଣୀ, ଶ୍ରୋତାଙ୍କର ମନ ନେଇଛୁ କିଣି, ଆନନ୍ଦ ଲାଗୁଛି ସବୁ ତ ଶୁଣି, ଫୋନ୍ ଇନ୍ ଡାଏଲ ଆକାଶବାଣୀ, ଚୈତି ଜନ୍ମ କେଡ଼େ ସୁନ୍ଦର, ଖୁସି ଲାଗୁଅଛି ମନକୁ ମୋର, କଥା ଆପଣଙ୍କ ଗୀତ ଆମର ମନ ଛୁଆଁ କଥା ଲାଗେ ମଧୁର, ଉରେ ଫୁଲ ସଙ୍ଗେ ସ୍ୱର ଲହରୀ ଆଞ୍ଚଳିକ ଗୀତ ସମ୍ବଲପୁରୀ, ଶ୍ରୀରାମଚରିତ ଭାଗବତ ବାଣୀ ସବୁ ଶୁଣି ମନ ନେଇଛି କିଣି, ସୂଚନା ମୂର୍ଚ୍ଛନା ବନ୍ଦନା ଗୀତ କଥାଚିତ୍ର ଆଉ ଲୋକ ନାଟକ ଯାହା ବାଜୁଅଛି ଅତି ମଧୁର, ଖୁସିରେ କଟୁଛି ଦିନ ମୋହର, ଯାହା ଶୁଣିଥିଲି ସବୁ କହିଲି, ଗୋଟି ଗୋଟି କରି ଜଣାଇ ଦେଲି, ଗୋଟି ଗୋଟି କରି ଜଣାଇ ଦେଲି।
1: ବଡ଼େ ତୁମର ଖୁବ ତ ଆମେ ଶୁଣି ବଡ଼େ ଶାରଦା ଲାଗଲାନି ବାବୁ, ଆରେ ଏମିତି ଶୁଣିବାକେ ସେ ଏତେ ଲାଗଲାନି।
0: ଆଚ୍ଛା, ଏଇଟା ଯାହା ମୁଇଁ ଜୟପୁର କେନ୍ଦ୍ରରୁ ଶୁଣୁଛେ, ଶ୍ରୋତା ହିସାବରେ ମୁଇଁ ଏଇ ଆକାରରେ ବି ଜୟପୁର କେ ନେଇକରି ଆଜ୍ଞା କବିତାଟେ ଲେଖିଥିଲି।
1: ନାଇଁ ବଡ଼େ ନିମାନ ଲାଗଲା ଜୟପୁର ବିଷୟରେ, ଜୟପୁର ଆକାଶବାଣୀ ବିଷୟରେ ବଡ଼େ ନିମାନ କବିତା ଲେଖି ଦିଆଛ।
0: ହଁ ଆଜ୍ଞା,
1: ଆରେ ଏନ୍ତାର ତ ବେଲ ତ ବାବୁ କଥା ହେଲେ ତ ଏନ୍ତାର ତୁମର ବିଷୟ ବେଶୀ ଜବରସେ ଆସି ପାର ଲାଗଲାନି
0: ହଁ
1: ଆମର।
0: ଆଜ୍ଞା, ବହୁତ ସମୟ ତ ନାଇଁ ନାଇଁ, ଅନେକ ପ୍ରକାର ମୋର କ୍ୟାମେରାଟେ ରହିଥିଲା, କେସିଓଟେ ବି ରହିଥିଲା, ସେ ସୁବିଧା ତ ନେଇ ହେଇ ପାରିଲା, ଦେଖମା ଯଦି ଆର ରେକର୍ଡିଂ ନେବେ ବୋଲେ ସେଟା ଟିକେ ବଜେଇ କରି ଶୁଣାମି ଆଉ।
1: ନିଶ୍ଚୟ ନିଶ୍ଚୟ, ଆରେ ତୁମର କଥା ମାନେ ଶୁଣି ବଡ଼େ ରିମାଲା, ତୁ ଗୋଟେ ଚାଷ ବାସ କରିକି ନା, ଆରେ ଆଗର ତୁନି ତୁମର କଳା ଅଛେ ବଡ଼େ ରିମାଲ ଲାଗଲା। ଏମିତି
0: ଆଜ୍ଞା
1: ଆଜିକାଲିର ପିଲାଟାକୁ ମନ ଏନ୍ତାର ଯଦି ଲୋକମାନଙ୍କେ

0: ପରେ ଗୋଟେ ନିଜକେ ଆମେ ମିଶା ଗୋଟେ ଗୋଟେ କଳା କରି ବାହାରିଲେ ସେ ନିମାନସେ ଏନ୍ତି ସେ ବାବୁ ଆରେ ଆଗାମୀ ସମୟ ଯଦି କେବେ ତୁମର ସଙ୍ଗେ ବେଡ୍ ଗାର୍ଡ କଲେ ଆରେ ତୁମର ବିଷୟ ଅଧିକ ଅଛେ ସେଟା ଆମେ ଶୁଣୁ ସିନା ବେଶୀ ବେଶୀ ଧନ୍ୟବାଦ ଦେଲି ବାବୁ ରହିଲେ ତେବେ ଜୁହାର
1: ଜୁହାର ଆଜ୍ଞା।
2: ବଢିଆ କଥା ଜିକା ଆଣିଲୁ ଅଛୁ
3: କେତେ
2: ରକମର ପ୍ରତିଭା ତାର ଭିତରେ ଅଛି। ହଁ ଶୁଣିକର ଜବର ମତେ ଶାରଦା ଖା ଲାଗଲା ମକେ ଶୁଣିକର ଶାରଦା ଲାଗଲା ବୋଲେ ଆମର ଭାଇ ବୋନି ମିଶା ଶୁଣିକର ଶାରଦା ଇଏ ଭାଇ
3: ନାଟ ଲଗେ ଆକ୍ଟିଂ କରବାଟା ବୋଲେ ସେ ନାଇଁ କହିବାଟା ମନ ସବୁ ଅଛେ ତାକେ
2: ଏଇଟା ଭଗବାନଙ୍କର ଆଶୀର୍ବାଦ ଦେଖା ଏଇଟା କାକେ ସଜେ ନ ମିଲେ
3: ନ ମିଲେ
2: କି ନାଇଁ
3: ନ ମିଲେ ଏନ୍ତା
2: ହାଇ ଭାଇ କି ଗୋଟେ ଗୀତ ଶୁଣାଇ ଦେଉ
3: ଶୁଣାଇ ଦେବୁ ଆଲେ ବାଛିଆ ଶୁଣାଇ ଦେବି।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ। ଧାରାବାହିକ ଶ୍ରୀମଦ୍ ଭାଗବତର 135ତମ ଭାଗ।

ଭରତଙ୍କୁ ମୃଗ ଶିଶୁ ରୂପେ ମହାମୋହ ଆଚ୍ଛାଦନ କରିଛି। ସେ ମୃଗ ଶିଶୁର ଭବିଷ୍ୟତ ଜୀବନ ପାଇଁ ଦୁଶ୍ଚିନ୍ତା ଘେନି ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁକାଳର ଚିନ୍ତାନୁଯାୟୀ ମଣିଷ ଦେହ ପ୍ରାପ୍ତ ହୁଏ। ଭରତ ତେଣୁ ମୃଗ ଶରୀର ପ୍ରାପ୍ତ ହୋଇଛନ୍ତି। ଭଗବତ ଭଜନର ପୁଣ୍ୟଫଳ ବଶତଃ ତାଙ୍କର ପୂର୍ବଜନ୍ମର ସ୍ମୃତି ଜୀବନ୍ତ ଥିଲା। ତେଣୁ ସେ ପୂର୍ବଜନ୍ମର ବ୍ୟର୍ଥତାରେ ବ୍ୟସ୍ତ ହୋଇ ଆଉଥରେ ଦେହତ୍ୟାଗ କରିଛନ୍ତି।

ଶୁଣିଲେ ଧାରାବାହିକ ଶ୍ରୀମଦ୍ ଭାଗବତର 135ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏଫ୍ଏମ୍ରେ 103.6 ମେଗାହର୍ଜ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ହିନ୍ଦୀ ଭଜନ। ପ୍ରଥମ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ, ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ୱତନ୍ତ୍ର ଭାବେ କ୍ରାଇମ୍ବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝୀ କହିଛନ୍ତି। ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏସ୍ସିଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଆଜି ବିର୍ଲା ଗ୍ରୁପ୍ ପକ୍ଷରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ତଥା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅଧୀନରେ ଥିବା କଂସାରିଗୁଡ଼ା ଗ୍ରୀନ୍ଫିଲ୍ଡ ଆଲୁମିନା ରିଫାଇନାରୀ ପ୍ରକଳ୍ପକୁ ସମ୍ପ୍ରସାରିତ କରିବା ପାଇଁ ବିର୍ଲା ଗ୍ରୁପ୍ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। 1,000,000 ଟନ୍ କ୍ଷମତା ବିଶିଷ୍ଟ ରିଫାଇନାରୀ କ୍ଷମତାକୁ ଆହୁରି 2,000,000 ଟନ୍ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏଥିଲାଗି ଅତିରିକ୍ତ ପ୍ରାୟ 12,000 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଫଳରେ କଂସାରିଗୁଡ଼ା ରିଫାଇନାରୀର କ୍ଷମତା ବର୍ଷକୁ 3,000,000 ଟନ୍କୁ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଲୁମିନିୟମ୍ ସମ୍ପର୍କିତ ପ୍ରକଳ୍ପର ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିପାଇଁ ଇକୋ ସିଷ୍ଟମ ବିକଶିତ କରାଯାଉଛି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ରିଫାଇନାରୀର ସମ୍ପ୍ରସାରଣ ତଥା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି। ବୈଠକରେ ରାଜ୍ୟରେ ବିର୍ଲା ଗ୍ରୁପ୍ ପକ୍ଷରୁ ଚାଲୁଥିବା ବିଭିନ୍ନ ପ୍ରସ୍ତାବ, ନିବେଶ ଏବଂ ପ୍ରକଳ୍ପର ମଧ୍ୟ ସମୀକ୍ଷା ହୋଇଥିଲା। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ୟୁଏଲ୍ବିକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉଦ୍ଦେଶ୍ୟରେ ରାଜସ୍ୱ ମଡେଲ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାର ଏବଂ ଗୃହ ଓ ସହରାଞ୍ଚଳ ବିକାଶ ନିଗମ ହୁଡ୍କୋର ମିଳିତ ସହଯୋଗରେ ଆଜି ଭୁବନେଶ୍ୱରଠାରେ ଏକଦିବସୀୟ କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୟୁଏଲ୍ବିଗୁଡ଼ିକ କେବଳ ସରକାରୀ ଅନୁଦାନ ଉପରେ ନିର୍ଭର ନ କରି ନିଜସ୍ୱ ରାଜସ୍ୱ ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳର ଭିଭିଭୂମି ସୁଦୃଢ଼ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ୟୁଏଲ୍ବି ଓ ଏନ୍ଏସ୍ସିଗୁଡ଼ିକୁ ବୃହତ୍ ଭିଭିଭୂମି ପ୍ରକଳ୍ପ ପାଇଁ ଆବଶ୍ୟକ ଆର୍ଥିକ ସମ୍ଭଳ ହାସଲ କରିବାରେ ସକ୍ଷମ କରିବା ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଥିଲା। 2036 ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ଉଲ୍ଲେଖନୀୟ ସ୍ତରରେ ପହଞ୍ଚାଇବା ପାଇଁ ପୌର ସଂସ୍ଥା ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଲାଗି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି। କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗଦେଇ କହିଛନ୍ତି, କେନ୍ଦ୍ର ସରକାରଙ୍କର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍ 15 ଆରମ୍ଭ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ରାଜ୍ୟର ସମସ୍ତ ଭିଭିଭୂମି ବିକାଶ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଛି। ଯୋଜନା ଅଧୀନରେ ପ୍ରକଳ୍ପ ମୂଲ୍ୟର 25% ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ମିଳିବା ସହିତ ଅନ୍ୟୁନ 50% ଅର୍ଥ ଋଣ, ମ୍ୟୁନିସିପାଲ ବଣ୍ଡ କିମ୍ବା ସରକାରୀ ଘରୋଇ ଭାଗିଦାରୀ ମାଧ୍ୟମରେ

0: ସଂଗ୍ରହ କରାଯିବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ରଥଯାତ୍ରାର ତ୍ରୁଟିଶୂନ୍ୟ ସୁପରିଚାଳନା ନେଇ ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସହରର 8ଟି ସ୍ଥାନରେ ନୂତନ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି। ଛକରୁ ଆରମ୍ଭ କରି ପୁରୀ ପୁରୀ କୋଣାର୍କ ରୋଡ୍ ସହିତ ସହରର ବିଭିନ୍ନ ସ୍ଥାନରେ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମନ୍ୱିତ କରିବା ପାଇଁ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମଧ୍ୟରେ ନିରନ୍ତର ଯୋଗାଯୋଗ ରଖିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ସ୍ଥାୟୀ ସହରୀକରଣ ଓ ଜଳବାୟୁ ସହନଶୀଳ ଭିଭିଭୂମିକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ୱଳ୍ପ କାର୍ବନ୍ ନିର୍ମାଣ ସାମଗ୍ରୀ ଏବଂ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତିରେ ଓଡ଼ିଶା ଅର୍ବାନ୍ ଏକାଡେମୀ ଆଇଆଇଟି ଭୁବନେଶ୍ୱର ଏବଂ ଡେଭଲପ୍ମେଣ୍ଟ ଅଲ୍ଟରନେଟିଭ୍ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବା ପାଇଁ ଏହି କେନ୍ଦ୍ର ଜ୍ଞାନ ଏବଂ ନବୋନ୍ମେଷର ଏକ ପ୍ରମୁଖ କେନ୍ଦ୍ର ପାଲଟିବ। ସହରୀ ବିକାଶ କେବଳ ଭୌତିକ ଭିଭିଭୂମି ନିର୍ମାଣ ମଧ୍ୟରେ ସୀମିତ ନ ରହି ପରିବେଶ ଅନୁକୂଳ ଯୋଜନା ଗୁଣାତ୍ମକ ଜନକଲ୍ୟାଣ ଭିଭିଭୂମି ଓ ଦକ୍ଷ ନାଗରିକ ସେବା ମାଧ୍ୟମରେ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ବିଭିନ୍ନ ସହରରେ ରେଭିନ୍ୟୁ ମଡେଲରେ ଆମେ ବଡ଼ ବଡ଼ ଇନଫ୍ରାଷ୍ଟ୍ରକ୍ଚର ତିଆରି କରିବାକୁ ଯିବୁ, ତା ପାଇଁ ଯେଉଁ ଫଣ୍ଡସର ଆବଶ୍ୟକତା ଅଛି, ଡ୍ରେନେଜ୍ ପ୍ରୋବ୍ଲେମକୁ ସଲ୍ଭ କରିବାକୁ ଯିବୁ ବା ଏଭଳି ବଡ଼ ବଡ଼ ଷ୍ଟ୍ରକ୍ଚର ପାଇଁ ଆମକୁ ଯେଉଁ ଫଣ୍ଡସର ଆବଶ୍ୟକତା ରହିଛି ସେ ଆବଶ୍ୟକତାକୁ ଆମେ ମେଣ୍ଟେଇବା ପାଇଁ 25-25 ଷ୍ଟେଟ୍ ଆଣ୍ଡ ସେଣ୍ଟ୍ରାଲର ସିଆର୍ ପରେ ଯେଉଁ 50% ଆଉ ଆବଶ୍ୟକତା ଥିଲା ତା ହୁଡ଼କୁ ଆମକୁ ଦେବ ବୋଲି ଆଜି ନିଷ୍ପତ୍ତି ହେଲା ଏବଂ ଏମ୍ଓୟୁ ସାଇନ୍ ମଧ୍ୟ ହେଲା। ଆମେ ୱେଷ୍ଟ ଟୁ ଚାର୍କୋଲ୍, ୱେଷ୍ଟ ଟୁ ବାୟୋଗ୍ୟାସ୍, ୱେଷ୍ଟ ଟୁ ଏନର୍ଜି ଟୁ ଆନିମଲ୍ ଫିଡ୍ସ ମଧ୍ୟ ତିଆରି କରିବାକୁ ଯାଉଛୁ, ଯାହାକି ଆମ ପାଇଁ ଆମ ପରିବେଶ ପାଇଁ ଆବଶ୍ୟକତା ଥିଲା।
0: ଓଡ଼ିଶାକୁ ସ୍ୱଚ୍ଛ ସବୁଜ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରରେ ପରିଣତ କରିବାର ସଂକଳ୍ପକୁ ସାକାର କରିବା ପାଇଁ ଗବେଷଣା ଦକ୍ଷତା ବିକାଶ ଏବଂ ସ୍ଥାୟୀ ନିର୍ମାଣ ପ୍ରସାର କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପୁରୀ ଶ୍ରୀମନ୍ଦିରରେ ଆଜି ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଖଳିଲାଗି ଓ ଚନ୍ଦନ ସର୍ପାଙ୍ଗ ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ପତି ମହାପାତ୍ର ଓ ଦୈତାପତି ସେବକ ଶ୍ରୀଜୀଉଙ୍କୁ ମୋଦକ ଲାଗି କରିବେ। ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥାନ୍ତି। ଆସନ୍ତାକାଲି ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଶିକ୍ଷକ ବଦଳି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସେର୍କେ ଯୋଗଦେଇ କହିଛନ୍ତି ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ସନ୍ତୁଳନ ରଖିବା ଆବଶ୍ୟକ। ଯେଉଁ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ଶିକ୍ଷକ ଅଭାବ ଥିବା ବିଦ୍ୟାଳୟକୁ ବଦଳି କରାଯିବ। ଜିଲ୍ଲାରେ ଏକ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ସମ୍ବର୍ଦ୍ଧିତ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ପାଢ଼ୀ, କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 347.5

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ବିଷୟ ବିଶ୍ୱ ଜନସଂଖ୍ୟା ଦିବସ। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ସୁକନ୍ୟା ଜେନା। ଭାରତବର୍ଷ ଏକ ବିଶାଳ ଦେଶ। ହିମାଳୟଠାରୁ କୁମାରିକା ଓ ଗୁଜରାଟରୁ ଉତ୍ତର ପୂର୍ବ ସାତ ଭଉଣୀ ରାଜ୍ୟ ଯାଏଁ ବିସ୍ତୃତ। ଏହି ବିସ୍ତୃତ ଭୂଖଣ୍ଡରେ ବହୁ ବିବିଧତା ମଧ୍ୟରେ ଏକତା ବୈଶିଷ୍ଟ୍ୟ ହୋଇଥିବା ବେଳେ ବହୁବିଧ ସମସ୍ୟା ମଧ୍ୟ ରହିଛି। ସାରା ବିଶ୍ୱ ହେଉ ବା ଭାରତବର୍ଷ, ଦୀର୍ଘ ବର୍ଷ ଧରି ଯେଉଁ ଜ୍ୱଳନ୍ତ ସମସ୍ୟାଗୁଡ଼ିକ ସମ୍ମୁଖୀନ ହେଉଛି, ତହିଁର ମୂଳ କାରଣ ଜନସଂଖ୍ୟା ବୃଦ୍ଧି ବୋଲି ବିଶେଷଜ୍ଞଗଣ ମତ ଦେଇଆସିଛନ୍ତି। ଭାରତର ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ଘଟୁଛି। ଦେଶ ସ୍ୱାଧୀନତା ପାଇବାର ଚାରିବର୍ଷ ପରେ 1951 ମସିହାରେ ଦେଶର ଜନସଂଖ୍ୟା 36 କୋଟି ହୋଇଥିଲା। 2001 ମସିହା ବେଳକୁ ଜନସଂଖ୍ୟା ଅନୁସାରେ 100 କୋଟିରୁ ଅଧିକ ହୋଇଥିଲା। ସାମ୍ପ୍ରତିକ ଦେଶର ଜନବହୁଳତା 140 କୋଟି ପାଖାପାଖି କୁହାଯାଉଛି। 2030 ବେଳକୁ ପୃଥିବୀର ଜନବହୁଳ ରାଷ୍ଟ୍ର ହୋଇଥିବ ଭାରତବର୍ଷ। ସେହି ଅନୁସାରେ ଦାରିଦ୍ର୍ୟ, ବାସ ଅଭାବ ଓ ବେକାରୀ ପ୍ରଭୃତି ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଜନସଂଖ୍ୟାର ଅସ୍ୱାଭାବିକ ଅଭିବୃଦ୍ଧି ଭାରତ ସମେତ ବିଶ୍ୱର କୌଣସି ଦେଶର ପ୍ରଗତିରେ ବଡ଼ ବାଧକ ଅଟେ। ଅନ୍ଧବିଶ୍ୱାସକୁ ସଂସ୍କାର, ସଚେତନତା ଅଭାବ ସମାଜରୁ ସମ୍ପୂର୍ଣ୍ଣ ରୂପରେ ମୂଳୋତ୍ପାଟନ ହୋଇପାରି ନାହିଁ। ଅନ୍ୟପଟରେ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନର ବହୁ ପରିମାଣରେ ବିକାଶ ଘଟିଛି, ଯାହାଫଳରେ ଜନ୍ମମାତ୍ରା ବୃଦ୍ଧି ଘଟୁଥିବା ବେଳେ ମୃତ୍ୟୁ ସଂଖ୍ୟା ପୂର୍ବ ଅପେକ୍ଷା ହ୍ରାସ ପାଇଛି। ଜନସଂଖ୍ୟା ବୃଦ୍ଧି ଅନେକ ନୂତନ ସମସ୍ୟାକୁ ମଧ୍ୟ ଜନ୍ମ ଦେଇଥାଏ, ତା ମଧ୍ୟରେ ସାମାଜିକ ବିଶୃଙ୍ଖଳା ଅନ୍ୟତମ। ସୁସ୍ଥ ସାମାଜିକ ଏହାଫଳରେ ଭାଙ୍ଗିଯାଇଥାଏ। ଏଥିସହ ଅଭାବ ଅନଟନ, ବେକାରୀ, ଅପରାଧିକ କାର୍ଯ୍ୟ, ସାମାଜିକ ଅଶାନ୍ତି ସମତାଳରେ ବୃଦ୍ଧି ଘଟେ। ଜନସଂଖ୍ୟାର ଅବିଚାରିତ ଅଭିବୃଦ୍ଧି ଫଳରେ ଭବିଷ୍ୟତରେ ପ୍ରାୟ ସମସ୍ତ କ୍ଷେତ୍ରରେ ଦୁଃଖ, ଦୈନ୍ୟତା, ଅଭାବ ଓ କଷଣ ଦ୍ୱାରା ଲୋକେ ପୀଡ଼ିତ ହେବାର ସମ୍ଭାବନା ରହିଛି। ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ଅନେକ ଯୋଜନା କରି ଲୋକଙ୍କୁ ସଚେତନ କରିଆସୁଛନ୍ତି। ଚିକିତ୍ସାଗତ ପଦ୍ଧତି ଜରିଆରେ ଜନ୍ମହାର ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରୋହାହନମୂଳକ ଘୋଷଣା ଆଦି କରାଯାଉଛି। ଛୋଟ ପରିବାର, ସୁଖୀ ପରିବାରର ବାସ୍ତବତା ସଚେତନତା କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣରେ ହୃଦ୍ବୋଧ କରାଯାଉଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସରକାରଙ୍କ ନୀତି ନିୟମ ଲାଗୁ ହେବା ବାଞ୍ଛନୀୟ। ମାତ୍ର କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଉଛି। ଗୋଟିଏ ରାଷ୍ଟ୍ର, ଗୋଟିଏ ସମ୍ଭିଧାନ, ସମସ୍ତଙ୍କ ପାଇଁ ସମାନ ନୀତି ନିୟମ ପ୍ରଣୟନ ହେଉଥିବା ବେଳେ କେତେକ ଜନସଂଖ୍ୟା ନିୟନ୍ତ୍ରଣ ପରିପ୍ରେକ୍ଷୀରେ ନୀତି ନିୟମକୁ ସଠିକ୍ ଭାବରେ ଅନୁପାଳନ କରୁନଥିବା ଦେଖାଦେଉଛି। ପରିବାରର ଜନସଂଖ୍ୟା ଅଧିକ ଫଳରେ ସେହି ପରିବାର ସମତୁଲ ଭାବରେ ବିକାଶ କରିପାରୁ ନାହିଁ, ଯାହାର ଭାର ଅନ୍ୟ ସମସ୍ତଙ୍କ ଉପରେ ପଡୁଛି। ଭାରତବର୍ଷ ହେଉ ଅବା ବିଶ୍ୱ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ 1987 ମସିହାର ପୃଥିବୀର ଜନସଂଖ୍ୟା 500 କୋଟିକୁ ସ୍ୱର୍ଶ କରିଥିବାବେଳେ ପ୍ରତିବର୍ଷ ଜୁଲାଇ 11 ତାରିଖ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିବା ମିଳିତ ଜାତିସଂଘ 1999 ମସିହାରେ ଏହି ଦିବସ ପାଳନ କରିବାକୁ ସ୍ଥିର କରିଥିଲା। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କୁ ଜନସଂଖ୍ୟା ବୃଦ୍ଧିର କୁପ୍ରଭାବ ବିଷୟରେ ସଚେତନ କରିବା। ଦ୍ରୁତଗତିରେ ବଢ଼ୁଥିବା ଜନସଂଖ୍ୟା ଯୋଗୁଁ ଖାଦ୍ୟ, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସମସ୍ୟା ବଢ଼ୁଛି। ପରିବେଶ ପ୍ରଦୂଷଣ, ଜଙ୍ଗଲ ସଫା, ପ୍ରାକୃତିକ ସମ୍ପଦର ଅଭାବ ମଧ୍ୟ ଦେଖାଦେଉଛି। ଜନସଂଖ୍ୟା ନିୟନ୍ତ୍ରଣ କରି ସ୍ଥାୟୀ ବିକାଶ ଦିଗକୁ ଯିବାର ଆବଶ୍ୟକତା ରହିଛି। 1999 ମସିହାରେ ଯେତେବେଳେ ଏହି ଦିବସ ପାଳନ ପାଇଁ ସ୍ଥିର କରାଗଲା, ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଥିଲା ଜନସଂଖ୍ୟା ବୃଦ୍ଧି ଉପରେ ସଚେତନତା ସୃଷ୍ଟି କରିବା, ପରିବାର ନିୟନ୍ତ୍ରଣ, ମହିଳା ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବା,

ଦାରିଦ୍ର୍ୟ କ୍ଷୁଧା ଜଳ ଓ ସମ୍ପଦର ସମସ୍ୟା ବାବଦରେ ଲୋକଙ୍କୁ ଜଣାଇବା ଯୁବପିଢ଼ିର ଅଧିକାର ଲିଙ୍ଗ ସମାନତା ଉପରେ ବିଶେଷ ଧ୍ୟାନ ଦେବା ସରକାରଙ୍କ ଦୁଇ ସନ୍ତାନ ନୀତି ପରିବାର କଲ୍ୟାଣ ଯୋଜନା ବାବଦରେ ପ୍ରଚାର କରାଯାଇଥାଏ ଚଳିତ ବର୍ଷ ଜନସଂଖ୍ୟା ଦିବସ ପାଳନ କାଳରେ ବାର୍ତ୍ତା ରଖାଯାଇଛି ସୀମିତ ପରିବାର ସୁଖୀ ପରିବାର ଛୋଟ ପରିବାର ଉଜ୍ଜଳ ଭବିଷ୍ୟତ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ବିକାଶର ଆଧାର ପ୍ରତ୍ୟେକ ପୁଅ ଓ ଝିଅ ପ୍ରତ୍ୟେକ ନାଗରିକଙ୍କୁ ଶିକ୍ଷା ଓ ସଚେତନ କରିବା ଆମେ ଦୁଇ ଆମର ଦୁଇକୁ ଆପଣାଇବା ଏହି ସମସ୍ୟାର କିଛି ସମାଧାନର ଉପାୟ ଅଟେ ଜନସଂଖ୍ୟା ବୃଦ୍ଧି ଭାରତର ଏକ ଜାତୀୟ ସମସ୍ୟା ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରତ୍ୟେକ ନାଗରିକ ସଚେତନଶୀଳ ହେବାର ପରମ ଆବଶ୍ୟକତା ରହିଛି ଦେଶକୁ ବିକାଶ ପଥରେ ଆଗେଇ ନେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଠନ କରିବା ପାଇଁ ଜନସଂଖ୍ୟା ବୃଦ୍ଧି ପ୍ରତିହତ କରିବା ସରକାର ଓ ଦେଶବାସୀଙ୍କ ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ଅଟେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। ପ୍ରଥମେ ରଜା ଝିଅ ସଙ୍ଗେ ହେଇଗଲା ଭାବ, ଶିଳ୍ପୀ ହେଲେ ନିବେଦିତା ଏବଂ ସୌରିନ୍।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। ସ୍ୱଧାନୁ ଗେଟ୍ କହି ରଖୁଛୁ, ଓଡ଼ିଆ ଚଳଚ୍ଚିତ୍ରର ଗୀତ ପୁଣିଥରେ ଶୁଣିପାରିବେ ଆଜି ରାତି 8ଟାରେ ଆକାଶବାଣୀ ଜୟପୁର। ସମୟ ରାତି 7:15 ପାଇଁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ ଏବଂ ରାତି 7:30 ଶୁଣିବେ ବନାନୀ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ 5ଟି ବୁଝାମଣା ପତ୍ର ସ୍ୱାକ୍ଷରିତ। ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ। ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଓ ଜ୍ଞାନର ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ପୁରୁଷ T20 ସିରିଜ୍ର 5ମ ତଥା ଶେଷ ମ୍ୟାଚ୍ ବିଳମ୍ବିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। 4 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି। ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲାକ୍ସନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଅକ୍ଲ୍ୟାଣ୍ଡର ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଅକ୍ଲ୍ୟାଣ୍ଡର ୱେଲିଂଟନ୍ ଏବଂ କ୍ରେଷ୍ଟଚର୍ଚ୍ଚରୁ କୁଇନ୍ସଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି।
2: ହମ୍ନେ ଭାରତ ନ୍ୟୁଜିଲାଣ୍ଡ ସମ୍ବନ୍ଧକୁ ଷ୍ଟ୍ରାଟେଜିକ ପାର୍ଟନରସିପ୍ କେ ସ୍ତର ପର ଲେ ଜାନେ କା ଐତିହାସିକ ନିର୍ଣ୍ଣୟ ଲିଆ ହେ। ଇସ୍କେ ଅନ୍ତର୍ଗତ ହମ୍ ହର୍ କ୍ଷେତ୍ର ମେ ସ୍ପଷ୍ଟ ଲକ୍ଷ୍ୟ ଔର ଠୋସ ପରିଣାମ କେ ସାଥ ଆଗେ ବଢେଙ୍ଗେ। ଇସ୍ ବର୍ଷ ହମ୍ନେ ରେକର୍ଡ ସମୟ ମେ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ କିଆ। ଇସ୍ ଉପଲବ୍ଧି ସେ ଦୋନୋଁ ଦେଶୋଁ କେ ଉଦ୍ୟୋଗୋଁ, କିସାନୋଁ ଔର ୟୁବାଓଁ କେ ଲିଏ ନୟେ ଦ୍ୱାର ଖୁଲେଙ୍ଗେ।
1: ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲାକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ନ୍ୟୁଜିଲାଣ୍ଡର ବ୍ୟବସାୟୀଙ୍କ ପାଇଁ 140 କୋଟି ଲୋକଙ୍କର ଏକ ବଜାର କ୍ଷେତ୍ର ଉନ୍ମୁକ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉଭୟ ଦେଶର ବ୍ୟବସାୟିକ କ୍ଷେତ୍ର ପ୍ରତି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟକ୍ରମରେ 10,000 ଅଧିକ ପ୍ରବାସୀ ଭାରତୀୟ ଯୋଗଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆକୁ ଗସ୍ତ ଶେଷ କରିଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି, ଗଣତନ୍ତ୍ରରେ ଭିନ୍ନମତ ରହିବା ସ୍ୱାଭାବିକ, ହେଲେ ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦିଆଯିବା ଉଚିତ। ବିହାରର ଗୟାଠାରେ 18ତମ ବିହାର ବିଧାନସଭାର ସଦସ୍ୟଙ୍କୁ ନେଇ ଆୟୋଜିତ ଦୁଇଦିନିଆ ଓରିଏଣ୍ଟେସନ୍ ଏବଂ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ଏଭଳି ଶିବିର ଆୟୋଜନ ଫଳରେ ଗଣତନ୍ତ୍ର ମଜବୁତ ହେବା ସହ ସମ୍ଭିଧାନ ପ୍ରତି ନିର୍ବାଚିତ ସଦସ୍ୟଙ୍କର ଦାୟିତ୍ୱବୋଧ ବୃଦ୍ଧି ପାଇବ। ଉପରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତୀୟ ଗଣତନ୍ତ୍ର ଯାତ୍ରାପଥରେ ବିହାରର ବିଧାନସଭା ସଦସ୍ୟଙ୍କର କାର୍ଯ୍ୟକଳାପ ମାର୍ଗଦର୍ଶକ ଭାବେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଧାନସଭାର ସଦସ୍ୟଙ୍କୁ ଉଦ୍ବୋଧନ ଦେବା ଅବସରରେ ଉପରାଷ୍ଟ୍ରପତି ରାଜ୍ୟରେ ନିଯୁକ୍ତି ସୁଯୋଗ, ସର୍ବାଙ୍ଗୀନ ବିକାଶ, ଦାଦନ ଶ୍ରମିକଙ୍କ ପ୍ରତି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରି ନିଜ ରାଜ୍ୟକୁ ଫେରାଇ ଆଣିବାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ବିଧାନସଭା ପରିଚାଳିତ ହେଉଥିବା ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ବ୍ୟବସାୟିକ ଉପଦେଷ୍ଟା କମିଟିର କାର୍ଯ୍ୟକୁ ସଠିକ୍ ଏବଂ ଫଳପ୍ରଦ ଭାବରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି କୃତ୍ରିମ ବୁଦ୍ଧିମତା, ସହଜାତ ଭାଷା ପ୍ରକ୍ରିୟା ଏବଂ ଡିଜିଟାଲ୍ ମାଧ୍ୟମରେ ବିଧାନସଭାର କାର୍ଯ୍ୟ ଅତ୍ୟନ୍ତ ବଳିଷ୍ଠ, ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ହେବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ସୟଦ ଅତା ହସନେନ୍ ଏବଂ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉଦ୍ବୋଧନ ଦେଇଥିଲେ।

ଆକାଶବାଣୀରୁ ଭିଏତନାମର ଫୁକ୍ୱକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। 21 ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ନୌକାରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ ନୌକା କର୍ମଚାରୀ ହନ୍ମେ ରୁଟ୍ ଅନ୍ଗୋଇ ଦ୍ୱୀପର 400 ମିଟର ଦୂରତାରେ ଗସ୍ତ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ହାନୋଇଠାରେ ଥିବା ଭାରତୀୟ ଦୂତାବାସର ଅଧିକାରୀ କହିଛନ୍ତି ତଲାସୀ ଏବଂ ଉଦ୍ଧାର କାର୍ଯ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ରହିଛି। ଏ ସମ୍ବନ୍ଧୀୟ ସୂଚନା ଏବଂ ସହାୟତା ନିମନ୍ତେ ଏକ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ହୋ ଚି ମିନ୍ ସହରରେ ଖୋଲାଯିବା ସହ ହେଲ୍ପଲାଇନ୍ ନମ୍ଘର ମଧ୍ୟ ଜାରି କରାଯାଇଛି। ଏହି ଦୁଃଖଦ ଘଟଣାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭିଏତନାମରେ ଥିବା ଭାରତୀୟ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାଠାଗାର ସହ ଯୋଡ଼ି ହେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀ ଉଦ୍ଘାଟନ କରି ଶ୍ରୀ ଶାହା ବ୍ୟକ୍ତିତ୍ୱ ଗଠନରେ ପାଠାଗାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଆଧୁନିକ ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଏବଂ ଜ୍ଞାନ ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଶ୍ରୀ ଶାହା ବର୍ଷ୍ଣନା କରିଛନ୍ତି। ପାଠପଢ଼ାକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସରକାର ବିଦ୍ୟାଳୟ ସହିତ ପାଠାଗାରଗୁଡ଼ିକୁ ସଂଯୋଗ କରିବାକୁ ପ୍ରୟାସ କରୁଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀ ଉପରେ ଆଲୋକପାତ କରିଛନ୍ତି। ସେଠାରେ ପ୍ରତ୍ୟେକ ଗାଁରେ ପାଠାଗାର ଖୋଲାଯାଇଛି ଏବଂ ପ୍ରତି ପାଠାଗାରରେ ପାଖାପାଖି 4000 ପୁସ୍ତକ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ପାଠାଗାରଗୁଡ଼ିକୁ କେନ୍ଦ୍ରୀୟ ପାଠାଗାର ସହିତ ସଂଯୁକ୍ତ କରାଯାଇଛି କାରଣ କେନ୍ଦ୍ରୀୟ ପାଠାଗାରରେ 1,25,000 ଅଧିକ ପୁସ୍ତକ ଉପଲବ୍ଧ ଅଛି। ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀରେ 32,000 ଅଧିକ ପୁସ୍ତକ ରହିଛି। ଏଥିସହ ସେଠାରେ ଏକ ଆଧୁନିକ ବହୁମୁଖୀ ପ୍ରେକ୍ଷାଳୟ ଗବେଷଣା କେନ୍ଦ୍ର ଏବଂ 1 କୋଟିରୁ ଅଧିକ ଅନ୍ଲାଇନ୍ ପୁସ୍ତକ ଥିବା ଇ ଲାଇବ୍ରେରୀର ମଧ୍ୟ ସୁବିଧା ରହିଛି। ଶ୍ରୀ ଶାହା କହିଛନ୍ତି ପାଠାଗାରରେ ନିଃଶୁଳ୍କ ୱାଇଫାଇ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଅଛି। ଏହି ଅବସରରେ ଶ୍ରୀ ଶାହା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଛନ୍ତି। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଏକକାଳୀନ ନିର୍ବାଚନ ଏ ସଂକ୍ରାନ୍ତ ପରିଚାଳନାଗତ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ ବୋଲି ଏକ ରାଷ୍ଟ୍ର ଏକ ନିର୍ବାଚନ ଆଧାରିତ ମିଳିତ ସଂସଦୀୟ କମିଟି ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି। ଗୋଆଠାରେ ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧନ କରି ଶ୍ରୀ ଚୌଧୁରୀ କହିଛନ୍ତି ଏଭଳି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିତ୍ୱ କରୁଥିବା ଏହି 41 ଜଣିଆ ମିଳିତ ସଂସଦୀୟ କମିଟି ସରକାର ରାଜନୈତିକ ଦଳ ସାମ୍ବିଧାନିକ ବିଶେଷଜ୍ଞ ନାଗରିକ ସମାଜ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି। ଗୋଆ ଗସ୍ତ ପୂର୍ବରୁ କମିଟି ଅନ୍ୟ 8 ରାଜ୍ୟ ଗସ୍ତ କରିସାରିଥିବା ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। କମିଟି ଏହାର ରିପୋର୍ଟ ଦାଖଲ କରିବା ପୂର୍ବରୁ ଦେଶର ବିଭିନ୍ନ ପ୍ରାନ୍ତ ତଥା ସମାଜର ବିଭିନ୍ନ ବର୍ଗରୁ ପ୍ରାପ୍ତ ପରାମର୍ଶଗୁଡ଼ିକୁ ବିଚାର କରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ତେଲଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲା ଉପକଣ୍ଠସ୍ଥିତ ନନ୍ଦିଗାମା ଅଞ୍ଚଳର ମେଧା ରେଳକୋଚ୍ ଉତ୍ପାଦନ ଉଦ୍ୟୋଗକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗସ୍ତ କରିଛନ୍ତି। 375 ଏକର ପରିବ୍ୟାପ୍ତ ଏହି ବୃହତ୍ ଶିଳ୍ପ ୟୁନିଟ୍ ରେଳବାଇର ଆଧୁନିକୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଘରୋଇ ଉଦ୍ୟୋଗଗୁଡ଼ିକୁ ପ୍ରୋହାହନ ପ୍ରଦାନ କରାଯିବାରେ କେନ୍ଦ୍ର ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଶିଳ୍ପ ୟୁନିଟ୍ର ଉତ୍ପାଦନ ପ୍ରକ୍ରିୟାଗୁଡ଼ିକ ମଧ୍ୟ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିବା ସହ କାର୍ଯ୍ୟରତ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଇଂଲଣ୍ଡ 5 ମ୍ୟାଚ୍ ବିଶିଷ୍ଟ ପୁରୁଷ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯାଉଛି। ସାଉଥମ୍ପଟନ୍ଠାରେ ୟୁଟିଲିଟା ବାଉଲ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ସନ୍ଧ୍ୟା 7 ପରିବର୍ତ୍ତେ ମ୍ୟାଚ୍ 7:30 ଆରମ୍ଭ ହେବ। ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍ଟି ବାତିଲ ହୋଇଥିବା ବେଳେ ଅନ୍ୟ 3 ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇ 3-0 ଆଗୁଆ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ସମୟ ଆଜି ରାତି 2:30 ଏବଂ ଆସନ୍ତାକାଲି ସକାଳ 6:30 ଅନ୍ୟ 2 କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ରାତି 2:30 ମିଆମି ଷ୍ଟାଡିୟମ୍ଠାରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ସକାଳ 6:30 ଚତୁର୍ଥ କ୍ୱାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ପରସ୍କରକୁ ଭେଟିବେ। ସ୍ୱେନ୍ ଓ ଫ୍ରାନ୍ସ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ଭାରତ ଇଂଲଣ୍ଡ ମହିଳା ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଆଜିର ଦ୍ୱିତୀୟ ଦିବସରେ ଇଂଲଣ୍ଡ ତା'ର ପ୍ରଥମ ଇନିଂସ୍ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ 8 ୱିକେଟ୍ ବିନିମୟରେ 169 ରନ୍

0: সংগ্রহ করেছে। টস জিতি ভারত ব্যাটিং করিবাকু নিষ্পত্তি নেইথিলা। প্রথম ইনিংসে ভারত 285 রন সংগ্রহ করেছে। মুখ্য সংবাদগুড়িক পুনিথরে, ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ 5 ବୁଝାମଣା ପତ୍ର ସ୍ୱାକ୍ଷରିତ। ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଏବଂ ଭାରତ ଇଂଲଣ୍ଡ ପୁରୁଷ ଟି20 ସିରିଜ୍ର ପଞ୍ଚମ ତଥା ଶେଷ ମ୍ୟାଚ୍ ବିଳମ୍ବିତ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ। ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ଏଣିକି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଉତ୍ପାଦିତ ଉତ୍ପାଦଗୁଡ଼ିକ ବିକ୍ରି ପାଇଁ ଦୂର ସ୍ଥାନକୁ ଡାକ ବିଭାଗ ସହାୟତାରେ ପଠାଯାଇପାରିବ। ନବରଙ୍ଗପୁରରେ ଭାରତୀୟ ଡାକ ବିଭାଗ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ପାଇଁ ସଚେତନତା ଓ ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବ୍ରହ୍ମପୁର ଅଞ୍ଚଳର ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ବିନୋଦ କୁମାର କହିଛନ୍ତି ଡାକ ବିଭାଗର ପାର୍ସଲ ଓ ଲଜିଷ୍ଟିକ୍ ସେବା ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ଉତ୍ପାଦକୁ ସହଜରେ ଦେଶର ବିଭିନ୍ନ ସ୍ଥାନକୁ ପଠାଇ ପାରିବେ।
2: ବେସିକ ପର୍ପଜ ଇସ୍ ଭିଜିଟ୍ କା ଦୋନୋ କେ ବିଚ୍ କା ଗ୍ୟାପ୍ କମ୍ କରନା ହେ ତାକି ସେଲ୍ଫ ହେଲ୍ପ ଗ୍ରୁପ୍ କେ ଲୋଗ ଜୋ ଭି ଅପନା ଉତ୍ପାଦନ କରତେ ହେ ଉସକୋ ପ୍ରପର ତରିକେ ସେ ମାର୍କେଟ ତକ ପହଞ୍ଚାୟା ଜା ସକେ ଔର ଇସମେ ଜୋ ଭି ଇଣ୍ଡିଆ ପୋଷ୍ଟ କି ସର୍ଭିସେସ କା ମଦଦ ହୋ ସକତି ହେ ଓ ହମାରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଉସକୋ ସମଝେ ଔର ଉନକୋ ଫାସିଲିଟି ଉପଲବ୍ଧ କରାଏ। ଇସମେ ସ୍ପେଶାଲ ଜୋର ରହା ହେ ସେଲ୍ଫ ହେଲ୍ପ ଗ୍ରୁପ୍ କେ ଉତ୍ପାଦୋ କୋ ପ୍ରମୋସନ କରନେ କେ ଲିଏ मीडिया पोस्ट रिटेल पोस्ट और पार्सल सर्विसेज का। सेल्फ हेल्प ग्रुप में ज्यादातर महिलाएं काम करती हैं और ये महिला एम्पावरमेंट की दिशा में एक बड़ा कदम है। मेरे ब्रांच पोस्ट मास्टर्स जो यहाँ पर हैं उन सबको ये एजुकेट किया गया है, अवेयरनेस फैलाई गई है ताकि इंडिया पोस्ट की सर्विसेज का भी प्रमोशन हो और साथ ही साथ सेल्फ हेल्प ग्रुप के उत्पादों को उचित मूल्य मिल सके, उचित बाजार मिल सके। उड़ीसा में बहुत सारे ऐसे हैंडीक्राफ्ट के प्रोडक्ट्स हैं और कैशूनट है, टर्मरिक पाउडर है, रागी है, इन सबको हम प्रमोट करना चाहेंगे और अभी भी सेल्फ हेल्प ग्रुप के लोग इसका उत्पादन कर रहे हैं और साथ ही सेल भी कर रहे हैं, लेकिन वो सेल एक बहुत छोटे लेवल पर चल रही है। छोटे लेवल पर मतलब ज्यादातर वो कंज्यूम हो जाती है लोकल लेवल पर, तो हम चाहते हैं कि इसको स्टेट लेवल पर दूसरे डिस्ट्रिक्ट्स में और दूसरी स्टेट्स में भी बढ़ावा मिले और इसी के लिए हम रागी पाउडर, टर्मरिक और जंगल हनी को प्रमोट करना चाहते हैं ताकि पोस्ट ऑफिस के माध्यम से उच्च गुणवत्ता वाले उत्पादों को हम कंज्यूमर तक पहुंचा सकें और साथ ही उसका मैक्सिमम बेनिफिट सेल्फ हेल्प ग्रुप के मेंबर्स को मिल सके। जब मिडिलमैन बीच में से निकल जाएगा तो जो एक्सपेंसेस हैं, ओवरहेड एक्सपेंसेस जब कम होंगे तो डेफिनेटली कंज्यूमर को मार्केट रेट से थोड़ा कम मिलेगा और सबसे बड़ी बात है कि उसमें गुणवत्ता बड़ी उत्कृष्ट क्वालिटी की होगी और सेल्फ हेल्प ग्रुप के लोगों को।
1: ନବରଙ୍ଗପୁରରେ ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ମନିଟରିଂ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା କରାଯିବା ସହ ଲୋକଙ୍କ ପାଖରେ ଯୋଜନାର ସୁବିଧା ଶୀଘ୍ର ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଡାବୁଗାଁ ବିଧାନସଭା ଅଞ୍ଚଳର ପ୍ରାୟ 300 ଜଣ ବିଜେପିରେ ଯୋଗ ଦେଇଛନ୍ତି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଅନ୍ୟାନ୍ୟ ଦଳୀୟ ନେତା ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ଗସ୍ତରେ ଯାଇ ଭାସ୍କେଲ ନଦୀ ଉପରେ ପ୍ରାୟ 4,08,00,000 ଟଙ୍କା ବ୍ୟୟରେ ନିର୍ମିତ ସେତୁର ଲୋକାର୍ପଣ କରିଛନ୍ତି। ଏହି ସେତୁ ଉମରକୋଟ ରାଇଘର ଅଞ୍ଚଳର ଯାତାୟାତକୁ ଅଧିକ ସୁଗମ କରିବ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକଶିତ ଭାରତ ରୋଜଗାର ଗ୍ୟାରେଣ୍ଟି ଅଭିଯାନର ଶୁଭାରମ୍ଭ ଅବସରରେ ସିଧା ପ୍ରସାରଣ ଦେଖାଯାଇଥିଲା। କାର୍ଯ୍ୟକ୍ରମରେ ରୋଜଗାର ସୃଷ୍ଟି, କାମ ନ ମିଳିଲେ ବେରୋଜଗାରୀ ଭତ୍ତା ଏବଂ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିକାଶର ଧାରା ଓଡ଼ିଶା ସାରା ଅଭିଯାନ ଅନ୍ତର୍ଗତ ନବରଙ୍ଗପୁର ଓ ଉମରକୋଟରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ମନ୍ତ୍ରୀ ବିଭୂତିଭୂଷଣ ଜେନା ରାଜ୍ୟର ବିକାଶ ଶିଳ୍ପ

0: ଉତ୍ଥାନ ଓ ଜନକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ମତ ରଖିବା ସହ ବୁଦ୍ଧିଜୀବୀଙ୍କ ପରାମର୍ଶ ଆହ୍ୱାନ ଦେଇଥିଲେ। ନବରଙ୍ଗପୁରରେ ସ୍ୱଦେଶୀ ଜାଗରଣ ମଞ୍ଚର ଦୁଇଦିନିଆ ପ୍ରଶିକ୍ଷଣ ଓ ବିଚାରବର୍ଗ କାର୍ଯ୍ୟକ୍ରମ ଶେଷ ହୋଇଛି। ଏଥିରେ ଦେଶର ଆର୍ଥିକ ନୀତି, ଗ୍ରାମୀଣ ବିକାଶ, ପରିବେଶ ସୁରକ୍ଷା ଓ ସ୍ୱାବଲମ୍ବନ ଭଳି ବିଷୟରେ ଆଲୋଚନା ସହ 14 ଜିଲ୍ଲାର 120 ଜଣ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ।
1: ମୋତେ ରକ୍ଷା କର, ଏ ଦୁର୍ଦିନରେ ମୋ ପାଖରେ ଟିକେ ଠିଆ ହୁଅ।

ହଁ ଶ୍ରୋତା ବନ୍ଧୁ, ଏ ହେଉଛି ବନାନୀର ଅନ୍ତରାତ୍ମାର କଥା, ତା ହୃଦୟ ଭିତରର ଆର୍ତ୍ତ ଚିତ୍କାର। ଥରେ ଚିନ୍ତା କଲେ, ଜଙ୍ଗଲରେ ନିଆଁ ଲଗାଇ ଆମେ କଣ ଲାଭ ପାଉଛେ? ବଣ ଜଙ୍ଗଲକୁ ଧ୍ୱସ୍ତ ବିଧ୍ୱସ୍ତ କରି ସବୁ ଜିମାମୟ ପରିବେଶକୁ ନଷ୍ଟ କରି ମାଟି ମାକୁ ଆମେ କଷ୍ଟ ଦଉନି କି? ମାତ୍ର ଏ ବିଷୟରେ କେହି କେବେ ଚିନ୍ତା କରୁନାହାନ୍ତି। ଆଉ ମଣିଷ ନିଜର ସୌଖୀନ ମନୋଭାବ ପାଇଁ ବଣ ଜଙ୍ଗଲକୁ ନଷ୍ଟ କରି ଆସବାବପତ୍ର ତିଆରି କରି ଚାଲିଛି। ପ୍ରଗତି ନାଁରେ କଳ କାରଖାନା ରାସ୍ତାଘାଟ ନିର୍ମାଣ କରି ଜଙ୍ଗଲ କାଟି ଦୁର୍ଗତିକୁ ଟାଣି ଆଣୁଛୁ ଆମେ ମାନେ। ଗାଁ ଛାଡି ସହରାଭିମୁଖୀ ହେଉଛି ଏ ମଣିଷ, ଫଳରେ ସହରରେ ଗଢି ଉଠୁଛି ବଡ ବଡ ଅଟ୍ଟାଳିକା। ଜନସଂଖ୍ୟାର ଅହେତୁକ ବୃଦ୍ଧି ଫଳରେ ବାସସ୍ଥାନର ସମସ୍ୟାକୁ ପୂରଣ କରିବାକୁ ଯାଇ ଜଙ୍ଗଲ ଉପରେ ଆଧିପତ୍ୟ ଜାହିର କରି ଚାଲିଛି ଏଇ ମଣିଷ। ଜନସଂଖ୍ୟା ବୃଦ୍ଧି ହେତୁ ଖାଦ୍ୟ ସମସ୍ୟାର ସମାଧାନ କରିବାକୁ ଯାଇ ଜୈବିକ ଚାଷ ପରିବର୍ତ୍ତେ ଅଧିକ ଉତ୍ପାଦନ ଆଶାରେ ରାସାୟନିକ ସାର କୀଟନାଶକ ପ୍ରୟୋଗ କରି ଚାଲିଛି ଫସଲରେ ଏଇ ମଣିଷ। ତେଣୁ ପ୍ରଥମେ ଜନସଂଖ୍ୟା ବୃଦ୍ଧିରେ ରୋକ ଲଗେଇବାକୁ ପଡିବ, ନହେଲେ ଆଗକୁ ଖାଦ୍ୟାଭାବ ଜଳାଭାବ ଦେଖାଦେବ। ଜନସଂଖ୍ୟା ବୃଦ୍ଧି ଫଳରେ ବେକାରୀ ସମସ୍ୟା ଦେଖାଦେଉଛି। ବେକାରୀ ସମସ୍ୟାକୁ ଦୂର କରିବାକୁ ଯାଇ ବିଭିନ୍ନ କଳ କାରଖାନା ମୁଣ୍ଡ ଟେକୁଛି ସେ ପୁଣି ଜଙ୍ଗଲ ଜମିରେ। ବଣ ଜଙ୍ଗଲ ଗଛ ସଂଖ୍ୟା କମିବା ଫଳରେ ପାଣିପାଗର ଅନିୟମିତତା ଦେଖାଦେଉଛି। ହଁ ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆସନ୍ତୁ ହାତରେ ହାତ ମିଳାଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଜନସଂଖ୍ୟା ବୃଦ୍ଧିର କୁପରିଣାମ ସମ୍ପର୍କରେ ଅବଗତ କରାଇବା, ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଚେଷ୍ଟା କରିବା, ଖାଲି ଥିବା ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କରିବା, ଜଳର ମହତ୍ତ୍ୱକୁ ଉପଲବ୍ଧି କରିବା, ଜଳର ସୁବିନିଯୋଗ କରିବା ସହିତ ଜଳ ବିଭାଜିକା ପ୍ରକଳ୍ପ

0: पोखरी ड्याम प्रभृति तैयार करी माटीर जल धारण क्षमता को बढ़ेबा पई चेष्टा करिबा। श्रोता बंधु आज बनानी कार्यक्रम रे रहिछे एक विशेष आलोचना। आलोचनार विषय होउछि माटीर जल धारण क्षमता ओ जंगल। ए संपर्क रे आलोचना करिबा पई आम सहित अछंती वन संरक्षक हर्षवर्धन उद्गाता। तांको सहित आलोचना रे अंश ग्रहण करूछंती दुर्गा माझी।
1: हर्षवर्धन बाबू आपनकु स्वागत करूछु बनानी कार्यक्रम को। नमस्कार।
2: नमस्कार आज्ञा।
1: तबे निश्चित भावे गोटे उपाधि विषय वस्तु सदाबेले आम चिंता करी आसीछु जे प्रकृतरे आमर जो परिवेश रे आमे रहूछे ताहा सुस्थ अछि ना नै। ପାଣି ଯେମିତି ତଳକୁ ତଳକୁ ଚାଲି ଯାଉଛି ଆଉ ପାଣିର ଯୋଉ ଉତ୍ସ ସେଟା କମିଯାଉଛି। ଆପଣ ଟିକେ ସୂଚନା ଦେବେ ଶ୍ରୋତାବନ୍ଧୁମାନଙ୍କୁ ପ୍ରଥମେ ଯୋଉ ଆମର ପୃଥିବୀ ପୃଷ୍ଠ ରହିଛି କେତେ ଜଳ ଅଛି ସେଇ ଭିତରୁ ବ୍ୟବହାରଯୋଗ୍ୟ ଜଳର ପରିମାଣ କେତେ?
2: ଦେଖନ୍ତୁ ଆମ ପୃଥିବୀ ହେଉଛି ଗୋଟେ ଜଳର ଗ୍ରହ। ପୃଥିବୀର ଯେତେ ଉପର କ୍ଷେତ୍ରଫଳ ରହିଛି ସେଥିରୁ 71% ବୋଧେ ସମୁଦ୍ର,
1: ଆଜ୍ଞା,
2: ବାକି ସ୍ଥଳ ଭାଗ। ଏଇ ଯେ 71 ଭାଗ ରହିଲା ସମୁଦ୍ର, ସେ ସବୁଯାକ ହଉଛି ଲୁଣିଆ ପାଣି, ତାକୁ କୌଣସି ପ୍ରକାର ଆମେ ବ୍ୟବହାର କରିପାରୁନେ। ଯେତେ ଜଳ ଯୋଉ ରୂପରେ ଅଛି, କିଏ ବରଫରେ ଅଛି, କିଏ ବାଷ୍ପ ହିସାବରେ ଅଛି ବା ତରଳ ଅବସ୍ଥାରେ ଅଛି ଜଳ, 97% ଜଳ ସେ ସମୁଦ୍ର ଭିତରେ ହିଁ ରହିଗଲା। ଆଉ ଯୋଉ 3% ଜଳ ଆମର ଅଛି ବୋଲି ମଧୁର ଜଳ ଆମେ କହୁଛୁ, ସେଥିରୁ ମଧ୍ୟ ବରଫ ଆକାରରେ ଆମର 68% ରହିଗଲା। ଯୋଉ ଉତ୍ତର ମେରୁ ହଉ, ଦକ୍ଷିଣ ମେରୁ
1: ଅଞ୍ଚଳ,
2: ମେରୁ ଅଞ୍ଚଳ ବା ଉଚ୍ଚ ପାହାଡ଼ ହିମାଳୟ ଭଳିଆ ପାହାଡ଼ ବରଫ ଗ୍ଲାସିୟର,
1: ଆଜ୍ଞା,
2: ସେଇଥିରେ ରହିଗଲା। 30% ଜଳ ମାଟି ତଳେ ଭୂତଳ ଜଳ ହେଇକି ରହିଗଲା,
1: ଆଜ୍ଞା।
2: ଆଉ ଯାହା ଆମେ ଜଳ ବୋଲି ଦେଖୁଛେ, ନଦୀ ନାଳ ପୋଖରୀ କି ହ୍ରଦ ଯାହା ଦେଖୁଛେ ଆମେ, ତା ଭିତରେ ମଧୁର ଜଳ ଯଦି କହିବା 0.3%,
1: ଆଜ୍ଞା,
2: ମାନେ ଏତେ କମ ଆମର ମଧୁର ଜଳ ଯାହାକୁ ଆମେ ବ୍ୟବହାର କରୁଛୁ ପିଇବା ପାଇଁ ହଉ ବା ଗାଧେଇବା ପାଇଁ ହଉ, ଲୁଗା ସଫା କରିବାକୁ ହଉ, ଏପରିକି କୃଷି କର୍ମରେ କଳକାରଖାନାରେ ଯାହା ଆମେ ବ୍ୟବହାର କରୁଛୁ ସେଇ ପାଣିକି ଆମେ ବ୍ୟବହାର କରୁଛୁ। ଏତେ କମ ପରିମାଣର ଯୋଉ ଜଳ ରହିଛି ତାକୁ ଯଦି ଆମେ ଠିକ ଭାବରେ ବ୍ୟବହାର ନ କରିବା କି ତାର ସଂରକ୍ଷଣ ଯଦି ଠିକ ଭାବରେ ନ କରିବା, ତାହେଲେ ଆଗାମୀ ଦିନରେ ଯୋଉ ସମସ୍ୟା ଦେଖାଯିବ ସେ ଜଳକୁ ନେଇକି ହବ।
1: ତେବେ ନିଶ୍ଚିତ ଭାବରେ ଆପଣ ଯାହା କହିଲେ, ଯେତିକି ଜଳ ଉତ୍ସ ଅଛି, ଯୋଉ ବ୍ୟବହାର ଯୋଗ୍ୟ ଜଳ ଯୋଉଟା ଆପଣ କହିଲେ, ତାକୁ ନେଇକି ଆମକୁ ଚିନ୍ତା କରିବାକୁ ପଡିବ ତାର କେମିତି ସୁବିନିଯୋଗ ହବ। ଅର୍ଥାତ୍ ଆମେ ଦେଖିବାକୁ ଗଲେ କୃଷି କ୍ଷେତ୍ର ହଉ ବା ଯୋଉ ବ୍ୟବହାର ଯୋଉ ପାଣି ଯୋଉଗୁଡା ସବୁ ଆମେ ବ୍ୟବହାର କରୁଛୁ କଥା ସବୁ ଆପଣ କହିଲେ, ସେଥିରେ ମଧ୍ୟ ଆପଣ ଦେଖିବେ ଆମେ ଠିକ ବିନିଯୋଗ କରୁନେ, ଜଳ ପ୍ରଦୂଷଣ ହଉଛି ଏବଂ ପ୍ରଦୂଷଣ ହେବା ଦ୍ୱାରା ଆମର ବ୍ୟବହାର ଯୋଗ୍ୟ ଜଳର ପରିମାଣ କମିଯାଉଛି, ସେ ବିଷୟରେ ଟିକେ ଧାରଣା ଦେବେ।
2: ଭାରତରେ ତ ପ୍ରାୟ ଗଙ୍ଗା ନଦୀ କୁହନ୍ତୁ, ଯେକୌଣସି ନଦୀ, ମହାନଦୀ କୁହନ୍ତୁ, ବ୍ରାହ୍ମଣୀ କୁହନ୍ତୁ, ସବୁଗୁଡାକ ଆମର ପ୍ରଦୂଷଣ ହେଇଗଲାଣି,
1: ଆଜ୍ଞା।
2: ଜଳର ପ୍ରକୃତ ମଧୁରତା ନାହିଁ। ପ୍ରାୟତଃ ନଦୀ କୂଳରେ ସବୁ ଆମର ଶିଳ୍ପ କଳକାରଖାନା ଯୋଉ ପ୍ରତିଷ୍ଠା କରାହେଇଛି, ଏଥିପାଇଁ କରାହେଇଛି ଯେ ନଦୀରୁ ପାଣି ନେବେ ପୁଣି ବ୍ୟବହାର କରିକି ତାର
1: ନଦୀକୁ
2: ଛାଡ଼ିଦେବେ। କିନ୍ତୁ ଏଇ ଯୋଉ ସମସ୍ୟା ରହିଲା, ସେମିତି ସହର, ଯେତେ ସହର ଗାଁ ଗଣ୍ଡା ସବୁ ବସତି ହେଇଛି ନଦୀ କୂଳରେ ହେଇଛି, ନଦୀ କୂଳକୁ ମଧ୍ୟ ସେ ଯୋଉ ସହରର ଯେତେକ ଆବର୍ଜନା, ଯେତେକ ନର୍ଦ୍ଦମା, ଯେତେକ ପରିତ୍ୟକ୍ତ ଜଳ ତାକୁ ବି ଆମେ ଛାଡ଼ିଲେ, ତା ଛଡା ନଦୀ ଭିତରେ ଯେତେକ ପ୍ଲାଷ୍ଟିକ ପଲିଥିନ ଭଳିଆ ଯାହାକୁ କି ବିଘଟନ ହେଇପାରୁନି ହଜାର ହଜାର ବର୍ଷ ଲାଗିକି, ସେଇଭଳିଆ ବର୍ଜ୍ୟବସ୍ତୁ ମଧ୍ୟ ଆମେ ନଦୀ ଭିତରକୁ ଛାଡ଼ିଲେ, ଏପରିକି ଆମର ଯୋଉ ଖୋଲା ଶୌଚ କରୁଛେ ସେଗୁଡାକ ମଧ୍ୟ ଗାଈ ଗୋରୁଙ୍କୁ ଗାଧେଇବାଠୁ ଆରମ୍ଭ କରି ଲୁଗା ସଫାଠୁ ଯୋଉ ଗାଁ ଗହଳିର ଯୋଉ
1: ପୋଖରୀ
2: ରହିଛି ସେଗୁଡାକ ମଧ୍ୟ ମଧୁର ଜଳ ସବୁ ପ୍ରଦୂଷିତ ହଉଛି,
1: ଆଜ୍ଞା।
2: ଯାହାଫଳରେ କଣ ହଉଛି, ଆମେ ଯାହାକୁ ମାନେ ଅମୃତ ବୋଲି ଭାବିକିରି ଗ୍ରହଣ କରୁଛୁ ସେ ପ୍ରକୃତରେ ବିଷାକ୍ତ ହେଇଗଲାଣି। ନଦୀରେ ଆଉ ଜଳଜୀବ ମାନଙ୍କର ଦୃଶ୍ୟମାନ ହଉନାହିଁ, ବିଲୋପ ହେଲେଣି ସବୁ,
1: ଆଜ୍ଞା।
2: ବହୁତ ନଦୀ ଆଉ ତାର ବାସ ଉପଯୋଗୀ ଜଳଜୀବ ପାଇଁ ଆଉ ରହୁନାହିଁ,
1: ଆଜ୍ଞା।
2: ପ୍ରଥମେ ଆମେ ଗୋଟେ ଜିନିଷ ଭାବିବା ଦରକାର ଯେ କେମିତି ଆମେ ଯୋଉ କଳକାରଖାନା କରୁଛେ ନିଷ୍କାସିତ ଜଳକୁ ସିଧାସଳଖ ନଦୀ ବା ସମୁଦ୍ରକୁ ନ ଛାଡ଼ିକିରି ଯଦି ଗୋଟେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାହନ୍ତା, ତାକୁ ବିଶୋଧନ କଲା ପରେ ପାଣିକୁ ଛଡ଼ାଯାଆନ୍ତା, ତାହେଲେ ଏତେ ପ୍ରଦୂଷଣକାରୀ ଦ୍ରବ୍ୟ ସେଥିରେ ଆଉ ରୁହନ୍ତା ନାହିଁ। ସେ ସହରର ନର୍ଦ୍ଦମା ହଉ ବା ଶିଳ୍ପ କଳକାରଖାନାର ବର୍ଜ୍ୟ ତରଳ ପଦାର୍ଥ ହଉ, ସେମିତି ଆମକୁ ଟିକେ ସଚେତନ ହେବାର ଏବେ ଆବଶ୍ୟକତା ରହିଛି। ରାସାୟନିକ ସାର ମଧ୍ୟ ବ୍ୟବହାର କରାଯାଉଛି, ତା ଯୋଗୁଁ କେବଳ ଜଳର ଯେ କ୍ଷତି ହଉନି, ମୃତ୍ତିକାର ମଧ୍ୟ କ୍ଷତି ହଉଛି। ମୃତ୍ତିକାର ରାସାୟନିକ ଯୋଉ ଅବସ୍ଥାକୁ ମଧ୍ୟ ଆମେ ଯୋଉ ପ୍ରକାର ପରିବର୍ତ୍ତିତ କରୁଛୁ, ତା ଫଳରେ ସିଏ ଆଉ ଏତେ ଉତ୍ପାଦନ କ୍ଷମ ହେଇପାରୁ ନାହିଁ,
1: ଆଜ୍ଞା,
2: ମୃତ୍ତିକା।
1: ତେବେ ଏଇ ଯୋଉ ପ୍ରଦୂଷଣ କଥା କହିଲେ, ଯୋଉଟାକି ଆମକୁ ସଚେତନ ହେବାକୁ ପଡିବ, ଯାହାକି ତାର ନିରାକରଣ ଆମ ହାତରେ ହିଁ ଅଛି, ଯାହା କହିଲେ ତାକୁ ଯଦି ବନ୍ଦ କରିବା ତାହେଲେ ଆମ ନିରାକରଣ ହେଇଯିବ। ତେବେ ଯୋଉଠି ଆମେ ଧରନ୍ତୁ ଚାଷ କରୁଛେ ବା ଯୋଉଠି ଆମେ ରହିଛେ, ଯୋଉ ମାଟି ତାରି ଆଧାର ନେଇକି ତାକୁ ଆମେ କଣ ଜାଣିବା?

0: ଏବଂ ପ୍ରକୃତରେ କୋଉ ସବୁ ଉପାଦାନକୁ ନେଇକି ସେ ମାଟି ଗଠନ ହେଇଛି, ଏହା କେମିତି ଆପଣଙ୍କର ଗୋଟେ ସଂଯୁକ୍ତ ରହିଛି, ସେ ବିଷୟରେ ଟିକେ ଶ୍ରୋତାମାନଙ୍କୁ ଧାରଣା ଦେବେ କି?
1: ଦେଖନ୍ତୁ, ପୃଥିବୀର ପୃଷ୍ଠଭାଗଟାକୁ ଆମେ କହୁଛେ ମାଟି,
0: ଆଜ୍ଞା,
1: କିନ୍ତୁ ଏମିତି ସାଧାରଣ ଭାବରେ ଯଦି କହିବା ପୃଥିବୀର ପୃଷ୍ଠଭାଗଟା ମାଟି ବୋଲି, ସେମିତିରେ ତାର ଅର୍ଥ ପ୍ରକୃତରେ ଆମେ ବ୍ୟାଖ୍ୟା କରିପାରୁନେ। ମାଟି ଗୋଟେ କହିଲେ ଗୋଟେ ବଡ ଜଟିଳ ପଦାର୍ଥକୁ ପଳେଇଲା। କେମିତି ଦେଖନ୍ତୁ, ମାଟିଟା ତିଆରି ହେଇଛି ଗୋଟେ ଆମର ଯେମିତି ପଥର ଖଣ୍ଡ ଖଣ୍ଡ ହେଲା, ଗୋଡ଼ି ହେଲା, ଗୋଡ଼ିରୁ ବାଲି ହେଲା, ବାଲିରୁ ଛୋଟ ଛୋଟ ତାର କଣିକା ବାଲି ରେଣୁ ଧୂଳି ଏମିତି ହେଇକିରି ସେ ଗୋଟେ ତାର ବିଖଣ୍ଡିତ ହେଇକି ଛୋଟ ଛୋଟ ବାଲିର ପଦାର୍ଥ ରହିଲା ବା ମାଟିରେ ସେ ଉପାଦାନ ରହୁଛି। ଖାଲି ସେତିକି ହେଲେ ହବ ନାହିଁ, ସେଥିରେ ବିଭିନ୍ନ ଜୈବିକ ପଦାର୍ଥ ମଧ୍ୟ ମିଶିକି ରହିଛି। ବୃକ୍ଷଲତା ଜୀବଜନ୍ତୁଙ୍କର ଦେହାବଶେଷ ବୃକ୍ଷର ପତ୍ର ଶୁଖିଲା ପତ୍ର ପଡିକି ପଚିକିରି ଯୋଉ ତା ଭିତରେ ଜୈବ ସାର ଖତ ରହୁଛି, ସେଗୁଡାକ ମିଶିଲେ ଯାଇକି ସେ ତାର ଯୋଉ ବଞ୍ଜିଟା ପଡୁଛି ତାକୁ ଗଜା ହେବାରେ ବା ତାର ଖାଦ୍ୟ ସାର ଯୋଗେଇବାରେ ସାହାଯ୍ୟ କରୁଛି। ସେ ଖାଦ୍ୟ ସାର ରହୁଛି, ଜୈବିକ ଖତ ରହୁଛି, ତା ସହିତ ତା ଭିତରେ ପାଣି ଆଉ ବାୟୁ,
0: ଆଜ୍ଞା,
1: ଯଦି ନ ରହିବ ତାହେଲେ କୌଣସି ଗୁଳ୍ମଟିଏ ହଉ ବା ବୃକ୍ଷଟିଏ ହଉ ସିଏ ସେଠି ଉଧେଇ ପାରିବ ନାହିଁ ବା ବଞ୍ଚିପାରିବ ନାହିଁ। ଆଉ ଏମାନେ ଯଦି ବଞ୍ଚି ନ ପାରିବେ, ପୃଥିବୀ ଉପରେ ବସବାସ କରୁଥିବା ପ୍ରାଣୀ ଜଗତ ମଧ୍ୟ ବଞ୍ଚିପାରିବ ନାହିଁ। ତେଣୁ ମାଟି ହଉଛି ଗୋଟେ ଆଧାର, ସିଏ ସବୁଯାକ ଜୀବନ ଶକ୍ତିକୁ ସିଏ ଉଜ୍ଜୀବିତ କରିବା ପାଇଁ ତାର କ୍ଷମତା ରହିଛି।
0: ତାମାନେ ଆପଣଙ୍କୁ ହଜାର ହଜାର ବର୍ଷ ଲାଗୁଥିବ ଏଟାକୁ ତିଆରି ହେବା ପାଇଁ,
1: ଗୋଟେ ଇଞ୍ଚ ମାଟି ତିଆରି ହେବା ପାଇଁ ଗୋଟେ ହଜାର ବର୍ଷ ଲାଗେ।
0: ଆଜ୍ଞା,
1: କେତେ କଷ୍ଟରେ କେତେ ପ୍ରୋସେସ ଦେଇକିରି ସେ ଆସୁଛି, ବିଘଟନ ହେଇକିରି ପଥରରୁ ଆସ୍ତେ ଆସ୍ତେ ଯୋଉ ବାଲି ବାଲିରୁ ରହିଲା ପଟୁ ପଟୁରୁ କର୍ଦ୍ଦମ ଯୋଉଟାକୁ କହନ୍ତି ସିଲ୍ଟ କ୍ଲେ, ସେଗୁଡାକ ସବୁ ଏତେ ଏତେ ଯୋଉ ରହୁଛି, କେତେ ବର୍ଷ ଲାଗୁଛି ବିଘଟନ ହେବାକୁ। ବିଘଟନ ପାଇଁ ଗୋଟେ ୱେଦରିଂ ପ୍ରୋସେସ ଯୋଉଟାକି ଜଳବାୟୁର ପ୍ରଭାବରୁ ସେ ଆସ୍ତେ ଆସ୍ତେ ଭାଙ୍ଗୁଛି, ଆଉ ବିଭିନ୍ନ ଅଣୁଜୀବ ମାନଙ୍କର ପ୍ରକ୍ରିୟା ଯୋଗୁଁ ମଧ୍ୟ ସେ ବିଘଟିତ ହେଇକିରି କ୍ଷୁଦ୍ର କ୍ଷୁଦ୍ର ଅଣୁରେ ବା ରେଣୁରେ ପରିଣତ ହେଉଛି।
0: ତାମାନେ ଆପଣ କହୁଛନ୍ତି ଯେ ମାଟି ଗୋଟେ ଜୀବନ୍ତ ବସ୍ତୁ, କାହିଁକି ନା କୌଣସି ମଞ୍ଜିଟିଏ ଯଦି ସେଠି ପଡୁଛି ସେ ଯେତେବେଳେ ବୃଦ୍ଧି ହେଉଛି ବୃକ୍ଷରେ ପରିଣତ ହେଉଛି, ତାମାନେ ଆମେ ଦେଖୁଛେ ଯେ ସେ ଗୋଟେ ଆଧାର ରହିଛି ବର୍ଷ ବର୍ଷ ଧରିକି, ସେ ଗୋଟେ ଜୀବନ୍ତ ବସ୍ତୁ ଯୋଉଟାକି ଆମେ ଜାଣିପାରୁଛେ ଯେ ଆମେ ମାଟି ବିନା କୌଣସି ଆପଣଙ୍କର ବୃକ୍ଷ ଲତାଦି ବା ଜଙ୍ଗଲ ସୃଷ୍ଟି
1: ହେଇପାରିବ ନାହିଁ।
0: ତେବେ କୋଉ ସବୁ ଉପାଦାନ ସବୁ ରହିଛି ନେଇକି ଆମେ କରୁଥିବେ ସେଠି ସମୟ ଧାରଣା ଦେବେ?
1: କିନ୍ତୁ ଉପାଦାନ ଭିତରେ କହିଲେ ମୁଁ ଯୋଉ କହିଲି ମାଟିରେ ଧୂଳି କଣା ବା ବାଲି ଆଉ ତାର
0: ଜୈବ ଉପାଦାନ,
1: ଜୈବ ଉପାଦାନ ଗୁଡିକ ରହୁଛି। ଜୈବ ଉପାଦାନ କହିଲି ପତ୍ର ଗଛ ପତ୍ର ଜୀବଜନ୍ତୁଙ୍କର ଦେହାବଶେଷରୁ ସେ ଆସିଲା।
0: ଆଚ୍ଛା,
1: ତାପରେ ଯୋଉ ପାଣିଟା ଆସୁଛି ସେ ଭିତରକୁ ପାଣି ଗଲା କେମିତି, ତେଣୁ କୋଉଠୁ ଆସୁଛି? ଭୂତଳ ଜଳ ଅଲଗା ଅଛି, ଭୂତଳ ଜଳ ତ ବହୁତ ତଳେ ଅଛି, ଯେମିତି କହିଲି 30% ଭୂତଳ ଜଳ ଭିତରେ ରହୁଛି, କିନ୍ତୁ ବିଶେଷ ଭାବରେ ଆମର ଜଙ୍ଗଲ ବା ଆମର କୃଷି ପାଇଁ ଯାହା ଆବଶ୍ୟକ ହଉଛି ସେ ପାଣିଟା ଆମେ ସିଧାସଳଖ ବର୍ଷାରୁ ପାଉଛୁ।
0: ଆଚ୍ଛା,
1: ବର୍ଷା ଯେତେବେଳେ ପଡୁଛି ସେ ମାଟି ଉପରେ ପଡିଲା, ମାଟି ଉପରେ ସିଧାସଳଖ ନ ପଡିଲେ ବି ଗଛ ବୃକ୍ଷ ଉପରେ ପଡିଲା, ପଡିକିରି କ୍ରମାନ୍ୱୟରେ ସେ ତଳକୁ ଗଡିକି ମାଟି ଉପରକୁ ଆସିଲା।
0: ଆଜ୍ଞା,
1: ସେ ପାଣିଟା ମାଟିରେ ଭିଜୁଛି, ମାଟି ଭିତରକୁ ଭେଦିକିରି ସ୍ପଞ୍ଜରେ ଯେମିତି ଆମର ପାଣି ଭେଦିଯାଏ ସେମିତି ସେ ପୃଥିବୀର ଉପର ଭାଗଟା ଆମର ସବୁବେଳେ ସେ ସ୍ପଞ୍ଜ ଭଳିଆ କାମ କରେ। ତେଣୁ କିଛି ପାଣି ମାଟିର ରହିଯାଏ, ସେତକ ଯେତେବେଳେ ତାର ସାଚୁରେସନ ହେଇଯାଏ,
0: ଆଚ୍ଛା,
1: ସେତେବେଳେ ହେଇସାରିଲା ପରେ ଆଉ ବଳକା ପାଣି ସେ ନଦୀ ଆକାର ଉପରେ ବୋହିଯିବ, ନହେଲେ ତ ତଳକୁ ଯାଇକି ଭୂତଳ ଜଳର ତାର ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ,
0: ମାଟି ତଳକୁ ପାଣି,
1: ମାଟି ତଳକୁ ପାଣି ଯିବ। ଏ ଯୋଉ ଜଳ ଧାରଣ କ୍ଷମତା ଯୋଉ କୁହାଯାଉଛି, ମାଟିରେ କେତେ ପାଣି ରହୁଛି ଯେତିକି ରହିଲା ସେ ହେଲା ଜଳ ଧାରଣ କ୍ଷମତା।
0: ଆଜ୍ଞା,
1: କାହିଁକି ସେଇ ଜଳଟା ହିଁ ପ୍ରକୃତରେ ଆମର ଗଛର ଚେରକୁ ସେ ପାଣି ମିଳିବ ବା ଚେର ସେଇ ପାଣିଟାକୁ ଶୋଷିକି ନେଇପାରିବ। ଯୋଉ ପାଣି ବୋହି ଯାଉଥିବ ବା ଯୋଉ ପାଣି ଭୂତଳ ଜଳକୁ ପଳଉଛି ସେ ପାଣି ଚେର ତାର ନେଇପାରେନି। ତେଣୁ ସବୁଠୁ ମୁଖ୍ୟ କଥା ହେଲା ଯେ ଆମର ଯୋଉ ରୁଟ୍ ଜୋନ୍ ତାର ଚେର ଯୋଉ ଅଞ୍ଚଳରେ ସ୍ତରରେ ଅଛି ସେଇ ସ୍ତରରେ ପାଣି କେତେ ରହୁଛି, ସେଇଟାକୁ ଆମେ କହୁଛୁ ମାଟିର ଜଳ ଧାରଣ କ୍ଷମତା। ସେଇ କ୍ଷମତାଟା ବିଭିନ୍ନ ପ୍ରକାର ମାଟିର ଅଲଗା ଅଲଗା, ଆପଣଙ୍କର ବାଲିଆ ମାଟି ଯୋଉଟା ରହୁଛି, ବାଲିଆ ମାଟିରେ ଆପଣ ପାଣି ଢାଳନ୍ତୁ ପାଣି ସାଙ୍ଗେ ସାଙ୍ଗେ ତଳକୁ ପଳେଇବ,
0: ଆଜ୍ଞା,
1: ତାର ନ ଦେଖିଲା ବେଳକୁ ପୁଣି ଶୁଖିଯାଇଥିବ,
0: ଆଜ୍ଞା,
1: ସେ ବାଲି ତାକୁ ଧରିକି ରଖିପାରିବନି। ବାଲିଆ ମାଟି ବା ବାଲିରେ ଜଳ ଧାରଣ କ୍ଷମତା କମ, କିନ୍ତୁ ଯୋଉଟା କାଦୁଆ ମାଟି ହେଇଥିବ, କୃଷ୍ଣ କାର୍ପାସ ମୂର୍ତ୍ତିକା ଯୋଉଟା କହୁଛନ୍ତି ସେଟା ହେଇଥିବ, ସେଗୁଡାକରେ କଣ ହୁଏ ବାଲିର ଭାଗ ସେଥିରେ କମ,
0: ଆଜ୍ଞା,
1: ସେଥିରେ ପଟୁ ଭାଗ ବା ସିଲ୍ଟ ଅଧିକା ବା କର୍ଦ୍ଦମ ଭାଗ ଯୋଉଟା
0: ଅଧିକ ରହିଛି,
1: କ୍ଲେ ଭାଗ ଅଧିକା ରହୁଛି, ଯାହାଫଳରେ ସେ ପାଣିଟା ତାକୁ ରଖିବା ପାଇଁ ସୁବିଧା ହେଉଛି। ଆପଣ ଗୋଟେ କୈଶିକ ଛିଦ୍ର ଭିତରେ ଭିତରେ ଥାଏ ସୃଷ୍ଟି ହୁଏ, ଯେତେବେଳେ ଟୋଟାଲ ସର୍ଫେସ ଏରିଆ କୁହନ୍ତୁ ବା ଯୋଉ ରେଣୁ ଗୁଡାକ ରହୁଛି ଧୂଳି କଣିକାର ଉପର ଭାଗରେ ସେ ପାଣିଟା ଲାଗିକି ରହେ, ତେଣୁ ସେଇଠି ବହୁତ କୈଶିକ ଛିଦ୍ର।

0: କୌଶଳ ଅଛି ଯୋଉଟାକି କରୁନେ ବୈଜ୍ଞାନିକ ପଦ୍ଧତିରେ ଯୋଉଥିପାଇଁ କି ମଧ୍ୟ ଏ କାରଣ ରହୁଛି ମୃତ୍ତିକା କ୍ଷୟ ହେବା ପାଇଁ।
1: ତେବେ ଆମେ ଦେଖିବା ଦରକାର ଯେହେତୁ ଜଙ୍ଗଲ କଥା ଆମେ ସଦାବେଳେ କହି ଆସିଛେ, ଏଇ ଜଙ୍ଗଲ ଜଳଧାରଣ କ୍ଷମତାକୁ କେମିତି ବୃଦ୍ଧି କରିଥାଏ ସେ ବିଷୟରେ ଟିକେ ଧାରଣା ଦେବେ।
0: ଦେଖନ୍ତୁ ଯୋଉ କହିଲି ବର୍ଷା ଯେତେବେଳେ ହଉଛି ଜଙ୍ଗଲରେ ଜଙ୍ଗଲ ସିଧାସଳଖ ପଡ଼ୁନି ବାଧାପ୍ରାପ୍ତ ହେଇକି ପଡିଲା, ଜଙ୍ଗଲ ମାଟି ଉପରେ ପ୍ରଥମେ ପାଣି ପଡିଲା, ବର୍ଷା ପାଣି ପଡିଲା,
1: ଉପରସ୍ତର ମାଟି ଉପରେ ଆପଣଙ୍କର ଘଞ୍ଚ ଜଙ୍ଗଲ ଥିବା ଦରକାର,
0: ଜଙ୍ଗଲ ଥିବା ଦରକାର, ସେଇଟା ଦରକାର, ଏବଂ ମାଟି ମଧ୍ୟ ତା ଉପରେ କିଛି ଆଚ୍ଛାଦନ ରହିବା ଦରକାର।
1: ଆଚ୍ଛା,
0: ତାଫଳରେ କଣ ହବ, ଗୋଟେ ଆମର ବୈଜ୍ଞାନିକ ମାନେ କହିଛନ୍ତି ଯେ ଯଦି ଜଙ୍ଗଲରେ ବର୍ଷା ହଉଛି ତାହେଲେ ସେ 18 ଇଞ୍ଚ ବର୍ଷା ପର୍ଯ୍ୟନ୍ତ, 45 ସେଣ୍ଟିମିଟର ବର୍ଷା ପର୍ଯ୍ୟନ୍ତ ବି ସେ ପାଣି ପୁରା ଭେଦିଯିବ ସ୍ପଞ୍ଜ ଭଳିଆ।
1: ଆଜ୍ଞା,
0: ସେ ବାହାରକୁ ପାଣି ବାହାରିବନି, ଶୋଷି ନେଇଯିବ ମାଟି, ସେ ଭିତରେ ରହିଯିବ। ତାପରେ ସେଥିରେ ଠିଆ ଜଳ ରହିଲା ଜଙ୍ଗଲରେ, ତାହେଲେ ଗୋଟେ ଘଣ୍ଟା ଯଦି ଠିଆ ପାଣି ରହିବ 12 ଇଞ୍ଚ ପର୍ଯ୍ୟନ୍ତ ପାଣି ତଳକୁ ଭେଜିଯିବ।
1: ଆଚ୍ଛା,
0: ଗୋଟେ ଘଣ୍ଟା ରହିଲେ, କିନ୍ତୁ ଯୋଉଠି ଜଙ୍ଗଲ ନାହିଁ ସେଠି ଯଦି ଠିଆ ପାଣି ରହିବ ସେ ପାଣି ମାତ୍ର 4 ଇଞ୍ଚ ଭେଦିବ ଭିତରକୁ, ଆଉ ସେମିତି ରହିଥିବ। ପାଣିଟା ଯେତେବେଳେ ଗଡି ଗଡି ଯାଉଛି ସେ କେତେ ସମୟ ନଉଛି ଦୂରତା ଅତିକ୍ରମ କରିବାକୁ,
1: ଆଜ୍ଞା,
0: ସେଇଟା ହେଉଛି ମୁଖ୍ୟ ଜିନିଷ ବିଚାର ଯୋଗ୍ୟ, ଯେତେ ଅଧିକା ସମୟ ନଉଛି ସେତିକି ଭିତରେ କେତେ ପାଣି ତଳକୁ ଯାଉଛି। ତେଣୁ ଜଙ୍ଗଲର ମାଟି ଯେତେ ବର୍ଷା ପାଣି ରହିଲା ସେ ଯଦି ଆସ୍ତେ ଆସ୍ତେ ଗଡିବ ତାହେଲେ ସବୁଯାକ ପାଣି ଆମର
1: ସଂରକ୍ଷିତ
0: ହୋଇକି ରହିଯିବ। ଯଦି ମାଟି ରହିବନି, ଜୈବ ପଦାର୍ଥ ରହିବନି ଏବଂ ଢାଲୁ ବେଶୀ ରହିବ ତାହେଲେ ପାଣି ଠିଆ ହେବାକୁ ତ ସୁଯୋଗ ମିଳିବନି, ଯେତେ ସମୟ ଠିଆ ହେଲେ ବି ପାଣି ଆଉ ଭିତରକୁ ଭେଦିବାର ସୁଯୋଗ ନାହିଁ।
1: ଯେହେତୁ ଜଙ୍ଗଲଟା ଆପଣଙ୍କର ବୃକ୍ଷଲତା ଦେଇ ରହିଥିବ, ତାର ଯୋଉ ଚେର ମାଟିଟାକୁ ବି ଧରି ରଖିଥିବ, ଯାହାଫଳରେ ଆପଣ ସେଇ ଯୋଉ ଚେର ସ୍ତର ରହିଛି ସେ ପର୍ଯ୍ୟନ୍ତ ଆପଣଙ୍କର ମାଟିଟି କେବେ ହେଲେ ହୋଇକି
0: ଯିବ ନାହିଁ। ରୁଟ୍ ଜୋନ୍ ଯୋଉଟା ରହିଛି ସେ ଭିତରେ ପାଣିଟା ଯୋଉ ରହିଲା ସେଟା ଗଛକୁ ମିଳିଲା, ସେଇଟା ଯେତେବେଳେ ସାଚୁରେସନ ହେଇଯାଉଛି, ପରିପକ୍ ହେଇଯାଉଛି, ତା ଉପରେ ସେ ପାଣିଟା ତଳକୁ ଯାଉଛି, ଯୋଉ ଭୂତଳ ଜଳ ହେଉଛି, ଭୂତଳ ଜଳର ସ୍ତର ଯେତେବେଳେ ବୃଦ୍ଧି ପାଉଛି ସେତେବେଳେ ସେ ପାଣିଟା ଆମକୁ ଖରାଦିନେ ମଧ୍ୟ ଆମର କୂଅ ନଳକୂଅ ବା ପୋଖରୀରେ ଚାଷ ଜମିରେ ସେଇଟା ଉପଲବ୍ଧି ହେଉଛି, ସେଇଟା ଆମେ ଜାଣିବା ଦରକାର। କେବଳ ବର୍ଷା ଦିନେ ତ ସବୁଆଡେ ବର୍ଷା ହେଲା, ବର୍ଷା ଦିନରେ ପାଣିର ଅଭାବ ନୁହଁ, କିନ୍ତୁ ବର୍ଷା ଦିନ ସରିଲା ପରେ ମାର୍ଚ୍ଚ ମାସ ଖରା ଟିକିଏ ଆରମ୍ଭ ହଉ ପୁରା ସବୁ ଶୁଖିଯାଉଛି, ସେମିତି ଅବସ୍ଥା ହବ ନାହିଁ ଯଦି ଜଙ୍ଗଲରେ ଥିବ।
1: ଆଗୁଆ ଆମକୁ ସତର୍କ ହେବାକୁ ପଡିବ, ସଚେତନ ହେବାକୁ ପଡିବ। ତେଣୁ ଆମେ କହିବା ଯେ ମୃତ୍ତିକା ଯୋଉଟା ରହିଛି ଉପରସ୍ତର ତାକୁ ସଂରକ୍ଷଣ କରିବା, ଆଉ ଜଳ ଯାହା ରହିଛି ତାକୁ ବି ସଂରକ୍ଷଣ କରିବା। ତେବେ ୟାର କୌଶଳ କଣ ସବୁ ଆପଣେଇବେ ଆମ ଶ୍ରୋତା ବନ୍ଧୁମାନେ?
0: ବିଭିନ୍ନ ପ୍ରକାର କୌଶଳ ରହିଛି। ବୈଜ୍ଞାନିକ ପଦ୍ଧତିରେ ଯୋଉ ଚାଷ କରୁଛେ ସେଥିରେ ଆମେ ଟେରାସ ଫାର୍ମିଂ କରିଦେଇପାରିବା, ବା ହୁଡ଼ା ହୁଡ଼ାକ ଟେକିକି ରଖିବା ଯେମିତି ପାଣି ଅଯଥାରେ ତଳକୁ ଗଡିଯିବନି, ଆଉ ଯୋଉଠି ପାହାଡ ରହିଛି ଜଙ୍ଗଲ ସୃଷ୍ଟି କରିବା, ବା ଯୋଉଠି ନାଳ ସୃଷ୍ଟି ହେଉଛି ସେଠି ଗଲି ପ୍ଲଗିଂ କରାହଉଛି, ମଝିରେ ମଝିରେ ଚେକ୍ ଡ୍ୟାମ୍, ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍, ପଥରକୁ ସଜେଇକି ରଖିକି ଲୁଜ୍ ବୋଲ୍ଡର ଚେକ୍
1: ଡ୍ୟାମ୍,
0: ପାଣି ଆସିବ ବାଧାପ୍ରାପ୍ତ ହେବ। କଥା ହଉଛି ଗଡିଯିବା ପାଣିକି ଆମେ ଠିଆ କରେଇବା, ବା ଦୌଡୁଥିବା ପାଣିକୁ ଚଲେଇବା, ତାର ଗତିଟାକୁ ଯଦି କମେଇଦେବା ପାଣିକୁ ସମୟ ମିଳିବ ମାଟି ଭିତରକୁ ଭେଦିବା ପାଇଁ। ତେଣୁ ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍ କରନ୍ତୁ, ବା ଆଉ ଗୋଟେ ରହିଲାଣି ଆପଣଙ୍କର ମାଟିର ତଳ ସ୍ତରରେ ସବ୍ ସଏଲ୍ ଯୋଉଟା, ସେ ଭିତରେ ବି ପାଣି ଆସ୍ତେ ସ୍ରୋତ ଚାଲିଥାଏ, ତାକୁ ଅଟକାଇବା ପାଇଁ ଏବେ ଆମେ କଲୁଣି ଡାଇଫ୍ରାଗମ୍ ୱାଲ୍। ତମର ଗୋଟେ କଂକ୍ରିଟର କାନ୍ଥ ନାଳର ଭିତରକୁ ଯିବ, 5 ଫୁଟ 6 ଫୁଟ ତଳକୁ ଯିବ, ଚେକ୍ ଡ୍ୟାମ୍ ତ ଉପରେ ହବ ସେଇଟା ତଳକୁ ଯିବ, ଭିତରେ ଯୋଉ ପାଣିଟା ପାସ୍ କରିଯାଉଥିଲା ସିଏ ଆଉ ଯିବନି, ସେଇଠି ସେ ଆରେଷ୍ଟ ହେଇକି ରହିଲା, ସେଉଠୁ ସେଠୁ ଉପରକୁ ଉପରକୁ ପାଣି ମଧ୍ୟ ଷ୍ଟୋର ହେଇକି ମାଟି ତଳେ ଷ୍ଟୋର ହେଇକି ରହିବ, ମାଟି ତଳେ ପାଣିଟା ବି କ୍ଷୟ ହବନି।
1: ଆଚ୍ଛା,
0: ଆଉ ବାକି ତଳ ଅଞ୍ଚଳରେ ସମତଳ ଅଞ୍ଚଳରେ ଆମର ବର୍ଷା ପାଣିକି ଧାରଣ କରିବା ପାଇଁ ଆମେ ଗୋଟେ ପର୍କୁଲେସନ ପିଟ୍ କରୁଛୁ,
1: ଦଶ ମିଟର ବାଇ 10 ମିଟରରେ
0: ଗୋଟେ ଛୋଟ ଛୋଟ ଛୋଟ ଛୋଟ ପିଟ୍ କରାହଉଛି, ଗାତ ଖୋଳା ହଉଛି ଯୋଉଥିରେ କି ବର୍ଷା ପାଣିଟା ବାନ୍ଧି ହେଇକି ରହିବ, ଏପରିକି ପୋଖରୀ ଖୋଳିଲେ ବି ବର୍ଷା ପାଣି ରହିବ। ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ବି କରାହଉଛି, ଜଳ ବିଭାଗ ପ୍ରକଳ୍ପ, ଯୋଉଥିରେ କି ମଧ୍ୟ ପାଣି ବାନ୍ଧି ହେଇକି ରହିବ, ସେ ପାଣିଟା ଆମକୁ ଖରାଦିନେ ବହୁତ ପରିମାଣରେ ମିଳିପାରିବ।
1: ଗ୍ରାମାଞ୍ଚଳ ହୁଅନ୍ତୁ ବା ସହରାଞ୍ଚଳରେ ହୁଅନ୍ତୁ, ଯୋଉଠି ଆମେ ଦେଖୁଛେ ଜଳ ଉତ୍ସ ରହିଛି ତାକୁ କେମିତି ସଂରକ୍ଷଣ କରିବା ସେଟା ହଉଛି ଗୁରୁତ୍ୱପୂର୍ଣ୍ଣ ଦିଗ। ଆଉ ବିଶେଷ କରିକି ଯୋଉ ଜଳ ପ୍ରଦୂଷଣ ମାତ୍ରା ତାକୁ ଆମେ କମେଇବା ପାଇଁ ପଡିବ, କାହିଁକିନା ଆମ ଭିତରେ ସେ ସଚେତନତା ରହିଲେ, ଜାଗ୍ରତ ହେଲେ ନିଶ୍ଚିତ ଭାବରେ ଆମେ ଜଳକୁ ସୁବିନିଯୋଗ କରିପାରିବା। ବିଶେଷ କରି ଖରାଦିନେ ଆମେ ଦେଖିବା ଦରକାର ଯେ ଧରନ୍ତୁ ଆମେ ଟ୍ୟାପ୍ରେ ପାଣି ଖୋଲି ଦେଇଛେ, ବ୍ୟବହାର ଯୋଗ୍ୟ ପାଣିକୁ ଯେତିକି ବ୍ୟବହାର କରିବା କଥା ସେତିକି ବ୍ୟବହାର ନ କରିକି ଅତ୍ୟଧିକ ପାଣି ଯଦି ନଷ୍ଟ ହୋଇକି ସେ ନାଳରେ ପୁଣି ପଡିବ ସେଥିରେ ବି ପ୍ରଦୂଷିତ ହେଉଛି। ତେଣୁ ଶେଷରେ ଆପଣ କ'ଣ ପରାମର୍ଶ ରହିବ ଶ୍ରୋତା ବନ୍ଧୁମାନଙ୍କୁ?
0: ଦେଖନ୍ତୁ, ମୁଁ ଯେମିତି କହିଲି 1 ଇଞ୍ଚ ମାଟିକି ତିଆରି ହେବା ପାଇଁ ଯଦି 1000 ବର୍ଷ ଲାଗୁଛି, କେତେ ମୂଲ୍ୟବାନ ଆମେ ଅନୁମାନ କରିପାରିବା। ତେଣୁ ମାଟିକୁ କେବେ ହେଲେ ଆମେ କ୍ଷୟ ହେବାକୁ ଦେବା।

0: ନାହିଁ, ଆଉ ଜଙ୍ଗଲରେ ଆମେ କେବେ ହେଲେ ନିଆଁ ଲଗେଇବା ନାହିଁ। ଶୁଖିଲା ପତ୍ରକୁ ଜଙ୍ଗଲ ଭିତରେ ପଚିବାକୁ ଯେମିତି ଆମେ ଛାଡ଼ିଦେବା, ଆଉ ପୋଡ଼ୁ ଚାଷ ଭଳିଆ ଗୋଟେ ପଦ୍ଧତିକୁ ଆମେ ଯଦି ଛାଡ଼ି ଦେଇକି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା, ହୁଏତ ଆମର ଜଳ ପରିଚାଳନା ଠିକ୍ ଭାବରେ ହେଇପାରିବ। ଆଉ ଯେତେ ସବୁ ଖାଲି ସ୍ଥାନ ଆମ ଘର ଚାରିପଟେ ରହିଛି ବା ଆମ ଆଖପାଖରେ ଯୋଉ ପଡ଼ିଆ ରହିଛି, ସବୁଗୁଡ଼ାକରେ ଆମେ ଗଛ ଲଗେଇବା।
1: ଆଜ୍ଞା,
0: ବିଭିନ୍ନ ପ୍ରକାର ଗଛ, ଯୋଉ ଗଛ ହଉଛୁ ରହିଲେ ବି ସେ ମାଟିଟା ସବୁବେଳେ କଭର ହେଇକି ରହିବ। ଆଉ ଯେତେ କୌଶଳ ମୁଁ କହିଲି, ମୃତ୍ତିକା ଜଳ ସଂରକ୍ଷଣ, ସେ କୌଶଳ ଗୁଡ଼ାକ ଅବଲମ୍ବନ କରିବା, ଏବଂ ମାଟିରେ ରାସାୟନିକ ସାର ବଦଳରେ ଯଦି ଜୈବିକ ସାର ଖତ ଅଧିକା ବ୍ୟବହାର କରିବା, ତାହେଲେ ମାଟିର ଜଳ ଧାରଣ କ୍ଷମତା ବଢ଼ିବ। ସର୍ବଶେଷରେ କହିବି, ଗଛକୁ ଆମେ କାଟିବା ନାହିଁ, ଜଙ୍ଗଲ ଯାହା ଅଛି ତାକୁ ସୁରକ୍ଷା ଦେବା, ଆଉ ତାର ପରିସୀମା କେମିତି ବଢ଼ିବ ଯଦି ସେ ବିଷୟରେ ଚିନ୍ତା କରିବା, ନିଶ୍ଚିତ ଭାବରେ ମଧୁର ଜଳକୁ ଆମେ ପାଇପାରିବା, ଏବଂ ଆମ ଚାଷରେ, ଆମ ପାଣି ପିଇବା ପାଇଁ, ଆମ ବନ୍ୟଜନ୍ତୁମାନଙ୍କ ପାଇଁ ସମସ୍ତଙ୍କୁ ଆମେ ଯୋଗାଇ ଦେଇପାରିବା।
1: ନିଶ୍ଚିତ ଭାବରେ ଖୁବ୍ ମୂଲ୍ୟବାନ କଥା କହିଲେ। ଶେଷରେ ଯେଉଁ ସନ୍ଦେଶ ରହିଲା ଶ୍ରୋତା ବନ୍ଧୁମାନଙ୍କ ପାଇଁ, ଆମେ ଆଶା କରିବା ଏଥିପ୍ରତି ସଚେତନ ହେବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବେ, ଯାହାଫଳରେ ଜଳ ସଂରକ୍ଷଣ ହୋଇପାରିବ, ଜଳର ସୁବିନିଯୋଗ ହୋଇପାରିବ ଏବଂ ମାଟି ଆମର ସୁରକ୍ଷିତ ରହିବ। ଏ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଏଥର ଶୁଣୁଥିଲେ କାର୍ଯ୍ୟକ୍ରମ ବନାନୀ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 megahertz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏୟାର୍ ଆପ୍ ମାଧ୍ୟମରେ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ।

0: ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ।

କାର୍ଯ୍ୟକ୍ରମର ପ୍ରଥମେ ଶୁଣିଲେ କଥାଚିତ୍ର ଏଇ ଜନମର ସାଥୀଟିଏ ଶିଳ୍ପୀ ଥିଲେ ଶୈଳଭାମା ଏବଂ କୁମାର ପାପି। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କଥାଚିତ୍ର ଚୁପ୍ ଚୁପ୍ ଚୋରି ଚୋରି। ଶିଳ୍ପୀ ହେଲେ ହ୍ୟୁମେନ୍ ସାଗର।

ସେ ସାରା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର।

ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରରେ ପୁଣି କିଛି ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନକୁ ନେଇ ଆସିଯାଇଛି। ମୁଁ ସୃଷ୍ଟି, ନମସ୍କାର।

0: ମ୍ୟାଡାମ, ପରିବାର ନିୟୋଜନ ମାନେ କ'ଣ ଏବଂ ସମାଜ ଗଠନରେ ପରିବାର ନିୟୋଜନର କ'ଣ ଭୂମିକା ରହିଛି?
1: ପରିବାର ନିୟୋଜନ ହେଲା ଗୋଟିଏ ସ୍ୱାମୀ ଓ ସ୍ତ୍ରୀ ଯୋଡି, କେତେଟା କି ଛୁଆ ହେବ, କେତେବେଳେ ଟାଇମରେ ହେବ, ଛୁଆ କିପରି କରିବେ, ତାର ମାଇଣ୍ଡ ପ୍ରିପାରେସନ ହେଲା ଆମ ପରିବାର ନିୟୋଜନର ମେନ୍ ଭୂମିକା। ଏହାର ଉଦ୍ଦେଶ୍ୟ ହେଲା ସୁଖୀ ପରିବାର, ଛୋଟ ପରିବାର, ଲୋକ ଜୀବନର ସୁଧାର ଆଣିବା ପାଇଁ ଗୋଟେ ଏଇଟା ପ୍ଲାନିଂ।
0: ତେବେ ମ୍ୟାଡାମ, ପରିବାର ନିୟୋଜନ ମା ଏବଂ ଶିଶୁ ସ୍ୱାସ୍ଥ୍ୟ ଉପରେ କ'ଣ ସୁଧାର ଆଣେ?
1: ପରିବାର ନିୟୋଜନ ମା ନିଜ ପାଇଁ ଓ ତା ଛୁଆର ଦେହର ଯତ୍ନର ହେବା ଗୋଟେ ଟାଇମରେ ସୁବିଧାରେ ସ୍ୱାସ୍ଥ୍ୟ ପ୍ରତି ଜାଗ୍ରତ କେୟାର ନେବା ପାଇଁ ସୁବିଧା ମିଳେ। ପରିବାର ନିୟୋଜନ ମା କେତେଟା ଛୁଆ କରିବ ତା ନିଜ ଉପରେ ଡିପେଣ୍ଡ ହୋଇଥାଏ। ଅସୁରକ୍ଷିତ ଗର୍ଭ, ଅସୁରକ୍ଷିତ ପ୍ରସବ କମ କରିବା, ମହିଳାଙ୍କ ଜୀବନରେ ବଞ୍ଚେଇ ରଖିବା ଏହାର ମୁଖ୍ୟ କାରଣ।
0: ତେବେ ଦୁଇଟି ସନ୍ତାନ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରହିଲେ ଶିଶୁ ମୃତ୍ୟୁ ହାର କମିବ କି?
1: ହଁ, ଗୋଟେ ଓ ଦୁଇ ଛୁଆ ମଧ୍ୟରେ ମିନିମମ 3 ବର୍ଷ ଗ୍ୟାପ ବ୍ୟବଧାନ ରହିବା କାରଣ ଅଟେ। ଆହୁରି ଅଧିକ ହେଲେ କିଛି ଅସୁବିଧା ନାହିଁ, ଅତି କମ 3 ବର୍ଷ ରହିବା ଦରକାର। ଏହାଦ୍ୱାରା ଶିଶୁ ମୃତ୍ୟୁ ହାର କମିଯାଏ, ମାଙ୍କର ସ୍ୱାସ୍ଥ୍ୟ ଠିକ ହେବ, ଆଉ ଉପଯୁକ୍ତ ସମୟ ମିଳିବ, ମା ମଧ୍ୟ ଛୁଆର ଉପଯୁକ୍ତ କେୟାର ନେଇପାରିବ, ଛୁଆର ଫିଜିକାଲି ମେଣ୍ଟାଲ ଗ୍ରୋଥ ପାଇଁ ଇମ୍ପ୍ରୁଭ ହେଇପାରିବ।
0: ତେବେ ଆପଣ ଯେମିତି କହିଲେ ଶିଶୁ ମୃତ୍ୟୁ ହାର ତ କମିବ, ଏହା ଛଡା ମାର ସ୍ୱାସ୍ଥ୍ୟ ବି ଭଲ ରହିବ, ତେବେ
1: ହଁ
0: ମହିଳାମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ
1: ହଁ
0: ଏହାର କଣ ପ୍ରଭାବ ପଡେ?
1: ମହିଳାଙ୍କ ଶାରୀରିକ ଓ ମାନସିକ ଉଭୟ ପରସ୍ପର ପ୍ରତି ଜଡିତ। ପରିବାର ଦାୟିତ୍ୱ ଓ ସମାଜର ଦବାବ କାରଣରୁ ମହିଳାମାନେ ଶରୀର ଓ ମାନସିକ ପ୍ରତି ବହୁତ ପ୍ରେସର ପଡିଥାଏ।

0: ଶାରୀରିକ ଅଭାବ ହେଲେ ହର୍ମୋନାଲ ଚେଞ୍ଜେସ୍ ହେବ, ପ୍ରେଗନେନ୍ସିର ଆଉ ମେନୋପଜ୍ର ଏସବୁ ଇରିଟେସନ ଦ୍ୱାରା ଆମର ହର୍ମୋନ ଇନବାଲାନ୍ସ ହେବ, ଯାହାଦ୍ୱାରା ଏହା ଚିଡ଼ଚିଡ଼ ଲାଗିବା ଓ ଷ୍ଟ୍ରେସ୍ ଲାଗିବା, ମାନସିକ ଷ୍ଟ୍ରେସ୍ ଦ୍ୱାରା ତାର ଶରୀର ପ୍ରତି ସେ ଜାଗ୍ରତ ନେଇପାରେନି, ଥକାନ ଲାଗିବା, ହାଲିଆ ଲାଗିବା, ଘରର ଦାୟିତ୍ୱ ଓ ବାହାର ଦାୟିତ୍ୱ ସବୁ ନିଜେ ନେଲା ବେଳକୁ ନିଜେ ସେ କମଜୋର ଭାବେ, ଆଉ ମାନସିକ ପ୍ରଭାବ ବି ରହିଛି, ଡିପ୍ରେସନ ହେବା, ଏନଜାଇଟି ହେବା, ପୁରୁଷମାନେ ଅପେକ୍ଷା ସ୍ତ୍ରୀ ମାନଙ୍କର ଡିପ୍ରେସନ ବହୁତ ଚିନ୍ତା ଅଧିକ ଥାଏ, ମାଇଣ୍ଡ ଚେଞ୍ଜେସ୍ କରିବାକୁ ପଡେ, ହର୍ମୋନ ଚେଞ୍ଜେସ୍ ଦ୍ୱାରା ମଧ୍ୟ ତାଙ୍କ ଉପରେ ଶରୀର ପ୍ରତି ମେଣ୍ଟାଲ ପ୍ରତି ବହୁତ ପ୍ରେସର ପଡିଥାଏ, ପରିବାରର ରକ୍ଷଣାବେକ୍ଷଣ ଦ୍ୱାରା ବହୁତ ଦାୟିତ୍ୱ ପଡେ, ସେ ନିଜକୁ ଶାନ୍ତି ଅନୁଭବ କରେ ନାହିଁ।
1: ତାହେଲେ ମ୍ୟାଡାମ, ଏଇଟା ଥିଲା ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପଡୁଛି ପରିବାର ନିୟୋଜନ ଦ୍ୱାରା। ଗୋଟେ ଗରିବ ପରିବାର ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିବ କି?
0: ହଁ ହଁ ହେଇପାରିବ, ଏବେ ହେଇପାରିବ କେମିତି ବୋଲେ, ଗୋଟେ ହେଲା ସୀମିତ ଖର୍ଚ୍ଚ ଦ୍ୱାରା, କମ୍ ଛୁଆ ହେବା ଦ୍ୱାରା ଦୈନିକ ମାସିକ ଖର୍ଚ୍ଚ କମିଯିବ, ପୋଷାକ ଘରର କିରାନୀ ଖର୍ଚ୍ଚ ଇତ୍ୟାଦି କମ୍ ହୋଇପାରିବ, ମା ବାପା ମଧ୍ୟ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବାର ସୁବିଧା ମିଳେ। ସେକେଣ୍ଡ ହେଲା ସୁବିଧା ଶିକ୍ଷା ଓ କୌଶଳ, ମା ବାପା ପିଲାମାନଙ୍କୁ ଭଲ ଏଜୁକେସନ ସ୍କିଲ ଦେଇପାରନ୍ତି, ତାଦ୍ୱାରା ଭବିଷ୍ୟତରେ ଭଲ ଚାକିରିଟି ସର୍ଭିସ କରିପାରିବ ଆଉ ଟଙ୍କା ମଧ୍ୟ ଭଲସେ ସେ ରୋଜଗାର କରିପାରିବ। ଆହୁରି ହଉଛି ବହୁତ କାରଣ ଅଛି, ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନେ ଭାଗିଦାର ହେବା, ପରିବାରର ନିୟୋଜନ ଦ୍ୱାରା ମହିଳାମାନେ ଫାର୍ଷ୍ଟ ଆଉ ସେକେଣ୍ଡ ପ୍ରେଗନେନ୍ସି ଅତିକମ୍ରେ 3 ବର୍ଷ ଡିଷ୍ଟାନ୍ସ ରଖିବା ଦ୍ୱାରା କମ୍ ବୟସରେ ପିଲାମାନେ ଦାୟିତ୍ୱରୁ ଟିକେ ଫ୍ରି ପାଇପାରିବେ, ମା ନିଜ ପାଇଁ ସମୟ କାଢି ରୋଜଗାର କରିବାର ଟାଇମ୍ କାଢିପାରିବ, ରୋଜଗାର ପରେ ଏହାଦ୍ୱାରା ପରିବାରର ଫାଇନାନ୍ସିଆଲ ସପୋର୍ଟ ମିଳିବ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ କମ୍ ଖର୍ଚ୍ଚ ହେବ, ଯାହାଦ୍ୱାରା ମା ଓ ଛୁଆ ଦୁହିଁଙ୍କର ସ୍ୱାସ୍ଥ୍ୟର ଉନ୍ନତି ହେବ, ଆଉ ବାରମ୍ବାର ମେଡିକାଲ ଯିବାକୁ ପଡିବନି, ବାରମ୍ବାର ପ୍ରେଗନେନ୍ସି ଦ୍ୱାରା ଏନିମିକ ହେବାକୁ ପଡିବନି, ନିଜେ ଆଉ ଛୁଆର ମଧ୍ୟ ଯତ୍ନ ନେଇପାରିବ, ଆଉ ଗୃହର ସମ୍ପତ୍ତି ବାଡି ଏବେ ମା ଛୁଆ ଯଦି ଭଲ ରହିବ ଫ୍ୟାମିଲି ପାଇଁ ଆଦାୟ ବି ଟିକେ ଭଲ ହେବ, ତାର ଖର୍ଚ୍ଚ କମିଯିବ, ତା ଦ୍ୱାରା ଆନନ୍ଦ ରହିପାରିବେ, ଆଉ ଫାଇନାନ୍ସିଆଲ ଟିକେ ସପୋର୍ଟ ମିଳିଲେ ନିଜ ଘର ଜମିବାଡି ଯାହା ହେଲେ ଟିକେ କରିପାରିବେ।
1: ତେବେ ଆମ ଓଡ଼ିଶାର ଗ୍ରାମାଞ୍ଚଳରେ ପରିବାର ନିୟୋଜନକୁ ନେଇ କଣ ସବୁ ଅନ୍ଧବିଶ୍ୱାସ ବା ଭ୍ରମ ଧାରଣା ରହିଛି?
0: ଆମର ଅନ୍ଧବିଶ୍ୱାସ ଅଧିକାଂଶ ରହିଛି ହେଲା ଆମର କୋରାପୁଟ ଜିଲ୍ଲାରେ, ଆମର ବହୁତ ପ୍ରକାର ଫ୍ୟାମିଲି ପ୍ଲାନିଂ ଅଛି, ଯେହେତୁ ଓରାଲ ପିଲି ଖାଇବା ସେମାନଙ୍କ ମନରେ ଅଛି, ଓରାଲ ପିଲି ଖାଇବା ଦ୍ୱାରା ଆମେ ବେଶୀ ମୋଟା ହେଇଯିବୁ, ଆଉ ଆମେ ବାଞ୍ଜ ହେଇଯିବୁ, ଶରୀରରେ କମଜୋର ହେଇଯିବ, ପୁରୁଷାର୍ଥ ମାନଙ୍କର ପୁରୁଷତ୍ୱ କମିଯିବ, ଦୈନିକ ଇଚ୍ଛା ଇତ୍ୟାଦି ଇତ୍ୟାଦି ବହୁତ ଅଛି, ତାଙ୍କର ଅନ୍ଧବିଶ୍ୱାସ ବହୁତ, ଖାସ କରି ଆମ କୋରାପୁଟ ଜିଲ୍ଲାରେ ଶାରୀରିକ କମଜୋର ହେଇଯିବ, ଆଉ ଧାର୍ମିକ ଚିନ୍ତାଧାରା ମାନେ ଭଗବାନ ତ ଦଉଛନ୍ତି ପିଲା ଛୁଆ କରିବାକୁ, ଆମେ କାହିଁକି ଅଟକେଇକି ରଖିବା, ସେଇଟା ଜଣେ ଜଣେ ଥିବେ ଭଗବାନ ତ ଦଉଛନ୍ତି ଆମେ ଯେତେ ଛୁଆ ହବ ସେତେଟା କରିବା, କାହିଁକି କଣ ୟୁଜ କରିବା, ଆମର ବହୁତ ୟୁଜ ଅଛି, ଟେମ୍ପରାରୀ ମେଥଡ ଅଛି, ଏବେ ପୁରୁଷ ମାନଙ୍କର ନୀର ଆଉ ସ୍ତ୍ରୀ ମାନଙ୍କ ଅରଲପି ଆୟୁଷୀ ବହୁତ ପ୍ରକାର ଅଛି, କିନ୍ତୁ ସେମାନେ ନବାକୁ ରାଜି ହୁଅନ୍ତିନି, ଭାବନ୍ତି ଭଗବାନ ତ ଦଉଛନ୍ତି ଆମେ କାହିଁକି ଅଟକେଇ ରଖିବା, ଏମିତି ବହୁତ ଗୁଡାକ ଅନ୍ଧବିଶ୍ୱାସ ରହିଛି।
1: ତେବେ ମ୍ୟାଡାମ, ଏସବୁ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ଆମ ସରକାରଙ୍କ ତରଫରୁ କିଛି ପଦକ୍ଷେପ ନିଆଯାଉଛି କି?
0: ହଁ ହଁ, ଆମର ଫିଲ୍ଡ ଲେବଲ ଠୁ ଆରମ୍ଭ କରିକି ଇନଷ୍ଟିଚ୍ୟୁଟ ଯାଏ ଆମର ବହୁତ କାଉନସିଲିଂ ଅଛି, ଆମେ ହେଲ୍ଥ ୱାର୍କର କରୁଛୁ, ଆଶା ଅଙ୍ଗନବାଡ଼ି ପିଏଚ ମାନେ କରୁଛନ୍ତି, ଡକ୍ଟର ମାନେ କରୁଛନ୍ତି, ପିଏଚସି ଲେବଲରୁ ସିଏଚସି ଲେବଲରୁ ସବୁ ଲେବଲରୁ ଆମର କାଉନସିଲିଂ ଭଲ ହୁଏ, ତାପରେ ଆମର ସବୁ କ୍ଷେତ୍ରରେ ଡେମୋ କରି ଦେଖାଯାଏ, ଓରାଲ ପିଲ୍ର ସବୁର ମେରିଟ ଡିମେରିଟ, ଓରାଲ ପିଲ୍ ଅଛି, ଫ୍ୟାମିଲି ପ୍ଲାନିଂ, ପୁଅମାନଙ୍କର ଏନଏସବି ଆଉ ଲେଡିଜ ମାନଙ୍କର ଲାପ୍ରୋସ୍କୋପି ଅଛି, ସବୁ ବିଷୟରେ ସେମାନଙ୍କୁ ନିଜେ ଆମେ ମେରିଟ ଡିମେରିଟ ସବୁ ଯାକ ଆମେ ସେମାନଙ୍କୁ ବୁଝେଇ କରିଦେଉଛୁ, ତାଙ୍କେ ଆମେ ବୁଝେଇ କରିଦେଉଛୁ ସବୁଥିରେ କାଉନସିଲିଂ, ସେମାନେ ତାଙ୍କ କୋଉଟା ଚଏସ କରିବେ ତାଙ୍କ ନିଜ ଉପରେ ଡିପେଣ୍ଡ, ସବୁ ବିଷୟରେ କାଉନସିଲିଂ କରାହଉଛି, ମାନେ ଅନ୍ଧବିଶ୍ୱାସରେ ତାଙ୍କୁ ଅନ୍ଧାରରେ ରଖାଯାଏନି, ସବୁ ଜିନିଷର କ୍ଲିଅର କଟ୍ କାଉନସିଲିଂ ହଉଛି।
1: ତାହେଲେ ଆମେ ପୁରୁଷମାନଙ୍କୁ ଏହି ପ୍ରକ୍ରିୟାରେ ଅଧିକ ସାମିଲ କରିବା ପାଇଁ କଣ କରିପାରିବା?
0: ହଁ, ପୁରୁଷମାନଙ୍କର ହେଇପାରେ ଏନଏସବି ମାନେ ତାଙ୍କର ପୁରୁଷମାନଙ୍କର ଜଲା ପ୍ରେସ କପି ଅଛି, ସାମାଜିକ ସ୍ତରରେ ପୁରୁଷକୁ ଅନୁକୂଳ ପରାମର୍ଶ ଦେଇପାରିବା, ପ୍ରତ୍ୟେକ ପ୍ରଜନନ ଦାୟିତ୍ୱଙ୍କୁ ସୁତରା ରୂପେ ତୁଲେଇବା ପାଇଁ ଆମେ ସେମାନଙ୍କୁ ମେନ୍ ପୁଅମାନଙ୍କର ସପୋର୍ଟ ରହିଲେ ସବୁ ସ୍ତ୍ରୀ ମାନଙ୍କୁ ବି ସେଥିରେ ଇନଭଲ୍ଭ ହେଇପାରିବେ।
1: ତେବେ ମ୍ୟାଡାମ, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଏ ସମ୍ପର୍କରେ କଣ ସବୁ ସେବା ବା ପରାମର୍ଶ ମିଳୁଛି?
0: ଆମର ଏଚ୍ଡବ୍ଲ୍ୟୁସି ରେ ମିଳୁଛି, ଇ ସଞ୍ଜୀବନୀ ଦ୍ୱାରା, ଆଉ ପିଏସସି ଲେବଲରେ ସିଏସସି ଲେବଲରେ ଆମ ଡକ୍ଟର ମାନଙ୍କ ଦ୍ୱାରା ସବୁ।

0: ହେଲ୍ପ ଲାଇନ 104 ଦ୍ଵାରା ଯେତିକି ଆମର ରୋଗ ବିଷୟରେ ଯେତିକି ସମ୍ବନ୍ଧୀୟ ପରାମର୍ଶ ଅଛି ହେଲ୍ପ ଲାଇନ 104 ଦ୍ଵାରା ଆମେ ବୁଝିପାରିବା।
1: ତେବେ ମ୍ୟାଡାମ ଶେଷରେ ଆମ ଶୁଣୁଥିବା ଶ୍ରୋତା ବନ୍ଧୁ ମାନଙ୍କୁ କଣ କହିବେ?
0: ଆମେ କହିବୁ ଯେ ସବୁ ଜିନିଷରେ ନେଇକି ମେରିଟ ଡିମେରିଟ ଅଛି। ଆମେ ନେଇକି ଡିମେରିଟ କୁ ନ ନେଇ ଯୋଉଟା ଆମ ପାଇଁ ସୁବିଧା ଯୋଉଥିରେ କି ଆମେ ପାଖରେ ସବୁ ଲେବେଲରେ ସିଏଚି କ୍ଷେତ୍ରରେ ହଉ ପିଏଚି କ୍ଷେତ୍ରରେ ହଉ କି କମ୍ୟୁନିଟି ଲେବେଲରେ ହଉ ଯାହା ସୁବିଧା ମିଳୁଛି ଆମେ ତାହାର ସୁବିଧା ନେଇପାରିବା। ସରକାରୀ ତରଫରୁ ଆମକୁ ବି ବହୁତ ସୁବିଧା ମିଳୁଛି। ଏବେ ଯେମିତିକି ଔଷଧୀୟ ଆମେ ଛୁଆ ଜନ୍ମ ହେବା ପର୍ଯ୍ୟନ୍ତ ଗର୍ଭବତୀ ହେବା ଠାରୁ ଛୁଆକୁ ବର୍ଷ ହେବା ପର୍ଯ୍ୟନ୍ତ ଯେତିକି ସୁବିଧା ମିଳୁଛି ଯେମିତିକି ମେଡିକାଲରେ ଡେଲିଭରି ହେବା ଫ୍ରି ମେଡିସିନ ପତ୍ର ଫ୍ରି ଖାଦ୍ୟ ଫ୍ରି ସେ ସବୁରୁ ଆମେ ସବୁ ସୁବିଧା ନେଇପାରିବା। ତାପରେ ଡେଲିଭରି ଯିବା ପାଇଁ 108 ଗାଡି 100 ଭ୍ରାମ୍ୟଣ ଗାଡି ମିଳୁଛି ସବୁଥିରେ ଆମର ତାର ଫେସିଲିଟିର ସାହାଯ୍ୟ ନେବା।
1: ଆପଣଙ୍କ ବହୁମୂଲ୍ୟ ସମୟରୁ କିଛି ଦେଇ ପରିବାର ନିୟୋଜନ ସମ୍ପର୍କରେ ଆମକୁ ବୁଝାଇ ଦେଇଥିଲେ ଆପଣଙ୍କୁ ଧନ୍ୟବାଦ।
0: ଥ୍ୟାଙ୍କ ୟୁ।

ସାଥୀ, ବିଶ୍ୱ ଜନସଂଖ୍ୟା ଦିବସ ଯେ କେବଳ ଏକ ପାଳନରେ ସୀମିତ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତା ବାର୍ତ୍ତା। ଆମକୁ ମିଳିମିଶି ଏହି ଦ୍ରୁତ ଜନସଂଖ୍ୟା ବୃଦ୍ଧିକୁ ରୋକିବାକୁ ହେବ। ଯଦି ଆମେ ସଚେତନ ହେବା ଏବଂ ସୀମିତ ପରିବାର ନୀତି ଗ୍ରହଣ କରିବା, ତେବେ ଏକ ସୁସ୍ଥ, ସମୃଦ୍ଧ ଏବଂ ସନ୍ତୁଳିତ ପୃଥିବୀ ଗଠନ କରିପାରିବା।

ଆମେ ସମସ୍ତେ ତ ଜାଣୁ ନାରୀ ଜୀବନରେ ଗର୍ଭାବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସୂକ୍ଷ୍ମ ସମୟ। ଏହି ସମୟରେ ମହିଳାମାନଙ୍କ ଶରୀରରେ ଅନେକ ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଖାଦେଇଥାଏ। ମହିଳାର ସ୍ୱାସ୍ଥ୍ୟ ଉପରେ ହିଁ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ନିର୍ଭର କରେ, ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ସଚେତନତା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼େ।

ଏଥିପାଇଁ ପ୍ରତିଦିନ ଆମକୁ ଆହାରରେ ସବୁଜ ପନିପରିବା, ଶାଗ, ତାଜା ଫଳ, କ୍ଷୀର, ଅଣ୍ଡା, ମାଛ, ଗଜା ମୁଗ ଏବଂ ଡାଲି ଜାତୀୟ ପୁଷ୍ଟିକର ଖାଦ୍ୟ ସାମିଲ କରିବା। ଶରୀରରେ ରକ୍ତହୀନତା ଦୂର କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଇରନ୍ ଏବଂ କ୍ୟାଲସିୟମ ବଟିକା ଖାଇବା। ପ୍ରଚୁର ପରିମାଣରେ ଜଳ ପିଇବା ବା ପାଣି ପିଇବା। ଏହାଛଡ଼ା ଗର୍ଭାସ୍ଥ ସମୟରେ ନିୟମିତ ବ୍ୟବଧାନରେ ଡାକ୍ତରୀ ପରୀକ୍ଷା ମଧ୍ୟ କରିବା ଆବଶ୍ୟକ। ଗର୍ଭଧାରଣ କରିବା ମାତ୍ରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଆଶା କର୍ମୀଙ୍କ ସହ ଯୋଗାଯୋଗ କରି ନାମ ପଞ୍ଜୀକରଣ କରିବା ଦରକାର। ସମୟ ଅନୁସାରେ ଧନୁଷ୍ଟଙ୍କାର ଟିକା ନେବା ଏବଂ ଶରୀରରେ ରକ୍ତର ପରିମାଣ ଏବଂ ମଧୁମେହ ପରୀକ୍ଷା ନିୟମିତ କରିବା।

ଏହାଛଡ଼ା ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଓ ବିଶ୍ରାମ ମଧ୍ୟ ଜରୁରୀ। ଦିନରେ ଅତି କମ୍ରେ 2 ଘଣ୍ଟା ଏବଂ ରାତିରେ 8 ଘଣ୍ଟା ଶୋଇବା। ପ୍ରତିଦିନ ସଫା କପଡ଼ା ପିନ୍ଧିବା ଏବଂ ଶରୀରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା, ଯାହାଦ୍ୱାରା ସଂକ୍ରମଣର ଭୟ ରହିବ ନାହିଁ। ଏହି ସମୟରେ ଅଧିକ ଓଜନିଆ ଜିନିଷ ମଧ୍ୟ ଉଠାଇବା ନାହିଁ କିମ୍ବା କଠିନ ଶାରୀରିକ ପରିଶ୍ରମ କରିବା ନାହିଁ। ଗର୍ଭବତୀ ମହିଳା ସଦାବେଳେ ପ୍ରସନ୍ନ ଓ ଚିନ୍ତାମୁକ୍ତ ରହିବା ମଧ୍ୟ ଦରକାର। ଅତ୍ୟଧିକ ଚିନ୍ତା ବା ମାନସିକ ଚାପ ଗର୍ଭାସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଏ। ଏଥିପାଇଁ ପରିବାରର ସଦସ୍ୟମାନେ ବିଶେଷ କରି ସ୍ୱାମୀ ତାଙ୍କର ଯତ୍ନ ଏବଂ ଖୁସିର ବାତାବରଣ ସୃଷ୍ଟି କରିବା ଆବଶ୍ୟକ। ଜଣେ ସଚେତନ ମହିଳା ହିଁ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇପାରେ। ସରକାରଙ୍କ ତରଫରୁ ଗର୍ଭବତୀ ମହିଳାମାନଙ୍କ ପାଇଁ ମାଗଣା ଚିକିତ୍ସା ଓ ସହାୟକ ରାଶିର ମଧ୍ୟ ବ୍ୟବସ୍ଥା କରିଛନ୍ତି। ସମାଜରେ ପ୍ରତ୍ୟେକ ବ୍ୟକ୍ତି ଏହି ସ୍ୱାସ୍ଥ୍ୟ ସଚେତନତା ବିଷୟରେ ଜାଣିବା ଓ ଗର୍ଭବତୀ ମହିଳାଙ୍କ ସୁରକ୍ଷା ପ୍ରତି ସଜାଗ ରହିବା

ହସାଥୀ ସମସ୍ତେ ସଚେତନ ହେବା ଏବଂ ଏକ ସୁସ୍ଥ ସମାଜ ଗଠନ କରିବା, ନିଜେ ସୁସ୍ଥ ରହିବା, ପରିବେଶକୁ ମଧ୍ୟ ସଫା ରଖିବା। ଆଶା କରୁଛି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ କେମିତି ଲାଗିଲା ନିଶ୍ଚୟ ମତାମତ ଦେଇ ଜଣେଇବେ। ଆମକୁ ମତାମତ ଦେବା ପାଇଁ ଆମ ଫୋନ ନମ୍ବରଟି ହେଲା 9438268568। ପୁଣି ଥରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନକୁ ନେଇ ମିଶିବାର ପ୍ରତିଶ୍ରୁତିରେ ବିଦାୟ ନେଉଛି ମୁଁ ସୃଷ୍ଟି। ନମସ୍କାର।

ଶେଷ ହେଲା ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜିର ରାଗ ସଂଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ହଂସଧ୍ୱନୀ।

0: ରାଗ ଶଙ୍କର କାର୍ଯ୍ୟକ୍ରମରେ ଶୁଣିଲେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ। ଆକାଶବାଣୀ ଜୟପୁର ସମୟ ରାତି 8:45 ଆପଣ ଯାଉଛି। ପ୍ରଥମେ ସମାଚାର ସନ୍ଧ୍ୟା ରାତି 9:00 ଶୁଣନ୍ତୁ ନ୍ୟୁଜ୍ 8 ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ସମାଚାର ସନ୍ଧ୍ୟା।
1: नमस्कार, आकाशवाणी से समाचार संध्या के साथ मैं विशाल शर्मा। मुख्य समाचार। प्रधानमंत्री नरेंद्र मोदी न्यूजीलैंड की ऐतिहासिक यात्रा संपन्न करने के बाद स्वदेश रवाना। कहा, दोनों